ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ ମାସ 2 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 24 ତାରିଖ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:45 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ଈଶ୍ୱର, ପରିଶ୍ରମ ଏବଂ ବିଦ୍ୟା ଏଥିରେ ସବୁବେଳେ ମନ ଲଗାଇବା ଉଚିତ, ତେବେ ଯାଇ କାର୍ଯ୍ୟସିଦ୍ଧି ହେବ।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଅଧିବେଶନ ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ମହାପ୍ରଭୁଙ୍କୁ ଦେଖିଦେଲେ ଦିବ୍ୟ ଆନନ୍ଦରେ ଭରିଯାଏ ହୃଦୟ। ଦୟଣା, ତୁଳସୀ ଆଉ ଚନ୍ଦନର ମିଶ୍ରିତ ମହକରେ ପୁଲକିତ ହୋଇଯାଏ ଆତ୍ମା। ସେ ଡୋରି ଲଗାଇ ଟାଣି ନିଅନ୍ତି।

ମହାପ୍ରଭୁଙ୍କୁ ଦେଖିଦେଲେ ଦିବ୍ୟ ଆନନ୍ଦରେ ଭରିଯାଏ ହୃଦୟ। ଦୟଣା, ତୁଳସୀ ଆଉ ଚନ୍ଦନର ମିଶ୍ରିତ ମହକରେ ପୁଲକିତ ହୋଇଯାଏ ଆତ୍ମା। ସେ ଡୋରି ଲଗାଇ ଟାଣି ନିଅନ୍ତି, ଭାଗ୍ୟରେ ଥିଲେ ଦର୍ଶନ ଦିଅନ୍ତି, ଭାଗ୍ୟ ବାମ ହେଲେ ଅଧା ବାଟରେ ଛାଡ଼ିଦେଇ ମୁରୁକି ମୁରୁକି ହସନ୍ତି, ସହିବାର ସୀମା ଟପିକଲେ ହାତ ଧରି ବାଟ କଢ଼େଇ ବି ଦିଅନ୍ତି। ଏମିତିକା ଦିଅ ଆଜି ବଡ଼ଦେଉଳକୁ ବାହୁଡ଼ି ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ସେଇଥିପାଇଁ ଅଭିନବ ଉଲ୍ଲାସରେ ଭକ୍ତମାନେ ନାଚି ଉଠୁଛନ୍ତି ବଡ଼ଦାଣ୍ଡରେ।

ଆଜି ପ୍ରଭୁଙ୍କର ଜୟଗାନରେ ଶ୍ରୀକ୍ଷେତ୍ର ମୁଖରିତ। ସେ ଭକ୍ତମାନଙ୍କର ସଖା, ଭକ୍ତମାନଙ୍କର ବନ୍ଧୁ, କୃପାର ସାଗର ବୋଲି କବିମାନେ ତାଙ୍କୁ କୃପାସିନ୍ଧୁ ନାମରେ ସମ୍ବୋଧନ କରି ରଚନା କରିଛନ୍ତି ଅନେକ ଭକ୍ତିଗୀତ। ଦରିଦ୍ର ସୁଦାମାକୁ ବନ୍ଧୁପଣରେ ମାନ୍ୟ ଦେଇ ସେ ଦ୍ୱାପରରେ ସୃଷ୍ଟି କରିଥିଲେ ଏକ ଅବିସ୍ମରଣୀୟ ଆଦର୍ଶ। କଳିଯୁଗରେ ବନ୍ଧୁ ମହାନ୍ତିଙ୍କୁ ବନ୍ଧୁ ରୂପେ ସମ୍ମାନ।

ନୀଳାଚଳ ନାଥଙ୍କୁ ଯିଏ ଭାବରେ ଡାକିଛି ସେ ନିଶ୍ଚିତ ରୂପେ ତାଙ୍କର ସାନ୍ନିଧ୍ୟ ପାଇଛି। ସେଇଥିପାଇଁ ଆଜି ତାଙ୍କର ବାହୁଡ଼ା ଜାତରେ ଏକାତ୍ମ ହୋଇ ସମସ୍ତେ ଡାକୁଛନ୍ତି, ହେ ଶରଣ ରକ୍ଷଣ, ବଳିଆର ଭୁଜ ତଳେ ଆମକୁ ଆଶ୍ରୟ ଦିଅ। ପଲକହୀନ ଦୃଷ୍ଟିରେ ଆପଣ ସମସ୍ତଙ୍କୁ ଚାହିଁଛନ୍ତି, ରଙ୍ଗ ଅଧରରେ ମଧୁର ହସି ହସି ସମସ୍ତଙ୍କୁ ସ୍ୱାଗତ କରୁଛନ୍ତି। ସେଇଥିପାଇଁ ଆଜି ସମସ୍ତଙ୍କ କଣ୍ଠରୁ ଝରି ପଡ଼ୁଛି ତୁମରି ବନ୍ଦନା ଗୀତ।

ମନର ବଡ଼ଦାଣ୍ଡରେ ଚାଲିଛି ମହାପ୍ରଭୁଙ୍କର ନନ୍ଦିଘୋଷ ରଥ। ହଜାର ହଜାର ଭକ୍ତ ଆନନ୍ଦ ମନରେ ଟାଣିବେ ରଥ ଦୌଡ଼ି ଧରି। ଚତୁର୍ଦିଗରେ ଶୁଭୁଥିବ ଜୟ ଜଗନ୍ନାଥ ଧ୍ୱନି। ଡାକୁଛି ଶ୍ରୀମନ୍ଦିର, ଡାକୁଛି ଶରଧା ବାଲି, ଡାକୁଛି ବାଇଶି ପାହାଚ, ଡାକୁଛି ରତ୍ନବେଦୀ, ଡାକୁଛନ୍ତି ଭକ୍ତମାନେ। ପ୍ରଭୁ ତରତର ହେଉଛନ୍ତି ନୀତି ସମାପନ ପାଇଁ। ବାହୁଡ଼ିବାର ବେଳ କ୍ରମଶଃ ନିକଟତର ହେଉଛି।

ଥରେ କଳାଶ୍ରୀମୁଖକୁ ଦେଖିଦେଲେ ସବୁ ଦୁଃଖ ଆପଣା ଛାଏଁ ଭୁଲି ହେଇଯାଏ, ଆପଣାର ଭାବ ସଞ୍ଚରିଯାଏ ଅନ୍ତର ଭିତରେ। ବାହୁଡ଼ା ଦଶମୀରେ ମହାପ୍ରଭୁ ବାହୁଡ଼ି ଆସିବେ, ତାଙ୍କୁ ଅତି ନିକଟରୁ ଦର୍ଶନ କରିବେ ଭକ୍ତମାନେ। ଏକ ଆନନ୍ଦଦାୟକ ଉତ୍ତେଜନାରେ ସମସ୍ତେ ଶିହରିତ। ଏହି ସୌଭାଗ୍ୟ ମିଳେ କେବଳ ବରଷକେ ଥରେ। ଦୁଃଖକୁ ସୁଖରେ ରୂପାନ୍ତରିତ କରିଦେଇପାରୁଥିବା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପ୍ରତିଯୋଗିତା ଲାଗିଛି ଭକ୍ତମାନଙ୍କ ଭିତରେ।

0: ଶେଷ ହେଲା ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଶୈଳଭମା ମହାପାତ୍ର, ଚିତ୍ତରଞ୍ଜନ ଜେନା, ସୁମିତା ଗରାବଡ଼ୁ, ସୁଭାଷ ଦାସ, ଶ୍ୟାମାମଣି ଦେବୀ ଏବଂ ତାନସେନ ସିଂ। ଗୀତ ରଚନା କରିଥିଲେ ବାବା ବୁଦ୍ଧନାଥ ଦାସ, ତପନ ପଟ୍ଟନାୟକ, ପଦ୍ମଚରଣ, ଶଙ୍କର୍ଷଣ ମଙ୍ଗରାଜ ଏବଂ ପୁରାତନ ରଚନା ଆଲେଖ୍ୟ ବସନ୍ତ ମହାନ୍ତି ଏବଂ ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଅନୁଚିନ୍ତା ନିବେଦନ କରିଛନ୍ତି ତରୁଣକାନ୍ତି ରାଉତ।

0: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ବାହୁଡ଼ା ଯାତ୍ରା ତିନି ରଥ ହେରା ପଞ୍ଚମୀ ପରଦିନଠାରୁ ଦକ୍ଷିଣ ମୋଡ଼ ନେଇସାରିଛନ୍ତି। ବାହୁଡ଼ା ରଥ ଟଣା ଆରମ୍ଭ ହୋଇ ବଳଭଦ୍ରଙ୍କ ରଥ ବଡ଼ଶଙ୍ଖ ଯାଏ ଆସିଲା ପରେ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହେବ। ତାପରେ ଜଗନ୍ନାଥଙ୍କର ରଥ ବାଟରେ ମାଉସୀମା ମନ୍ଦିର ବା ଅର୍ଦ୍ଧାଶନୀ ମନ୍ଦିରଠାରେ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ ଅର୍ପଣ କରାଯିବ। କିମ୍ବଦନ୍ତୀ କହେ ମାଳିନୀ ନଦୀ ଯାହା ପୂର୍ବରୁ ବଡ଼ଦାଣ୍ଡରେ ପ୍ରବାହିତ ହେଉଥିଲା ଏବଂ ଯେଉଁଥିପାଇଁ ତିନିଯୋଡ଼ା ରଥ ନିର୍ମାଣ କରାଯାଉଥିଲା ସେ ନଦୀର ବନ୍ୟାଜଳକୁ ଶୋଷଣ କରିଥିବାରୁ ସେ ଅର୍ଦ୍ଧଶୋଷଣୀ ବା ଅର୍ଦ୍ଧାଶନୀ। ଅନ୍ୟ କେତେକଙ୍କ ମତରେ ସେ ପ୍ରଳୟ ଜଳକୁ ଶୋଷଣ କରିଥିବାରୁ ତାଙ୍କର ନାମ ମଧ୍ୟ ଅର୍ଦ୍ଧାଶନୀ। ତେବେ ରାଜାଙ୍କ ନଅର ସାମ୍ନାରେ ଜଗନ୍ନାଥଙ୍କ ରଥ ରହେ। ଏ ସମୟରେ ବଡ଼ଦେଉଳରୁ ନିଜ ମନ୍ଦିର ଛାଡ଼ି ଲକ୍ଷ୍ମୀ ପାଲିଙ୍କିରେ ବିଜେହି ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି, ଜଗନ୍ନାଥଙ୍କ ରଥକୁ ଚାହାନ୍ତି। ବିଧି ଅନୁଯାୟୀ ଏହି ନୀତି ସିନା ସମ୍ପନ୍ନ ହୁଏ, କିନ୍ତୁ ପ୍ରଶ୍ନ ଉଠୁଛି, ଲକ୍ଷ୍ମୀ ଜାଣିବାକୁ ଚାହାନ୍ତି ପ୍ରକୃତରେ ଜଗନ୍ନାଥ ରଥରେ ବସି ଫେରିଛନ୍ତି ତ? ଏହି ସନ୍ଦେହକୁ ମୋଚନ କରିବା ପାଇଁ ବୋଧହୁଏ ଲକ୍ଷ୍ମୀ ଚାହାଣୀ ମଣ୍ଡପକୁ ଆସନ୍ତି। ସେତିକିରେ ମଧ୍ୟ ସନ୍ଦେହ ତାଙ୍କର ଦୂର ହୁଏ ନାହିଁ। ମା ଲକ୍ଷ୍ମୀ ପାଲିଙ୍କିରେ ବିଜେ କରି ଶ୍ରୀନଗର ସମ୍ମୁଖରେ ଜଗନ୍ନାଥଙ୍କ ରଥ ନିକଟକୁ ଯାଆନ୍ତି। ଘଣ୍ଟ ଛତି କାହାଳୀ ସହ ପଟୁଆରରେ ପାଲିଙ୍କିକୁ ବିମାନବଳୁ ସେବକମାନେ କାନ୍ଧେଇ ନିଅନ୍ତି। ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଏ। ତାପରେ ଜଗନ୍ନାଥଙ୍କ ରଥ ଟଣା ହେଇ ସିଂହଦ୍ୱାର ପାଖରେ ଲାଗିଥାଏ। ତେବେ ସେସବୁ ଠିକ୍, କିନ୍ତୁ ଲକ୍ଷ୍ମୀଙ୍କ ମନରେ ଜଗନ୍ନାଥଙ୍କର ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାକୁ ନେଇ ବିଷଣ୍ଣ ଭାବ ଥାଏ। ସେଇଥିପାଇଁ ସେ ହେରା ପଞ୍ଚମୀ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସନ୍ତି। ଅଭିମାନରେ ନନ୍ଦିଘୋଷ ରଥର ଚକର ଏକ କ୍ଷୁଦ୍ରାଂଶ ଭାଙ୍ଗି ଦିଅନ୍ତି। ହେରା ଗୌରୀ ସାଇ ଦେଇ ବିମାନରେ ପୁଣି ଫେରିଯାଆନ୍ତି। ତେବେ ଶ୍ରୀମନ୍ଦିର ପରିପ୍ରେକ୍ଷୀରେ ବାହୁଡ଼ା ଯାତ୍ରା ଶ୍ରୀଗୁଣ୍ଡିଚା ଯାତ୍ରା ଅପେକ୍ଷା ବେଶୀ ପ୍ରତୀକ୍ଷିତ। ଶ୍ରୀଗୁଣ୍ଡିଚା ଯାତ୍ରା ଜନଗଣର ଯାତ୍ରା, ଲୋକଙ୍କ ଆଶା ଆକାଂକ୍ଷାର ଯାତ୍ରା। ବାହୁଡ଼ା ଶ୍ରୀମନ୍ଦିର ଭିତରେ ମେଘନାଦ ପାଚେରି ବେଢ଼ା କୁର୍ମବେଢ଼ା ଭିତରେ ସବୁ ପାର୍ଶ୍ୱ ଦେବାଦେବୀଙ୍କର ଆକାଂକ୍ଷିତ ଯାତ୍ରା, କାରଣ ଜଗନ୍ନାଥଙ୍କ ବାହୁଡ଼ିବା ପ୍ରକ୍ରିୟା ଉପରେ ପୂର୍ବରୁ ସଂଶୟର ମୋହର ମାରି ଦିଆଯାଇଛି। ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଗୋପପୁରରେ 11 ବର୍ଷ ବାଲ୍ୟକାଳ କଟେଇ ଭାଇ ବଳରାମଙ୍କ ସହ ମଥୁରା ଗଲେ। କଂସ ବଧର ନାୟକ ସାଜିଲେ, ନିଜ ପିତା ବସୁଦେବ ଏବଂ ମାତା ଦେବକୀଙ୍କୁ ବନ୍ଦୀଶାଳରୁ ମୁକୁଳେଇଲେ। କଂସଙ୍କ ପିତା ଉଗ୍ରସେନ ମଥୁରାର ନ୍ୟାୟୋଚିତ ରାଜା ହେଲେ। ଶ୍ରୀକୃଷ୍ଣ ଓ ବଳରାମଙ୍କ 14 ବର୍ଷର ମଥୁରା ରହଣି ଯୁଦ୍ଧର ଘନଘଟା ଭିତରେ କଟିଗଲା। ସେତେବେଳେ ମଗଧର ସମ୍ରାଟ ଥିଲେ ଜରାସନ୍ଧ। ତାଙ୍କର ଅତ୍ୟାଚାରରେ ମଥୁରାର ପ୍ରଜା ପ୍ରପୀଡ଼ିତ ଥିଲେ। ସେମାନଙ୍କୁ ସୁରକ୍ଷା ଦେବା ଲାଗି ଶ୍ରୀକୃଷ୍ଣ ଓ ବଳରାମ ଜରାସନ୍ଧ ସହିତ ଲଢ଼ୁଥିଲେ। ଏଣୁ ମଥୁରାବାସୀଙ୍କୁ ସ୍ଥାୟୀ ନିରାପତ୍ତା ଦେବା ପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ନେଇଗଲେ ଦ୍ୱାରକା। ଦ୍ୱାରକାରେ ତିଆରି ହେଲା ସଞ୍ଚ ସୁନ୍ଦର ନଗରୀ। କୃଷ୍ଣ ହେଲେ ଦ୍ୱାରକାଧୀଶ। ଦ୍ୱାରକାରେ ପ୍ରବଳ ଜ୍ୱରାକ୍ରାନ୍ତ ହୋଇଥିଲେ ଶ୍ରୀକୃଷ୍ଣ। ମସ୍ତିଷ୍କରେ ଅସହ୍ୟ ବେଦନା, କପାଳରେ ତାତି, ରାଜବୈଦଙ୍କର ଚେରମୂଳି ଔଷଧ କିଛି କାମ କଲା ନାହିଁ। ଶ୍ରୀକୃଷ୍ଣ ନିଜର ଜଣେ ବିଶ୍ୱସ୍ତ ଦୂତକୁ ପଠାଇଲେ ଗୋପପୁର। ଶ୍ରୀରାଧା ତାଙ୍କ ପାଦରେ ଯେତେକ କାଦୁଅ ଲାଗିଥିଲା ସେତେକ ସାମକାରୀ କୋରି ପଠାଇଦେଲେ ଶ୍ରୀକୃଷ୍ଣଙ୍କ ପାଖକୁ। ଯେପରି ରାଧା କହୁଛନ୍ତି ସେ କାଦୁଅ ଭିତରେ, "ନାହିଁ ନାହିଁ ନିଖିଳ ଜଗତେକୁ ନଦୀ ସହି ଉପମାନ, ନବନିରୋଧ ନୀଳମଣି ଅତସି ଶ୍ୟାମ ସୁନ୍ଦର ସମାନ।" ସେହି କାଦୁଅକୁ କପାଳରେ ବୋଳି ଶ୍ରୀକୃଷ୍ଣ ଆରୋଗ୍ୟ ହେଲେ, କିନ୍ତୁ କେବେ ତ ଫେରିନଥିଲେ ବୃନ୍ଦାବନ। ସେହି ପଞ୍ଜୀକୃତ କାହାଣୀ ଜାଣନ୍ତି ମା ଲକ୍ଷ୍ମୀ, ସେବରା ରୁକ୍ମିଣୀ ନ ଜାଣିବି ବା କିପରି। ଏଣୁ ସେ ଅଧୀରା, କାରଣ ସେ ଜାଣନ୍ତି ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଥରେ ଗଲେ ଆଉ ଫେରନ୍ତିନି, କିନ୍ତୁ ଆଜି ବାହୁଡ଼ାରେ ଫେରିବେ ପ୍ରଭୁ, କାରଣ ସେ ଜଗନ୍ନାଥ, ସେ ସୂର୍ଯ୍ୟ, ସେ ତେଜ, ସେ ଦୀପ୍ତି, ସେ ଜଗତର ଅକ୍ଷୟ ପ୍ରକାଶ। ସକାଳୁ ଉଦୟ ହେଇ ମୁଣ୍ଡ ଉପରକୁ ଉଠିବା ତାଙ୍କର ଯିବା, ଏବଂ ଅପରାହ୍ନରୁ ଗୋଧୂଳି ପର୍ଯ୍ୟନ୍ତ ତାଙ୍କର ଫେରିବା। ଏହା ଭିତରେ ମଣିଷ ନିଜର ପ୍ରାତ୍ୟହିକ ଜୀବନକୁ ସନ୍ଧାନ କରେ। ଋଗ୍ବେଦରେ କୁହାଯାଇଛି, ଆ କୃଷ୍ଣେନ ରଜସା ବର୍ତ୍ତମାନୋ ନିବେଶୟନ୍ ଅମୃତଂ ମର୍ତ୍ୟଂଚ ହିରଣ୍ୟୟନ ସବିତା ରଥିନା ଦେବଃ ଜାତି ଭୁବନାନି ପଶ୍ୟତଂ। ଅନ୍ଧକାରମୟ ଅନ୍ତରୀକ୍ଷ ମାର୍ଗରେ ଆସୁଥିବା ଦେବତା ଓ ମନୁଷ୍ୟକୁ ସୋସୋ କାର୍ଯ୍ୟରେ ନିୟୋଜିତ କରୁଥିବା ସୁବର୍ଣ୍ଣ ନିର୍ମିତ ରଥକୁ ଆରୋହଣ କରିଥିବା ସବିତା ଦେବ ସମଗ୍ର ପ୍ରାଣୀ ଜଗତକୁ ଦେଖି ଦେଖି ପ୍ରତ୍ୟେକ ଦିନ ଆସନ୍ତି। ମଣିଷର ରଥର ପଥର ଏ ଅନୁସନ୍ଧାନ ଯୁଗେ ଯୁଗେ ଚାଲିଥାଉ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତରୁଣକାନ୍ତି ରାଉତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ। ଶୁଣିଲି ବନ୍ଦନା କାର୍ଯ୍ୟକ୍ରମ ଏବଂ ପରେ ପରେ ଅନୁଚିନ୍ତା, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ।

0: ଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 145ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ରହିଛନ୍ତି ବାଣୀ ଜୟରାମ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର।
1: एक सौ पैंतालीस 145।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 145ତମ ଅଧ୍ୟାୟ। କଣ୍ଠଶିଳ୍ପୀମାନେ ଥିଲେ ବାଣୀ ଜୟରାମ ଏବଂ ଶ୍ରୀକାନ୍ତ ପଡ଼ଗାଓଁକର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଫେମ୍ରେ। ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତି ଗୀତ। ସୌମିତ୍ର ଚାଟାର୍ଜୀଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ସୋନୁ ନିଗମ।

ପ୍ରଜାର କଲୁ ଏକ ଓଡ଼ିଆ ଭକ୍ତି ଗୀତ, କଣ୍ଠରେ ସଜାଇଥିଲେ ସୋନୁ ନିଗମ ସୌମିତ୍ର ଚାଟାର୍ଜୀଙ୍କ ଗୀତ ରଚନାରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସଂସ୍କୃତରେ ସମ୍ବାଦ, ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ। ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସୂଚନା।

ସାତଟା ବଜି 10 ମିନିଟ୍ରେ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 7:25ରେ ଶୁଣିପାରିବେ ପୁରୀ ପରିକ୍ରମା କାର୍ଯ୍ୟକ୍ରମ ଆମ ପୁରୀ କେନ୍ଦ୍ରରୁ। ଭକ୍ତିଗୀତର କାର୍ଯ୍ୟକ୍ରମ ଅଞ୍ଚଳି ଶୁଣିପାରିବେ 7:40ରେ ଆକାଶବାଣୀ କଟକ କେନ୍ଦ୍ରରୁ। 7:55ରେ ଶୁଣିପାରିବେ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। 8:00ରେ ଶୁଣିପାରିବେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 8:30ରେ ଶୁଣିପାରିବେ ଶ୍ରୀକ୍ଷେତ୍ରରୁ ପ୍ରଭୁ ଶ୍ରୀ ବଳଭଦ୍ର ମାତା ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:00ରେ ଶୁଣିପାରିବେ ଏନ୍ସିଇଆର୍ଟିର 1335ତମ ଅଧ୍ୟାୟ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ 5:30ରେ। 6:22ରେ ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ। ଜିଲ୍ଲା ହାଲଚାଲରେ ଶୁଣିପାରିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ 7:25ରେ। 7:30ରେ ଶୁଣିପାରିବେ କୃଷି ହାଲଚାଲ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ରହିଛି ସଫଳ ଜୈବ କୃଷି ପାଇଁ ଜୀବାଣୁ ସାରର ପ୍ରୟୋଗ। ଆଲୋଚକ ଅଛନ୍ତି ଓୟୁଏଟି ଭୁବନେଶ୍ୱରର ମୃତ୍ତିକା ବିଜ୍ଞାନର ପ୍ରାଧ୍ୟାପିକା ଡକ୍ଟର ଜ୍ୟୋତିର୍ମୟୀ ଦାସ। 8:17ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। 9:30ରେ ଶୁଣିପାରିବେ ଶ୍ରୋତାଙ୍କ ମନଲେଖେ ଗୀତକୁ ନେଇ ଫୋନ୍ ଇନ୍ କାର୍ଯ୍ୟକ୍ରମ ହାଲୋ ଆକାଶବାଣୀ ପୁରୀ। 10:00ରେ ଶୁଣିପାରିବେ ନାଟକ ଭକ୍ତ ବାଲିଗା ଦାସ। ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କଲୁ ଆଜିର କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00 to 2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥ ଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗ ନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଔର ସୋମବାର ସେ ଜଲ୍ଦ ଉସ ବିଲ୍କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ HCL ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ପକ୍ଷରୁ ବାଲେଶ୍ୱର APJ ଅବଦୁଲ କଲାମ ଦ୍ୱୀପରୁ କୁଶ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବୋର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି।

0: আঞ্চলিক সংবাদ বর্তমান এতিকি পরবর্তী আঞ্চলিক সংবাদ শুনিপারে অপরাহ্ন 2:32 মিনিটে।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଠାରେ ଆସନ୍ତୁ ଶୁଣିବା ଯାନୀ ଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ।
2: ଆଚ୍ଛା ଭାବିଲେ ଦେଖି ପର୍ବପର୍ବାଣୀ ଗୁଡ଼ିକ ଯଦି ଆମର କିଛି ମଙ୍ଗଳ କରୁନଥାନ୍ତା ତେବେ ଆବମାନ କାଳରୁ ମଣିଷ ଗୁଡ଼ିକୁ ପାଳନ କରି ଆସୁଥାନ୍ତା କାହିଁକି। ଯେଉଁଠି ମଣିଷ ବସତି ଅଛି ସେଠି ଗଢ଼ି ଉଠିଛି ସମାଜ, ସେଠି ହେଇଥାଏ ଯାନୀଯାତ୍ରା, ମେଳା ମହୋତ୍ସବ ଓ ପର୍ବପର୍ବାଣୀ, କାରଣ ଏଥିରେ ଜନଜୀବନର ମଙ୍ଗଳ ନିହିତ। ଏଥର ସତରେ କ'ଣ କିଛି ହିତ ହେଇଥାଏ? ହଁ ହେଇଥାଏ, ହେଇଥାଏ ଅଶେଷ ହିତ। ସବୁଠାରୁ ବଡ଼ ହିତ ହେଉଛି ଏହା ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି? ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହେଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣୀ ପାଳନ କ'ଣ ଆମ ଦେହ ମନ ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତି।

0: ଆମକୁ ସବୁ ଦିଗରୁ ସୁସ୍ଥ ରଖିଥାଏ। କିନ୍ତୁ କେମିତି ତେବେ ସୁସ୍ଥତା ବୋଇଲେ କ'ଣ? ଦେହ ପୁରାପୁରି ଭଲ ଥିଲେ, ମନ ପୁରାପୁରି ଭଲ ଥିଲେ, ସମାଜର ସମସ୍ତଙ୍କ ସହ ସମ୍ପର୍କ ପୁରାପୁରି ଭଲ ଥିଲେ, ଆଉ ଆଧ୍ୟାତ୍ମିକ ମନୋଭାବ ସମ୍ପନ୍ନ ହେଇଥିଲେ, ତାକୁ ହିଁ ପ୍ରକୃତ ସ୍ୱାସ୍ଥ୍ୟ ବୋଲି କୁହାଯାଏ। ପର୍ବପର୍ବାଣି ପାଳନ କ'ଣ ଆମ ଦେହ ମନ ସାମାଜିକ ସମ୍ପର୍କ ଆଉ ଆଧ୍ୟାତ୍ମିକ ମନୋଭାବର ଉନ୍ନତିରେ ସହାୟକ ହେଇଥାଏ? ହଁ, ହୋଇଥାଏ। କଥାରେ ଅଛି ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୁଏ। ଏହାର ଅର୍ଥ ଓଡ଼ିଶା ହେଉଛି ଏକ ପର୍ବପର୍ବାଣୀର ରାଜ୍ୟ। ଏଠାରେ ବର୍ଷ ସାରା ଏବଂ ପ୍ରତି ମାସରେ କୌଣସି ନା କୌଣସି ପର୍ବ ପାଳନ କରାଯାଇଥାଏ। ପର୍ବ ପାଳନର ପୂର୍ବ କିଛି ଦିନର ବ୍ୟସ୍ତତାକୁ ମନେ ପକାନ୍ତୁ ତ। ପର୍ବ ପାଳନକୁ ସଫଳ କରିବା ପାଇଁ ପରିବାର ଆଉ ପଡ଼ା ପଡ଼ୋଶୀଙ୍କୁ ଫୁର୍ସତ ମିଳେନି, କାମ କରି କରି ହାଲିଆ ଲାଗେ। ମାତ୍ର ଏହି ଶାରୀରିକ ପରିଶ୍ରମ ସମସ୍ତଙ୍କ ଶରୀରକୁ ସୁସ୍ଥ ରଖିବାରେ ଯଥେଷ୍ଟ ସହାୟକ ହୋଇଥାଏ। ପୁଣି ପ୍ରତ୍ୟେକ ପର୍ବପର୍ବାଣୀରେ ପିଠାପଣା ଆଉ ଭୁରି ଭୋଜନ ତ ଏକ ସାଧାରଣ କଥା। ନିଜେ ଖାଇବା ଆଉ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ଖୁଆଇବାର ତୃପ୍ତି ନିଆରା। ଭଲ ଭଲ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟର ଅଭାବ ପୂରଣ ହୋଇଯାଏ, ଫଳରେ ଶରୀର ସୁସ୍ଥ ରହେ। ତେବେ ପୃଥିଳତା ହେଲା, ଡାଇବେଟିସ୍ ହେଲା, ଉଚ୍ଚ ରକ୍ତଚାପ ରୋଗୀ ବି ଖାଦ୍ୟ କଟକଣାକୁ କୋହଳ କରିଦେବା ଆଦୌ ନିରାପଦ ନୁହେଁ। ଇଏ ତ ଗଲା ଶାରୀରିକ ସ୍ୱାସ୍ଥ୍ୟ ଉପରେ ପର୍ବପର୍ବାଣୀର ଅନୁକୂଳ ପ୍ରଭାବ ବିଷୟରେ। ଏବେ ମନର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କଥା ବିଚାର କରନ୍ତୁ। ପର୍ବପର୍ବାଣୀ ପାଳନ ସମୟରେ ମନର ଦୁଃଖ, ଉତ୍କଣ୍ଠା, ମାନସିକ ଚାପ ଇତ୍ୟାଦି ଲାଘବ ହେଇଯାଏନି? ମନରେ ସ୍ନେହ, ପ୍ରେମ ଓ ଶ୍ରଦ୍ଧା ଭାବର ଉଦ୍ରେକ ହୁଏନି? ସାଙ୍ଗସାଥିମାନଙ୍କ ମେଳରେ ଖେଳି ବୁଲି ହସି ହସେଇ ମଉଜ ମସ୍ତି କରିବାର ଅନୁଭବ ମନକୁ ହାଲୁକା କରିଦିଏନି? ସାମାଜିକ ସ୍ୱାସ୍ଥ୍ୟକୁ ମଧ୍ୟ ସୁଗମ କରିଦିଏ ପର୍ବପର୍ବାଣୀ। ପାରସ୍ପରିକ ସାହାଯ୍ୟ ସହଯୋଗ ବିନା ଏହାର ପାଳନ ସଫଳ ହେଇପାରେନି। ଜାତି, ଧର୍ମ, ଧନୀ ଦରିଦ୍ର ନିର୍ବିଶେଷରେ ସମସ୍ତେ ମିଳିମିଶି ଏଥିରେ ଲାଗି ପଡ଼ିବା ଫଳରେ ସମସ୍ତେ ସ୍ନେହ, ପ୍ରୀତି ଓ ଭ୍ରାତୃତ୍ୱର ବନ୍ଧନରେ ବାନ୍ଧି ହେଇ ରହନ୍ତି। ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ସୃଷ୍ଟି ହୁଏ, ଭାଇଚାରା ଅକ୍ଷୁର୍ଣ୍ଣ ରହେ। ପୁନଶ୍ଚ ପ୍ରତ୍ୟେକ ପର୍ବପର୍ବାଣୀରେ ଅନ୍ତର୍ନିହିତ ଥାଏ ଆଧ୍ୟାତ୍ମିକତା। ତେଣୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟକୁ ଅତୁଟ ରଖିବାରେ ପର୍ବପର୍ବାଣୀ ଗୁଡ଼ିକର ଅବଦାନ ଯଥେଷ୍ଟ ବେଶୀ। ଏହାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ ପର୍ବ ପାଳନ ସହ ପରିଷ୍କାର ପରିଚ୍ଛନ୍ନତା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ମଧ୍ୟ ଶରୀର ଆଉ ମନକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ତେବେ ପର୍ବପର୍ବାଣୀ ପାଳନ ସିନା କୌଣସି ସମସ୍ୟା ସୃଷ୍ଟି କରିନଥାଏ, କିନ୍ତୁ ଏହି ଅବସରରେ ଯେଉଁ ସବୁ ସମସ୍ୟା ଜାତ ହୁଏ ତାର ପଶ୍ଚାତରେ ଥାଏ ମଣିଷର ଭୂମିକା। ବିଭିନ୍ନ ସ୍ଥାନରେ ମାଇକ୍ ଖଞ୍ଜି ଯେଉଁ ଧ୍ୱନି ପ୍ରଦୂଷଣ କରାଯାଉଛି ତାହା କ'ଣ ରୋକି ହେବନି? ଦୀପାବଳିରେ ବାଣ ଫୁଟିବାକୁ କ'ଣ ହ୍ରାସ କରିହେବନି? ଅତ୍ୟଧିକ ଶବ୍ଦ ଯୋଗୁଁ ରୋଗୀ, ଶିଶୁ, ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ଓ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ ଅସୁବିଧା ହେଉଛି ଏହାକୁ କ'ଣ ନିବାରଣ କରିହେବନି? ବିଭିନ୍ନ ପର୍ବରେ ମୂର୍ତ୍ତି ପୂଜା କରାଯାଇଥାଏ। ପୂଜା ସରିବା ପରେ ନଈ, ନାଳ କି ପୋଖରୀରେ ମୂର୍ତ୍ତି ଗୁଡ଼ିକୁ ଜଳ ବିସର୍ଜନ ଦିଆଯିବାର ବିଧି ଅତି ସାଧାରଣ। ମାତ୍ର ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଯାଏ। ବିଶେଷ କରି ମୂର୍ତ୍ତି ଗଠନ ପାଇଁ ବ୍ୟବହାର କରାଯାଉଥିବା ରଙ୍ଗମାନ ଆଦୌ ନିରାପଦ ନୁହେଁ। ସେ ଯାହା ହେଉ, ପର୍ବପର୍ବାଣୀ ମଧ୍ୟରେ ଜଡ଼ିତ ଥାଏ ଜନସାଧାରଣଙ୍କ ସାଂସ୍କୃତିକ, ସାମାଜିକ ଓ ଆଧ୍ୟାତ୍ମିକ ଚେତନା। ଏହା ଜନଜୀବନ ସହ ଓତପ୍ରୋତ ଭାବରେ ସମ୍ପୃକ୍ତ ଥିବାରୁ ଏହାକୁ ଜନଜୀବନଠାରୁ ଦୂରେଇ ଦେବା ଆଦୌ ନିରାପଦ ନୁହେଁ। ପର୍ବପର୍ବାଣୀ ପାଳନ ଏକ କାଳଜୟୀ ବ୍ୟବସ୍ଥା ଓ ଏହାର ରହିଛି ଏକ ସର୍ବକାଳୀନ ମୂଲ୍ୟବୋଧ।
1: ଆମର ସ୍ୱାସ୍ଥ୍ୟରେ ଯାନିଯାତ୍ରାରେ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ। ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ। ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ ଅଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ

0: ବ୍ୟକ୍ତି କହିଛନ୍ତି ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କର ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଔର କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଔର ସୋମବାର ସେ ଜଲ୍ଦ ଉସ ବିଲ୍ କୋ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ସମାଜସେବୀ ସୋନୁ ୱାଙ୍ଗଚୁକ୍ 26 ଦିନ ପରେ ଗତ ରାତିରେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର 65 ଜଣ ସଦସ୍ୟ ପତ୍ର ମାଧ୍ୟମରେ ଅନଶନ ଭଙ୍ଗ କରିବା ଲାଗି ତାଙ୍କୁ ଅନୁରୋଧ କରିସାରିଛନ୍ତି। ଅନଶନ ଭଙ୍ଗ ପରେ ଶ୍ରୀ ୱାଙ୍ଗଚୁକ୍ କହିଛନ୍ତି ବିସ୍ତୃତ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଛନ୍ତି, ତେବେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଦି କେତେକ ଦାବି ନେଇ ଶ୍ରୀ ୱାଙ୍ଗଚୁକ୍ ଗତମାସ 28 ତାରିଖରୁ ଅନଶନ କରିଥିଲେ। ଡାକ୍ତରମାନେ ପରାମର୍ଶ ଦେଇଥିବା ଦୈନିକ କାର୍ଯ୍ୟସୂଚୀକୁ ଅନୁସରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ୱାଙ୍ଗଚୁକ୍ଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ନିରନ୍ତର ସୁସ୍ଥତା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନ୍ଙ୍କ ସହିତ ଦ୍ୱିପକ୍ଷ ଆଲୋଚନା କରିବେ। ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ବ ଅଫ୍ ଦ ଅନ୍ନୋନ୍ ସୋଲଜର୍ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଗତ 7 ଦଶନ୍ଧି ଧରି ଆପୋଷ ବିଶ୍ୱାସ, ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
2: শিক্ষা সংস্কৃতি তথা পিপল টু পিপল কন্টাক্ট ভারত রোমানিয়া সম্বন্ধ কি আধারশিলা হে আর মুঝে খুশি হে কি আজ হামনে ইন দোনো মে 3 মহত্বপূর্ণ সাজেদারি পর হস্তাক্ষর কিয়ে হে হাম প্রোগ্রাম ও কোঅপারেশন ইন সায়েন্স এন্ড টেকনোলজি কে অন্তর্গত জয়েন্ট রিসার্চ এন্ড ডেভেলপমেন্ট কা বিস্তার করেঙ্গে। বুকারেস্ট ইউনিভার্সিটি মে ইন্ডিয়া কাউন্সিল ফর কালচুরাল রিলেশনস के सहयोग से इंडिया स्टडी चेयर की स्थापना की जा रही है। हम आज हस्ताक्षरित हुई MOU के जरिए स्पोर्ट्स के क्षेत्र में भी अपना सहयोग बढ़ाएंगे।
0: ରାଷ୍ଟ୍ରପତି କହିଛନ୍ତି ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ରୋମାନିଆ ଆଗାମୀ 3 ମଧ୍ୟରେ ଦ୍ୱିପକ୍ଷ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ DRDO ପକ୍ଷରୁ ବାଲେଶ୍ୱରର APJ ଅବଦୁଲ କାଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ

0: ରୁକ୍ମଣି ଜନ୍ମବେଦୀରୁ ଆଜି କର୍ମବେଦୀକୁ ବାହୁଡ଼ିବେ। କୋଟି କୋଟି ଭକ୍ତଙ୍କୁ ରଥାରୂଢ଼ ଦିଅ ଆଜି ଦର୍ଶନ ଦେବେ। ସତରେ ଚର୍ମ ଚକ୍ଷୁରେ ମହାପ୍ରଭୁଙ୍କୁ ଦେଖି ଏ ନେତ୍ର ପବିତ୍ର ହୋଇଉଠିବ। ପହୁଡ଼ ଗତିରେ ପହଣ୍ଡି କରି କରି ମହାପ୍ରଭୁ ରଥାରୂଢ଼ ହେବେ। ବାହୁଡ଼ା ଦିଅଙ୍କୁ ଦର୍ଶନ କରି ଜନ୍ମ ଜନ୍ମାନ୍ତରର ପାପ ଧୋଇବେ ଭକ୍ତ। ସେଥିପାଇଁ ତ କାହିଁକି ଏତେ ଦୂରରୁ ଭକ୍ତ ଆଜି ଶ୍ରୀକ୍ଷେତ୍ରରେ ସମାଗମ ହୋଇଛନ୍ତି। ମହାପ୍ରଭୁ ବାହୁଡ଼ା ଯାତ୍ରାର ରଚନା କରି ଏହି ବାର୍ତ୍ତା ଦେଉଛନ୍ତି। କର୍ମ ଧର୍ମ ଏବଂ ପରିବାରର ସଂସାରକୁ ସମନ୍ୱୟ ରଖିବା ହିଁ ଜୀବନ ଜିଇଁବାର ଅସଲି ପରିଚୟ। ଯେତେ କର୍ମରେ ବ୍ୟସ୍ତ ଥିଲେ ବି ମହାପ୍ରଭୁ ନିଜର ଜନ୍ମଭୂମିକୁ ଭୁଲି ନାହାନ୍ତି। ବରଷକେ ଥରେ ନିଜର ଜନ୍ମବେଦୀକୁ ଆସୁଛନ୍ତି। କେବଳ ସେତିକି ନୁହେଁ, ସାଙ୍ଗରେ ନିଜର ଭାଇ ଭଉଣୀଙ୍କୁ ଧରି ନିଜର ପାରିବାରିକ ଭାତୃତ୍ୱବୋଧର ପରିଚୟ ସୃଷ୍ଟି କରୁଛନ୍ତି। ପୁଣି ନିଜର କର୍ମବେଦୀକୁ ଫେରି କର୍ମ ହିଁ ସର୍ବଶ୍ରେଷ୍ଠ ବୋଲି ବାର୍ତ୍ତା ଦେଉଛନ୍ତି। ବାହୁଡ଼ା ଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଉଛି ମାଉସୀମା ମନ୍ଦିରରେ ମହାପ୍ରଭୁଙ୍କ ପୋଡ଼ପିଠା ଖିଆ। ସତରେ ଯଥା ଦେହି ତଥା ଦେବେ। ମହାପ୍ରଭୁ ମାନବଲୀଳା ରଚନା ପୂର୍ବକ ଘରକୁ ବାହୁଡ଼ିବା ବେଳେ ମାଉସୀମା ଘରେ ମାଉସୀ ଘରେ ଟିକିଏ ଅଟକି ପୋଡ଼ପିଠା ଖାଇଯାଆନ୍ତି। କେବଳ ସେତିକି ନୁହେଁ, ଯେମିତି ମଣିଷଟିଏ କୌଣସି କୁଣିଆ ଘରକୁ ଗଲେ ଫଳ ମୂଳ ଭାରତୁର ଧରିଯାଏ, ମହାପ୍ରଭୁ ମଧ୍ୟ ନିଜ ମାଉସୀ ଘରକୁ ଫଳମୂଳ ଭାର ଦେଇଥାନ୍ତି। ସତରେ ଆମ ମହାପ୍ରଭୁଙ୍କ ଲୀଳା ଅପାର। ମହାପ୍ରଭୁଙ୍କ ବିଷୟରେ ଆମେ ଯେତେ କଥା ହେଲେ ବି ତାଙ୍କ ଲୀଳା ବର୍ଣ୍ଣନା ସରିବନି। ତେବେ ଶ୍ରୋତାବନ୍ଧୁ, ଆଜିର ବାହୁଡ଼ା ଯାତ୍ରା ଅବସରରେ ଚାଲନ୍ତୁ ଭେଟିବା ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମନାଭ ତ୍ରିପାଠୀଙ୍କ ଠାରୁ। ତାଙ୍କଠାରୁ ପଚାରି ବୁଝିବା ଏହି ବାହୁଡ଼ା ଯାତ୍ରା, ରଥଯାତ୍ରା, ନୀଳାଦ୍ରି ବିଜେ ଏସବୁର ମହତ୍ତ୍ୱ ସମ୍ପର୍କରେ।
1: ଜୟ ଜଗନ୍ନାଥ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ଆମର ସଂସ୍କୃତି, ଆମର ପରମ୍ପରା, ଆମର ପ୍ରତ୍ୟେକ ମହାପ୍ରଭୁଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ। ସେଥିପାଇଁ ବାର ମାସରେ ତେର ଯାତ୍ରା ଭଗବାନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର। ସେ ମଧ୍ୟରେ ପ୍ରଭୁଙ୍କର ପ୍ରଖ୍ୟାତ ଯାତ୍ରା କହିଲେ ଦୁଳେଚ ଦୋଳଗୋବିନ୍ଦମ ଚାପେଚ ମଦନ ମୋହନମ ରଥସ୍ତୁ ବାମନମ ଦୃଷ୍ଟ୍ୱା ପୁନର୍ଜନ୍ମମ ନ ଲଭ୍ୟତେ। ଅତଏବ ଇଠି ଗୋଟିଏ ମାନବୀୟ ଲୀଳାର ଜ୍ୱଳନ୍ତ ନିଦର୍ଶନ ଶ୍ରୀମନ୍ଦିରରେ ଦେଖିବାକୁ ମିଳେ। ସାରା ବିଶ୍ୱ ଅପେକ୍ଷା କରିଥାଏ ମହାପ୍ରଭୁଙ୍କୁ ଘୋଷଯାତ୍ରାରେ, ଯାହାକି ଶୁକ୍ଳପକ୍ଷ ଦ୍ୱିତୀୟା ବଡ଼ ପ୍ରସିଦ୍ଧ ତିଥି। ମହାପ୍ରଭୁ ସ୍ୱୟଂ ଧାଡ଼ି ପହଣ୍ଡିରେ ସାଧାରଣ ଯୋଡ଼େ ଖେଚେଡ଼ି ଖାଇ ବଡ଼ଦାଣ୍ଡକୁ ଚାଲି ଆସନ୍ତି ମଣିଷ ଲୀଳା କରିବା ପାଇଁ। ମହାପ୍ରଭୁ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ଆମ ଭଳିଆ ସାଧାରଣ ପାପୀ ଲୋକକୁ ଭଗବାନ ଉଦ୍ଧାର କରିବେ, ଏଇଥିପାଇଁ ଏ ମହାନ ଯାତ୍ରାର ସୃଷ୍ଟି। ସର୍ବାଦୁ ମହାପ୍ରଭୁଙ୍କର ଯେଉଁ ତିନୋଟି ରଥ, ନନ୍ଦିଘୋଷ ରଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର, ତାଳଧ୍ୱଜ ରଥ ଭଗବାନ ସ୍ୱୟଂ ବଳରାମଙ୍କର, ଦର୍ପ ଦଳନ ଯାହାକୁ ଦେବୀ ଦଳନ ରଥ କୁହାଯାଏ, ଭଗବତୀ ସୁଭଦ୍ରା ତାଙ୍କ ସେ ରଥ ଉପରେ ତାଙ୍କ ସହିତ ଭଗବାନ ସୁଦର୍ଶନ ଏକତ୍ର ରୁନ୍ଧା ହୋଇଥାନ୍ତି, ଏବଂ ତାଳଧ୍ୱଜ ରଥରେ ଭଗବାନ ସ୍ୱୟଂ ବଳରାମ ଉପବେଶନ କରିବେ ଏବଂ ରାମ କୃଷ୍ଣଙ୍କୁ ନେଇ। ଏତଦ ବ୍ୟତୀତ ନନ୍ଦିଘୋଷ ରଥରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ମଦନ ମୋହନ ଥାନ୍ତି। ଏ ସପ୍ତଧା ମୂର୍ତ୍ତିଙ୍କର ଯାତ୍ରା କୁହାଯାଇଛି ଧର୍ମଶାସ୍ତ୍ରରେ, ରଥ ଛାୟା ସମାକ୍ରମ୍ୟ ବ୍ରହ୍ମହତ୍ୟା ବ୍ୟପୋହତି। ଅର୍ଥାତ୍ ଇଏ ରଥଟି ଯେତେବେଳେ ଗଡ଼ି ଗଡ଼ି ଯାଏ, ସେ ରଥର ଛାଇ ଟିକେ ଯଦି ପଡ଼ିଯାଏ କାହାର ଉପରେ, ତାର ମଧ୍ୟ ବ୍ରହ୍ମହତ୍ୟା ପାତକ ଦୋଷ ଛାଡ଼ିଯାଏ, ଏହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ। ତେଣୁ ବାହୁଡ଼ା ଯାତ୍ରା ପ୍ରଭୁଙ୍କର, ବାହୁଡ଼ା ଯାତ୍ରାରେ ମହାପ୍ରଭୁ ବାହୁଡ଼ି ସିଂହଦ୍ୱାରରେ ଉପବେଶନ କଲା ପରେ ରାଜରାଜେଶ୍ୱର ବେଶ, ବହୁ ପ୍ରତୀକ୍ଷିତ ବେଶ, ଯେଉଁ ବେଶକୁ ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀ, ଯେଉଁ ବଡ଼ ଏକାଦଶୀରେ ଭଗବାନଙ୍କର ବଡ଼ ତଡ଼ାଉ ବେଶ ବା ରାଜରାଜେଶ୍ୱର ବେଶ ହୋଇଥାଏ, ଧନ୍ୟ ସେ ବେଶ କୋଟି ବ୍ରହ୍ମାଣ୍ଡର ଦେବତା ଦେବଦାନବ ଗନ୍ଧର୍ବ ସମସ୍ତ ଅପେକ୍ଷା କରିଥାନ୍ତି ସେହି ବେଶକୁ ଦର୍ଶନ କରିବା ପାଇଁ। ମହାପ୍ରଭୁଙ୍କର ଇଏ ବେଶକୁ ଯିଏ ଦର୍ଶନ କରିବ ନିଶ୍ଚିତ ଭାବରେ ମୁକ୍ତି ପାଇବ। ତା ପରବର୍ତ୍ତୀ ଦିନ ଅର୍ଥାତ୍ ଠିକ୍ ତାର ପରଦିନ ପ୍ରଭୁଙ୍କର ଅଧରପଣା ହୋଇଥାଏ। ଅଧରପଣା ପରେ ମହାପ୍ରଭୁଙ୍କର ନୀଳାଦ୍ରି ବିଜେ, ଅର୍ଥାତ୍ ଦ୍ୱାଦଶୀରେ ନୀଳାଦ୍ରି ବିଜେ ହେବା କଥା, ବେଳେବେଳେ ତ୍ରୟୋଦଶୀ ମଧ୍ୟ ହୋଇଯାଏ। ତେଣୁ ତିଥି ଦୃଷ୍ଟିରୁ ପ୍ରାୟତଃ ତ୍ରୟୋଦଶୀରେ ପଡ଼ିଥାନ୍ତି। ତେଣୁ ପ୍ରଭୁ ଯେତେବେଳେ ନୀଳାଦ୍ରି ବିଜେ କରନ୍ତି, ସମସ୍ତେ ଅପେକ୍ଷା କରିଥାନ୍ତି ପୁଣି ସେହି ନୀଳାଚଳ ଅଭଡ଼ାକୁ। ମହାପ୍ରଭୁ ନୀଳାଚଳରେ ଦର୍ଶନ ଦେବେ, ନୀଳାଚଳ ଅଭଡ଼ା ପାଇବେ। ଏଇ ଯେଉଁ ଘୋଷ ଯାତ୍ରାର ମହାନ ପର୍ବ, ବାସ୍ତବ ଜ୍ଞାନରେ କାଳିଆ ସାଆନ୍ତଙ୍କର ସେଇ ରଥରେ ବାମନ ମୂରତିକି ଦର୍

ଶ୍ରୋତାବନ୍ଧୁ ନମସ୍କାର, ଆକାଶବାଣୀ ପୁରୀ ଦ୍ୱାରା ପ୍ରସ୍ତୁତ ପୁରୀ ପରିକ୍ରମା କାର୍ଯ୍ୟକ୍ରମର ଆଉ ଏକ ନୂଆ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଉପସ୍ଥାପନାରେ ମୁଁ ରାଜଶ୍ରୀ ସାହୁ। ଚାରିଆଡୁ ଶୁଭୁଛି ଘଣ୍ଟ ମୃଦଙ୍ଗ ଓ ହୁଳହୁଳିର ସ୍ୱର। କୋଟି ଓଡ଼ିଆର ମଉଡ଼

ପ୍ରାର୍ଥନା କରିଦେଲେ ମୁକ୍ତି ମିଳେ। କାରଣ ଗତି ମୁକ୍ତି ଦାତା ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ନିଶ୍ଚିତ ଭାବରେ ସମସ୍ତ ଜଗନ୍ନାଥ ପ୍ରେମୀ ପ୍ରଭୁଙ୍କର ଇଏ ଦିବ୍ୟ ରୂପ ଦର୍ଶନ କରନ୍ତୁ। ତେଲଲୁଣ ସଂସାରର କଥା ମହାପ୍ରଭୁଙ୍କୁ କହିଦିଅନ୍ତୁ, ନିଶ୍ଚିତ ଭାବରେ ମହାପ୍ରଭୁ ମନସ୍କାମନା ପୂର୍ଣ୍ଣ କରିବେ, ଅନ୍ତକାଳରେ ବୈକୁଣ୍ଠ ଗତି ଦେବେ, ଏଥିରେ ସନ୍ଦେହ ନାହିଁ। ଧନ୍ୟ ସେ କାଳିଆ ସାଆନ୍ତେ। ଜୟ ଜୟ ଜଗନ୍ନାଥ।

0: ଶ୍ରୋତବନ୍ଧୁ, ବାହୁଡ଼ାଯାତ୍ରା ଅବସରରେ ନିର୍ଦ୍ଧାରିତ ନୀତି ମୁତାବକ ଗୋପାଳ ବଲ୍ଲଭ ସରିବା ପରେ 7:00 to 11:45 ମଧ୍ୟରେ ସେନାପଟା ଲାଗି ହେବ। ଏହାପରେ 11:45 ମଙ୍ଗଳାର୍ପଣ ହେବ। 12:00 ପହଣ୍ଡି ଆରମ୍ଭ ହେବ। 2:30 ପର୍ଯ୍ୟନ୍ତ ପହଣ୍ଡି ଜାରି ରହିବ। 2:30 ଗଜପତି ମହାରାଜଙ୍କ ଦ୍ୱାରା ଛେରା ପହଁରା ଓ ରାଜନୀତି ଅନୁଷ୍ଠିତ ହେବ। 3:30 ପର୍ଯ୍ୟନ୍ତ ଏହି ନୀତି ଜାରି ରହିବ। ପରେ 3:00 to 4:00 ପର୍ଯ୍ୟନ୍ତ 3 ରଥର ଚାରମଳା ଫିଟା ହେବ ଏବଂ ଘୋଡ଼ା ଲାଗି ହେବ। ପରେ ଅପରାହ୍ନ 4:00 ରଥଟଣା ଆରମ୍ଭ ହେବ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ପୁରୀର କିଛି ପ୍ରମୁଖ ଖବର ସମ୍ପର୍କରେ। ଶ୍ରୋତାବନ୍ଧୁ, ବୁଧବାର ପୁରୀର ବଲାଙ୍ଗୀର ହରିଶଙ୍କରକୁ ଓଏସ୍ଆର୍ଟିସି ପକ୍ଷରୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଯୋଜନାରେ ଭଲ୍ଭୋ ବସ୍ ସେବା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପୁରୀର ମାଳତୀପାଟପୁରଠାରେ ଏହି ବସ୍ର ଶୁଭାରମ୍ଭ କରିଥିଲେ। ଏହି ବସ୍ ଦୈନିକ ପୁରୀରୁ 7:15 ବାହାରିବ। ଏହା ମାଳତୀପାଟପୁର, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର, ପାଟନାଗର, ଖପରାଖଲ ହୋଇ ହରିଶଙ୍କର ମନ୍ଦିର ନିକଟରେ 6:00 ପହଞ୍ଚିବ। ସେଠାରୁ ଏହି ବସ୍ 7:10 ବାହାରି ପୁରୀରେ 6:00 ପହଞ୍ଚିବ। ଏହି ବସ୍ରେ ମହିଳାଙ୍କୁ ପ୍ରତି ଟିକେଟ୍ରେ 50% ଛାଡ଼ ମିଳିବ। ଶ୍ରୋତାବନ୍ଧୁ, ରଥଯାତ୍ରା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରଧାବଲିଠାରେ ଆର୍ଥିକ ସାକ୍ଷରତା ଶିବିର ଆୟୋଜନ କରାଯାଇଛି। ଅପରାହ୍ନ 2:00 to 10:00 ପର୍ଯ୍ୟନ୍ତ ଏହି ଶିବିରଟି ଚାଲୁ ରହିଛି। ଏଥିରେ ସାଧାରଣ ଲୋକଙ୍କୁ ଆର୍ଥିକ ପରିଚାଳନା ନେଇ ବ୍ୟାଙ୍କ କର୍ମଚାରୀମାନେ ଅବଗତ କରାଉଛନ୍ତି। ଶ୍ରୋତବନ୍ଧୁ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଲାଗି ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ଟୁରିଷ୍ଟ ବସ୍ଗୁଡ଼ିକ ମାଳତୀପାଟପୁରଠାରେ ପାର୍କିଂ କରାଯିବ। ଭୁବନେଶ୍ୱର ଓ କଟକ ପଟୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍ଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ବାଇପାସ୍ରେ ଆସି ବାଇଦାସ ନଗର ଛକରୁ ଗ୍ରିଡ୍ ଷ୍ଟେସନ୍ ଛକ ଦେଇ ତାଳବଣି ଅସ୍ଥାୟୀ ବସ୍ଷ୍ଟାଣ୍ଡରେ ପାର୍କିଂ କରାଯିବ। ସେହିଭଳି ଭୁବନେଶ୍ୱର ପଟୁ ଆସୁଥିବା ଚାରିଚକିଆ ହାଲୁକା ଯାନଗୁଡ଼ିକ ମାଳତୀପାଟପୁର ଓଭରବ୍ରିଜ୍ ଦେଇ ତାଳବଣିଆର ବିଧାନସଭା, ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇଣ୍ଡୋର ଷ୍ଟାଡିୟମ, ଉଦ୍ୟାନ, କୃଷି ପଡ଼ିଆ, ସ୍ୱଚ୍ଛ ମାଛ ବଜାରରେ ପାର୍କିଂ କରାଯିବ। ଭୁବନେଶ୍ୱର ଓ ବ୍ରହ୍ମଗିରି ପଟୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମାଳତୀପାଟପୁର, ବାଟଗାଁ, ମଙ୍ଗଳାଘାଟ ଛକ ଦେଇ ପୁରୁଣା ଜଗନ୍ନାଥ ବଲ୍ଲଭ ଓ ମାଟିତୋଟା ଖେଳ ପଡ଼ିଆରେ ପାର୍କିଂ କରାଯିବ। ଶ୍ରୋତବନ୍ଧୁ, ଜଗତରନାଥ ଜଗନ୍ନାଥ ଭକତ ଭାବରେ ବନ୍ଧା। କୁହାଯାଏ ଭକତ କାନ୍ଦିଲେ ମହାପ୍ରଭୁ କାନ୍ଦନ୍ତି, ଭକତ ହସିଲେ ମହାପ୍ରଭୁ ହସନ୍ତି, ଭକତ ନାଚିଲେ ମହାପ୍ରଭୁ ମଧ୍ୟ ବିଭୋର ହୋଇ ତାରି ସାଙ୍ଗରେ ନାଚି ଉଠନ୍ତି। ଭକତ ଭାବରେ ବନ୍ଧା ସେ ମହାପ୍ରଭୁ ତ ନିଜର ଡୋରିରେ ଦୂର ଦୂରାନ୍ତରୁ ଭକ୍ତଙ୍କୁ ଟାଣି ଆଣୁଛନ୍ତି ଶ୍ରୀକ୍ଷେତ୍ରକୁ। ତେବେ ଏହି ଅବସରରେ ଚାଲନ୍ତୁ ଭେଟିବା ଜଣେ ଭକ୍ତଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା ମହାପ୍ରଭୁଙ୍କୁ ନେଇ ରହିଥିବା ତାଙ୍କର ଅନୁଭୂତି ସମ୍ପର୍କରେ।
1: ମୋ ନାଁ ମଧୁମିତା ମହାପାତ୍ର, ଆଉ ମୁଁ ଗୋଟେ କନଷ୍ଟ୍ରକ୍ସନ୍ କମ୍ପାନୀରେ କାମ କରେ। ଯେତେବେଳେ ଜଗନ୍ନାଥ ମନ୍ଦିରରେ ଆମର ପ୍ରଥମେ ଆମ କମ୍ପାନୀର କାମ ଆରମ୍ଭ ହେଲା ଜଗମୋହନ ମରାମତି, ସେତେବେଳେ ମୋତେ କହିଲେ ଯେ ମ୍ୟାଡ଼ାମ୍ ଆପଣ ଟିକେ ଯାଇକି ସେଠି ଯଦି ରହିବେ, ମୋତେ କହିଲେ ମ୍ୟାଡ଼ାମ୍ ଆପଣ ହିଁ ସବୁ ସେ କଥା ଗୁଡ଼ାକ ସବୁ ଜଗିବେ, ଦେଖିବେ, ସବୁ କରିବେ, ପିଲା କାମ କରିବେ, ଆପଣ ଟିକେ ତାଙ୍କୁ କୋଡିନେଟ୍ କରିବେ। ସବୁଦିନ ପ୍ରଥମ କିରି ମୁଁ ଯିବି, ଦିନ ଗୋଟେରେ ମୁଁ ଯିବି, ଆଉ ସବୁଥିରୁ ଶେଷରେ ତାଲା ଦେଇକିରି ମୋତେ ଫେରିବାକୁ ପଡ଼େ, ତାପରେ ସନ୍ଧ୍ୟା ଆଳତୀ, ତାପରେ ସବୁ ହୁଏ। କାହିଁକି କହିଲେ ଆମେ ସବୁ ଛୁଇଁ ଦେଇଥାଉ, ତେଣୁ

0: କରି ସେମାନେ ଧୁଆଧୁଇ କରିସାରିଲା ପରେ ଯାଇକି ସନ୍ଧ୍ୟା ଆଳତୀ ହୁଏ। ଏହା କରିସାରିଲା ପରେ ମ୍ୟାଡ଼ାମ ଦିନଟେ ଗୋଟିଏ ଦିନର କଥା କହୁଛି, ମାର୍ଗଶୀର ମାସ ଶେଷ ଗୁରୁବାର ହେଇଥାଏ। ସେଦିନ ମୁଁ ଆସିଛି ମନ୍ଦିରକୁ କିନ୍ତୁ ଘରେ ପିଠାପଣା ଭୋଗ କରିପାରିନି। ମୋ ମା ମୋତେ ଫୋନ କରିକି ପଚାରୁଛନ୍ତି, ମା ଲୋ ତୁ ପିଠା କରିକି ଭୋଗ କଲୁ? ମୁଁ କହିଲି ମା କରିପାରିଲିନି, ମୁଁ ମିଠା କିଣିକି ଭୋଗ କରିଦେଇଛି। କିନ୍ତୁ ସେଦିନ ମୁଁ କ'ଣ କରିଛି ନା, ଯେହେତୁ ଜଗମୋହନ ମରାମତି ବେଳେ ଯାଉନଥିଲେ ସ୍ତ୍ରୀ ଲୋକ ମନ୍ଦିର ଭିତରକୁ, ମୋତେ ବି ଏଲାଉ କରୁନଥିଲେ, ମୁଁ ବାହାରେ ବସିଥାଏ। ସେବାୟତ ସ୍ତ୍ରୀମାନଙ୍କ ପାଖରେ ମୁଁ ବସିଥାଏ। କହିଲେ ହଉ, ବହୁତ ରାତି ହେଲାଣି, ମୁଁ ଟିକିଏ ଦର୍ଶନ କରିବାକୁ ଯିବି ଠାକୁରଙ୍କୁ। ବିମଳା ମନ୍ଦିରରେ ଦର୍ଶନ କଲି, ଭୁବନେଶ୍ୱରୀ ମନ୍ଦିରରେ ଦର୍ଶନ କଲି, ତାପରେ ମହାଲକ୍ଷ୍ମୀ ମନ୍ଦିରକୁ ଯିବା। ବିମଳା ମନ୍ଦିରଙ୍କ ଆଗରୁ ଯେତେବେଳେ ବାହାରିଲି ମହାଲକ୍ଷ୍ମୀ ମନ୍ଦିରକୁ ଯିବା ପାଇଁ, ଯେତେବେଳେ ଚାହିଁଲି, ମୁଁ ଦେଖୁଛି ମୋ ଆଗରେ ଗୋଟେ ସ୍ତ୍ରୀ ଲୋକ ଯାଉଛି, କିନ୍ତୁ ମୁଁ ଯେତେବେଳେ ତାକୁ ତା ପାଖରେ ପହଞ୍ଚୁଛି, ପାଖକୁ ଯାଉଛି, ସେ ବହୁତ ଜଲ୍ଦି ତା ଆଗକୁ ପଳାଇ ଯାଉଛି। କ'ଣ ପାଇଁ ଇଏ ଆଗକୁ ପଳାଇ ଯାଉଛି? ଖାଲି ମୁଁ ତାକୁ କହିବାକୁ ଚାହୁଁଛି ଯେ ତମର ଗୋଡ଼ର ମଲଟା ଆଉ ଆପଣଙ୍କର ପାଦର ଅଳଟାଟା ବହୁତ ସୁନ୍ଦର ଦିଶୁଛି, ଏଇଟା କହିବା ପାଇଁ ମୁଁ ତାଙ୍କୁ ଚାହୁଁଛି, କିନ୍ତୁ ଯେତେ ପାଖକୁ ଯାଉଛି ଯାଇପାରୁନି। ତାପରେ ମୁଁ ଦେଖୁଛି ବେଶୀ ଯେଉଁ ଭୁବନେଶ୍ୱରୀ ମନ୍ଦିର ପାଖରେ ଯେଉଁ ଗେଟ୍ ଅଛି, ସେ ଗେଟ୍ ପାଖରେ ସେଟା ପିତ୍ତଳ ଗେଟ୍ଟାକୁ ସେ ଖୋଲିକିରି ଭିତରକୁ ପଶୁଛନ୍ତି, ପଶିକିରି ଗେଟ୍ଟାକୁ ପୁଣି ଦେଇଦେଉଛନ୍ତି। ମୁଁ ତାଙ୍କୁ କହୁଛି, ଏ ତମେ ଡ୍ରେସ୍ ଗେଟ୍ଟାକୁ କାହିଁ ଦେଇଦେଉଛ? ମୁଁ ପୁରା ଯାଉଛି ତମ ପଛରେ, ଓ ଏତିକି କହିକି ପୁଣି ଗେଟ୍ ଖୋଲିକିରି ମୁଁ ପଶିଲି। ପଶିଲା ବେଳକୁ ଦେଖୁଛି ମନ୍ଦିର ଭିତରେ କେହି ନାହାନ୍ତି। ମୁଁ ଆଗ ପ୍ରଥମେ ଟିକେ ଡରିଗଲି, ଦୁଇଟା ଭାଇନା ବସିଛନ୍ତି, ପୂଜକ ଭାଇନା ବସିଛନ୍ତି, ଗୋଟେ ପୂଜକ ଭାଇନା ମୋତେ ଭଲକି ଚିହ୍ନିଛନ୍ତି। ମୁଁ କହିଲି ହରେ କାବୁ, ଆଉ କିଏ ଗୋଟେ ସ୍ତ୍ରୀ ଲୋକଟେ ଆସିଲା, ଆଉ କେଡ଼େ ସୁନ୍ଦର ପାଦ ତାର, ଆଉ ସିଏ ପଶିଲା ୟା ଭିତରେ କାହିଁ, ତ ମୁଁ ତ ଦେଖୁନି ୟା ଭିତରେ, ବାହାରିନି ତ। ଏତିକି କହିଲା ବେଳକୁ ସିଏ ମୋତେ କ'ଣ ଭାବିଲା କେଜାଣି, ମୁଁ କହିପାରିବିନି, ଅଭଡ଼ା ଥୁଆ ହେଇଛି, ତାଙ୍କର କମଳା ପାଣି କରିକିରି ମାନେ ଚାଖଣା କରିକି ଥୋଇଛନ୍ତି, ରାତିରେ ସାଢ଼େ ଗୋଟେ ହେଲାଣି ସେତେବେଳକୁ ସେମାନେ ଖାଇବେ ବୋଲି। ସେତେବେଳେ ମୁଁ ଯାଉଛି, କହିଲା ମୁଁ ଟିକେ ହାତ ଧୋଇକିରି ଆସେ ଅପା, ତୋତେ ଦର୍ଶନ କରେଇଦେବି। ମୁଁ କହିଲି ହଁ, ମୁଁ କହିଲି ହଉ, ଭିତରକୁ ନେଇଗଲା, ଦର୍ଶନ କରେଇଲା, ମହାଲକ୍ଷ୍ମୀଙ୍କ ପାଖରେ ମୁଣ୍ଡିଆ ମାରିଲି, କହିଲା ଟିକେ ବେଢ଼ା କରିଦେଇକିରି ଯା। ସେତେବେଳେ ବେଢ଼ା କରିଦେଇକି ପଛପଟକୁ ଯାଏ, ଦେଖେ ମହାଲକ୍ଷ୍ମୀଙ୍କ ପଛପଟେ ଆଉ ଗୋଟେ ମହାଲକ୍ଷ୍ମୀ ମୂର୍ତ୍ତି ପୂଜା ହେଉଛନ୍ତି। ସେ ମହାଲକ୍ଷ୍ମୀ ମୂର୍ତ୍ତି ଯେତେବେଳେ ମୁଁ ଦେଖିଦେଲି, ସେଇ ସ୍ତ୍ରୀ ଲୋକ ଯେଉଁ ଶାଢ଼ୀ ପିନ୍ଧିଥିଲା ସେଇ ଶାଢ଼ୀ ମହାଲକ୍ଷ୍ମୀ ପିନ୍ଧିଛନ୍ତି। ତେଣୁକରି ମୁଁ ସେଠି ଠିଆ ହେଇକିରି ଆଗ ମୁଁ ଆଗ ଝାଳ ପଟେ ମୋର ବାହାରିଗଲା। ମୁଁ କହିଲି ଏଇ ଶାଢ଼ୀ ସେଇ ସ୍ତ୍ରୀ ଲୋକ ପିନ୍ଧିଥିଲା, ଏଠି କ'ଣ ସେଇ ମଲ୍ଲ ସେ ଯେଉଁ ପିନ୍ଧିଛନ୍ତି ଗୋଡ଼ରେ ସେଇ ମଲ୍ଲ ସେମିତି ଅଳତା ଲଗେଇଛନ୍ତି, ଇଏ କେମିତି ହେଲା? ସେ ସ୍ତ୍ରୀ ଲୋକ ପିନ୍ଧିଥିଲା, ଏ ଶାଢ଼ୀ କେମିତି ଆସିଲା? ବେଳକୁ ମୋତେ ସେ ପୂଜକ ଭାଇ ଯିଏ ଜାଣିଛନ୍ତି ସେ ମୋତେ ଡାକିକିରି ନେଇ ଆସିଲେ। ଖାଲି ଏତିକି କହିଲେ, ବୁଢ଼ୀମାଆକୁ ତତେ ଦେଖା ଦେଇଦେଲା ନା, ବୁଢ଼ୀମା ତତେ ଛୁଇଁବାକୁ ଦେଲାନି ନା, ହଉ ତୁ ଯାହା ହଉ ତୋର ପ୍ରାରବ୍ଧ ଭଲ ଅଛି ବୋଲି ତୁ ମାଆକୁ ଦେଖିପାରିଲୁ। ତାପରେ ସେଠି ତାଙ୍କ ହାତରୁ ଗୁଣ୍ଡା ଦି ଗୁଣ୍ଡା ଅଭଡ଼ା ଖାଇକିରି ମୁଁ ଆସିଲି।
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ, ପୁରୀ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ପିନ୍ 752001। ରହୁଛୁ, ନମସ୍କାର।
2: ପ୍ରଚାର କଲୁ ପୁରୀ ପରିକ୍ରମା କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ରାଜଶ୍ରୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆକାଶବାଣୀ ପୁରୀ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ଅଞ୍ଚଳି କାର୍ଯ୍ୟକ୍ରମ, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି, ଶିଳ୍ପୀ ପ୍ରତିଭା ପ୍ରଧାନ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପ୍ରସନ୍ନଜିତ ସିଂ, ଶିଳ୍ପୀଙ୍କ କଣ୍ଠରେ ଭକ୍ତିଗୀତ ଅଭୟ ସୁତାରଙ୍କ ରଚନା, ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ଆହେ ଜଗନ୍ନାଥ ଚକା ନୟନ ନୀଳ କନ୍ଦରରେ କଳା ସାଆନ୍ତ ତୁମ ପାଖେ ମୁଁ ପାତିଛି ହାତ ମଙ୍ଗଳ ଅଟଇ ତୁମ ବିଧାନ।

ଶେଷରେ ଶିଳ୍ପୀ ପ୍ରତିଭା ପ୍ରଧାନ ଗାଇଛନ୍ତି ରଥରେ କାଳିଆ ସୁନ୍ଦର ଦେଶ ମୁରୁକି ହସରି ପରାଣ ତୋଷ ଟାହିଆ ହଲାଇ ଦାଣ୍ଡ ଦୋଲୁକାଇ ହରସରେ ନନ୍ଦୀ ଘୋଷରେ ବସ।

ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। ଶିଳ୍ପୀ ଥିଲେ ପ୍ରତିଭା ପ୍ରଧାନ, ସ୍ୱର ସଂଯୋଜନା ଓ ସଙ୍ଗୀତ ପରିଚାଳନା ପ୍ରସେନଜିତ ସିଂ, ଗୀତରଚନା ଅଭୟ ସୁତାର। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ କୁମାର ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶିଖର ମହାପାତ୍ର, ଭବତୋଷ ମହାନ୍ତି, ଅଜୟ ଚୌଧୁରୀ, ଅନିରୁଦ୍ଧ ଧଳ, ବସନ୍ତ କୁମାର ମିଶ୍ର, ମନୀଷ ରାଜ ନନ୍ଦ ଏବଂ ସତୀଶ ଚନ୍ଦ୍ର ତ୍ରିପାଠୀ। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ସହଯୋଗିତା ସତ୍ୟସ୍ମିତା ବେହେରା।

କ୍ଷେତ୍ର ପୁରୀଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀରେ ପ୍ରଚାରିତ ହେବ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ FM ରେନ୍ବୋରେ ଏହି ଧାରା ବିବରଣୀ ଏକସଙ୍ଗରେ ପ୍ରଚାରିତ ହେବ। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ବିଶିଷ୍ଟ ଭାଷ୍ୟକାରମାନଙ୍କ ଦ୍ୱାରା ଧାରା ବିବରଣୀ ପ୍ରଦାନ

0: ଶରଧାବାଲିର ଭାବପୂର୍ଣ୍ଣ ଭକ୍ତ ବିମଣ୍ଡିତ ପରିବେଶ ଭିତରେ ଜୁଲାଇ 24 ତାରିଖ ଶୁକ୍ରବାର ସକାଳ 8:30 ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ଏଫ୍ଏମ୍ ରେନ୍ବୋରେ ଶୁଣନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ଶୁଣିଲେ ଅଞ୍ଚଳି କାର୍ଯ୍ୟକ୍ରମ, ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ପ୍ରଚାର କରୁଛୁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପରିସରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଶ୍ରୋତାବନ୍ଧୁ ଆସନ୍ତୁ ଜାଣିବା ଆଜିର ଦିନ ପାଇଁ ପଞ୍ଜିକାରେ କ'ଣ ତଥ୍ୟ ରହିଛି ଆଜି କର୍କଟ 8 ଦିନ 2026 ମସିହା ଜୁଲାଇ ମାସ 24 ତାରିଖ ଶ୍ରାବଣ 2 ଦିନ ଶୁକ୍ରବାର ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:22:58 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:24:10 ଶ୍ରୋତାବନ୍ଧୁ ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସମାପନ କରି ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୂଢ଼ ହୋଇ ନିଜ ଧାମ ଶ୍ରୀମନ୍ଦିରକୁ ଫେରିଥାନ୍ତି ଶ୍ରୀବିଗ୍ରହମାନଙ୍କର ଫେରନ୍ତା ଯାତ୍ରାକୁ ବାହୁଡ଼ା ବା ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ ସ୍କନ୍ଧ ପୁରାଣର ଉତ୍କଳ ଖଣ୍ଡରେ ଉଲ୍ଲେଖ ଅଛି ନବମ୍ୟ ବାସୟେ ଦେବାନ୍ ତେଷୁ ପ୍ରାତଃ ସମୃଦ୍ଧିମତ୍ ଦକ୍ଷିଣାଭିମୁଖୀ ଯାତ୍ରା ବିଷ୍ଣୁ ରେଶାସୁ ଦୁର୍ଲଭା ଅର୍ଥାତ୍ ନବମ ଦିବସରେ ଦେବତାମାନଙ୍କୁ ରଥରେ ଅଧିଷ୍ଠିତ କରାଇବେ ଉକ୍ତ ଦିନ ପ୍ରାତଃକାଳ ଅତ୍ୟନ୍ତ ସମୃଦ୍ଧିବାନ ସେଦିନ ବିଷ୍ଣୁଙ୍କର ଦକ୍ଷିଣାଭିମୁଖୀ ଯାତ୍ରା ଅତ୍ୟନ୍ତ ଦୁର୍ଲଭ ବାହୁଡ଼ାଯାତ୍ରା ପୂର୍ବରୁ ଶରଧାବାଲିଠାରେ ରଖାଯାଇଥିବା 3 ଯାକ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣ ଦ୍ୱାର ସମ୍ମୁଖରେ ରଖାଯାଏ ଠାକୁରମାନଙ୍କୁ ସୁସଜ୍ଜିତ କରାଯାଇ ଗୋଟି ପହଣ୍ଡିରେ ରଥକୁ ଅଣାଯାଇଥାଏ ପ୍ରଥମେ ସୁଦର୍ଶନ ପରେ ମାତା ସୁଭଦ୍ରା ତାପରେ ମହାପ୍ରଭୁ ବଳଭଦ୍ର ଏବଂ ଶେଷରେ ଜଗତର ନାଥ ଜଗନ୍ନାଥ ରଥରେ ବିଜେ କରିଥାନ୍ତି ଶ୍ରୀମନ୍ଦିର ଅଭିମୁଖେ ଫେରିବା ବାଟରେ ରଥଗୁଡ଼ିକ ମାଉସୀମା ମନ୍ଦିର ବା ଅର୍ଦ୍ଧାସିନୀ ମନ୍ଦିର ସମ୍ମୁଖରେ କିଛି ସମୟ ଅଟକିଥାନ୍ତି ସେଠାରେ ପୋଡ଼ପିଠା ଭୋଗ ଲାଗି ହୋଇଥାଏ ବାହୁଡ଼ା ଯାତ୍ରାର ଏକ ମୁଖ୍ୟ ଆକର୍ଷଣ ହେଉଛି ଲକ୍ଷ୍ମୀ ନାରାୟଣ ଭେଟ ରଥଯାତ୍ରା ସମୟରେ ମହାଲକ୍ଷ୍ମୀଙ୍କୁ ଛାଡ଼ି ଜଗତର ନାଥ ଭାଇ ଭଉଣୀଙ୍କ ସହ ରଥଯାତ୍ରା କରିଥିବାରୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟସ୍ଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ମା ଲକ୍ଷ୍ମୀ ପ୍ରଭୁଙ୍କୁ ଭେଟିବାକୁ ଯାଇଥାନ୍ତି ପାରମ୍ପରିକ ରୀତିମତେ ଲକ୍ଷ୍ମୀ ନାରାୟଣଙ୍କର ଭେଟ କରାଯାଇଥାଏ ବାହୁଡ଼ାଯାତ୍ରା ହେଉଛି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କର ଏକ ଜୀବନ୍ତ ଉଦାହରଣ ନବଦିନର ଯାତ୍ରା ସାରି ପ୍ରଭୁ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଫେରିଥାନ୍ତି ପ୍ରଭୁଙ୍କର ଏହି ଲୀଳା ସମଗ୍ର ବିଶ୍ୱକୁ ଭକ୍ତି ଓ ଆଧ୍ୟାତ୍ମିକତାରେ ଭରି ଦେଇଥାଏ ଶ୍ରୋତବନ୍ଧୁ ଆଜିର ଦିନରେ ଇତିହାସରେ କ'ଣ ସବୁ ଘଟିଥିଲା ଆସନ୍ତୁ ସେ ବିଷୟରେ ଜାଣିବା ପ୍ରତିବର୍ଷ ଜୁଲାଇ 24 ତାରିଖରେ ଆୟକର ଦିବସ ବା ଇନକମ୍ ଟ୍ୟାକ୍ସ ଡେ ପାଳନ କରାଯାଇଥାଏ ଦେଶରେ ପ୍ରଥମେ 1860 ମସିହାରେ ଜେମ୍ସ ୱିଲସନ୍ ବ୍ରିଟିଶ ଶାସନ କାଳରେ ଆୟକର ଲାଗୁ କରିଥିଲେ 1932 ମସିହା ଆଜିର ଦିନରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନର ସ୍ଥାପନା କରାଯାଇଥିଲା 1969 ମସିହା ଆଜିର ଦିନରେ ଆପୋଲୋ 11 ପ୍ରଥମ ଚନ୍ଦ୍ରଯାନ ଅଭିଯାନ ସଫଳ କରି ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଅବତରଣ କରିଥିଲା ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି ଆକାଶବାଣୀ ପୁରୀ ଶୁଣନ୍ତୁ ସମାଚାର ପ୍ରଭାତ ଆକାଶବାଣୀ ଦିଲ୍ଲୀରୁ
1: ଇଏ ରାଶନ କେ 15,000 ସବ୍ଜିଓ କେ 2,000
2: ଔର ଲାଇଟ ବିଲ୍ କେ
1: ଅବ 0 ରୁପେ କେସେ ଦୁ
2: ଓହୋ ଭୁଲି ଗଈ ଥି ଅବ ତୋ ସୋଲାର ପାନେଲ ଲଗ ଗଏ ହେ ନା ତୋ ଜୋ 4,000 ବଜେ ହେ ଉସସେ ଶପିଂଗ ହୋ ଜାଏ
3: पक्का पीएम सूर्य घर मुफ्त बिजली योजना जुड़ने के लिए रजिस्टर करें pmsuryaghar.gov.in
4: हर घर सूर्य घर
5: क्या आप परेशानियों से घिरे हैं मन भारी है और कोई रास्ता नजर नहीं आ रहा याद रखें समाधान आपके पास है टेलीमानस के निशुल्क नंबर 14416 पर कॉल करें कहीं से भी कभी भी 24 घंटे यह सुविधा उपलब्ध है यहां आपकी बात सुनी जाती है समझी जाती है और आपको सही दिशा दी जाती है आप अकेले नहीं हैं मदद बस एक कॉल दूर है
6: नमस्कार आकाशवाणी से समाचार प्रभात के साथ मैं विशाल शर्मा मुख्य समाचार प्रधानमंत्री नरेंद्र मोदी ने पेपर लीक की घटनाएं

ତାର ସମ୍ପାଦନା ମଣ୍ଡଳୀରେ ମଧ୍ୟ ସେ ଅଛନ୍ତି ଏବଂ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀର ମଧ୍ୟ ସେ ଜଣେ ସଦସ୍ୟ। ସେ ହେଉଛନ୍ତି ଆମର ଅନ୍ୟତମ ବିବରଣୀଦାତା। ମୋ ସହିତ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ, ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା। ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି। ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା। ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହେଇକିରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:00-2:30। କିନ୍ତୁ ଆମେ ଆଶା କରୁଛୁ ଯେ 12:00 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ ଏବଂ ରଥ ଟଣା 4:00 ବେଳେ ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। ତିନି ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ, ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେଉଁ ରାତିରେ ଯେଉଁ ଫୁଲରେ ତିନି ରଥଙ୍କର ସଜ୍ଜୀକରଣ ହୋଇଥିଲା, ମଣ୍ଡଣୀ ହୋଇଥିଲା, ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି ତିନି ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଇଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି। ତାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଇଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ, ଏବଂ ଗୁଟ୍କା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନକରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି, ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆହେଇଛି। ଦୁଇଟି କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ଼ ଚାରିପଟେ

0: ରହିଛି ଏବଂ ଆଉଟର କର୍ଡନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କର୍ଡନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ ସମର୍ପଣର ସହିତ ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ମାଛକାର ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି। ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର କାନୁନଙ୍କ ଏବଂ ଶ୍ରୀ ତ୍ରିପାଠୀ, ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକି ବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥିପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ

ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ। କହିଲେ ଇନ୍ଦ୍ରଦ୍ୟୁମ୍ନ, ସେ ତାଙ୍କର ପ୍ରଥମ ବାଣୀ ଥିଲା, ହେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। ଧନ୍ୟ ସେ ଇନ୍ଦ୍ରଦ୍ୟୁମ୍ନ, ଧନ୍ୟ ତାଙ୍କର ଭକ୍ତି। ସେ ଭକ୍ତିରେ ସ୍ୱୟଂ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅସରଣ ଶରଣ ପଦ୍ମ ପଲାସ ଲୋଚନ ଅଘଟନ ଘଟନ ପଟିଆନ ପ୍ରଭୁ ଭଗବାନ ଶ୍ରୀ ଜଗନ୍ନାଥ ତୁଣ୍ଡ ଖୋଲିଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ପ୍ରସନ୍ନସ୍ତେ, ମୁଁ ତୁମ ଉପରେ ପ୍ରସନ୍ନ ହେଇଛି। କ'ଣ ମୋତେ ବର ମାଗୁଛ? ମାଗ, ମୁଁ ହେଉଛି ବରଦାୟକୁ ବରଦାନୀ, ତେଣୁ ଯେଉଁମାନେ ବରଦାତା ସେମାନଙ୍କୁ ମଧ୍ୟ ମୁଁ ବରଦାନ କରେ, ତେଣୁ ତୁମ ଇଚ୍ଛା ହେଉଛି ଯାହା ମାଗି ନିଅ ମୋ ଠାରୁ। ଇନ୍ଦ୍ରଦ୍ୟୁମ୍ନଙ୍କର ଆଖିରୁ କେବଳ ଆନନ୍ଦାଶ୍ରୁ ବହୁଛି। ବ୍ରହ୍ମା ଠିଆ ହେଇଛନ୍ତି, ସେ ମଧ୍ୟ ଦେଖୁଛନ୍ତି କ'ଣ ଇନ୍ଦ୍ରଦ୍ୟୁମ୍ନ ମାଗିବେ, ଆଉ କ'ଣ ମାଗିବାକୁ ଅଛି। ଯାହାଙ୍କ ପ୍ରେମରେ ବଶୀଭୂତ ହୋଇ ସ୍ୱୟଂ ଭଗବାନ ବଡ଼ ଦେଉଳର ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ଏବଂ କହିଛନ୍ତି ଇନ୍ଦ୍ରଦ୍ୟୁମ୍ନ ମୁଁ ତୁମ ଉପରେ ପ୍ରସନ୍ନ, ୟାଠାରୁ ବଳି ଆଉ ଅଧିକ କ'ଣ ଗୋଟିଏ ମଣିଷ ପକ୍ଷରେ ଆବଶ୍ୟକ। ସେଥିପାଇଁ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଚୁପ୍ ହେଇଗଲେ, କିଛି କହିଲେନି, ବାକ୍ୟ ସ୍ଫୁରିଲାନି। ହଠାତ୍ ଇନ୍ଦ୍ରଦ୍ୟୁମ୍ନ ମହାରାଜ କହି ପକେଇଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ମୁଁ ତ ତୁମକୁ ଯେତେ ପଚାରୁଛି, କ'ଣ ତୁମେ ବର ମାଗୁଛ ମାଗ, ତୁମେ ତ କିଛି ମାଗୁନ, ମୁଁ କ'ଣ ଦେବି? ତେବେ ତୁମେ ଯଦି କିଛି ନ ମାଗୁଛ, ମୋ ପାଖରେ ଯାହା ସବୁଠାରୁ ଭଲ ବସ୍ତୁଟି ଅଛି, ମୁଁ ତୁମ ଉପରେ ପ୍ରସନ୍ନ ହେଇଯାଇଛି, ତ ସେଇଟା ଦେଇଦେଉଛି। ଠିଆ ହେଇଛନ୍ତି ଇନ୍ଦ୍ରଦ୍ୟୁମ୍ନ ମହାରାଜ, କ'ଣ କହିଲେ? କହିଲେ ମୟି ଭକ୍ତି ସ୍ଥିରାସ୍ତୁତେ। କହିଲେ ହେ ଇନ୍ଦ୍ରଦ୍ୟୁମ୍ନ, ମୟି ମାନେ ମୋ ଠାରେ, ତେ ମାନେ ତୁମର ଭକ୍ତି ସ୍ଥିରାସ୍ତୁ, ତୁମର ଭକ୍ତି ସ୍ଥିର ହେଇକିରି ରହୁ, ମୋ ଠାରେ ତୁମର ଭକ୍ତି ସ୍ଥିର ହୋଇ ରହୁ, ଆଉ କ'ଣ ଆବଶ୍ୟକ ଅଛି? ଭକ୍ତିରେ ଭଗବାନ ବଶୀଭୂତ ହେଇକିରି ରହନ୍ତି, କିନ୍ତୁ ଏତିକି କହିକିରି ରହିଗଲେ ନେଇ ସେଇଠି ସାଙ୍ଗେ ସାଙ୍ଗେ କହିଲେ, କହିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜା ଶୁଣ, ତୁମେ ତ କିଛି କହିଲ ନେଇ, ଆଉ ମୁଁ କହିପାରିବି କି ନାହିଁ ମୁଁ କହି ଜାଣୁନି, କିନ୍ତୁ ଆଜି ମୁଁ ତୁମକୁ ଯେତେବେଳେ ମୁହଁ ଖୋଲିଛି ମୁଁ ତୁମକୁ କହୁଛି, ଶୁଣ, ମୋର ତୁମେ ଦୁଇଟି ଯାତ୍ରା କରିବ, ଯେଉଁ ଯାତ୍ରା ଦୁଇଟିରେ ମୁଁ ସ୍ୱୟଂ ଯିବି। ଅର୍ଥାତ୍ ଆମର ଶାସ୍ତ୍ର କହୁଛନ୍ତି, ଯଦି କୌଣସି ମନ୍ଦିରରେ କୌଣସି ମୂଳ ବିଗ୍ରହ ଥରେ ପ୍ରତିଷ୍ଠିତ ହୋଇଗଲେ ସେ ଆଉ ନିଜେ ଆଉ ବାହାରକୁ ବାହାରିବେ ନାହିଁ, ତାଙ୍କର ବିଜେ ପ୍ରତିମା ମାନେ ଆସିବେ କିନ୍ତୁ ସେ ନିଜେ ଆସିବେନି। କିନ୍ତୁ ସେଇଥିପାଇଁ କାଳେ ମୋତେ ଆଉ ଏଠାରୁ ବାହାର କରିବାକୁ ଶାସ୍ତ୍ରୀୟ ପଦ୍ଧତି ଅନୁସାରେ ମୋତେ କିଏ ନ ନେବେ, ସେଥିପାଇଁ ସ୍ୱୟଂ ମହାପ୍ରଭୁ ତୁଣ୍ଡ ଖୋଲି କହିଲେ, କହିଲେ ଶୁଣ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ମୁଁ ଜନ୍ମ ହେଇଛି। ଆପଣ କହିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ କହୁଛନ୍ତି ମୁଁ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଜନ୍ମ ହେଇଛି, ତେଣୁ ସେଇଟା ମୋର ଜନ୍ମଦିନ, ଏଇ ଯାତ୍ରାଟି ମୋର ନିଶ୍ଚିତ କରିବ, ଆଉ ଏ ଯାତ୍ରାରେ ତୁମେ ମୋତେ ନବ ସ୍ନାନବେଦୀକୁ ସେଇଠି 108 ଗଡ଼ୁ ଜଳରେ ସ୍ନାନ କରେଇବ ଏବଂ ଏ ସବୁ ବ୍ୟବସ୍ଥା ମୁଁ କରିଛି। କ'ଣ ବ୍ୟବସ୍ଥା କରିଛନ୍ତି ପ୍ରଭୁ? ନା ମୁଁ ମୋ ସ୍ନାନ ପାଇଁ ଗୋଟିଏ କୂଅ ଖୋଳିକରି ରଖିଛି, ମୁଁ ଆବିର୍ଭୂତ ହେବା ପୂର୍ବରୁ ଗୋଟିଏ କୂପଟିଏ ଖୋଳିଛି, ସେଇ କୂପର ଜଳରେ ମୋତେ ତୁମେ ମୋ ଜନ୍ମଦିନରେ ସ୍ନାନ କରେଇବ। ଆପଣମାନେ ବିଚାର କରନ୍ତୁ, ସ୍ୱୟଂ ମହାପ୍ରଭୁ ଏ କ୍ଷେତ୍ର ପ୍ରତି କେତେ ଆକର୍ଷଣ, ଏବଂ ସେ କହିଲେ ମୋର ଜନ୍ମଦିନ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ତିଥି, ମହାପ୍ରଭୁ କହିଛନ୍ତି ଏବଂ ଇନ୍ଦ୍ରଦ୍ୟୁମ୍ନ ସ୍ୱୀକାର ବି କରିଯାଇଛନ୍ତି। ଏବଂ ପୁଣି କହିଲେ, କହିଲେ ଶୁଣ, ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମୋର ଗୋଟିଏ ଯାତ୍ରା କରିବ, ଯେଉଁ ଯାତ୍ରାର ନାମ ହେବ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏ ଯାତ୍ରାରେ ମଧ୍ୟ ମୋତେ ନବ, କେଉଁଠିକି ନବ? ମୋର ଜନ୍ମସ୍ଥାନକୁ ନବ, ମୁଁ ଯେଉଁଠି ଜନ୍ମ ହେଇଥିଲି। ଏ ଯାତ୍ରାର ନାମ ହେଉଛି ଗୁଣ୍ଡିଚା ଯାତ୍ରା।

ଏବଂ ମୋତେ ତୁମେ କେଉଁଠିକି ନେବ ନା ଗୁଣ୍ଡିଚା ମଣ୍ଡପକୁ ନେବ। ସ୍ୱୟଂ ମହାପ୍ରଭୁ ଏଇ ମଣ୍ଡପର ନାମକୁ ଗୁଣ୍ଡିଚା ମଣ୍ଡପ ବୋଲି ନିଜେ ଦେଇଛନ୍ତି। ଯାତ୍ରାକୁ ଗୁଣ୍ଡିଚା ଯାତ୍ରା ବୋଲି କହିଛନ୍ତି। ଇଏ ସବୁ ତାଙ୍କ ସେ ନାଁ ଦେଇଛନ୍ତି। ଏ ନାମ କେହି ଆଉ ଦେଇନାହାନ୍ତି। ସ୍ୱୟଂ ମହାପ୍ରଭୁ କହୁଛନ୍ତି ଗୁଣ୍ଡିଚା ମଣ୍ଡପ ନାମ ଯତ୍ରାହ ମଜନମ ପୁରା ଅଶ୍ୱମେଧ ସହସ୍ରଶ୍ୟ ମହାବେଦୀ ତଦା ଭବତ। ଆରେ ମୁଁ ଯେତେବେଳେ ଅଖିଳ ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମକୂପେ ବିରାଜୟୀ ମାଳ ମାଳ ବ୍ରହ୍ମାଣ୍ଡ ମୋର ଲୋମ ମୂଳରେ ବିରାଜମାନ କରୁଛନ୍ତି, ତଥାପି ମୁଁ ଏଇ ଗୋଟିଏ ବ୍ରହ୍ମାଣ୍ଡରେ ରହିଛି ଯେଉଁ ବ୍ରହ୍ମାଣ୍ଡରେ ରହିଛନ୍ତି, ତେଣୁ ମୁଁ ଏଇଠି ଜନ୍ମ ହେଇଛି। ଆଉ ମୋତେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଜନ୍ମବେଦୀକୁ ନେବ। ଆମେ ପରବର୍ତ୍ତୀ କଥା ପ୍ରବାହକୁ ଆଗକୁ ନେବା, କିନ୍ତୁ ବର୍ତ୍ତମାନ ଯେହେତୁ ମୋ ପାଖରେ ଅଛନ୍ତି ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ମୁଁ ତାଙ୍କୁ ନିବେଦନ କରୁଛି ସେ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରନ୍ତୁ।

ଅଛି ସରଧା ବାଲିରୁ ହାତେ। ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏଇ ମାଟି, ଏ ସରଧା ବାଲି। ଯେଉଁ ସରଧା ବାଲି ଆଜି ପବିତ୍ର ହୋଇ ଉଠିଛି, କାରଣ ମହାପ୍ରଭୁ କୋଟି କୈବଲ ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ଯେଉଁ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି, ସେଇ ସରଧା ବାଲିରେ ତିନି ଗୋଟି ରଥ ଅପେକ୍ଷା କରିଛନ୍ତି। ଆଉ ଯେଉଁ ସରଧା ବାଲି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପରେ ଆଜି ପବିତ୍ର ହୋଇ ଉଠିଛି। ଯେଉଁ ବାଲିରେ ରହିଛି ଆତ୍ମୀୟତା, ଯେଉଁ ବାଲିରେ ରହିଛି ଏତେ ପ୍ରେମ, ଏତେ ଆନନ୍ଦ, ଏତେ ସେଇ ଭାବକୁ ନେଇ, ଭକ୍ତିର ସେ ଧାରାକୁ ନେଇ ଆଜି ଯେଉଁ ଛୁଟି ଆସିଛନ୍ତି, ଭାରତବର୍ଷର କୋଣ ଅନୁକୋଣରୁ ଦେଶ ବିଦେଶରୁ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଆମେ ଦେଖିପାରୁଛୁ, ସେଇ ସରଧା ବାଲିର ପ୍ରାଙ୍ଗଣରେ ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ମହାପ୍ରଭୁ, ଆଉ ବାହୁଡ଼ି ଯିବେ ସେଇ ଜନ୍ମବେଦୀରୁ କର୍ମବେଦୀକୁ। ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ, କିଏ ନୃତ୍ୟ ମାଧ୍ୟମରେ, କିଏ ସେବା ମାଧ୍ୟମରେ, କିଏ ବିଭିନ୍ନ ପ୍ରଶାସନିକ ସ୍ତରରେ, ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଯାଇଛନ୍ତି। ସେଇ ଭାବନାରେ, ଯେଉଁ ଭାବନା ଭକ୍ତ ଆଉ ଭଗବାନଙ୍କର ମିଳନର ଯାତ୍ରାରେ, ଯେଉଁ ଭାବନା ମୋ ଆନନ୍ଦର, ଆଜି ଏତେ ସୁନ୍ଦର ବାତାବରଣ ଏଇ ପବିତ୍ର ପୁଣ୍ୟ କ୍ଷେତ୍ର, ଯେଉଁ ଗୁଣ୍ଡିଚା ମନ୍ଦିରର ପ୍ରାଙ୍ଗଣ, ଯେଉଁଠି ଆଜି ସୁନ୍ଦର ଭାବରେ ସୁଶୀତଳ ପବନ ମନକୁ ଆନନ୍ଦ କରିବା ସହିତ ନାନା ଭାବରେ ଯେଉଁ ଅନେକ ଆସିଛନ୍ତି ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ମାଧ୍ୟମରେ ମଧ୍ୟ ଏଠି ଭକ୍ତି ଭାବନା ମହାପ୍ରଭୁଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଇଛନ୍ତି। କେତେ ଭାବରେ କିଏ ଉଦଣ୍ଡ ନୃତ୍ୟ କରୁଛନ୍ତି, କିଏ ଭଜନ କରୁଛନ୍ତି, କିଏ କୀର୍ତ୍ତନ କରୁଛନ୍ତି, କିଏ ମଧ୍ୟ ନୃତ୍ୟ ମାଧ୍ୟମରେ ଏଇ ନବଦିନାତ୍ମକ ଯାତ୍ରାର ଶେଷ ସୋପାନରେ ନିଜକୁ ସମର୍ପି ଦେଇଛନ୍ତି। ପ୍ରଭୁ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ, ଯେଉଁ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଆଦ୍ୟପୀଠ। କାହିଁକି ନା ସ୍କନ୍ଦ ପୁରାଣ ଅନୁସାରେ ଯେତେବେଳେ ଦାରୁ ଭାସମାନ ହୋଇ ଆସିଥିଲେ ଏଇ କ୍ଷେତ୍ରରେ ଅଛନ୍ତି ଯଜ୍ଞ ନୃସିଂହଙ୍କର ମନ୍ଦିର, ରାଜା ଇନ୍ଦ୍ରଦ୍ୟୁମ୍ନ ନୃସିଂହଙ୍କର ମନ୍ଦିରକୁ ଏଇଠାରେ ଯଜ୍ଞ ନୃସିଂହଙ୍କୁ ସ୍ଥାପିତ କରି ପ୍ରଭୁ ଯେଉଁ ଗୁଣ୍ଡିଚା ମନ୍ଦିର, ଯେଉଁଠି ଆଟବ ମନ୍ଦିର ବୋଲି କୁହାଯାଏ, ଆଟବ ମଣ୍ଡପ, କାହିଁକି ନା ଗୁପ୍ତ ଭାବରେ ପ୍ରଭୁଙ୍କର ଦାରୁ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ସ୍ୱୟଂ ଅନନ୍ତ ମହାରାଣା ନାମରେ ମହାପ୍ରଭୁ ନିଜେ ନିଜକୁ ନିର୍ମାଣ କରିଥିଲେ ଏ କ୍ଷେତ୍ରରେ। ସେଇଥିପାଇଁ ଏ କ୍ଷେତ୍ର ପୁଣ୍ୟ ପବିତ୍ର। ସେଇ ଯଜ୍ଞ ନୃସିଂହଙ୍କର ପଶ୍ଚାତପଟରେ ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନଙ୍କର ଯେଉଁ ପୋଖରୀ, ବହୁ ପୁଷ୍କରଣୀ ନିକଟରେ ନୀଳକଣ୍ଠେଶ୍ୱର ପୂଜା ପାଉଛନ୍ତି। ସେଇ କ୍ଷେତ୍ର ଆଦି ନୃସିଂହଙ୍କର କ୍ଷେତ୍ର, ଯଜ୍ଞ କ୍ଷେତ୍ର, ଇଏ ହେଉଛି ସେଇ ଆଟବ କ୍ଷେତ୍ର ଯାହାକୁ କୁହାଯାଇଥାଏ ମହାବେଦୀ ଉତ୍ସବ ମଧ୍ୟ

0: ଏଇ ଯାତ୍ରାକୁ କୁହାଯାଉଛି ଅନ୍ତର୍ବେଦୀ। କାରଣ ଏଇ ମହାବେଦୀ କୁହାଯିବାର କାରଣ ଏଠି ସ୍ୱୟଂ ଭଗବାନ ଏଇ ବେଦୀରେ ନିର୍ମାଣ ହୋଇଥିଲେ। ଏଇ ଯେଉଁ ପ୍ରଥମ ଯେଉଁ ଗୁଣ୍ଡିଜା ଯାତ୍ରା ଆରମ୍ଭ ହେଇଥିଲା, ଇତିହାସ ବା ସ୍କନ୍ଦ ପୁରାଣକୁ ଯଦି ଆମେ ଆଧାରିତ କରିବା, ଏଇ ଗୁଣ୍ଡିଜା ମଣ୍ଡପରୁ ପ୍ରଥମେ ରଥଯାତ୍ରା ବା ସେତେବେଳେ ଶଗଡ଼ି ବୋଲି ଯାହାକୁ କୁହାଯାଉଥିଲା, ସେଇଥିରେ ପ୍ରଭୁ ବିରାଜମାନ କରି ଏଇ ଗୁଣ୍ଡିଜା ମନ୍ଦିରରୁ ଶ୍ରୀମନ୍ଦିରକୁ ଯାଇଥିଲେ ଏବଂ ସେଇଠାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା ହେଇଥିଲା ସେଇ ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି। ଆଜି ହେଉଛି କିନ୍ତୁ ସେ ଆଷାଢ଼ ମାସ ଯେଉଁ ଦଶମୀ ତିଥି, ଏ ଆଜି ବିଜୟୀ ଉତ୍ସବ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଭୁ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ସେ ମାଙ୍କର କୋଳରୁ ଫେରିଯିବେ କର୍ମଭୂମିକୁ। ସୁନ୍ଦର ଭାବରେ ଏ ସମଗ୍ର ବିଶ୍ୱକୁ, ଏ ସମଗ୍ର ପ୍ରାଣୀମାନଙ୍କୁ ତାହା କହିଦେଉଛନ୍ତି ସେ ମାନବୀୟ ଲୀଳାର ବିସ୍ତୃତ ଭାବରେ। ଯେଉଁଠି ଜନ୍ମ ଅଛି ସେଠି ମାଆର ପ୍ରେମ, ମାଆର ସ୍ନେହ ରହିବା ସହିତ ଆମେ କର୍ମ ମଧ୍ୟ କରିଯିବା। ଆଉ କର୍ମ ଆଉ ଜନ୍ମ ଆଉ ଧର୍ମ, ଇଏ ହେଉଛି ତିନି ଗୋଟି କଥା ଯାହାକି ଆମେ ତାକୁ ଏଇ ମାନବୀୟ ଯାତ୍ରା ବା ଯେଉଁ ଲୀଳା ଯାତ୍ରା, ଘୋଷ ଯାତ୍ରା, ରଥଯାତ୍ରା ମାଧ୍ୟମରେ ପ୍ରଭୁ ନିଜେ ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡ ଠାକୁରଙ୍କର ଏହି ନୀତିରେ ଆଜି ଆମେ ଦେଖିପାରୁଛୁ ସୁନ୍ଦର ଭାବରେ ରଥ ଗୁଡ଼ିକ ସୁସଜ୍ଜିତ ହୋଇଛନ୍ତି ସେଇ ଶରଧା ବାଲିରେ। ଶରଧା ବାଲିକୁ ଚାହାଁରେ ସଜନୀ, ଶରଧା ବାଲିକୁ ଚାହାଁ, ତିନି ରଥେ ତିନି ଧ୍ୱଜା ଉଡ଼ୁଅଛି କେମନ୍ତ ସଦିରେ ଆହା। ଯେଉଁ ସୁନ୍ଦର ଭାବରେ ରଥ ଆସିଥିଲେ ସିଂହଦ୍ୱାରରୁ, ଏଇ ଗୁଣ୍ଡିଚା ମନ୍ଦିରରେ ସିଂହଦ୍ୱାରରେ ରହିଥିଲେ, କିନ୍ତୁ ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ, ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ପ୍ରାତଃକାଳୀନ ଯେଉଁ ସମସ୍ତ ନୀତିନିୟମ ରହିଛି, ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି, ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯେଉଁ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା, ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯେଉଁ ନୀତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ, ପ୍ରଭୁଙ୍କର ଦନ୍ତ ମର୍ଜନ, ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି, ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚେଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷ ଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ

0: ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
1: ଗାଣ୍ଡୁଆ ଚୌରା ଛକ,
0: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
1: ରେବଣା ନୂଆଗାଁ
0: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀଜଗନ୍ନାଥ, ମଦ୍ଗୁରୁ ଶ୍ରୀଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ, ମହାପ୍ରଭୁଙ୍କର ସେଇ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି ପ୍ରସଙ୍ଗ। କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି, ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି, ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ। ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ, ଦାରୁବ୍ରହ୍ମ, ପୂର୍ଣ୍ଣବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି, ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା, ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼, ମନରେ ଏତେ ଆକୁଳତା, ବ୍ୟାକୁଳତା, ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ, ଦେଖିବା ପାଇଁ ଯେଉଁ ଆକର୍ଷଣ, ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମତୃପ୍ତ ହେଇଯାଏ, ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନୋବୋଧ ହେଇଯାଏ, ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମତୋଷ ହେଇଯାଏ, ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ, ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର, ପରମ ପାବନ କ୍ଷେତ୍ର। ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି, ଏହାର ସ୍ୱାତନ୍ତ୍ର୍ୟ ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଯେଉଁ ରଥଯାତ୍ରା ଦେଖି ଅନୁଭବ କରୁଥିଲେ, ତାର ଯେଉଁ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ବା କରୁଥିଲେ, ଆଜି ଏହି ପବିତ୍ର ବାହୁଡ଼ା ଯାତ୍ରାରେ ମଧ୍ୟ ସେହିଭଳି ଭାବରେ ଆଜି ଆମେ ପ୍ରତ୍ୟକ୍ଷ ଯାହା କିଛି ଘଟୁଛି, ଯାହା କିଛି ବଡ଼ଦାଣ୍ଡରେ ଅନୁଭୂତ ହେଉଛି, ତାହାକୁ ଆମେ ଦୁଇ କେନ୍ଦ୍ରରୁ ଆପଣମାନଙ୍କୁ ଶୁଣେଇବୁ, ଆପଣମାନେ ଶୁଣିବେ ଏବଂ ଅନୁଭବ କରିବେ ଏ ମହାପ୍ରଭୁ ସତରେ କଳିଯୁଗରେ କେତେ ମହାନ। ଏହି ମହାପ୍ରଭୁଙ୍କର ବିଚାରଧାରା

0: କେତେ ଉଚ୍ଚକୋଟିର ଏବଂ ମହାପ୍ରଭୁ କ'ଣ କହିବାକୁ ଏ ବଡ଼ଦାଣ୍ଡକୁ ଆସିଛନ୍ତି। ମହାପ୍ରଭୁ ତାଙ୍କର ମାତୃକୋଳରେ ମା କୋଳରେ ସାତ ଦିନ ରହିଲା ପରେ ସତରେ କ'ଣ ତାଙ୍କର ମନ ହେଉଥିବ ତାଙ୍କର କର୍ମଭୂମିକୁ ଯିବା ପାଇଁ? ଇଏ ପରା ଲୀଳା। ମହାପ୍ରଭୁ ଯାହା କରନ୍ତି ତାହା ଲୀଳା, ମଣିଷ ଯାହା କରେ ତାହା ହେଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା, ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ, ଏବଂ ୟାକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ, ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ, ସନ୍ଥ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ସିପୁଟି, ବନ୍ଧୁ ମହାନ୍ତି, ଭକ୍ତ ଦାସିଆ ବାଉରୀ, ସମସ୍ତେ ଧାଇଁ ଆସିଛନ୍ତି ଏହି ପବିତ୍ର ପୀଠକୁ। ଏହି ପୀଠର, ଏହି ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ। ଏହି ଭାବନା ନେଇ ପ୍ରତିଟି ଭକ୍ତ ଧାଇଁ ଆସୁଛି ପୁରୀ ଶ୍ରୀକ୍ଷେତ୍ରକୁ, କାରଣ ଇଏ ପରା ପାପ ଛଡ଼ାପୁର। ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଧୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ, ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ, କଳିହତ ମାନବ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ହବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ, ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ, ସାଧାରଣ ମହୋତ୍ସବ ନୁହେଁ, ଏହା ଜଗତର କଲ୍ୟାଣ ପାଇଁ, ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ ଏ ପବିତ୍ର ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ, ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜକାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ। ତେଣୁ ପିତ୍ରାଳୟ, ମାତ୍ରାଳୟ ଅର୍ଥାତ୍ ମାତୃଭୂମି, ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ। ଇଏ ହେଉଛି କର୍ତ୍ତବ୍ୟର ଦାୟ, କର୍ତ୍ତବ୍ୟ, କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯେଉଁ ବାହୁଡ଼ି ଯିବେ, ଏହି ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନୀଳାଦ୍ରିନାଥମ୍ ଜଗତାମଧୀଶମ୍ ଚିଦନ୍ ସ୍ୱରୂପମ୍ ଶରଣୀକନାଥମ୍।

ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ ଯେ କି ଶ୍ରୀମନ୍ଦିର ପାଖରୁ, ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆଡ଼ପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ, ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ, ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ ସ୍ଥାସ୍ୟାମି ସପ୍ତବାସରମ। ଏଇ ସାତଟି ଦିନ ଯେଉଁ ଆଡ଼ପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ, ଯେଉଁ ଆନନ୍ଦ, ଯେଉଁ ଲୀଳା, ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରି ହୋଇପାରିନଥାନ୍ତା। ତେଣୁ ମା ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି, ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ, ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ। ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ, ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନ କୁମାର ରଥ ମହୋଦୟ କହୁଥିଲେ। ପୁଷ୍ପ ମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି, ଆକାଶ ମେଘମୁକ୍ତ ଆକାଶ, ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ। କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି, ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ, କାହିଁକି ନା ଯତ୍ରାସ୍ତେ ଦାରବ ତନୁହୁ ଶ୍ରୀ ସୋ ମାନୁଷ ଲୀଳୟା। ଏଇ ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ, ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ ସିଂହାରରେ ପହୁଡ଼ ହେବା, ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି, ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ, ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ। ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତା'ର ଆଧ୍ୟାତ୍ମିକ ଆଧିଦୈବିକ ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ, ନଷ୍ଟ ହୋଇଯାଏ। ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି ତୁଳା ଯେପରି ଅଗ୍ନିରେ ଦଗ୍ଧୀଭୂତ ହୋଇଯାଆନ୍ତି, ଭସ୍ମ ହୋଇଯାଆନ୍ତି, ସେହିପରି ପାପ ରାଶି ଖଣ୍ଡନ ହୁଏ। ସେହି ବିଶ୍ୱାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ, କେବଳ ଆମ ଦେଶ ନୁହେଁ, ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ, ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ, ଯେତେବେଳେ 10-12 ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି। ଦକ୍ଷିଣାଭିମୁଖୀ ଯାତ୍ରା ଆରମ୍ଭ ହେବ ମହାପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ, ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର, ଏଇଭଳି ଏକ ମଧ୍ୟସ୍ଥଳରେ ଆମେ
आपण मानू।

0: କୁହାଯାଏ। ଦୈତା ମାନେ ହେଉଛନ୍ତି ସବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ର ମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦୈତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟ ଆୟତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାର୍ତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ। ଇଏ ହେଉଛି ମହାପ୍ରଭୁଙ୍କର ଗୋଟିଏ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼। ସେହି ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ ଏବଂ ସେହି ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତା'ର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚା କୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟିଏ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠ ମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟ ଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ମସିହାରେ ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ, ସେ 80,000 ଟଙ୍କା ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହେଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜୟ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତାର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହେଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ମହା ଲକ୍ଷ୍ମୀ ଆସିକରି ରଥ ଭାଙ୍ଗିକରି ଯାଆନ୍ତି ରାଗିକରି। ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି, ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା ଡକ୍ଟର ଦାସ?
1: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ୍ ଅଛି। ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ, ତାଙ୍କର ଯେଉଁ ଲୀଳା କୈବଲ୍ୟଟି ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେ। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ

0: ସୃଷ୍ଟି କରିଛି, ତେଣୁ ମତେ ମାୟା ଆଉ ଧରିବ କୁଆଡ଼େ? ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତୀ ଏଇ ଯୋଉ ଲୀଳା କରୁଛନ୍ତି,
1: ସଂସାରରେ ତିନି ଶ୍ରେଣୀର ଲୋକ ଆପଣ ଦେଖିବେ
0: ଆଜ୍ଞା।
1: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ସବୁ ପ୍ରାଣୀ ଯୋଉମାନେ ଅଜ୍ଞାନୀ ବ୍ୟକ୍ତି, ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯୋଉ ମୁନି ଋଷିମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି, ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ। କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟା ମାୟାର ଅଧୀଶ, ସେ ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ତେଣୁ ମାୟା ମାୟା ପାଖରେ, ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
0: ବହୁତ ବଢ଼ିଆ କଥା। ଏବଂ ଏଇଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ, ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହେବ ନା, ସଂସାରର ଦୁଃଖ କ୍ଲେଶ, ଯେଉଁ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇପାରିବା।
1: ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଲେ, ମମ ମାୟା ଦୂରତ୍ୟୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟୟା ମାମେ ମଜେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ। ଆପଣ ଯେଉଁଟା କହିଲେ ମାୟାତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା, ମୋ ମାଆକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ।
0: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହବ,
1: ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହବ ମାୟା ମେ ତାଙ୍ଗ ତରନ୍ତି। ଏ ମୁନି ଋଷିମାନେ କ'ଣ କରୁଥିଲେ? ସେମାନେ ମାୟାତୀତ କେମିତି ହେଲେ? ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି।
0: ତେଣୁ ଏ ରଥଯାତ୍ରାର ଗୋଟେ ବଡ଼ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଏ ଲୀଳା, ଏଇଟା ହେଉଛି ବଡ଼ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ।
1: ଆଜ୍ଞା ଆଜ୍ଞା,
0: ବହୁତ ବଢ଼ିଆ। ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ୍ ହସ୍ତାନ୍ତର କରିବା।
1: ବର୍ତ୍ତମାନ ଆମେ ଦେଖିପାରୁଛୁ ଯେଉଁ ମାୟାଧୀଶଙ୍କ କଥା ପଡ଼ିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି। ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି। ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି। ଭାବନାଭୂତ ଅଛି କ'ଣ? ଅର୍ଥାତ୍ ଇଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକିରି ପଡ଼ୁଛି, ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ, ଲୀଳା ଖେଳା କଲେ, ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା, ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି। ଯାହା ବି ହେଉ, ଲୀଳା ଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହେଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହେବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି। ଆଉ ଶୃଙ୍ଖଳିତ

ଭାବରେ ଆମେ ଦେଖିବା ଯେ ବ୍ୟାରିକେଡ୍ କରାଯାଇଛି, ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଧାବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି, କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ ଅତ୍ୟନ୍ତ ସୁନ୍ଦର ଭାବରେ ସଂକୀର୍ତ୍ତନ କରୁଛନ୍ତି, ଉଦଣ୍ଡ ନୃତ୍ୟ କରୁଛନ୍ତି। ନଦିଆ ନବଦ୍ୱୀପର ଯେଉଁ ସଂକୀର୍ତ୍ତନ ପରମ୍ପରାକୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଓଡ଼ିଶା ଆସିଥିଲେ ସେଇ 1510 ଖ୍ରୀଷ୍ଟାବ୍ଦରେ, ସେ ହିଁ ଅନୁଭବ କରିଥିଲେ ପ୍ରଭୁଙ୍କ ସଂକୀର୍ତ୍ତନ ମାଧ୍ୟମରେ, ତାଙ୍କର ଭଜନ ଶ୍ରବଣ କୀର୍ତ୍ତନ ଏହିସବୁ ମାଧ୍ୟମରେ ପ୍ରଭୁଙ୍କ ପାଇବା ପାଇଁ, ଯାହା ପ୍ରତାପ ରୁଦ୍ର ଦେବ ମଧ୍ୟ ସେ ସମୟରେ ସେ ସଂକୀର୍ତ୍ତନ ପରମ୍ପରାକୁ ଦେଇଥିଲେ, ପ୍ରାଧାନ୍ୟ ଦେଇଥିଲେ, ଆଉ ସେଇ ଧାରା ମଧ୍ୟ ଆଜି ବି ମଧ୍ୟ ରହିଛି। କାରଣ ଯଦି ଆମେ ପ୍ରଭୁଙ୍କର ପ୍ରତ୍ୟକ୍ଷ ବା ସାନ୍ନିଧ୍ୟ ନ ପାଇପାରିବା, ଦୂରରୁ ତାଙ୍କର ସାମେ ଟିକେ ଦର୍ଶନ କରିବା ପାଇଁ ଏବଂ ତାଙ୍କର ପାଖରେ ଆମର ଭକ୍ତି ନୈବେଦ୍ୟକୁ ଅର୍ପଣ କରିବା ପାଇଁ, ଏ ନୃତ୍ୟ ଆଉ ସଙ୍ଗୀତ ବାଦ୍ୟ ଇଏ ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ, ଯେଉଁ ମାଧ୍ୟମକୁ ଆଜି ଅନେକ ଶ୍ରଦ୍ଧାଳୁ ମଧ୍ୟ ଆପଣେଇ ନେଇଛନ୍ତି, ଯାହାକୁ ମଧ୍ୟ ଶ୍ରବଣ କରି ଆମ ମନ ଭିତରେ ଗୋଟେ ସେହିପରି ଭାବରେ ଗୋଟେ ସୃଷ୍ଟି ହେଉଛି, ଗୋଟେ ଭାବ ଯେଉଁ ଭାବରେ ଆମେ ମଧ୍ୟ ତଲ୍ଲୀନ ହୋଇଯାଉଛୁ। ଆଉ ଏପଟେ ଦେଖୁଛୁ ରଥ, ଯେଉଁ ରଥ ନିକଟରେ ଘୋଡ଼ା, ଯେଉଁ 4x12 ଘୋଡ଼ା, ତାହା ମଧ୍ୟ ସୁନ୍ଦର ଭାବରେ ରହିଛନ୍ତି ଅପେକ୍ଷା କରି, କାରଣ ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଅନୁଷ୍ଠିତ ହେବ, ପ୍ରଭୁ ଆସିବେ। ଆଉ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ଆମେ ଦେଖିଛୁ ଯେ ଜଗନ୍ନାଥଙ୍କର ଯେଉଁ ନନ୍ଦିଘୋଷ ରଥ ଥୁଆ ହେଇଛନ୍ତି, ଗୋଟେ ଯାତ୍ରା କଲାବେଳେ ଇଏ ହେଉଛି ମାନବୀୟ ଲୀଳା, ପୁରୁଷୋତ୍ତମ ସୁମହତ୍ କ୍ଷେତ୍ରମ୍ ପରମ ପାବନମ୍ ୟତ୍ରାସ୍ତେ ଦାରବତନୁ ଶିଷ୍ୟ ମାନୁଷ ଲୀଳା। ପ୍ରଭୁ ଯଦିଓ ଦାରୁତନୁ ଧାରଣ କରିଛନ୍ତି, ଦାରବୀୟ ବିଗ୍ରହ ତାଙ୍କର ଦାରୁ ବ୍ରହ୍ମ, କିନ୍ତୁ ତାଙ୍କର ଲୀଳା ଯେହେତୁ ମାନବୀୟ ଲୀଳା, ଆମେମାନେ ଯେମିତି ଯାତ୍ରା ସମୟରେ ଆମେ ଗଲାବେଳେ କୌଣସି ସ୍ଥାନକୁ ଆମର ସମସ୍ତ ଆସବାବପତ୍ର ଆମେ ନେଇକିରି ଯାଇଥାଉ, ଆମେ ଦେଖିପାରୁଛୁ ଯେ ନନ୍ଦିଘୋଷ ରଥରେ ପ୍ରଭୁଙ୍କର ଯେଉଁ ଯାଇଥିଲା ଯେଉଁ ବାକ୍ସ, ସେ ବାକ୍ସ ମଧ୍ୟ ଆସିକି ବର୍ତ୍ତମାନ ରହିସାରିଲେଣି। ଆଉ ମା ଦେବୀ ସୁଭଦ୍ରାଙ୍କ ରଥରେ ମଧ୍ୟ ଗୋଟିଏ ବାକ୍ସ ଏବେ ମଧ୍ୟ ଆସିକି ରହିସାରିଲାଣି, ସେଥିରେ ପ୍ରଭୁଙ୍କର ଦୈନନ୍ଦିନ ଯେଉଁ ଆସବାବପତ୍ର ବସ୍ତ୍ର ସବୁ ଯାଇଥିଲା ତାହା ବର୍ତ୍ତମାନ ରହିଛି। ଆମେ ତ ସିନ୍ଧୁକ ପେଟିକା ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମେ ବାକ୍ସ ମଧ୍ୟ ଦେଖିପାରୁଛୁ। ସମୟର ବିବର୍ତ୍ତନ ଧାରାରେ ଯଦିଓ କିଛି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇନାହିଁ ଆମର ନୀତିକାନ୍ତି, କିନ୍ତୁ ଆମର ନୀତିକାନ୍ତି ସିନା ପରିବର୍ତ୍ତନ ହେଇନାହିଁ, କିନ୍ତୁ ପରିବର୍ତ୍ତନ ହେଇଛି ଟିକିଏ ତା'ର ଚାଲିଚଳନରେ। ଆମେ ସିନ୍ଧୁକା ବଦଳରେ ଆଜି ମଧ୍ୟ ବାକ୍ସ ଦେଖିପାରୁଛୁ ଥୁଆ ହେଇଛନ୍ତି, ୟା ପରେ କୁଣ୍ଡ ମଧ୍ୟ ଆସିବ। ସେହିପରି ଭାବରେ ଯାହା ସବୁ ନେଇକି ଯାଇଥିଲେ ସେହିପରି ଭାବରେ ସବୁ କିଛି ଆସିବ। କିନ୍ତୁ ଶ୍ରଦ୍ଧାଳୁ, ଆମର ଭକ୍ତ ବୃନ୍ଦ, ଯେଉଁମାନେ ଆମର ଏଇ ଆକାଶବାଣୀର ଚ୍ୟାନେଲ ମାଧ୍ୟମରେ ଆମଠାରୁ ଶୁଣିପାରୁଛନ୍ତି ଏ ମହାପ୍ରଭୁଙ୍କର ଲୀଳାଯାତ୍ରାର ଏଇ କଥା ଗାଥା, ଏ ସୁନ୍ଦର ଦିବ୍ୟ ଲୀଳାର ରୂପକୁ ଆମେ ମଧ୍ୟ ଆମର ପ୍ରତ୍ୟକ୍ଷ ଧାରା ବିବରଣୀ ମାଧ୍ୟମରେ ଆପଣମାନଙ୍କୁ ପ୍ରଦାନ କରୁଛୁ। କିନ୍ତୁ ସେ ମହାପ୍ରଭୁଙ୍କର ଅନନ୍ୟ ଲୀଳା ଯିଏ କି ସର୍ବରହସ୍ୟତମ ପୁରୁଷୋତ୍ତମସ୍ୟ ଦେବରା ଜାଣନ୍ତି କୁତ ମନୁଷ୍ୟ, ପ୍ରଭୁଙ୍କର 119 ପ୍ରକାରର ସେବା ରହିଛି, ଅନେକ ନୀତିକାନ୍ତି ରହିଛି, ପ୍ରାତଃ ସମୟରୁ ଉଠିବା ପରଠାରୁ ଶୟନ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି, ଯାହା ଯେଉଁଠିକି 12 ମାସରେ 13 ଯାତ୍ରା, 27 ଉପଯାତ୍ରା, 108 ପର୍ବପର୍ବାଣି, ତାରି ଭିତରେ ଆପଣମାନଙ୍କ ଭିତରେ ନିଶ୍ଚିତ ଭାବରେ କିଛି ନା କିଛି ପ୍ରଶ୍ନ ଉଙ୍କି ମାରୁଥିବ। ସେଇ ଆପଣଙ୍କର ମନର ପ୍ରଶ୍ନ ଯଦି କିଛି ଥାଏ, ତେବେ ଆମର ହ୍ୱାଟ୍ସଆପ୍ ନମ୍ବର 8895254200 ଆପଣମାନଙ୍କୁ ଆଉ ଥରେ ଆମେ କହିଦେଉଛୁ, ନୋଟ୍ କରିନିଅନ୍ତୁ। ଆମର ଆକାଶ

0: ପାଣିର ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣମାନଙ୍କ ଭିତରେ ରହିଥିବା ସେହି ସଂଗୁପ୍ତ ଭାବନା, ଆପଣଙ୍କର ମନ ଭିତରେ ଉଙ୍କି ମାରୁଥିବା ମହାପ୍ରଭୁଙ୍କର ନୀତିକାନ୍ତି, ତାଙ୍କର ଲୀଳା, ତାଙ୍କର ଯାନିଯାତ୍ରା, ଯାହା ଯାହା ଆଜି ଆପଣମାନଙ୍କର ପ୍ରଶ୍ନ ହୋଇଛି, ସେ ପ୍ରଶ୍ନକୁ ଏଇ ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ଆମକୁ ପଠାନ୍ତୁ। ଆଉ ଆମେ ମଧ୍ୟ ଆମର ଏଠାରେ ଉପସ୍ଥିତ ଥିବା ଗବେଷକ ଯେଉଁମାନେ ଅଛନ୍ତି, ଉଦ୍ଘୋଷକ, ସମସ୍ତେ ଆମେ ପ୍ରଯତ୍ନ ହୋଇ ପ୍ରଚେଷ୍ଟା କରିବୁ, ଚେଷ୍ଟା କରିବୁ ଆପଣଙ୍କ ମାନଙ୍କ ପାଖରେ ସେ ଉତ୍ତରକୁ ପ୍ରତିପାଦନ କରିବା ପାଇଁ ବା ପ୍ରଦାନ କରିବା ପାଇଁ। ପୁନର୍ବାର ନେଇଯାଉଛି ଆପଣମାନଙ୍କୁ ସେଇ ଶରଧା ବାଲିର ସେ ପ୍ରାଙ୍ଗଣକୁ, ଯେଉଁ ଶରଧା ବାଲିର ପ୍ରାଙ୍ଗଣରେ ଆମେ ଦେଖିପାରୁଛୁ ଦଳ ଦଳ ହୋଇ ବିଭିନ୍ନ ଗୋଷ୍ଠୀର ବିଭିନ୍ନ ରଙ୍ଗ ବେରଙ୍ଗର, ସତେ ଯେପରି ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଏଠି ଫୁଲି ଫୁଟି ଉଠିଛନ୍ତି, ଆସିଛନ୍ତି ମହାପ୍ରଭୁଙ୍କୁ ତାଙ୍କର ଅଭିବାଦନ ଜଣାଇବା ପାଇଁ। ନର୍ତ୍ତକ ନର୍ତ୍ତକୀମାନେ ସୁନ୍ଦର ନୃତ୍ୟ କଳାର, ଷୋଳ କଳାର ଠାକୁର ମହାପ୍ରଭୁ, ଯିଏ ରାତ୍ର ସମୟରେ ବଡ଼ସିଂହାର ସମୟରେ ପ୍ରଭୁ ଗୀତ ଗୋବିନ୍ଦର ସେ ଗାନ ବା ଗୀତ ଗୋବିନ୍ଦର ସୁଲଳିତ ସ୍ୱର, ମଧୁର ସ୍ୱରକୁ ନ ଶୁଣିଲେ ତାଙ୍କୁ ନିଦ ଲାଗେ ନାହିଁ। ସଙ୍ଗୀତ ବାଦ୍ୟରେ ତାଙ୍କର ମନ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇଉଠେ। ଠିକ୍ ସେହିପରି ଆମେ ଦେଖିପାରୁଛୁ ଶରଧା ବାଲିରେ ଅନେକ ଯିଏକି ନୃତ୍ୟଶିଳ୍ପୀ, ସେମାନଙ୍କର ନୃତ୍ୟ କଳାର ସେଇ ନିଖୁଣ ରୂପ ପ୍ରଭୁଙ୍କ ନିକଟରେ ଏଇଠି ଭେଟି ଦେଉଛନ୍ତି। ନାନା ରଙ୍ଗରେ, ନାନା ଢଙ୍ଗରେ, ନାନା ରୂପରେ, ନାନା ଶୈଳୀରେ ତାଙ୍କ ଭିତରେ କେବଳ ଗୋଟିଏ ଭାବନା, ମୋ ପ୍ରଭୁ ଜଗନ୍ନାଥ ଯିଏକି ସମଗ୍ର ବିଶ୍ୱର ଅଧୀଶ୍ୱର, ସିଏ ହେଉଛନ୍ତି ଏକମାତ୍ର ପୁରୁଷ ଏ ସଂସାରରେ, ଆଉ ସମସ୍ତେ ହେଉଛନ୍ତି ସେ ଗୋପିକା ବା ନର୍ତ୍ତକୀ, ଯେଉଁମାନେ ହେଉଛନ୍ତି ପ୍ରକୃତି। ପ୍ରକୃତି ସହିତ ଏଇ ପୁରୁଷର ମିଳନ, ଏ ମିଳନର ଯାତ୍ରା, ଭାବବନ୍ଧନର ଯାତ୍ରା, ମହାପ୍ରଭୁ ଆସିଛନ୍ତି ନବଦିନାତ୍ମକ ଯାତ୍ରାରେ, ଏଠି ଯାତ୍ରା ସମାପନ କରି ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଇଏ 9 ସଂଖ୍ୟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା, କାରଣ ମଣିଷ ପ୍ରତ୍ୟେକଟି ଆମର କାର୍ଯ୍ୟ ଯାହା ହେଉଛି ନୀଳାଚଳ କ୍ଷେତ୍ରରେ ସେ 9 ସଂଖ୍ୟାକୁ, ପୂର୍ଣ୍ଣ ସଂଖ୍ୟାକୁ ନେଇକି କରାଯାଉଛି। ଆମର ମଧ୍ୟ ରହିଛି ଶାସ୍ତ୍ରୀୟ ପରମ୍ପରାରେ ନବଗ୍ରହ, ନବରସ, ନବରତ୍ନ। ଆଉ ସବୁଠାରୁ ଚମତ୍କାର କଥା ହେଲା ଶ୍ରୀମନ୍ଦିର ରୋଷଶାଳାରେ ଯେଉଁ ରନ୍ଧନ କାର୍ଯ୍ୟ ହେଉଛି ତାହା ମଧ୍ୟ 9 ଗୋଟି ହାଣ୍ଡି ଏକା ସାଙ୍ଗରେ ବସିକି ହୋଇଛି, କିନ୍ତୁ ସେ ହାଣ୍ଡିର ବସିବାର ମଧ୍ୟ ନିର୍ଦ୍ଦିଷ୍ଟ ନିୟମ ରହିଛି, ଉପରକୁ ଉପରକୁ ବସୁନାହିଁ, 6 ଆଉ ଯେଉଁଠିକି 5, 3 ଏବଂ 1।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ଜୟ ଜଗନ୍ନାଥ। ରଥଯାତ୍ର ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10,000 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ

0: ଖଣ୍ଡପୀଠଠାରେ ବସ୍ଷ୍ଟାଣ୍ଡରେ ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଆଜି ଯେଉଁ ବାହୁଡ଼ା ଯାତ୍ରା, ଏ ବାହୁଡ଼ା ଯାତ୍ରାର ମହିମା ଯେ କେତେ ଉଚ୍ଚ, କେତେ ହୃଦୟସ୍ପର୍ଶୀ, କେତେ ଚମତ୍କାର, କେତେ ମନଛୁଆଁ, ଅନୁଭବ ହିଁ ଜାଣେ। ସେଇ ଅନୁଭବ ନେଇ କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସୁଛନ୍ତି। କମ୍ବଡ଼ କଥା, ଆମେ ବର୍ତ୍ତମାନ ଅଛୁ ସେଇ ଭକ୍ତ ସାଲବେଗଙ୍କର ସମାଧି ପୀଠରେ। ଯାହା ଆମର ପରମ ସୌଭାଗ୍ୟ, ଆକାଶବାଣୀ କଟକ କେନ୍ଦ୍ର ଯେଉଁ ଭକ୍ତ ସାଲବେଗଙ୍କର ସମାଧି, ଯାହା ଆଜି କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯେଉଁ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ, ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ, ଗୋଟେ ପଟରେ ଶଙ୍ଖ, ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯେଉଁ ରାଜା ଇନ୍ଦ୍ରଦୁମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ଶତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ଶତ ଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ, ଯେମିତି ଚୁମ୍ବକ ଲୁହାକୁ ଟାଣେ। ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହେଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ 9ମ ଶତାବ୍ଦୀରେ ସୋବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯେଉଁ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ, 144 ବର୍ଷ କିମ୍ବା 146 ବର୍ଷ ସେଇ ପାତାଳି ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କେଉଁଠି ପ୍ରତିଷ୍ଠା କରିଛନ୍ତି? ନା, ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯେଉଁ ପଟୋଳ, ପଟାର ନିର୍ମିତ ଦେଉଳ, ପଟାର ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତା ବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯେଉଁ ଯଜ୍ଞ ନୃସିଂହର ମୂର୍ତ୍ତିର ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ। ଆମର ଯେଉଁ ଟିକିଏ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯେଉଁ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯେଉଁ ଯଜ୍ଞନାଥ, ଯଜ୍ଞନାରାୟଣ ତାଙ୍କର କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ରର ନାଁ ହେଇଛି ପୁରୁଷୋତ୍ତମ କ୍ଷେତ୍ର। ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବା

0: ଆଦିବାସୀ ହେଉଛନ୍ତି ପ୍ରଥମତଃ ଯେ ନୃସିଂହ ଦଶବତାର ଭିତରେ ଚତୁର୍ଥ ଅବତାର ହେଉଛି ନୃସିଂହ ଅବତାର, ଯେଉଁ ନୃସିଂହଙ୍କୁ ଆଦି ନୃସିଂହ ଭାବରେ ଦେଖୁଛୁ। ଆଉ ଜଣେ ନୃସିଂହ ଅଛନ୍ତି ବର୍ତ୍ତମାନ, ଯେଉଁ 100 ହାତ ଉଚ୍ଚର ଦେଉଳ ଯେଉଁ ରହିଛି, ବର୍ତ୍ତମାନର ଦେଉଳ ଦକ୍ଷିଣ ପଟରେ ଯେଉଁ ମୁକ୍ତ ମଣ୍ଡପକୁ ଲାଗିକିରି ଯେଉଁ ନୃସିଂହ ଅଛନ୍ତି ସେ ହେଉଛନ୍ତି ବିରାଣ ନୃସିଂହ, ଆଦି ନୃସିଂହ। ତେଣୁ ନୃସିଂହ ହେଉଛନ୍ତି ମୂଳ। ସତ୍ୟଯୁଗରେ ଯେଉଁ ନୃସିଂହଙ୍କର କଥା କୁହାଯାଉଥିଲା ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ ନୀଳକନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷ ତମାମ ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା, ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି, ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର ଫଳ ବା ମହାପ୍ରଭୁଙ୍କର ଆଶୀର୍ବାଦ। ତେବେ ଶ୍ରୋତାବନ୍ଧୁ, ଇଏ ହେଉଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାର ବର୍ତ୍ତମାନ ପରିବେଶ, ଯାହା ରହିଛି ସୂର୍ଯ୍ୟଦେବଙ୍କର ଟିକିଏ ଟିକିଏ ଆଗମନ, ମନ୍ଦ ମନ୍ଦ ପବନ ପ୍ରବାହିତ ଆଉ ମେଘର ମୁକ୍ତ ଆକାଶ ବର୍ତ୍ତମାନ। ତେଣୁ ସମସ୍ତେ ବିଚରଣ କରୁଛନ୍ତି ଆନନ୍ଦ ଉଲ୍ଲାସରେ, ସତେ ଯେପରି ତାଙ୍କର ମନର ଠାକୁର, ମନୁଆ ଠାକୁର ଆଉ କିଛି ସମୟର ଯେଉଁ ଅପେକ୍ଷା ପରେ ସେମାନେ ସେଇ ଘଣ୍ଟ ଘଣ୍ଟାର ନିନାଦ ଶ୍ରବଣ କରିବେ ଆଉ ନିଜକୁ ଧନ୍ୟ କରିବେ। କହିବାକୁ ଗଲେ ନବଦା ଭକ୍ତିର ସ୍ରୋତ ବର୍ତ୍ତମାନ ପ୍ରବାହିତ ହେଉଛି ଶ୍ରୀକ୍ଷେତ୍ରରେ, ଏଇ ବଡ଼ଦାଣ୍ଡରେ। ଆଉ ସେଇ ସ୍ରୋତରେ ଅବଗାହନ କରୁଛନ୍ତି ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ। ଆପଣମାନେ ଜାଣନ୍ତି ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟ ସଖ୍ୟମାତ୍ମ ନିବେଦନମ୍। କ'ଣ ବା ଅଭାବ ଅଛି ଏଠି? ଶ୍ରବଣ କରୁଛନ୍ତି ମହାପ୍ରଭୁଙ୍କର କଥାକୁ, ବନ୍ଦନା କରୁଛନ୍ତି ମହାପ୍ରଭୁଙ୍କୁ, ଅର୍ଚ୍ଚନା କରୁଛନ୍ତି ସେବାୟତମାନେ 119 ପ୍ରକାର ସେବା, ବିଶେଷ କରି ଗୋଷ୍ଠୀଗତ ସେବା ଏହି ଉତ୍ସବରେ, ଏହି ସ୍ୱୟଂ ଲୀଳାରେ, ଶ୍ରୀଗୁଣ୍ଡିଚା ଯାତ୍ରାରେ ଅର୍ପଣ କରାଯାଏ। ଗୋଟିଏ କିଛି କମ୍ ରହିବ ନାହିଁ ସେବା। ତେଣୁ ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍, ଆଉ ସମସ୍ତେ ଚିନ୍ତା କରୁଛନ୍ତି ସେଇ ଜନାର୍ଦ୍ଦନ ପ୍ରଭୁ ତୁମ ଶ୍ରୀମୁଖ କେତେବେଳେ ଆମେ ଦେଖିବୁ। ଏହି ପ୍ରକାର କହିବାକୁ ଗଲେ ଏ ନବଧା ଭକ୍ତିର ଯେଉଁ ପବିତ୍ର ଜଳରେ ପବିତ୍ର ଅବଗାହନ କରୁଛନ୍ତି ଶ୍ରଦ୍ଧାଳୁ ଭକ୍ତମାନେ, ମନରେ ଉଲ୍ଲାସ ଉଦ୍ଦୀପନା ଆମେ ସ୍ପଷ୍ଟ ଭାବରେ ପାରିପାରୁଛୁ ମନର ଅବସ୍ଥାକୁ। ଶ୍ରଦ୍ଧାଳୁ ଭକ୍ତମାନେ କେଉଁମାନେ କହୁଛନ୍ତି ଆମେ ଶ୍ରୀମନ୍ଦିରକୁ ଟିକେ ବର୍ତ୍ତମାନ ରହିଥିବ ସ୍ୱତନ୍ତ୍ରତା ଥିବ ବର୍ତ୍ତମାନ ଦର୍ଶନ କରିବା ପାଇଁ, ତେଣୁ ଶ୍ରୀମନ୍ଦିରକୁ ଚାଲିଯିବା ପ୍ରଥମରେ। ଆଉ କେହି କେହି ଭାବୁଛନ୍ତି ଆମେ ଆଡ଼ପ ମଣ୍ଡପ ଆଡ଼କୁ ଯିବା, ଆମେ ଜାଗା ଟିକେ ଠିକ୍ ଭାବରେ ପାଇଗଲେ ଆମେ ମହାପ୍ରଭୁଙ୍କର ପହଣ୍ଡି ଦର୍ଶନ କରିବା, ରଥଟଣାରେ ମଧ୍ୟ ଭାଗ ନେବା। ଏହି ପ୍ରକାର ମନର କଥାକୁ କିଏ ବୁଝିବ? ତେଣୁ ଧୀରେ ଧୀରେ ସହସ୍ର ସଂଖ୍ୟାରେ ଆମ କେନ୍ଦ୍ର ଆଗରେ ଶ୍ରଦ୍ଧାଳୁମାନଙ୍କର ଯେଉଁ ସମାଗମ, ସେଥିରେ ଆମେ ମହାପ୍ରଭୁଙ୍କର ଦିବ୍ୟ ଲୀଳାକୁ ବାରିପାରୁଛୁ। ପ୍ରଭୁ କେତେ ମହିମାମୟ ଠାକୁର ଆପଣ! ପ୍ରକୃତରେ ଆପଣ ମଣିଷ ପରି ଯଦି ଲୀଳାର କରିନଥାନ୍ତେ, ମଣିଷମାନେ ଏତେ ଆଗ୍ରହ କରିନଥାନ୍ତେ ଖୋଲା ବଡ଼ଦାଣ୍ଡରେ ଠିଆ ହୋଇ ଖରା ବର୍ଷାକୁ, ସମସ୍ତ ପ୍ରକାର ଶୀତ କାକରକୁ କଷ୍ଟକୁ ସହିବାରେ ଏ ଭକ୍ତ କେବଳ ଆପଣଙ୍କ ଦର୍ଶନକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଆମ କେନ୍ଦ୍ର ଆଗରେ ଅନେକ ଯେଉଁ ସ୍ୱେଚ୍ଛାସେବୀ ଦଳମାନେ ସେମାନେ ତାଙ୍କର ସ୍ୱତନ୍ତ୍ର ଭାବରେ ଯାଉଛନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ, ଭକ୍ତମାନଙ୍କୁ ସେବା ଯୋଗାଇ ଦେବା ପାଇଁ। 380 ପ୍ରକାର ଯେଉଁ ସେବା ସଂସ୍ଥାମାନେ, ସ୍ୱେଚ୍ଛାସେବୀ ସଂଗଠନମାନେ ଇଏ ବଡ଼ ଯାତ୍ରାକୁ ଆଧାଇ ଆସିଛନ୍ତି ସେବା ଯୋଗାଇବା ପାଇଁ। ସେ ମହାପ୍ରଭୁଙ୍କର ମହିମା ସମସ୍ତଙ୍କ ଉପରେ, କାହିଁକି ନ ହେବ? ତେଣୁ ଏଇ ଯେଉଁ କୁହାଯାଏ ଆମର ଗୋଟେ କଥା ଶୁଣିବାକୁ ଭଜନରେ ଆମେ

ଯେ ମୋ ସହିତ ମିଶିବାକୁ ସିଏ ବର୍ତ୍ତମାନ ଯୋଗ୍ୟ। ଏଇ କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏଇ ସଂସାରର ଜଞ୍ଜାଳ ମୋହ ମାୟା କାଟିକିରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କେଉଁଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏଇ କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯେଉଁଟା ନବଧା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ। ଭକ୍ତିରେ ନଅ ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେଇ ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏଇ କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ। ଏବଂ ଆମର ଯେଉଁ ଓଡ଼ିଶୀ ନୃତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି, ତାରି ଭିତରେ ଆମେ ସେଇ ଭାବଟିକୁ ଦେଖୁଛୁ। ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି, କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି। ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ତଳେ ରଥ ଗଡ଼ୁଥିଲା, ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା। ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି? ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ, ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସେ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ। ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେଇ ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଆଉ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଯିବ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ, ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏ ଶରୀରରୁ ଆତ୍ମା ଛାଡ଼ିଯିବ। ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ତକାଳେ ଜମାମେବଂ ସ୍ମରଣ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସମଦ୍ଭାବଂ ଜାତ୍ୟତ୍ର ନାତ୍ୟତ୍ର ସଞ୍ଚୟ। ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ, ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ, ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ। ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି, ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ। ଏଭଳି ଅନେକ କଥା ଏ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି, କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ। ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ, ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ ଶରଦା ବାଲି।

କି କାମରେ ଲାଗିବେ? ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକିରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି। ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି? କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। କହିଲେ ଆରେ ଲକ୍ଷ୍ମଣ, ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି, ମୋର ଜନ୍ମ ମାତା, ଜନ୍ମିତ ମାତା, ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ। ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ଶରଧ ବାଲି ହେଉଛନ୍ତି ଶ୍ରଦ୍ଧାର ବାଲି, ଯାହାର ସ୍ପର୍ଶରେ ଯେଉଁ ଜଗନ୍ନାଥ କୋଟି ଗୈବଲନାଥଙ୍କର ସ୍ପର୍ଶରେ ଏ ଦାଣ୍ଡର ଧୂଳି ପବିତ୍ର ପୁଣ୍ୟମୟ ହୋଇଉଠିଅଛି। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣୀ ଯାଭ୍ୟାମ ବିନା ନ ପଶ୍ୟନ୍ତି ସୀତାହା ସ୍ୱାନ୍ତସ୍ତମ ଈଶ୍ୱରମ। ମଣିଷ ଜୀବନରେ ଶ୍ରଦ୍ଧା ହେଉଛି ଏକ ଅପରିହାର୍ଯ୍ୟ ବସ୍ତୁ, କାରଣ ଆମମାନଙ୍କ ଭିତରେ ଯଦି ଶ୍ରଦ୍ଧା ରହିବ ନାହିଁ, ପରସ୍ପର ପ୍ରତି ଯଦି ପ୍ରେମ ରହିବ ନାହିଁ, ତେବେ ଜୀବନ ଜୀବନ ହୋଇ ରହିବ ନାହିଁ। ସେଇଥିପାଇଁ ତ ପ୍ରଭୁଙ୍କର ବଡ଼ ଭାଇ ବଳଭଦ୍ରଙ୍କର ରଥ, ଯେଉଁ ରଥରେ ରହିଛନ୍ତି ଦୁଇ ଗୋଟି ଶୁକ ପକ୍ଷୀ, ଯାହା ହେଉଛନ୍ତି ଶ୍ରଦ୍ଧା ଆଉ ବିଶ୍ୱାସ। କାରଣ ପ୍ରତ୍ୟେକଟି ଜୀବମାନଙ୍କ ଭିତରେ ଭଲ ପାଇବା ଯଦି ଆମେ ଆପଣେଇ ନ ନେବା ସଂସାରକୁ, ସମସ୍ତଙ୍କୁ ଯଦି ଆମର ପ୍ରେମରେ ଆମେ ବାନ୍ଧି ନ ପାରିବା, ତେବେ ସେଇ ଜୀବନ ଆହୁରି ଆଗକୁ ଆଗକୁ ବଢ଼ିବ ନାହିଁ, ଯାହା ଭଗବାନ ମଧ୍ୟ ନିଜେ ସେ ପ୍ରେମର ଭାବଡ଼ରିରେ ବନ୍ଧା ହେଇ ଯି ଷାଠିଏ ପୌଟିର ଭୋଗକୁ ତୁଚ୍ଛ ମଣି ବର୍ଷକୁ ଥରେ ନିଶ୍ଚିତ ଭାବରେ ଯାତ୍ରା କରୁଛନ୍ତି ଏଇ ଗୁଣ୍ଡିଚା ମଣ୍ଡପକୁ ବା ଗୁଣ୍ଡିଚା ମନ୍ଦିରକୁ, ଯେଉଁଠି ମା ମାଟି ପରିବାର ବନ୍ଧୁ ସମସ୍ତଙ୍କ ସହିତ ସେ ଶ୍ରଦ୍ଧା ଏବଂ ପ୍ରେମକୁ ବାଣ୍ଟିବା ପାଇଁ। ଆଉ ଏଇ ଶ୍ରଦ୍ଧାର ପ୍ରେମର ସ୍ୱରୂପ ଆଜି ମଧ୍ୟ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇ ଶରଧା ବାଲିରେ ଆସି ପହଞ୍ଚିଛନ୍ତି, ତେବେ ତାଙ୍କ ମୁଖରୁ ଶୁଣିବା ସେ ମହାପ୍ରଭୁଙ୍କ ପ୍ରତି ରହିଥିବା ତାଙ୍କର ସେ ଅନନ୍ୟ ପ୍ରେମ ଭାବ ଅନୁଭୂତିକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଆମେ ପ୍ରତିବର୍ଷ, ଆମେ ପୁରୀର ଯେତେ ନୃତ୍ୟଶିଳ୍ପୀ ଅଛୁ, ଆମେ ପ୍ରତିବର୍ଷ ଠାକୁରଙ୍କର ସମସ୍ତ ଯାନିଯାତ୍ରା, ଚନ୍ଦନ ଯାତ୍ରା ହଉ, ଗୁଆଲି ଗୁଆଲି ମାନେ ଠାକୁରଙ୍କର ବିବାହ ଉତ୍ସବ ହଉ, ରଥଯାତ୍ରା ହଉ, ଦୋଳପୂର୍ଣ୍ଣମୀ ହଉ, ସ୍ନାନ ଯାତ୍ରା ହଉ, ଆମେ ସବୁବେଳେ ଏଇ ଯାତ୍ରାମାନଙ୍କରେ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରିକି ଆସୁଛୁ। କାହିଁକିନା ଆମେ ଭାବୁ ଠାକୁରଙ୍କଠୁ ନାଚର ଆରମ୍ଭ, ଶ୍ରୀମନ୍ଦିରର ନାଚ କହିଲେ ଓ ଶ୍ରୀମନ୍ଦିରକୁ ବୁଝାଏ, ଶ୍ରୀମନ୍ଦିରରୁ ଠାକୁରଙ୍କ ପାଖରୁ ହିଁ ନାଚର ଆରମ୍ଭ। ତେଣୁ ଆମେ ସମସ୍ତେ ସେଇ ଠାକୁରଙ୍କୁ ଖୁସି କରିବା ପାଇଁ ଆମେ ମାନେ ନୃତ୍ୟ ପରିବେଷଣ କରି ଆସୁଅଛୁ। ଏଥିପାଇଁ ତ ବହୁତ ଖୁସି ଲାଗେ, ଏ ପ୍ରଥମତଃ ଶ୍ରୀକ୍ଷେତ୍ରବାସୀ, ଦ୍ୱିତୀୟରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ କରିକି ଠାକୁର ଜନ୍ମ ଦେଇଛନ୍ତି। ଆଉ ଆମେ ନୃତ୍ୟଶିଳ୍ପୀ ହିସାବରେ ଆମେ ଭାବୁ ଏ ପୃଥିବୀରେ କେବଳ ଠାକୁର ହିଁ ହେଉଛନ୍ତି ଏକମାତ୍ର ପୁରୁଷ, ଆମେ ସମସ୍ତେ ନାରୀ, ସେଇଥିପାଇଁ ସେଇ ଭାବ ନେଇକି ଆମେ ତାଙ୍କ ପାଖରେ ହିଁ ସଜବାଜ ହେଇକି ଘୁଙ୍ଗୁର ବାନ୍ଧିକି ତାଙ୍କ ପାଖରେ ନାଚୁ, ଆଉ ସେ ଭାବ ଅବର୍ଣ୍ଣନୀୟ। ମୁଁ ଠାକୁରଙ୍କ ପାଖେ ପ୍ରାର୍ଥନା କରେ, ପ୍ରଭୁ ପ୍ରତି ଜନ୍ମରେ ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଏଇ ସେବା ଦେଉଥାନ୍ତ, ଆମେ ଏମିତି ଠାକୁରଙ୍କ ଆଗରେ ନାଚ କରୁ।
2: ମାଉସୀ, ଆପଣଙ୍କର ପରିଚୟ ଟିକେ ଦେବେ।
3: ଗୀତାଞ୍ଜଳି ମହାରଣା, ଆମର ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତ।
2: ଆପଣ କୋଉ ଦିନଠୁ ଆସିଲେଣି, କେମିତି ଆପଣଙ୍କ କାଳିଆର ଡୋରି ଲାଗିଲା?
3: ଆମର ଆଜି ଆସିବାର କଥା, କାଳିଆ ଏମିତି କାଲି ଡୋରି ଲଗେଇଲା ଯେ ଆସିଲୁ ଆଡ଼ପ ମଣ୍ଡର ଦର୍ଶନ କରିବା ପାଇଁ, ଆସିଲା ବେଳକୁ ପହାଡ଼ ପଡ଼ିଯାଇଛି, ଆଉ ଆଜି ବି ଚାହିଁ ରହିଛୁ କାଳିଆକୁ ଦର୍ଶନ କରିବୁ।
2: ଆଉ ଏଇଠି କେତେବେଳୁ ଆସି ଛିଡ଼ା ହେଇଛନ୍ତି ଏ ଶରଧା ବାଲିରେ?
3: ଆସିଲାଣୁ 5:30 ଆସିକିରି ବଡ଼ଦାଣ୍ଡରେ ଥିଲୁ, ଏବେ 6:00 ଛିଡ଼ା ହେଇଛୁ।
2: ରଥଯାତ୍ରା ଆଗରୁ ଦେଖିଛନ୍ତି ନା, ଆଜି ବାହୁଡ଼ା ଦେଖିବା ପାଇଁ ଆସିଲେ?
3: ଆଜ୍ଞା ଆଜ୍ଞା, ଦେଖିଛୁ
2: ରଥଯାତ୍ରାରେ,
3: ଦେଖିଛୁ ଆଜି ଫେର ବି ଆସିଛୁ ସେଇ ବାହୁଡ଼ାଟା ଦେଖିବାକୁ। ଆର ବର୍ଷ ସୁନାବେଶ ଦେଖିବାକୁ ଆସିଥିଲୁ, ବାହୁଡ଼ା ଦିନ ବାହୁଡ଼ା ଦେଖିପାରିଲୁନୁ, ପ୍ରଭୁ ପହଞ୍ଚି ଯାଇଥିଲେ। ତାପରେ କାଳିଆକୁ ଭଲ ଦିନ ରାତି ସାରା ଦେଖିଲୁ, ଭଲରେ ଯେ ବର୍ଷାରେ ତିନ୍ତି ତିନ୍ତି ଦେଖିଲୁ, ସେ ବର୍ଷା ବି ଆମକୁ ଜଣା ପଡ଼ିଲାନି, ବହୁତ ଖୁସି ଲାଗେ।
2: ଆଜି ଆପଣ ସ୍ୱଚକ୍ଷୁରେ ଜଗନ୍ନାଥଙ୍କୁ ରଥାରୂଢ଼ ଥିବେ, ଦେଖିବେ ଆପଣଙ୍କୁ କେମିତି କେତେ ଖୁସି ଲାଗିବ?
3: ବହୁତ ଖୁସି ଲାଗିବ, ସେ ଖୁସି ତ ମାନେ ଆମର ଯାହା କଷ୍ଟ ହେଲେ ବି ଜଣା ପଡ଼ୁନି, କାଳିଆ ନାଁ ଧରିଲା ବେଳକୁ ବହୁତ ଖୁସି ଲାଗୁଛି।
2: ଧନ୍ୟବାଦ।
4: ଏବେ ତିନି ରଥ ସାମ୍ନାରେ କିଛି କୁନି କଳାକାର ତାଙ୍କର ନୃତ୍ୟ ପରିବେଷଣ ପାଇଁ ଅପେକ୍ଷାରତ, ଚାଲନ୍ତୁ ତାଙ୍କ ସହିତ କଥା ହେବା।
5: ମୋ ନାଁ ହେଉଛି ତନ୍ୟା ଘୋଷାଲ, ମୋ କ୍ଲାସ୍ ହେଉଛି 5, ମୁଁ ପୁରୀରୁ ଆସିଛି।
4: କିଏ କହିଲେ ତମକୁ ଆସିବା ପାଇଁ?
5: ମୋ ପାପା।
4: କେମିତି ଲାଗୁଛି ଏଠି ଠାକୁରଙ୍କ ମନ୍ଦିର ସାମ୍ନାରେ ତମେ ଏଠି ନୃତ୍ୟ ପ୍ରଦର୍ଶନ କରୁଛ?
5: ବହୁତ ଭଲ ଲାଗୁଛି।
4: ଆଉ ତମ ସାଙ୍ଗରେ ବି ଦୁଇ ଜଣ ଅଛନ୍ତି, ତମ ନାଁ କହିଦିଅ।
5: ପୁନମ ଜେନା।
4: ଆଉ ତମ ନାଁ?
5: ସ୍ମୃତି ଆରାଧ୍ୟ।
4: ଆଜି କ'ଣ ଏଠି ତମେ ପରଫର୍ମ କରିବ?
5: ଓଡ଼ିଶୀ।
4: ପ୍ରାକ୍ଟିସ୍ କରିଛ ଭଲରେ? ଆଉ ଠାକୁରଙ୍କୁ କ'ଣ ମାଗିବ ଆଜି?
5: ମାଗିବୁ ଆମେ ଯେ ଆଜି ଆମକୁ ଭଲ ଡ୍ୟାନ୍ସ କରନ୍ତୁ, କିଛି ମାନେ ଗରମ ଏତେ ନ ଲାଗୁ, ଆଉ ଆଉ ଭଲ ପାଠ ପଢା ପଢି ଦିଅନ୍ତୁ।
4: ଆଉ ତମେ କ'ଣ ମାଗିବ ଠାକୁରଙ୍କୁ?
5: ମୁଁ କହିବି ମୋ ଭାଗ୍ୟରେ ବହୁତ ଭଲ ରହୁ, ଆଉ ମୁଁ ଭଲ ପାଠ ପଢା, ଆଉ ଗରମ ବି ନ ହଉ।
4: ଅଲ୍ ଦ ବେଷ୍ଟ।
0: ଜୟ ଜଗନ୍ନାଥ।

ସତରେ କେତେ ସୁନ୍ଦର ଲାଗୁଥିଲା ଭକ୍ତଙ୍କ ସେଇ ଅନୁଭୂତି, ଯେଉଁ ଅନୁଭୂତିରେ ରହିଥିଲା ମହାପ୍ରଭୁଙ୍କର ପ୍ରତି ପ୍ରଗାଢ଼ ବିଶ୍ୱାସ, ପ୍ରେମ, ଯେଉଁ ପ୍ରେମର ଡୋରିରେ ବାନ୍ଧି ହୋଇ ଆଜି କୁନି କୁନି କଳାକାର, ଛୋଟ ଛୋଟ ପିଲାମାନେ ମଧ୍ୟ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରିବା ସହିତ ମହାପ୍ରଭୁଙ୍କର ଏ ଲୀଳାରେ, ଏ ପତିତ ପାବନ ଯାତ୍ରାରେ, ଘୋଷ ଯାତ୍ରାରେ ଆଜି ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ଜଗନ୍ନାଥ ନାମ ଅଟେ ଅମୂଲ୍ୟ ପଦାର୍ଥ, ଜଗନ୍ନାଥ ନାମ ବିନା ସକଳ ଯେ ବ୍ୟର୍ଥ, ଜଗନ୍ନାଥ ନାମ ନାବ ଭବ ଜଳଧୀର, ଜଗନ୍ନାଥ ନାମ ଗୋଟି ଏକାକର୍ଣ୍ଣ ଧାର, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ଦେବ, ତାହାଙ୍କ ନାମ ଗାଇଲେ ଉଦ୍ଧାର ହୋଇବ। ସତରେ ଏ ସଂସାରର ଯେଉଁ ମିଛମାୟା ସଂସାର, ଏ ଦୁଃଖ ଜଞ୍ଜାଳପୂର୍ଣ୍ଣ ସଂସାର, ମଣିଷ ଯଦି ସେଥିରୁ ନିଜକୁ ଟିକିଏ ଲାଘବ କରିବ, ତେବେ ପ୍ରଭୁଙ୍କର ସେ ଚକାଚକା ଆଖିକୁ ଥରେ ଅନାଇ ଦେଲେ ସବୁକିଛି ହଜିଯାଏ। ମନ ଭିତରେ ଥିବା ସବୁକିଛି ଭାବନା, ସବୁକିଛି ସେଇ କଳ୍ପନା, ସବୁ ଯାହା ଆମେ ପ୍ରଭୁଙ୍କର ଚରଣରେ ନିଜକୁ ନିୟୋଜିତ କରିଦେଇଥାଉ, ଆଜି ମଧ୍ୟ ଆମେ ଦେଖିପାରୁଛୁ। ସେ ଶରଧା ବାଲିର ପ୍ରାଙ୍ଗଣରେ ଭକ୍ତମାନେ, ଶ୍ରଦ୍ଧାଳୁମାନେ, ଯେଉଁମାନେ ସଂକୀର୍ତ୍ତନ ମାଧ୍ୟମରେ ହେଉ କି କୀର୍ତ୍ତନ ମାଧ୍ୟମରେ ହେଉ, ଆଉ ତାଠୁ ବଡ଼ି ବଡ଼ କଥା ହେଉଛି ଯାହାକି କୁହାଯାଇଛି, ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନ ସରି ସେବ କି। ଆମେ ଯଦି ବୃନ୍ଦାବନ ସ୍ୱରୀଙ୍କର ସେବା ନ କରିପାରିବୁ, ତେବେ ତାଙ୍କର ସେବା କରୁଥିବା ସେଇ ସେବକମାନଙ୍କୁ ସେବା ମଧ୍ୟ ପ୍ରଦାନ କରୁଛନ୍ତି ଏ ଶରଧା ବାଲିରେ ଅନେକ ସ୍ୱେଚ୍ଛାସେବକ, ଯେଉଁମାନେ କିଏ ପାଣି ବାଣ୍ଟୁଛନ୍ତି, କିଏ ଯଦି କୌଣସି ବ୍ୟକ୍ତି ଆହତ ହେଉଛନ୍ତି ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ନେଇଯାଉଛନ୍ତି, ଆଉ ଶୃଙ୍ଖଳିତ ଭାବରେ କିଏ ସମସ୍ତ ଦର୍ଶକମାନେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କର ଲୀଳାକୁ ଦର୍ଶନ କରିବେ, ତାଙ୍କୁ ମଧ୍ୟ ଶୃଙ୍ଖଳିତ ବ୍ୟବସ୍ଥା ମାଧ୍ୟମରେ ନିଜକୁ ସମର୍ପି ଦେଇଛନ୍ତି ସେବା ମାଧ୍ୟମରେ। ସେଇ କଳା ଠାକୁର ଯାହାଙ୍କୁ ଦେଖିଲା ମାତ୍ରେ ପ୍ରଭୁଙ୍କ ନିକଟରେ ଅର୍ପଣ କରିଥାନ୍ତି ସେଇ ନିଜର ମନୋଭାବନାକୁ। କିଏ କହେ ପ୍ରଭୁ ଆପଣଙ୍କର ସେ ଆଖି ଚକାଚକା ଆଖି ଗୋଲ, କିଏ କହେ ଏ ବିଶାଳ ସଂସାର ଗୋଲ, ପଞ୍ଚ ମହାଭୂତ ଶୂନ୍ୟରେ ଗଢ଼ା ଏ ସଂସାର, ଏ ବିଶ୍ୱ ସଂସାର ମଧ୍ୟ ଗୋଲ, ତୁମ ସୃଷ୍ଟିର ସୂର୍ଯ୍ୟ ଚନ୍ଦ୍ର ସମସ୍ତ ଗୋଲାକାର, ସେଇ ଶୂନ ଭିତରେ କେବଳ ଅନନ୍ତ ଶୂନ୍ୟ ମହାଶୂନ୍ୟ, ଯେଉଁ ଶୂନ୍ୟ ଭିତରେ ବଡ଼ ଦାଣ୍ଡ ବଡ଼ ପଣ୍ଡା ମହାପ୍ରସାଦ ସ୍ୱର୍ଗଦ୍ୱାର ପତି ତପାବନ ଆଉ ଶରଧା ବାଲି। ଶରଧା ବାଲିରେ ଆମେ ଏବେ ମଧ୍ୟ ଦେଖୁଛୁ ସୁନ୍ଦର ଶୃଙ୍ଖଳିତ ଭାବରେ ସେଇ ଯେଉଁ ନାକଚଣା ଦ୍ୱାର, ନାକଚଣା ଦ୍ୱାର ନିକଟରେ ଅନେକ ଭକ୍ତ ଅନେକ ସେବା କରୁଛନ୍ତି, ଯେଉଁ ସେବକଗଣ ସେମାନଙ୍କର କେବଳ ପ୍ରତୀକ୍ଷା, କାରଣ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ଯେଉଁ ଦୈନନ୍ଦିନ ଲୀଳା ଏବେ ମଧ୍ୟ ଚାଲିଛି। ରୋଷହୋମ ତ ସରିଲାଣି, ଖେଚୁଡ଼ି ଭୋଗ ହେବ, ପ୍ରଭୁ ଅତି ବ୍ୟାକୁଳ ଭାବରେ ଭକ୍ତଙ୍କ ସହିତ ମିଳିତ ହେବା ପାଇଁ ପୁନର୍ବାର ଯେଉଁ ଧାଡ଼ି ପହଣ୍ଡିରେ ଆସିବେ। ଆଜି ପାଗ ମଧ୍ୟ ଅତ୍ୟନ୍ତ ସୁନ୍ଦର ରହିଛି, ଗରମ ନାହିଁ, ବର୍ଷା ନାହିଁ, ମୃଦୁ ମୃଦୁ ପବନ, ଶୀତଳତାର ସ୍ପର୍ଶ ମନକୁ ଆହୁରି ଆନନ୍ଦିତ କରୁଛି, ଆଉ ଆଖି କିନ୍ତୁ ରହିଛି ସେହି ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟକୁ। କେତେବେଳେ ଘଣ୍ଟର ଘଣ୍ଟୁଆ ବା ଘଣ୍ଟୁଆଙ୍କର ଘଣ୍ଟନାଦ ଶୁଣାଯିବ, ଆଉ ପ୍ରଭୁ ପହଣ୍ଡି ହୋଇ ଧାଡ଼ି ପହଣ୍ଡିରେ ଆସିବେ। ପ୍ରଥମେ ସୁଦର୍ଶନ ମହାପ୍ରଭୁ, ତାପରେ ବଡ଼ ଭାଇ ବଳିଆର ଭୁଜ ବଳଭଦ୍ର, ଦେବୀ ସୁଭଦ୍ରା, ଆଉ ପଛରେ ହଲି ହଲି ପାହୁଣ୍ଡ ପାହୁଣ୍ଡ ପକାଇ ମସ୍ତକରେ ସୁନ୍ଦର ସୁଶୋଭିତ ଟାହିଆ ବାନ୍ଧି ଆସିବେ ଜଗତର ନାଥ, ବିଶ୍ୱ ବ୍ରହ୍ମାଣ୍ଡର ଠାକୁର କାଳିଆ ଶାନ୍ତ, ଯେଉଁ ଶାନ୍ତଙ୍କର ପ୍ରେମ ଭିତରେ ରହିଛି ଯେ ଯେଉଁ ଭାବନା। ବାସ୍ତବରେ କହିବାକୁ ହେଲେ ଭକ୍ତି ହେଉଛି ସେଇ ସମର୍ପିତ ଭାବନା, ଜୀବ ଯେତିକି ବ୍ୟାକୁଳ ନହେଲେ ଭଗବାନଙ୍କୁ ମଧ୍ୟ ପାଇବା ଅସମ୍ଭବ ହୋଇ ଉଠିଥାଏ। ତେଣୁ ଭାଗବତର ସେଇ ବୃତାସୁର ପ୍ରସଙ୍ଗରେ ସୁନ୍ଦର ଭାବରେ କୁହାଯାଇଛି, ଅଜାତ ପକ୍ଷ ଖଗ ଜେନେ ମାତା ଲୋଡ଼ଇ ଅନୁକ୍ଷଣେ କ୍ଷୁଦାର୍ଥ ହୋଇନ ବାଚୋରି, ମାତା ସ୍ତନକୁ ଆଶ୍ରା କରି ପ୍ରବାସ ପ୍ରତି ପ୍ରିୟା ଜେନେ ମୋମନ ଲୋଡ଼ଇ ଦେଶନେ, ହେ ପ୍ରଭୁ କମଳ ଲୋଚନ ତୋପଦେ ରହୁ ମୋର ମନ। ସେତିକି ମନ ବ୍ୟାକୁଳ ନହେଲେ ପ୍ରଭୁଙ୍କ ପାଇବା ତାହା ସମ୍ଭବ ହୋଇନଥାଏ। ପ୍ରଭୁ ମଧ୍ୟ ପରୀକ୍ଷା କରୁଛନ୍ତି ମୋ ଭକ୍ତ ମୋତେ କେତେ ଅପେକ୍ଷା କରିଛନ୍ତି, ଆଉ ଯେତିକି ପ୍ରଭୁ ପରୀକ୍ଷା କରୁଛନ୍ତି ସେତିକି ଭାବରେ ଭକ୍ତମାନଙ୍କ ମଧ୍ୟରେ ତାଙ୍କର ମନ ଭିତରେ ଭକ୍ତି ଭାବନା ଅଧିକରୁ ଅଧିକ

0: ଭୟ ଉଠୁଛି। ସମସ୍ତ ଅପେକ୍ଷା କରିଛନ୍ତି ସେ କ୍ଷୁଧାର୍ଥ ବାଛୁରୀ ହେଉ ବା ସିଏ ହେଇଥାଉ କୌଣସି ବ୍ୟକ୍ତି ଯାହା ଭିତରେ ଶୋକ ଭୋକ ଶୋଷ କିଛି ନାହିଁ, କେବଳ ଅପେକ୍ଷା ପ୍ରଭୁଙ୍କର ଲୀଳାରେ। ଏଇ ଯେଉଁ ନିତ୍ୟ ଉତ୍ସବ ନିତ୍ୟ ଲୀଳା ଚାଲିଛି ମହାପ୍ରଭୁଙ୍କର ଏଇ ପ୍ରଥମ ଯାତ୍ରା, ଯେଉଁ ଯାତ୍ରା ହେଉଛି ଆଷାଢ଼ ମାସର ଆଦ୍ୟା ଆଷାଢ଼ର ଯେଉଁ ପ୍ରାପୃଟ ରାସରେ ନିଜକୁ ଏ ରାସ ରସ ବୈଷ ଠାକୁର ତାଙ୍କର ରସରେ ନିଜକୁ ସେଇ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ପ୍ରଭୁଙ୍କର ଯେଉଁ ନବରସର ଯେଉଁ ଠାକୁର, ନବଶୃଙ୍ଗାରର ଠାକୁର, ନବଭକ୍ତିର ଯିଏ ପ୍ରତୀକ ସେଇ ମହାପ୍ରଭୁ କାଳିଆ ସାନ୍ତେ କୋଟି କୈବଲ୍ୟନାଥଙ୍କର ଯେଉଁ ଯାତ୍ରା ହେଉଛି ଯେ ଗୁଣ୍ଡିଚା ନାମେ ଯାତ୍ରା ପରମ ପାବନି ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି। ଇଏ ସେ ଅବନି ଯିଏକି ରଥଯାତ୍ରା ନାମ ଭାବରେ ଆଜି ଖ୍ୟାତି ଅର୍ଜନ କରିଛନ୍ତି ସାରା ବିଶ୍ୱ ବ୍ରହ୍ମାଣ୍ଡରେ। ଏଇ ଖ୍ୟାତି ଆଜି ସୁଦୂର ପ୍ରସାରୀ, ସେଇଥିପାଇଁ କୋଣ ଅନୁକୋଣରୁ ଯେଉଁମାନେ ଯେଉଁ ଭକ୍ତ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ନାହିଁ, କାରଣ ପ୍ରଭୁ ହେଉଛନ୍ତି ସନାତନ ଧର୍ମର ସେ ଆଦ୍ୟ ଠାକୁର। ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁଙ୍କୁ ପ୍ରତ୍ୟେକଟି ବ୍ୟକ୍ତି ମନ୍ଦିର ଭିତରକୁ ଯାଇପାରିନଥାନ୍ତି, ସେଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ସମସ୍ତେ ଏଇଠାରେ ଆସି ପହଞ୍ଚିଛନ୍ତି।
1: ଓଡ଼ିଶା ମାଟିରୁ ବିକାଶର ଭିତ୍ତି, ଭାରତର ଶିଳ୍ପ ଅଭିବୃଦ୍ଧିର ଶକ୍ତି। ନାଲକୋ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମରେ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମାମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
3: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752-222-175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ। ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
4: ଆଜି ପ୍ରକୃତ ଶ୍ରଦ୍ଧା ବାଲିରେ ଯେଉଁ ଶ୍ରଦ୍ଧାର ସହିତ ଆଜି ଭକ୍ତମାନେ ସମସ୍ତେ ରଥ ଟାଣିବା ପାଇଁ ଅପେକ୍ଷା କରିକି ରହିଛନ୍ତି, କେତେବେଳେ ମହାପ୍ରଭୁଙ୍କର ସେହି ଦିବ୍ୟ ରଥରେ ଠାକୁରମାନେ ଆରୋହଣ କରିବେ ଏବଂ ରଥଯାତ୍ରା ଆରମ୍ଭ ହେବ। କିନ୍ତୁ ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ ଯେ ଯେଉଁ କର୍ଡ଼ନ କରାଯାଇଛି, ରଥକୁ ଗୋଟେ ଇନର କର୍ଡ଼ନ କରାଯାଇଛି, ତା ଭିତରେ ତିନି ରଥ ଅତି ସୁନ୍ଦର ଭାବରେ ଅଛନ୍ତି, ସବୁ ପରିଷ୍କୃତ। ଆଜି କେଉଁଠି ଟିକେ ନାକରୁ ନାହିଁ, ଅଳିଆ ନାହିଁ, କୌଣସି ଅପରିଷ୍କୃତ ଜାଗା ନାହିଁ। ଯାହାକୁ କହନ୍ତି ଶରଧା ବାଲିର ବାଲିକି ଟିକେ ମୁଣ୍ଡରେ ମାରିବା ପାଇଁ ଯେଉଁ କବିମାନେ ସବୁ ଲେଖିଛନ୍ତି, ବାସ୍ତବିକ ଆଜି ସେଇ ରୂପ

0: ଧାରଣ କରିଛି ଶରଧା ବାଲି ଏବଂ ଆଜି ଗୋଟେ ଅପୂର୍ବ ଦୃଶ୍ୟ ଆମେ ଦେଖିବାକୁ ପାଉଛୁ। ପବନ ଖିଲିଖିଲି ହେଇକି ପ୍ରବାହିତ ହେଉଛି, ପବନର ବେଗ ବା ଗତି ସେ ମଧ୍ୟ ମନ୍ଦ ପଡ଼ୁନାହିଁ, ଅତି ସୁନ୍ଦର ଭାବରେ ସେ ପବନ ଚାଲିଛନ୍ତି ଏବଂ ନଭୋମଣ୍ଡଳରେ ଏବଂ ସମ୍ପୂର୍ଣ୍ଣ ଭାବରେ ମେଘ ଆଚ୍ଛାଦନ କରିକି ରଖିଛନ୍ତି। ଆଉ ବର୍ଷା ମଧ୍ୟ ସାମାନ୍ୟ ନାହିଁ, କ୍ଳାନ୍ତି କେହି ଅନୁଭବ କରୁନାହାନ୍ତି। ଅତି ସୁନ୍ଦର ଭାବରେ ଆଜି ପାଗ ହେଇଛି, କାରଣ ଯେଉଁ ଆମେ ଦେଖିଥିଲେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟ ତିଥିର ଯେଉଁ ଅବସ୍ଥା ଥିଲା, ବର୍ତ୍ତମାନ ସେ ଅବସ୍ଥା ନାହିଁ, ସେ ଥିଲା ସମ୍ପୂର୍ଣ୍ଣ ଭାବରେ କାଦୁଆ ଗୁଣ୍ଡିଚା, କାରଣ ବର୍ଷା ହେଉଥିଲା, ନିରନ୍ତର ବର୍ଷା ହେଉଥିଲା। କିନ୍ତୁ ଆମେ ଭାବୁଥିଲୁ ଆଉ ଏଇ ସମୟ ମଧ୍ୟ ଅର୍ଥାତ୍ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି, କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟା ଅଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
1: ଗୋଟେ କଥା ମୋର ମନେ ପଡ଼ୁଛି
0: ଆଜ୍ଞା,
1: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
0: ବହୁଛି।
1: ଏ ଯେଉଁ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
0: ଆଜ୍ଞା
1: ସେ ମୋ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କ'ଣ ହେଉଛି ନା, ମଧୁର ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହେଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯେଉଁ ବର୍ତ୍ତମାନ ମଧ୍ୟ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହେଉଛି ନା
0: ଆଜ୍ଞା,
1: ଏଇ ଯେଉଁ ମିଳନଟା କ'ଣ, ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେ ଜୀବ ପରମର ମିଳନ, ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ, ତେଣୁ ଏଇଟା ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହେଉଛି। ପ୍ରକୃତି ଏଇ ଯେଉଁ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ,
0: ଆହୁରି ଆମୋଦିତ କରିବା ପାଇଁ,
1: ଆହୁରି ଆମୋଦିତ କରିବା ପାଇଁ
0: ପବନ,
1: ଦକ୍ଷିଣା ପବନ ବହୁଛି,
0: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼, ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟି ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି। ଯାହା ତ କହୁଥିଲେ ବର୍ତ୍ତମାନ ଟିକେ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି ରଥ
1: ପୂର୍ବରୁ ପରେ ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡ଼ିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକା ମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ, ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡ଼ିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ, ଆଉ ପରିଷ୍କାର ହେଇଗଲା
0: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ। ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ, ଏବଂ ଯେଉଁ ଚାରମାଳ ଦେଇକରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି, ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବ। ଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା, ଯାତ୍ରା ତ ଲେଖାଯାଇଛି ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟିଏ ମହୋତ୍ସବର କଥା ସେଠି ଲେଖାହେଇଛି। ଏତେ କାଳା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯେଉଁ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ

ଦେଖୁଛେ ଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ। କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 2.5 ଲକ୍ଷ ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି ସେଇ ଶ୍ରୀକ୍ଷେତ୍ରରେ 15 ଲକ୍ଷ 20 ଲକ୍ଷ 10 ଲକ୍ଷ ଲୋକ ଆସି ରୁଣ୍ଡ ହୋଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବା ବୋଲି କୁହାଗଲା, ତିନିଟା ଅବୟବ ଅର୍ଥାତ୍ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ 7 ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି ଯାହାଫଳରେ ମହାପ୍ରଭୁ ଟିକିଏ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହୋଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକିଏ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକେ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହୋଇନି, 7:00 ରୁ 12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି। କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତା'ର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ ଏକ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ୍ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପହୃତଂ ଅଶ୍ରାମି ପ୍ରୟତ ଆତ୍ମନଃ। ପତ୍ର ଟିକେ ହଉ, ପାଣି ଟିକେ ହଉ, ଫୁଲ ଟିକେ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି ଏବଂ ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ, ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନୀ, ଆଉ ଅର୍ଦ୍ଧେ ଆସନଂ ଯଶ୍ୟାସା ଅର୍ଦ୍ଧାସନୀ। ଅର୍ଦ୍ଧ ମାନେ ଠିକ୍, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନୀ ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏହି ଅର୍ଦ୍ଧାସନୀ ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି, ସେ ପରିଚୟଟି ହେଉଛି ସେ ହେଉଛନ୍ତି ଅଷ୍ଟଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନୀ, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ ତା'ର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ପିଠା ଖୁଆଇବି। ତେଣୁ ସେ ପୋଡ଼ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି।

0: ଶକ୍ତି ପାଇଁ ସେ ପୋଡ଼ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ପିଠା ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହେବ 7:30 ବେଳୁ 11:30 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ, ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧା ଶନିଙ୍କ ପାଖକୁ ଯିବ ସେତେବେଳକୁ 3 ପାଖାପାଖି ହେଇଯିବ, 3:40 ଉପରେ ହେଇଯିବ, ତେଣୁ 4 ଉପରେ ହେଇଗଲା ବେଳକୁ ଟିକେ ଭୋକ ହଉଥିବ,
0: ପିଲାମାନଙ୍କୁ ଟିକେ ଭୋକ ହବ
1: ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସିଏ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ ପିଠାଟାକୁ ଦେଉଛୁ ଏବଂ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନା ପୋଡ଼ ପିଠା ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ ଅର୍ଦ୍ଧାସନୀ ଦେବୀଙ୍କୁ ପୋଡ଼ ପିଠା ଆମେ ଦଉଛୁ। ଏବେ ତ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟି ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ବା ଅଟା ଛେନା ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା ଛେନା ଏବଂ ତା ସହିତ ଅଳେଇଚ ଅଳେଇଚ ଇତ୍ୟାଦି ଖିସିମିସି
1: ଯାହା ଯାହା ସବୁ ଦ୍ରବ୍ୟ ପଡ଼େ
0: ଜନ୍ତା ହେବ। ଜନ୍ତା କେମିତି ହେବ, ଗୋଟେ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟେ ପଲମ ଘୋଡ଼ା ହେବ ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତାକୁ ତା ଚାରିପଟେ ତାକୁ ବଳା ହେବ। 7-8 ଘଣ୍ଟା ସିଝିବ, 7-8 ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହେବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ। ୟା ନାଁ ହେଉଛି ପୋଡ଼ ପିଠା।
1: ବାଃ, ବହୁତ ବଢ଼ିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି ଏବଂ ଏ କଥା କେତେବେଳେ ସମ୍ଭବ ହେବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଏ ଦେଖିବେ କେତେ ବଡ଼ ଆଶ୍ଚର୍ଯ୍ୟର କଥା, ଏଇଠି ଏଇ ଯେଉଁ 3 ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ, ଅର୍ଥାତ୍ ମା ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଏଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗି ହେଲାଣି 5 ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଏଠୁ ଯିବେ ହେଲାବେଳକୁ ଏତେବେଳେ ହେବ। ମାଉସୀ ମା କହିଲେ ନାଇଁ ନାଇଁ ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହେଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହେବ, ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢ଼ିଆ, ବହୁତ ବଢ଼ିଆ, ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। କୁହନ୍ତୁ।

0: ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ୍ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥ୍ରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୂଚିତ ହୋଇଛି ସେନାପଟା ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଏ ତାଙ୍କରି ବିଚାରଧାରା। କାରଣ ଯିଏ ବ୍ରହ୍ମାଣ୍ଡର ନାୟକ, ଯିଏ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିଭୁବନର ଯିଏ କର୍ତ୍ତା, ତାଙ୍କୁ ବା କ'ଣ ଅଗୋଚର। ତେଣୁ ସିଏ ଯାହା କରୁଛନ୍ତି ସବୁ ଭଲ, କାରଣ ସିଏ କ'ଣ କରୁଛନ୍ତି ସମସ୍ତେ ଜାଣିପାରିବେନି, ବୁଝିପାରିବେନି। ସର୍ବଙ୍ଗ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନାତି କୁତଃ ମନୁଷ୍ୟ। ତେଣୁ ଯେଉଁ ଜିନିଷଟା ମଣିଷ ପକ୍ଷରେ ଅସମ୍ଭବ, ସେ ଜିନିଷ ଦେବତାମାନେ ଏବଂ ଅନ୍ୟମାନେ, ଦେବତାମାନେ ଯେଉଁଟା ଜାଣିପାରୁନାହାନ୍ତି, ସାଧାରଣ ମଣିଷ ଭାବରେ ଆମେ କେମିତି ଜାଣିପାରିବା। ଯାହା ହଉ, ବର୍ତ୍ତମାନ ଆମେ ଯେଉଁ ଜାଗାରେ ଅଛୁ ସେ ଜାଗା ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧଶୋଷଣୀ ଅର୍ଦ୍ଧାସନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାରେ ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି, ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ୍ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ, ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯେଉଁ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ପାପ ଛଡ଼ାପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ, ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତନାଥ ଜଗନ୍ନାଥ ମହାପ୍ରଭୁ, ଯେଉଁ ଆଦିବାସୀ ଦେବତା, ଯେଉଁ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦୈତା ଏବଂ ପତି, ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ, ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏଇ ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନ ଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା, ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ, ନାଗଚକ୍ଷୁ ଅପଲକ ନେତ୍ର, ତଳଭାଗ ହେଉଛି ଗଣ୍ଡି ଖମ୍ବ ଲିଙ୍ଗ, ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ, ସେଇଥିପାଇଁ ଏଇ ଯେଉଁ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ, ଯୋଗଭଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା, ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ଜଗତ ସରସେ ଭାର।

ନୀଳାଚଳ ବାସ୍ତବରେ ଇଏ ନୀଳାଚଳ ଧାମର ମହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ ଇଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି

ମହାପ୍ରଭୁଙ୍କର ଇଏ ବଡ଼ ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି। ଭକ୍ତ ଭିତରେ ଆଠ ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା କିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ଶ୍ୱେତ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ ସେତିକି ଭାବ ସୃଷ୍ଟି ହେଉଛି। ଆମର ଏଇ କେନ୍ଦ୍ର ଆଗରେ ବର୍ତ୍ତମାନ ଗହଳ ବଢ଼ିଯାଇଛି, ଶ୍ରୀମନ୍ଦିର ଆଡ଼ୁ ଭକ୍ତମାନଙ୍କର ଆଗମନ, ଆଉ ଧୀରେ ଧୀରେ ମେଡ଼ିକାଲ ଛକ ଆଡ଼ୁ ଭକ୍ତଙ୍କର ଯେଉଁ ଗହଳର ଯେଉଁ ବ୍ୟବସ୍ଥା, ତାହା ଆମ କେନ୍ଦ୍ର ଆଗରେ ଯେମିତି ମିଳନ ସ୍ଥଳ ପରି ତାହା କେନ୍ଦ୍ରୀଭୂତ ହେଉଛି। ଭକ୍ତମାନେ ନିଜ ନିଜର ଇଚ୍ଛା ଅନୁସାରେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଇ କଥାକୁ ଭକ୍ତ କବି ଜୟଦେବ ମହାପ୍ରଭୁଙ୍କର ସୌନ୍ଦର୍ଯ୍ୟର ବର୍ଣ୍ଣନା କରିଛନ୍ତି। ଆପଣମାନେ ଦେଖିବେ ଯେଉଁ ଶୀତ କମଳା କୁଚ ମଣ୍ଡଳ, ସେଇ ସ୍ତୁତିରେ ଗୋଟେ ସୁନ୍ଦର ସ୍ତୁତି କରିଛନ୍ତି। ମହାପ୍ରଭୁ କେତେ ସୁନ୍ଦର, ଜଗନ୍ନାଥ ମହାପ୍ରଭୁ ଅଭିନବ।

0: ସ୍ତରରେ ଯେଉଁ କଥା ଆମର ମାନସ ଉପଚାର ପୂଜନ କରାଯାଏ ଦେବାଦେବୀଙ୍କୁ, ଆପଣମାନେ ଜାଣନ୍ତି ଦ୍ରବ୍ୟର ବିନା ଦ୍ରବ୍ୟରେ ମନରେ ଭଗବାନଙ୍କୁ ଏକାଗ୍ରତାର ସହିତ ଆସନ ସ୍ୱାଗତ ପାଦ୍ୟ ଅର୍ଘ୍ୟ ସବୁ ଅର୍ପଣ କରାଯାଏ। ତେଣୁ ଏଇ ମାନସିକ ପୂଜା ଦିନେ ଚୈତନ୍ୟ ଦେବ କରିଥିଲେ ଜଗମୋହନରେ ବସି, ଏଇ ମାନସିକ ପୂଜାକୁ ଦିନେ ବାଢ଼ି ଦେଇଥିଲେ ଅନେକ ଭକ୍ତମାନେ, ସେମାନେ ମାନସିକ ପୂଜା କରନ୍ତି। ତେଣୁ ଏଇ ମନର ପୂଜାକୁ ଆଜି ଭକ୍ତ ପ୍ରଦାନ କରୁଛି ବଡ଼ଦାଣ୍ଡରେ ବିଭିନ୍ନ ମାଧ୍ୟମରେ। ବୈଦେଶିକ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇଛି ଆମ କେନ୍ଦ୍ର ଆଗରେ। ସେମାନେ ଭାବୁଛନ୍ତି ଯେ କ'ଣ ଆମେ ଆସି ଦେଖିଲୁ, ଏତେ ସୁନ୍ଦର କଥା ଯାହାକୁ ସେମାନେ ନିଜକୁ ଅଭିଭୂତ ଆଶ୍ଚର୍ଯ୍ୟାନ୍ୱିତ କରୁଛନ୍ତି ଯେ କ'ଣ ଆଉ ପାଇଥାନ୍ତୁ ଆମେ ଏଇଠାକୁ ଆସି। ତେଣୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଇଏ ଯେଉଁ ଉତ୍ସବରେ ସମାଗମ, ଏହା ହିଁ ଭକ୍ତ ଭଗବାନଙ୍କର ମିଳନକୁ ଇହ ସ୍ୱତନ୍ତ୍ର ଇବ ଦ୍ୱିଜ। ତେଣୁ ଅହଂ ଭକ୍ତ ପରାଧୀନ, ମହାପ୍ରଭୁ କହୁଛନ୍ତି ମୁଁ ଭକ୍ତ ପାଖରେ ପରାଧୀନ, ଭକ୍ତ କହୁଛି ମହାପ୍ରଭୁ ମୁଁ ଆପଣଙ୍କ ଡୋରିରେ ଆକର୍ଷିତ ହୋଇ ଆପଣଙ୍କ ଐଶ୍ୱର୍ଯ୍ୟରେ ଆପଣଙ୍କର ଆଶୀର୍ବାଦର କରୁଣାର ସେଇ ଯେଉଁ ରସିରେ ମୁଁ ବାନ୍ଧି ହେଇ ପଳେଇ ଆସିଛି। ଏଇ ପରସ୍ପର ଭିତରେ ଏଇ ଭାବଧାରାକୁ ଆପଣମାନେ ଶ୍ରବଣ କରୁଛନ୍ତି ଶ୍ରୋତାବନ୍ଧୁ, ଏ କଥାକୁ ଆଗକୁ ଶ୍ରବଣ କରିବେ। ବର୍ତ୍ତମାନ ଆପଣଙ୍କୁ ଆମେ ପ୍ରଥମ କେନ୍ଦ୍ରକୁ ନେଇଯାଉଛୁ, ସେଠାରୁ ମହାପ୍ରଭୁଙ୍କର ଦ୍ୱିତୀୟ କଥାକୁ ଶ୍ରବଣ କରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଡ଼ ସୁନ୍ଦର ଭାବରେ ଆମର ଦ୍ୱିତୀୟ କେନ୍ଦ୍ରରୁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହାଶୟ ଧାରା ବିବରଣୀ ଦେଉଥିଲେ। ବର୍ତ୍ତମାନ ଯାହା ସୂଚନା ଆମ ପାଖରେ ଅଛି ଏବଂ ଆମେ ଯାହା ଦେଖୁଛୁ ମଧ୍ୟ, ତିନି ରଥରେ ମହାପ୍ରଭୁମାନଙ୍କର ସାଥିରେ ଯାଉଥିବା ଯେଉଁ ସବୁ ହଣ୍ଡା ହାଣ୍ଡି ଉପକରଣ ବାକ୍ସ ଏସବୁ କଥାଗୁଡ଼ିକ ବର୍ତ୍ତମାନ ଆସିକିରି ସବୁ ରଥମାନଙ୍କରେ ରଖାଗଲାଣି ଏବଂ ସେଇଥିରୁ ଜଣା ଆଉ ତାପରେ ଆମର ଦୃଶ୍ୟ ମାଧ୍ୟମର ସମସ୍ତ କ୍ୟାମେରାମ୍ୟାନ୍ ବନ୍ଧୁମାନେ ଯାଇକିରି ନାକଚଣା ଦ୍ୱାର ସାମ୍ନାରେ ଭିଡ଼ ଲଗାଇଲେଣି ଏବଂ ସବୁ କ୍ୟାମେରା ବର୍ତ୍ତମାନ ନାକଚଣା ଦ୍ୱାର ଉପରେ ନିବଦ୍ଧ ହୋଇକି ରହିଛି ଏବଂ ନିବଦ୍ଧ ହୋଇକି ରହିବାର ସୂଚନା ମିଳୁଛି। ଏବଂ ତାଙ୍କର ଯେଉଁ କୋଠ ସୁଆସିଆ ସେବକମାନେ ସେମାନେ ସବୁ ବୋହିକିରି ଆଣିକିରି ବାକ୍ସ ଇତ୍ୟାଦି ହଣ୍ଡା ହାଣ୍ଡି ସବୁ ରଖିଲେଣି ଏବଂ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଯେଉଁଟା ଆମର ଠିକ୍ ତଳେ ଅଛି, ଶରଧାବାଲି ପ୍ରାଥମିକ ବିଦ୍ୟାଳୟର ଠିକ୍ ତଳେ ଯେଉଁଠି ପ୍ରଥମ କେନ୍ଦ୍ର ହୋଇଛି, ସେଇଥିରେ ଯେଉଁ କର୍ଡ଼ନ ଥିଲା ସେଇ କର୍ଡ଼ନକୁ ବର୍ତ୍ତମାନ ହଟାଇ ଦିଆହେଲା। ଏଇଥିରୁ ଜଣାପଡ଼ୁଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହେବାର ସମ୍ଭାବନା। ମହାପ୍ରଭୁଙ୍କୁ ନ ଦେଖିଲା ପର୍ଯ୍ୟନ୍ତ ଆମେ କହିପାରିବୁନି, କିନ୍ତୁ ବ୍ୟବସ୍ଥା ଯାହା ଅଛି ସେ ବ୍ୟବସ୍ଥାରୁ ଜଣାପଡ଼ୁଛି ଯେ ପହଣ୍ଡିର ଆରମ୍ଭ ହେବ। ଆଉ ବଡ଼ଦାଣ୍ଡକୁ, ଶରଧାବାଲିର ବଡ଼ଦାଣ୍ଡକୁ ପ୍ରାୟ ଦୁଇ ଭାଗରେ ବିଭକ୍ତ କରିଦେଇ ମଝିରେ ଗୋଟିଏ ଧାଡ଼ି ଏ ଯେଉଁ ସ୍ୱାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସମାନଙ୍କର ଯିବା ଆସିବା ପାଇଁ ତାକୁ ରଖାହୋଇଛି ଏବଂ ବର୍ଷା ତ ନାହିଁ, ପାଗ ଶୁଖିଲା ଅଛି କିନ୍ତୁ ଗୁଳୁଗୁଳି ଟିକେ ହେଉଛି। ସେଇଥିପାଇଁ ଯେଉଁଟା ଗତଥର ଗୁଣ୍ଡିଚା ଯାତ୍ରାରେ ଯେଉଁଟା ପ୍ରକୃତି କରୁଥିଲା ଏ ବର୍ଷ ତାକୁ ସରକାର କରୁଛନ୍ତି, ପାଣି ସିଞ୍ଚନ କରୁଛନ୍ତି। ଏ ଯେଉଁ ଦମକଳ ବାହିନୀ ଅଛନ୍ତି ସେମାନେ ଲୋକଙ୍କ ଉପରେ ଜଳସିଞ୍ଚନ କରୁଛନ୍ତି। ମଝି ରାସ୍ତାଟି ଆମ୍ବୁଲାନ୍ସ ଯିବା ଆସିବା ପାଇଁ ସଫା ହୋଇକି ରଖାହୋଇଛି ମେଡ଼ିକାଲ ଛକ ପର୍ଯ୍ୟନ୍ତ, କାଳେ କିଛି ଅସୁବିଧା ହେଲେ ଯେଉଁମାନେ ଆହତ ହେବେ ବା ଯେଉଁମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେବ ସେମାନଙ୍କୁ ତୁରନ୍ତ ସେଇ ବାଟରେ ନେଇକରି ପହଞ୍ଚାଇ ଦିଆଯାଇପାରିବ। ଆଉ ସମଗ୍ର ମେଡ଼ିକାଲ ଛକ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ ସୋରିଷ ବୁଣିବାକୁ ଜାଗା ନାହିଁ, ପ୍ରବଳ ଜନସମୁଦ୍ର ସମାଗମ ହୋଇଗଲେଣି। ସମ୍ପୂର୍ଣ୍ଣ ଶରଧାବାଲି ସେମାନଙ୍କ ଦ୍ୱାରା ବର୍ତ୍ତମାନ ଆଚ୍ଛନ୍ନ ହୋଇକରି ଶରଧାବାଲି ବର୍ତ୍ତମାନ ଅଛି। କିଛି ସମୟ ପୂର୍ବରୁ ଆମର ଜଣେ ନୃତ୍ୟାଙ୍ଗନା ବା ଜଣେ ନର୍ତ୍ତକ ଆସିକରି ଯେତେବେଳେ ଆମକୁ ସାକ୍ଷାତକାର ଦେଉଥିଲେ ସେତେବେଳେ ସେ କହୁଥିଲେ ଯେ ଆମେ କାହିଁକି ଏଇ ଶ୍ରୀକ୍ଷେତ୍ରକୁ ଆସିକରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ନୃତ୍ୟ ପ୍ରଦର୍ଶନ କରୁ। ତା'ର କାରଣ ହେଉଛି ଯେ ଏ ଜଗତରେ ଏକମାତ୍ର ପୁରୁଷ ହେଉଛନ୍ତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଏବଂ ଏଇଟା ହେଉଛି ବୈଷ୍ଣବୀୟ ଭାବନା। ବୈଷ୍ଣବୀୟ ଭକ୍ତି ଆନ୍ଦୋଳନ ଯେତେବେଳେ ଆସିଲା ସେତେବେଳେ ଶ୍ରୀକୃଷ୍ଣଙ୍କୁ ଏତେ ଚାଞ୍ଚ କଳାପୁଞ୍ଚ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ବୋଲି କୁହାଗଲା। ତେଣୁ ଏକମାତ୍ର ପୁରୁଷ ହେଉଛନ୍ତି ଶ୍ରୀକୃଷ୍ଣ ଆଉ ସଂସାରରେ ସମସ୍ତେ ହେଉଛନ୍ତି ନାରୀ, ଏଇଟା ହେଉଛି ଗୋପୀ ଭାବନା, ଏଇଟା ହେଉଛି ବୈଷ୍ଣବ ଭାବନା।

0: ଯେଉଁମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ସେମାନେ ଯେ ନିହାତି ନାରୀ ହେବେ ଏଭଳି କଥା କିଛି ନାହିଁ। ଯେଉଁମାନେ ପୁରୁଷ ଭାବରେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରିବେ ସେମାନେ ମଧ୍ୟ ଗୋପୀ ଭାବ ଧରିକିରି ହୃଦୟ ଭିତରେ ରାଧା ଭାବ ଧରିକିରି, ରାଧା ମଧ୍ୟ ଜଣେ ଗୋପୀ, ତେଣୁ ଗୋପୀ ଭାବ କହିଲେ ରାଧା ଭାବ, ରାଧା ଭାବ କହିଲେ ଗୋପୀ ଭାବ, ତେଣୁ ଗୋପୀ ଭାବକୁ ଅନ୍ତର ଭିତରେ ଧାରଣ କରି ନିଜକୁ ନାରୀ ମନେ କରି ଏକମାତ୍ର ପୁରୁଷ ଭାବରେ ସ୍ୱୟଂ ଜଗନ୍ନାଥଙ୍କୁ ବିଚାର କରି ସେମାନେ ନୃତ୍ୟ ପ୍ରଦର୍ଶନ କଲେ ଜଗନ୍ନାଥଙ୍କ ପାଖରେ ତାଙ୍କ ନୃତ୍ୟ ନିବେଦିତ ହୁଏ। ହଁ, ଆମେ ଘଣ୍ଟା ଶବ୍ଦ କାହିଁକି, ଆମେ ତ ଦେଖିପାରୁଛେ ବର୍ତ୍ତମାନ ଆଲୋଟ ପଡ଼ିବାର ଦୃଶ୍ୟ, ଏଇ ନାକଚଣା ଦ୍ୱାର ଆଉ ଗୁଣ୍ଡିଚା ମଣ୍ଡପର ଯେଉଁ ପାଚେରୀ, ସେ ପାଚେରୀ ସନ୍ଧିରେ ଯେଉଁ ରାସ୍ତାଟା ଅଛି ସେଇ ବାଟ ଦେଇକି ଆମକୁ ଦେଖାଯାଉଛି ଯେ ଆଲୋଟ ହଲୁଛି, ବର୍ତ୍ତମାନ ଆଲୋଟ ପଡ଼ୁଛି ଏବଂ ଆଲୋଟ ପଡ଼ିବା ଫଳରେ ସୂଚନା ମିଳୁଛି, ଘଣ୍ଟ ଘଣ୍ଟାର ଧ୍ୱନି ମଧ୍ୟ ଆମେ ଶୁଣିପାରୁଛୁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ତ୍ତମାନ ଆସିବ, ବର୍ତ୍ତମାନ ପହଣ୍ଡି ହେଇକିରି ବଡ଼ ଠାକୁର ବଳଭଦ୍ର ବର୍ତ୍ତମାନ ନାକଚଣା ଦ୍ୱାର ଦେଇକିରି ଆସିବେ। କେତେ ସମୟ ଲାଗୁଛି ଆମେ କହିପାରିବୁନି, କିନ୍ତୁ ଯେହେତୁ ନୀତି ବିଳମ୍ବ ହେଲାଣି ଏବଂ ବନାଟି ନାକଚଣା ଦ୍ୱାରରୁ ବାହାରିକିରି ବର୍ତ୍ତମାନ ସରଦାବାଲିକୁ ଆସିଲେଣି, ତେଣୁ କ୍ଷିପ୍ର ଭାବରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇଯିବ। ତେଣୁ ବଡ଼ ସୁଦର୍ଶନ ଆସିବେ, ସୁଦର୍ଶନ ତ ଆସନ୍ତି ଖୁବ୍ ଶୀଘ୍ର, ତେଣୁ ସୁଦର୍ଶନ ଆସିବେ, ତାପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ହେବ। ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁନା, ନା ମୁକ୍ତି ଯଦି ପାଇଯିବୁ ଆମେ, ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏ ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଇଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି, ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ଅପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବା ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକିରି, ଯାଇଥିଲେ ସିଂହଦ୍ୱାର ଦେଇକିରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେହି ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂ ଚ ତତୋ ନୀତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନ।

0: ଲୋକମାନଙ୍କର କ୍ରିୟାଶକ୍ତି। ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନଙ୍କ ମାଧ୍ୟମରେ ହିଁ କରନ୍ତି। ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି। ଏଇ ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଇଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କରେ ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ 6 ଥର ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି ତେଣୁ ସେଥିପାଇଁ 24 ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧାବଲ୍ଲଭ ମଠ ପାର୍ଶ୍ୱ ଦେଇ
1: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଛେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି। ତେଣୁ ମହାପ୍ରଭୁମାନଙ୍କର ଯେଉଁ 3 ଠାକୁରଙ୍କର ପହଣ୍ଡି, ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ 2 ଠାକୁରଙ୍କର ହିଁ ପହଣ୍ଡି
0: ହେଉଛି, ପାଉଣ୍ଡ ପରେ ପାଉଣ୍ଡ ପକେଇ
1: ପାଉଣ୍ଡ ପରେ ପାଉଣ୍ଡ ପକେଇକିରି ଆସୁଛନ୍ତି। କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
0: ସ୍କନ୍ଧ ଦେଶରେ ଆସି,
1: ତଥାପି ଆମେ ଏହାକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁ।
0: ଯେହେତୁ 2 ବଡ଼ ଠାକୁରଙ୍କର ପହଣ୍ଡି ହେଉଛି ତେଣୁ ଇଏ ମଧ୍ୟ ତାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ। କିନ୍ତୁ ବାସ୍ତବିକ ସେମାନେ ପହଣ୍ଡ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି ଯେଉଁ ତାଙ୍କର ପ୍ରିୟ ଭକ୍ତ, ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏହି ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି। ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ, ତାପରେ ଦର୍ପଦଳନ ରଥ ଏବଂ ପରିଶେଷରେ ତାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ, ଶୁଣନ୍ତୁ, ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ, ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହ,
1: ସେଇଟା ହେଉଛି ଯେ 3 ରଥରେ 16, 14, 12 42 ଘଣ୍ଟୁଆ 3 ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି। ଜଗନ୍ନାଥଙ୍କ ରଥରେ 16, ତାଳଧ୍ୱଜ ରଥରେ 14, ଦେବଦଳନ ଦର୍ପଦଳନ ରଥରେ 12, ଏଇ ଯୋଉ 42 ଘଣ୍ଟୁଆ, କିନ୍ତୁ ପହଣ୍ଡି ବେଳେ 42 ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ,
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହେଉଛି ସେତିକିବେଳଠୁ ଯେଉଁ 42 ଜଣ ମିଳିତ ଭାବରେ ଯେଉଁ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ, ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ 3 ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି,

0: ଇଏ ହେଉଛି ଧାଡ଼ି ପହଣ୍ଡି ମହାପ୍ରଭୁ ସୁଭଦ୍ରା। ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ, ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯେଉଁ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହେଉଛି ମହାପ୍ରଭୁ

0: ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯୋଉ ଧାଡି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହଉଛି, ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
1: ଆଜ୍ଞା,
0: ଏତିକି ତ କଥା ହବ,
1: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ, ତିନି ରଥକୁ ପରିକ୍ରମା କରିବେ, ତିନି ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ ତିନି ରଥକୁ ପରିକ୍ରମା କରିଲେ, ତିନି ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି, ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି, ଏବଂ ଯେଉଁ ତାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହୋଇଛି, ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି, ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି। ବର୍ତ୍ତମାନ ନାକଚଣା ଦୁଆରରେ, ଦୁଆର ମୁହଁରେ ପୁଣି ଭକ୍ତମାନଙ୍କର, ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: କେବଳ ଗୋଟିଏ ରାସ୍ତା ନୁହେଁ,
3: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
2: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
3: ଅଛି କେବଳ ମଣିଷ ପଣିଆ।
2: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
3: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
2: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
3: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
2: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
3: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
2: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
3: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
2: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
4: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
5: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ, ଖଙ୍କାର, ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
6: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
7: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ବର୍ତ୍ତମାନ ଆମେ ଦେଖୁଛୁ ନାକଚଣା ଦ୍ୱାର ସମ୍ମୁଖ ଭାଗରେ ଲୋକାରଣ୍ୟ, ଅର୍ଥାତ୍ ବର୍ତ୍ତମାନ ଘଣ୍ଟୁଆମାନେ ସେଇଠି ପହଞ୍ଚିଗଲେଣି, ନୃତ୍ୟକାରୀମାନେ ସେଇଠି ପହଞ୍ଚିଗଲେଣି, ଏବଂ ଆମେ ଜାଣିପାରୁଛୁ ୟା ପରେ ହେଉଛନ୍ତି ପହଣ୍ଡି ହେବେ ସେଇ ବଳଭଦ୍ର ଭଗବାନ। ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳେଇ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭା ମଳଚାରୁ ଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀକାମପାଳଂ ଭଜେ। ଆଜି କାମପାଳ ବିଜେ କରିବେ, ଆଉ ଅଳ୍ପ ସମୟ ପରେ ଆମେ ଦେଖିବା କାମପାଳ ବିଜେ କରିବେ। ଏଇ ଯେଉଁ ଘଣ୍ଟୁଆମାନେ ବର୍ତ୍ତମାନ ଘଣ୍ଟ ବଜାଉଥିଲେ ସେମାନେ ଶ୍ରୀ ସୁଦର୍ଶନ ଭଗବାନଙ୍କୁ ଦର୍ପଦଳନ ରଥରେ ଆଜି ଛାଡ଼ିକରି ଯାଇଛନ୍ତି, ଏବଂ ଏଇ ଶ୍ରୀ ସୁଦର୍ଶନ ହେଉଛନ୍ତି ସମଗ୍ର ବିଘ୍ନର ଉଚ୍ଚାରଣ କରିବା ପାଇଁ ସେ ଆସିଛନ୍ତି। ଯେହେତୁ ପ୍ରଭୁମାନେ ବିଜେ କରିବେ, ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦକ୍ଷ କର ବା ଡାହାଣ କରରେ ଭଗବାନ ସୁଦର୍ଶନ ବିଜେ କରିଥାନ୍ତି, ଏବଂ ସିଏ ହେଉଛନ୍ତି ସୂର୍ଯ୍ୟ କୋଟି ସମପ୍ରଭ। ସେଥିପାଇଁ କୁହାଯାଏ ସୂର୍ଯ୍ୟ କି ଉଦିତ ଅମ୍ବରେ, ସତ୍ୟ କ'ଣ ଅମ୍ବରର ଅର୍ଥାତ୍ ନଭୋଦୟ ନଭୋମଣ୍ଡଳରେ ସୂର୍ଯ୍ୟ ଉଦୟ ହେଲେ କି ଏହିଭଳି ଭାବରେ ବିଜେ କଲେ ସେଇ ଶ୍ରୀ ସୁଦର୍ଶନ ମହାରାଜ। ଘଣ୍ଟ ଘଣ୍ଟ ଘଣ୍ଟ ଘଣ୍ଟା ଧୀରେ ଧୀରେ ଶୁଭିଲାଣି, ଏବଂ ଆମେ ମଧ୍ୟ ଯେଉଁ ଫାଙ୍କରେ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ବିଜେ କରୁଥିଲେ ସୁଦର୍ଶନ ମହାରାଜ, ସେଇ ଫାଙ୍କ ଦେଇ ବର୍ତ୍ତମାନ ଆମେ ଦେଖୁଛେ ଧୀର ପଦକ୍ଷେପରେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ସଂକର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ। ସିଏ ହେଉଛନ୍ତି କାମପାଳ, ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳଂ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ, ଅର୍ଥାତ୍ ଶିବସ୍ୱରୂପ। ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ, ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ, ସେଇ କାମପାଳ ସିଏ ବିଜେ କରିବେ। ସିଏ କିଏ? ସେ ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣୈଘି ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁହୁ ଯଦୁନା ମପୃଥକ ଭାବାତ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା ଅୟଙ୍ଗି ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହେବ, ଶେଷରେ ତା ପୂର୍ବରୁ ଶଙ୍କର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳେଇ ଆସିଲେ, ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ, ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ, ମୁଁ ପୁଣି କେମିତି ଯିବି? ସେଥିପାଇଁ ସେ କ'ଣ କଲେ, ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ, ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକରି କୁହାଯାଏ। ତେଣୁ ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦ ବୁଧେଇ ଗୁଣେଇହି, ଇଏ ଏତେ ଗୁଣବାନ, ତାଙ୍କର ଗୁଣ ଅବର୍ଣ୍ଣନୀୟ, ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ। ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି? ବଳାଧିକ୍ୟାତ, ତାଙ୍କଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର, କିନ୍ତୁ ଯିଏ ସିଏ ଏତେ ବଳ ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ।

0: ଏଇ ସେ ପୁଣି କ୍ଷମା ଆଚରଣ, ତେଣୁ ଯାହା ପାଖରେ ଅଧିକ ବଳ ଥିବ ସେ କ୍ଷମାଶୀଳ ହବ, ସେ ଭଦ୍ର ହବ। ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି ଏବଂ ସେ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି। ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନର ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ, ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ, ଯେଉଁ ସପ୍ତଧା ବିଗ୍ରହ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କ'ଣ ପାଞ୍ଚ ପ୍ରକାରର ସମ୍ବନ୍ଧ? ଆପଣ ଦେଖିବେ ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି। ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ, ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ। ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି। ତା ଭିତରେ ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ, ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି ସେଠି? ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ? ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତା ମଧ୍ୟ ସେଠି ଦେଖାଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଏ ସବୁ ସମ୍ପର୍କ ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକିରି ମରୁଛନ୍ତି। କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି। ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ ଏବଂ ମାତୃଭୂମିକୁ ଆସୁଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବାଃ, ବହୁତ ବଢ଼ିଆ କଥା ଆପଣ କହୁଥିଲେ। ଇଏ ତ ଲୋକାଚାରର କଥା ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ ତାହା ଜଗତବାସୀଙ୍କ ପାଇଁ ଆମେ ଦେଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହୋଇଛି, ଚକ୍ର ବନାଟି ଯଦିଓ ନାଗଚଣା ମଣ୍ଡପ ଆଗକୁ ଆସିଲାଣି କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି? ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
0: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
1: ନାଇଁ ଠିକ ଅଛି ଦକ୍ଷ କରେ, ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି, ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା ସୁଭଦ୍ରାଙ୍କୁ, ଯିଏ ତାଙ୍କର

0: ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା। ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ। ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନର ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି। ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି। ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ, ନାରାୟଣ, ରୁଦ୍ର, ଅମ୍ବିକେ, ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏହି ପଞ୍ଚ ଦେବତାଙ୍କର ପୂଜା ନେଇକରି, ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତା'ର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚଦେବତା କିଏ ନା, ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମା ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ଏବଂ ମାଧବ ହେଉଛନ୍ତି ବିଷ୍ଣୁ, ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏହିଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି, ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ, ଆମେ ଯେଉଁ ପଟେ ଅଛୁ, ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ଶରଧାବାଲି ତଳ ଦେଇକରି, ଶରଧାବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ, ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇ ପଟରେ, ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆହରଣ କରିବେ। ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କ ରଥ। ଦଶାବତାର ମଠ ଦେଇକରି ଆସିବେ
0: ତାଙ୍କୁ, ଏଇ ପଟଟା ସୁବିଧା,
1: ଏଇ ପଟଟା ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜେ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା, କଥା କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି, ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମୋତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ, ରୁଦ୍ରସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି, ଏବଂ ତାଙ୍କର ଏଇ ଯେଉଁ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି, ତେଣୁ ତନୁ ନାହିଁ କନ୍ଦର୍ପର। ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର, ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏଇ ଯେଉଁ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚ ସରସ ମର, ଏଇ ଯେଉଁ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହେଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯେଉଁ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏଇ ଯେଉଁ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ, ତେଣୁ କାମ ପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି ମଧ୍ୟ
1: ପାଳକ ମାନେ କାମ

0: ରକ୍ଷା କରୁଛନ୍ତି
1: ଆମ୍ଭମାନଙ୍କୁ,
0: ଯୋଉ କାମ ଜର୍ଜରିତ ହଉଛେ
1: ହଉଛେ,
0: ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
1: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
0: ଆଜ୍ଞା,
1: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ କ୍ରୋଧ ଲୋଭ ମୋହ ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
0: ପୁଣି ନାଗେନ୍ଦ୍ର ଚୂଡ଼ୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
1: ସର୍ପରାଜ ନାଗେନ୍ଦ୍ର ଚୂଡ଼ୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯୋଉ ବଡ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ
0: ଶେଷ ନାଗଙ୍କର ଅବତାର,
1: ଶେଷ ନାଗଙ୍କର ଅବତାର ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନୂଆକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକିରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ। ପ୍ରାର୍ଥନା ବଡ ଠାକୁରଙ୍କ ପାଖରେ, ଏଇ ଟାହିଆ ଯେଉଁ ରାଘବ ଦାସ ମଠ ଦେଉଛନ୍ତି ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞତାରୁ ଟାହିଆର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାହିଆର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାହିଆ ଭାଙ୍ଗିଗଲା କି ଟାହିଆ ଯଦି କୌଣସି ଅସୁବିଧା ହେଲା, ନୂତନ ଟାହିଆ ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା,
0: ଟାହିଆ ଦିଶି ଯାଉଛନ୍ତି।
1: ହଁ, ଟାହିଆ ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାହିଆ ସମ୍ପର୍କରେ କହନ୍ତୁ।
0: ଆପଣ ଏଇ ଯେଉଁ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି। ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
1: ହିଆ ମାନେ ହୃଦୟ
0: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି, ମହାପ୍ରଭୁ ଟିକିଏ ଆଗଉଛନ୍ତି, ଟାହିଆ ଟିକିଏ ଆଗକୁ ଆସୁଛି, ମା ପୁଣି ପଛକୁ ଚାଲି ଯାଉଛନ୍ତି। ଏବଂ ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର 14ଟା ଚକ, ତାଙ୍କ ରଥର 14 ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ। ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକିରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି ତା ଭିତରେ। ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା, ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ। ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ, ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି ବଡ଼ଦାଣ୍ଡରେ, ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ, ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର କାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହେଇଛି ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ, ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି, ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହେଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହେଇକରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ। ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ, ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି। ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି, କି ଅପୂର୍ବ ଇଏ ଶୋଭା, ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ।

0: କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି। ସେ କାହା କଥା ଶୁଣିବେ ନାହିଁ। ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଆଉ ଏଇଠି ଅପେକ୍ଷା କରିଛି ଦଶାବତାର ମଠ। ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେବ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ। ଯଦି ହରିସ୍ମରଣେ ସରସଙ୍ଗ ମନୋ, ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳୀ ଶୁଣୁ ତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି। ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାରେ। ଆଜି ଘଣ୍ଟା ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ, ଏବଂ ଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛନ୍ତି? ପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ, ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ, ଟିକିଏ ଉପରକୁ, ଟିକିଏ ଟିକିଏ ପାର୍ଶ୍ୱକୁ, ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି, ଦୋହଲି ଦୋହଲି, ଭକ୍ତମାନଙ୍କ ହୃଦୟକୁ ମଧ୍ୟ ଭକ୍ତମାନେ ତୁମେ ସମ୍ଭାଳି ଯାଅ। କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ। ସେ ବାମକୁ ଢଳୁଛନ୍ତି, ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ। ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ ଆରେ ଯେଉଁଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସେ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି। ଖରା ତ ନୁହେଁ, ଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କେ ଏ ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି। ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
1: ଡକ୍ଟର ଦାସ, ଏଇ ଯେଉଁ ତାହିଆ କଥା ଆପଣ କହୁଥିଲେ, ଏ ତାହିଆର ଯେଉଁ ରୂପ ଏବଂ ତାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ, ଏବଂ ଆପଣ ଦେଖନ୍ତୁ ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାବୃତ କାଳ, ମହା ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତା'ର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ, ଏବଂ ସେ ପୁଲକ ପ୍ରଭାବରେ ତା'ର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ, ଏବଂ ଉନ୍ମୁକ୍ତ ହେବା ଫଳରେ ତା'ର ଶୋଭା ଶତଗୁଣିତ ହୋଇଯାଏ, ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ତାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି, ଏବଂ ତାହିଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ, ଏବଂ ତାହିଆ ଯୁକ୍ତ ହୋଇକରି ବା ତାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜୟ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ଟାଇଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
0: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ଟାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ଟାହିଆ, ଏବଂ ସେଇ ଟାହିଆ ଉପରେ କେରାଏ ଦୂପ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ। ଆଜି ଟାହିଆ ମାନେ ଦୂପ କହୁଛି ଆରେ ମୋତେ ପାଇବ ତ ଦୂବ ଭଳି ହେଇଯାଅ, ତୃଣାଦପି ସୁନିଚେନ ତରୋରପି ସହିଷ୍ଣୁନା ଅମାନିନା ମାନ ଦେନ କୀର୍ତ୍ତନୀୟ ଯଥା ହରି। ତୁମେ ଦୂବ ଭଳି ଅତ୍ୟନ୍ତ ନୀଚ ହେବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
1: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
0: ନା ଅହଂକାର ତ୍ୟାଗ,
1: ଅହଂକାର ତ୍ୟାଗ କରିବ, ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି

0: ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା, ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ, ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତାର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ, ନା ନମ୍ରତା ପ୍ରକାଶ ହେଲେ। ଏବଂ ସେଇ ନମ୍ରତାର ଲକ୍ଷଣ ବା ସେଇ ନମ୍ରତାର ପ୍ରତିଭୂ ହେଉଛନ୍ତି ଦୁବ ଘାସ। ଏବଂ ସେଇ ଦୁବକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହେଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ ତାଇଆ ଉପରେ ଯେଉଁ ଦୁବ, ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି। ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି, ଏଇଟା ହେଉଛି ତାଇଆର ବଡ଼ ସୂଚନା।
1: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି। ଏପଟରେ ଦଶାବତାର ମଠ, ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଠିକ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରୀ ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁତ ଶଙ୍କର୍ଷଣ, ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି। ତାଙ୍କର ଆଖି ଦୁଇଟି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତାକୁ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ, ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା। ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ, ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସ୍ତୁତେ ମା ଜଗତ ଜନନୀ ଦେବୀ ସୁଭଦ୍ରା। ବର୍ତ୍ତମାନ ନାକଚଣା ଦ୍ୱାର ଠାରେ ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି, କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର। ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି, ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ଆଉ ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ, ଯେଉଁ ପହଣ୍ଡି ଯାତ୍ରା, ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ, ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିର ପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ କୋଟି କୋଟି ଜନ୍ମ ପାପ ହୁଅଇ ବହନ ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏଇ ଯେଉଁ ଯାତ୍ରାର ପହଣ୍ଡି ରୂପ, ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ ଯେତେ ପୁଣ୍ୟ କଲେ ମଧ୍ୟ, ଯେତେ ତାର ଶକ୍ତି ଥିଲେ ମଧ୍ୟ, ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ। କାରଣ ଇଏ ହେଉଛି ସେଇ କୈବଲ୍ୟର କ୍ଷେତ୍ର।

0: ମୁଖ୍ୟ କ୍ଷେତ୍ର ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି, କାରଣ ବଡ଼ଖାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏଇ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି। ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ, ବୈଶାବସୁ ବଂଶଧର ଯେଉଁମାନେ ଆଗରେ ପାଟ ଢଳକୁ ଢାରି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ଭୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହିଁ ପଟାନ୍ତର କାମପାଳ ତୋର ନାମ ଅତି ବଳରେ ବୋଲାଉ ଦୁହି ବଳରାମ। ନୀଳଗିରି ବାସୀ ତୁ ଅଟୁ ନୀଳାମ୍ବର କୃତାନ୍ତକ ବୋଲି ତୋତେ କହନ୍ତି ଅମର। ହେ ପ୍ରଭୁ ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି। ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି। ସେଇ ଶ୍ରବଣ କର୍ତ୍ତା ସେ ଆର୍ତ୍ତ ସମସ୍ତ ଦୁଃଖକୁ ହରଣ କରୁଥିବା ହର୍ତ୍ତା ବର୍ତ୍ତମାନ ଯାଉଛନ୍ତି ଚାରମାଳ ଉପରକୁ। ଘଣ୍ଟୁଆମାନେ ମଧ୍ୟ ନାନା ଭଙ୍ଗୀରେ ନାନା ଢଙ୍ଗୀରେ ଘଣ୍ଟ ବଜାଉଛନ୍ତି, ଆଉ ପାଟ ଡୋର ଧରିଛନ୍ତି ସେବକମାନେ, ଆଉ ତାହିଆ ମସ୍ତକରେ ଏବେ ମଧ୍ୟ ସୁନ୍ଦର ଭାବରେ ରଙ୍ଗଣୀ ଫୁଲ, ଶ୍ୱେତ ଫୁଲ, ଦୁର୍ବା, ତୁଳସୀ ଏବଂ ବିଭିନ୍ନ ସୋଲରେ ସୁସଜ୍ଜିତ ହୋଇଥିବା ବାଉଁଶ କାଠି ଏବଂ ଯେଉଁ ପାଟରେ ନିର୍ମାଣ କରାଯାଇଥିବା ନିଖୁଣ କଳାକାର ଯେଉଁ କାର୍ଯ୍ୟର ଯେଉଁ ରୂପ ସେ ତାହିଆ ଏବେ ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗଭର ହେଇଛନ୍ତି ସେବକମାନେ। ପାଟ ଡରି ବନ୍ଧା ଯାଇଛି, ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡୋରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲୋଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦିଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହବ। ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ। କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦମତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରଥକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ିଯାଉଛନ୍ତି। ତାଳଧ୍ୱଜ ରଥର ସେଇ ମଣ୍ଡପ ଯେଉଁ କାଠ ମଣ୍ଡପ ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସିଯାଉଛନ୍ତି।
1: ନମସ୍ତେ ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି, ତା ସହିତ ଯେଉଁ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହେବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ, ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି, ଏଇଟା ଗୋଟେ ବଡ଼ କଥା।
0: କେତେ ସୁନ୍ଦର କୌଶଳ ଅବଲମ୍ବନ କରୁଛନ୍ତି, ତା ଭିତରେ ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେ ଜଣ ବ୍ୟକ୍ତି ଯିଏକି ତାଙ୍କର ଯେଉଁ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି, ଆଉ ସୁନ୍ଦର ଭାବରେ

0: ଉପରବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ। ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ, ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମପତ୍ରାଖି କାତ୍ୟାୟନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ। ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ସଂସାର ନୁହେଁ। କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ପରମ ଶକ୍ତି ସୁସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
1: ଚାରମାଳ ଉପରେ ପହଞ୍ଚିଲେ ବଡ ଠାକୁର ତାହିଆ ଭଙ୍ଗା ହେଲା।
0: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ ଆଜିର ଯେଉଁ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯେଉଁ ପ୍ରଭୁଙ୍କ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହେଉ, ଫୁଲ ହେଉ, ଫଳ ହେଉ ଏବଂ ନୈବେଦ୍ୟ ସବୁକିଛି ଆଜି ମହାପ୍ରସାଦ। ଏ ଶରଧା ବାଲିର ରେଣୁ ରେଣୁ ପ୍ରତ୍ୟେକଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳ
1: ଚାରମାଳ ଉପରେ ଠାକୁର ବିଜେ ହବା ପରେ ତାହିଆଟା ଖୋଲା ହବାର ବିଧି, କିନ୍ତୁ ଏ ଯେଉଁ ସେବକ ମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ ଯାତ୍ରୀମାନଙ୍କୁ ଭକ୍ତମାନଙ୍କୁ ଦେବେ, ଭକ୍ତମାନେ ମଧ୍ୟ ବ୍ୟାକୁଳ ଭାବରେ ତାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ। ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ, ସେତେବେଳେ ତାହିଆକୁ ଭାଙ୍ଗି ସମସ୍ତେ ନେଉଛନ୍ତି। ତାହିଆର ଦୁବ, ତାହିଆର ତୁଳସୀ ସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
0: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି, ମଧ୍ୟ ଫିଟଉଛନ୍ତି ସେ ଘଣ୍ଟିକି। କାରଣ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯେଉଁ ଚଢ଼ୁଛନ୍ତି ପ୍ରଭୁ, ସେ ତାହିଆ ଯେଉଁ ତାହିଆ ରାଘବ ଦାସ ପ୍ରଦତ୍ତ ତାହିଆ, ଯେଉଁ ରାଘବ ଦାସ ରଘୁଅରକ୍ତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା ସେହି ସମୟରେ ମଦନ ମୋହନଙ୍କର ଯେଉଁ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହୋଇଥିଲା ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ। ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ତାହିଆ ପ୍ରଭୁଙ୍କୁ ଲାଗି ହେଉଛି। ଯେଉଁ ତାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ତାହିଆ ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା କଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଏବଂ ଏତ ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ, ଅପେକ୍ଷା କରିଛନ୍ତି, କିଛି ସମୟ ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି। ମାତାଙ୍କୁ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ, ଆଉ ଘଣ୍ଟୁଆମାନଙ୍କର ଘଣ୍ଟ, ସୁଭଦ୍ରା ମାଆଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କେଉଁଠି ନାହିଁ। ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ, ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ, ସାଂସ୍କୃତିକ, ସାମାଜିକ ଚାଲିଚଳନ ଯଦି ଥାଏ ତାହା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେଇ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରୋତାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ। କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି, ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ୍ ସେହିପରି ଜଗଜ୍ଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦାରୁଣା ହେଇ ମା ତିନି କୋଟି ରଥକୁ ପରି

0: କରିବେ, ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ। ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ, କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ଼ ପକାଉଛନ୍ତି, କିଏ ଚାମର ପକାଉଛନ୍ତି। ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି, ମା ରଥ ଯେଉଁ ପଦ୍ମଧ୍ୱଜ ରଥ, ଲାଲ ଏବଂ କଳା ରଙ୍ଗର ଯେଉଁ ରଥ, ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ, ତାରି ଉପରକୁ ମା ଚଢ଼ିଯେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି ମୈତ୍ରୀ ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପ ପ୍ରକୃତି ଆଉ ପୁରୁଷ ସହିତ ଯିଏ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କର ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ। ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର, ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ବିଶଲ୍ୟକରଣୀ ବିଶଲ୍ୟକରଣୀ ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର।
5: ହଁ ଆଜ୍ଞା, ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
6: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
6: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
6: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
8: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
9: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
6: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
9: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
6: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
9: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
0: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟ ନମ ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି। ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ ଯେଉଁ ଦୃଶ୍ୟ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି କରିଅସି, ମାଙ୍କୁ କଳାକୃତ କର, ମାଙ୍କୁ ଆପଣେଇ ନିଅ। ମା ହେଉଛନ୍ତି ସଂସାରର ସବୁଠାରୁ ଶ୍ରେଷ୍ଠ।

0: ଆର ବର୍ଷକୁ ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ, ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି ବଡ଼ଦାଣ୍ଡ, ଯେଉଁ ବଡ଼ଦାଣ୍ଡରେ ପାଦ ଥାପିଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୋଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ ଭାବରେ ନିର୍ବାହ କରୁଛନ୍ତି, କାରଣ ସେ ପରା ଜଗତନାଥ, ଶ୍ରୀ ଜଗନ୍ନାଥ, ସେ ପରମ ବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ହିତସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି। ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ, ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ। କାରଣ ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମ ବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ି ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଯେ ଜଗତ ଅଛି ଛନ୍ଦି ଭକ୍ତ ପାରେ ମୋତେ ବାନ୍ଧି।
2: ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯେ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି, ତା ନିକଟରେ, ତା ଘରେ, ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର। ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତା ନୁହେଁ। ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତ କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି, ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର, ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହେଇଛି। ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକେ ବଢ଼ିଛି, ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି, ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା, ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି, ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ସଂଖଠାରେ ଅପେକ୍ଷା କରିଛନ୍ତି। ଏବଂ ଯାହା ଜଣାପଡ଼ୁଛି, ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି, ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି, ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକିନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି।

0: ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି। ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ।
1: ଯୋଗେନ୍ଦ୍ର ସାହୁ।
2: ଯୋଗେନ୍ଦ୍ର ସାହୁ ଆପଣ ଆଜି କେଉଁଠୁ ଆସିଛନ୍ତି?
1: ଜଗନ୍ନାଥ ସହିତ ବ୍ଲକ ଗୁଚ୍ଛାବାଡ଼ି।
0: ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି ଆଉ ଦର୍ଶନ ପାଇକି ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ? କିଏ ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ।
0: ଯାହା ହଉ ସାହାଯ୍ୟ କରିଛନ୍ତି ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ। ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି। ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି

0: ଯାହା ହଉ ସାହାଯ୍ୟ କରିଛନ୍ତି ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ। ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି। ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି ଶ୍ରୋତା ବନ୍ଧୁ ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ। ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
1: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ବଙ୍ଗୁମ ଲଙ୍ଘେୟତେ ଗିରିମ
1: କୃପା ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ କେତେ ସୌଭାଗ୍ୟ ମିଳିଛି ବୋଲି ପ୍ରକାଶ କରୁଥିଲେ।
1: ତେଣୁ ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯେଉଁ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁ ଆସୁଛନ୍ତି ଏଇ ପୀଠକୁ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର, ଇଏ ହେଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡ଼ିଯାଏ। ନା କ'ଣ ଆପଣ କହୁଛନ୍ତି?
1: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରିଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନଙ୍କ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡ଼ିଥିଲା। ସେ କହିଥିଲେ ମୋତେ ଟିକେ ଚନ୍ଦନ ଲଗେଇ ଦିଅ। ତେଣୁ କୁବୁଜାକୁ ଉଦ୍ଧାର କଲେ, ଅର୍ଥାତ୍ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ
1: ଲୋକଙ୍କୁ ଉଦ୍ଧାର କରିଛନ୍ତି। କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି? ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡ଼ଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ ଶବ୍ଦ? ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡ଼ଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡ଼ଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ, ତାହା ବର୍ତ୍ତମାନ ଚଳଚଞ୍ଚଳ ହୋଇଯାଇଛି।
1: ବାବୁ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିର ଶରଧାବାଲିରେ,
0: ନିଶ୍ଚୟ
1: ଧୀରେ ଧୀରେ ଶ୍ରୀମନ୍ଦିର ଆଡକୁ ଗହଳି ଲାଗିବାରେ ଲାଗିଛି।
0: ନିଶ୍ଚୟ
1: ତାର କାରଣ ହେଉଛି ସମସ୍ତେ ଭାବୁଛନ୍ତି ଏଇ ବାଟ ଦେଇ ଯେତେବେଳେ ପ୍ରଭୁ ଯିବେ ଶ୍ରୀମନ୍ଦିରକୁ, କର୍ମଭୂମିକୁ, ଏଇଠି ଆମେ ରହିକିରି ମହାପ୍ରଭୁଙ୍କୁ ରଥ ଟାଣିଦେବା, ମହାପ୍ରଭୁଙ୍କୁ ଦେଖିଦେବା, ଚାରିଚକ୍ଷୁର ମିଳନ ହବ। ଏଇ ଜ୍ଞାନ ସମସ୍ତଙ୍କ ଭିତରେ ଶୋଭା ପାଉଛି, ଦୃଶ୍ୟମାନ ହେଉଛି।
0: ତେଣୁ ଆମେ ନିଜକୁ ଭାଗ୍ୟ ସୌଭାଗ୍ୟ ମଣିବା ଯେ ଆମେ ଉତ୍କଳରେ ଜନ୍ମ, ପୁଣି ମହାପ୍ରଭୁଙ୍କ ଧାମରେ ଜନ୍ମ, ଆଉ ତାଙ୍କର ଏଇ ମାଟିରେ, ଏଇ ଉତ୍କଳ ମାଟିରେ ଆମେ ଜନ୍ମ ହୋଇଛେ। ଆମ ଜନ୍ମ ମାଟିକୁ, ମହାପ୍ରଭୁଙ୍କର ପବିତ୍ର ଦରବାରକୁ ସାରା ବିଶ୍ୱ ଆଜି ଦର୍ଶନ କରିବା ପାଇଁ ଧାଇଁ ଆସୁଛି। ଏଇ ଦିବ୍ୟ ଲୀଳାକୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶରଧାବାଲିକି ନେଇଯାଉଛୁ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ଭାଷ୍ୟକାରମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ର ଗତିରେ ଚାଲିଛି, ଏବଂ କ୍ଷିପ୍ର ଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୂଢ଼ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା' ସୁଭଦ୍ରା ଦର୍ପଦଳନ ରଥରେ, ଏବଂ ସୁଦର୍ଶନ ଚକ୍ରରାଜ ନନ୍ଦିଘୋଷ ମା' ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକିରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳତା ଆମର ଦୃଶ୍ୟମାନ ହେଉଛି। ଯେତିକି ସଂକୀର୍ଣ୍ଣ ବାଟ ଦେଇକରି ଆମେ ଦେଖିପାରୁଛୁ, ଚଞ୍ଚଳତା ଅଛି, ଏବଂ ସେଥିରୁ ଜଣାପଡ଼ୁଛି ଯେ ମହାପ୍ରଭୁ ଆଉ କିଛି ସମୟ ଭିତରେ ପହଣ୍ଡି ହେଇକରି ଆସିବେ। ଆପଣ ଦେଖିଲେ ଶ୍ରୋତା ବନ୍ଧୁ, ଏ ଯେଉଁ ପହଣ୍ଡିର କ୍ରମକୁ ଆପଣ ଲକ୍ଷ୍ୟ କରନ୍ତୁ। ପ୍ରଥମେ ଆସିଲେ ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବାର କାରଣ କ'ଣ, କାହିଁକି ଏଭଳି ପହଣ୍ଡିର ପରିକଳ୍ପନା କରାହେଇଛି? ତା'ର କାରଣ ହେଉଛି ଯେ ଚକ୍ରରାଜ ସୁଦର୍ଶନ ହେଉଛନ୍ତି କାଳର ପ୍ରତୀକ, ଏବଂ କାଳ ଯେହେତୁ ଅପ୍ରତିହତ, କାଳ ଯେହେତୁ କାହାକୁ ଅପେକ୍ଷା କରେ ନାହିଁ, ସେଇଥିପାଇଁ ସ୍କନ୍ଧ ଦେଶରେ ତାଙ୍କର ସେବକମାନେ ତାଙ୍କୁ ଅତି କ୍ଷିପ୍ର ବେଗରେ ତାଙ୍କୁ ଆଣି ସୁଭଦ୍ରାଙ୍କ ରଥରେ ଆସୀନ କରେଇଲେ, ଏବଂ

ଦ୍ୱାରା କ'ଣ ହେଲା ନା ସିଏ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। କ୍ରିୟାଶକ୍ତି ଏଇଥିପାଇଁ ଯେ ମହାପ୍ରଭୁ ତାଙ୍କରି ମାଧ୍ୟମରେ ହିଁ ତାଙ୍କର ସକଳ କର୍ମ ସମ୍ପାଦନ କରନ୍ତି ଏବଂ ସକଳ କର୍ମ ସମ୍ପାଦନ କରିଥିବାରୁ ଯେତେବେଳେ କ୍ରିୟାଶକ୍ତି ରଥ ଉପରେ ବିରାଜମାନ କଲେ ପହଣ୍ଡି ହେଇକିରି ଆସିଲେ ସମଗ୍ର ଜଗତ ଚଳଚଞ୍ଚଳ ହେଲା, ସମଗ୍ର ବଡ଼ଦାଣ୍ଡ ଚଳଚଞ୍ଚଳ ହେଲା, ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଚଳଚଞ୍ଚଳ ହେଲେ। କେବଳ ବଡ଼ଦାଣ୍ଡ ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ, ଆଜିର ଏହି ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏହି ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହୋଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେଇ ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହୋଇଛି, ଏହି ବିଚାର ରଖିଲେ ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟେ ପ୍ରକ୍ରିୟା ଏହି ବଡ଼ଦାଣ୍ଡରେ ଅନୁଷ୍ଠିତ ହୁଏ। ସେଇଥିପାଇଁ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସନ୍ତି, ଦ୍ୱିତୀୟରେ ଆସନ୍ତି ପ୍ରଭୁ ବଳଭଦ୍ର। ବଳଭଦ୍ର ଜାଣନ୍ତି ଆପଣ ସିଏ ହେଉଛନ୍ତି ହଳାୟୁଧ ଏବଂ ସିଏ କୃଷିର ଦେବତା। ଏବଂ କୃଷିମାନେ କ'ଣ, କୃଷିମାନେ କହିଲେ ଆମେ କେବଳ ଶସ୍ୟ ଉତ୍ପାଦନକୁ ବୁଝିବା ନାହିଁ, କେବଳ ମାଟିକୁ କର୍ଷଣ କରିବା ବୁଝିବା ନାହିଁ, ଏବଂ କୃଷି କହିଲେ ଆମର ହୃଦୟ ଅନ୍ତରକୁ ମଧ୍ୟ କର୍ଷଣ କରିବା, ହୃଦୟକୁ ମଧ୍ୟ ମନ୍ଥନ କରିବା, ଏବଂ ଅନ୍ତର ହୃଦୟରେ ଯେଉଁ କୃଷି କରି ଆମେ ଅନ୍ତର ଭିତରେ ଯେଉଁ ଭାବ ଉତ୍ପାଦନ କରିବା ସେଇଟା ମଧ୍ୟ ଗୋଟେ କୃଷି ବୋଲି କୁହାଯିବ। ତେଣୁ ସେଇ କୃଷି କର୍ମ କରିବା ପାଇଁ ଅନ୍ତର ଭିତରେ ହୃଦୟ ଭିତରେ କୃଷି କର୍ମ କରି ଆମ ଭିତରେ ଥିବା ସମସ୍ତ ସଦ୍ଗୁଣ ସମସ୍ତ ଆଧ୍ୟାତ୍ମିକ ଭାବ ତାକୁ ବୀଜ ଭାବରେ ଅଙ୍କୁରିତ କରିବା ପାଇଁ ଯେଉଁ କ୍ଷେତ୍ର ପ୍ରସ୍ତୁତି ଦରକାର ସେଇ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ହଳାୟୁଧ ବଡ଼ ଠାକୁର ବଳଭଦ୍ର ପ୍ରଥମେ ଆସିଲେ ଏବଂ ସିଏ କ୍ଷେତ୍ର ପ୍ରସ୍ତୁତ କରିଦେଲା ପରେ ମା' ସୁଭଦ୍ରା ହେଉଛନ୍ତି ଶକ୍ତିମୟୀ। ତେଣୁ ମା' ସୁଭଦ୍ରା ଯେହେତୁ ଶକ୍ତିମୟୀ, ଆପଣ ଜାଣିଛନ୍ତି ଶ୍ରୀ ଶ୍ରୀ ଚଣ୍ଡୀରେ କୁହାହେଇଛି ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟ ନମସ୍ତସ୍ୟ ନମସ୍ତସ୍ୟ ନମଃ ନମଃ। ତେଣୁ ମା' ସୁଭଦ୍ରା ଯେହେତୁ ହେଉଛନ୍ତି ଶକ୍ତି, ସମଗ୍ର ଜଗତର ଶକ୍ତିର ଆଧାର, ତେଣୁ ଶକ୍ତି ଆସିକରି ତିନି ରଥକୁ ପରିକ୍ରମା କଲେ। ଆପଣ ଦେଖୁଛନ୍ତି ଚକ୍ରରାଜ ସୁଦର୍ଶନ ଆସିଲେ ସେ ପରିକ୍ରମା କଲେ ଏବଂ ମା' ସୁଭଦ୍ରା ମଧ୍ୟ ଆସିଲେ ସେ ପରିକ୍ରମା କଲେ। ପରିକ୍ରମା କରିବାର ଅର୍ଥ ହେଉଛି ଦେବୀ ଶକ୍ତି ରୂପରେ ଯେତେବେଳେ ସବୁ ରଥକୁ ପରିକ୍ରମା କରନ୍ତି, ଏଇ ତିନୋଟି ରଥକୁ ପରିକ୍ରମା କରିବାର ପ୍ରଚ୍ଛନ୍ନ ତାର ପ୍ରତୀକ ହେଉଛି ସମଗ୍ର ବିଶ୍ୱକୁ ସିଏ ପରିକ୍ରମା କଲେ ଏବଂ ସମଗ୍ର ବିଶ୍ୱକୁ ପରିକ୍ରମା କରିବା ଦ୍ୱାରା ସମସ୍ତ ବିଶ୍ୱ ଶକ୍ତିମୟ ହେଲା ଏବଂ ସେହି ଶକ୍ତିଙ୍କର ପ୍ରଭାବରେ ସମସ୍ତ ଅପଶକ୍ତି ଅପସାରିତ ହେଲେ। ସମସ୍ତ ଅପଶକ୍ତି ଅପସାରିତ ହେଲା ପରେ ଶକ୍ତିର ଯେତେବେଳେ ସ୍ଫୁରଣ ହେବ ସମସ୍ତ ଜଗତ ଚଳଚଞ୍ଚଳ ହେବ, ସମସ୍ତ ଜଗତ ଶକ୍ତିମୟ ହେବ। ସେଇଥିପାଇଁ ମା' ସୁଭଦ୍ରା ଆସିକରି ତିନି ରଥକୁ ପରିକ୍ରମା କରି ସତେ ଯେଭଳି ବିଶ୍ୱ ବ୍ରହ୍ମାଣ୍ଡକୁ ସେ ପରିକ୍ରମା କଲେ ସେହି ପରିକ୍ରମା ଶେଷ କରି ତାଙ୍କର ଦର୍ପଦଳନ ରଥରେ ସେ ଆରୂଢ଼ ହେଲେ। ତେଣୁ ଏହି ତିନି ଦେବତାଙ୍କର ବର୍ତ୍ତମାନ ପହଣ୍ଡି ସରିବା ପରେ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପହଣ୍ଡି ବର୍ତ୍ତମାନ ଆରମ୍ଭ ହୋଇସାରିଲାଣି। ଏଇ ଯେଉଁ ପାଚେରୀ ଏବଂ ନାକଚଣା ଦ୍ୱାର ଏଇ ମଧ୍ୟବର୍ତ୍ତୀ ପାଟ ଦେଇକରି ଆମେ ଦେଖୁଛୁ ଯେ ମହାପ୍ରଭୁଙ୍କର ଟାହିଆ ବର୍ତ୍ତମାନ ହଲିବାକୁ ଆରମ୍ଭ କଲାଣି। ଇଏ ହେଉଛି ପ୍ରକୃଷ୍ଟ ସମୟ ଯେତେବେଳେ ବିଶ୍ୱ ବ୍ରହ୍ମାଣ୍ଡର ନାୟକ କୋଟି କୈବଲ୍ୟନାଥ ସିଏ ଯେତେବେଳେ ଆସନ୍ତି ବଡ଼ଦାଣ୍ଡକୁ ସେତେବେଳେ ସମଗ୍ର ଜଗତ ଚକିତ ହୋଇକରି ତାଙ୍କୁ ଅନେଇଥାଏ। ସମଗ୍ର ଜଗତ ଭିତରେ ଉତ୍କଣ୍ଠା, ଅପୂର୍ବ ଉତ୍ସାହ ଏବଂ ଉନ୍ମାଦନା ଥାଏ। ତେଣୁ ସେହି ଉନ୍ମାଦନାକୁ ପ୍ରଶମିତ କରିବା ପାଇଁ, ସମସ୍ତ ଜଗତକୁ ପରିତୃପ୍ତ କରିବା ପାଇଁ, ସମସ୍ତ ଜଗତକୁ ପାବନ କରିବା ପାଇଁ, ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସନ୍ତି। ତେଣୁ କ୍ଷେତ୍ର ପ୍ରସ୍ତୁତ, ସମଗ୍ର ଜଗତ ଚଳଚଞ୍ଚଳ, ସମଗ୍ର ଜଗତ ଶକ୍ତିମୟ, ଅପଶକ୍ତିମାନେ ଅପସାରିତ, ଏଇଭଳି ଗୋଟେ ମୁହୂର୍ତ୍ତ ଯେତେବେଳେ ଉପଗତ ହେଇଛି ଶ୍ରୀକ୍ଷେତ୍ରରେ ବର୍ତ୍ତମାନ ମହାପ୍ରଭୁ ବିଜେ କରୁଛନ୍ତି ବଡ଼ଦାଣ୍ଡକୁ। ଏବଂ ଏଇ ଯେଉଁ ବଡ଼ଦାଣ୍ଡକୁ ବିଜେ କରୁଛନ୍ତି ନାକଚଣା ଦ୍ୱାର ଦେଇକରି ଖୁବ୍ ଅଳ୍ପ ସମୟ ଭିତରେ ସେ ଆସିକି ପହଞ୍ଚିଯିବେ ଆମ ବାହାରେ ଏବଂ ଘଣ୍ଟୁଆମାନେ ଉପସ୍ଥିତ ହୋଇକରି ଅପେକ୍ଷା କରିଛନ୍ତି ସେଇଠି ମହାପ୍ରଭୁଙ୍କୁ ପାଛଟି ଆଣିବା ପାଇଁ। ଆପଣ ଜାଣନ୍ତି ଏଇ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମ। ସ୍ୱୟଂ ପରମାତ୍ମା ପରମବ୍ରହ୍ମ ନିଜେ ସ୍ୱ ଇଚ୍ଛାରେ ତାଙ୍କୁ ଯଦିଓ ଆମେ ବିଗ୍ରହ ଭାବରେ ନିର୍ମାଣ କରିଛୁ ଏବଂ ଦାରୁ ରୂପ ତାଙ୍କୁ ଦେଇଛୁ, ସେଇ ଦାରୁ ରୂପଟି ତାଙ୍କର ନିଜ ଇଚ୍ଛାରେ ସେ ଗ୍ରହଣ କରିଛନ୍ତି। ନିଜ ଇଚ୍ଛାରେ କାହିଁକି ଗ୍ରହଣ କରିଛନ୍ତି ନା ଦାରୁ ରୂପ ହେବା ଦ୍ୱାରା ସେ ଆମ ପାଇଁ ସୁଲଭ ହେଲେ, ଦାରୁ ରୂପ ହେବା ଦ୍ୱାରା ତାଙ୍କର ଯାତ୍ରା ହୋଇପାରିଲା, ଦାରୁ ରୂପ ହେବା ଦ୍ୱାରା ସେ ବଡ଼ଦାଣ୍ଡକୁ ଆସିପାରିଲେ, ଭକ୍ତମାନଙ୍କୁ ସେ ଦର୍ଶନ ଦେଇପାରିଲେ ଏବଂ ଦାରୁ ରୂପ ହେବା ଦ୍ୱାରା ତାଙ୍କୁ ମାନୁଷୀ ଲୀଳା କରିବାକୁ ସହଜ ହେଲା। ତେଣୁ ଅନେକ ଗୁଡ଼ିଏ ବିଚାର, ଅନେକ ଗୁଡ଼ିଏ ତତ୍ତ୍ୱ ସମାହିତ କରିବା ପାଇଁ, ତାକୁ ସମନ୍ଵିତ କରିବା ପାଇଁ କେବଳ ଦାରୁ ବିଗ୍ରହ ହିଁ ଏକମାତ୍ର ବାଟ। ତେଣୁ ମହାପ୍ରଭୁ ନିଜ ଇଚ୍ଛାରେ ଏହି ଦାରବତନୁ ଧାରଣ କରି ବର୍ତ୍ତମାନ ଜଗତକୁ ଉଦ୍ଧାର କରିବା ପାଇଁ

0: ଆସୁଛନ୍ତି ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କର ଯେଉଁ ଲକ୍ଷଣ ସବୁ ବେଦ ବେଦାନ୍ତରେ କୁହାହେଇଛି ସେ ସମସ୍ତ ଲକ୍ଷଣ ମହାପ୍ରଭୁଙ୍କ ବିଗ୍ରହରେ ଆମେ ଦେଖୁଛୁ। ମହାପ୍ରଭୁ ଆସନ୍ତୁ, ଯେତେବେଳେ ବନାଟି ବୁଲିଲାଣି ଏବଂ ଟାହିଆ ଦିଶିଲାଣି ମହାପ୍ରଭୁ ଆଉ କିଛି ସମୟ ପରେ ଆସିବେ। ତେଣୁ ମହାପ୍ରଭୁ ଯେତେବେଳେ ରଥ ପରିକ୍ରମା କରିବେ, ପରିକ୍ରମା ତ କରିବେ ନାହିଁ, ତାଙ୍କ ରଥକୁ ଯେତେବେଳେ ତାଙ୍କର ଆମର ସାମ୍ନା ପଟରେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକି ସେ ଯେତେବେଳେ ତାଙ୍କ ନନ୍ଦିଘୋଷ ରଥକୁ ଯିବେ, ସେତେବେଳେ ମହାପ୍ରଭୁଙ୍କ ମହିମା ଏବଂ ତତ୍ତ୍ୱ ଆମେ ଅବଶ୍ୟ ଆପଣଙ୍କୁ କହିବୁ। ବର୍ତ୍ତମାନ ଆମର ଦେଖାଯାଉଛି ଯେ ସମଗ୍ର ବଡ଼ଦାଣ୍ଡ, ବଡ଼ଦାଣ୍ଡ ମାନେ ଯେତିକି ବାଟ ଆମେ ଦେଖିପାରୁଛୁ, ଶରଧା ବାଲିରୁ ଆରମ୍ଭ କରି ଆମର ଦ୍ୱିତୀୟ କେନ୍ଦ୍ର ଥିବା ବଳଗଣ୍ଡି ପର୍ଯ୍ୟନ୍ତ ପ୍ରାୟ ଆମକୁ ଦେଖାଯାଉଛି। ଏବଂ ସେଇ ଯେଉଁ ଦେଖାଯାଉଛି ଆମେ କେବଳ ମୁଣ୍ଡମାଳ ଦେଖୁଛୁ, ଆଉ କିଛି ଦେଖାଯାଉ। ଆମକୁ ସକାଳେ ସକାଳେ ଶରଧା ବାଲି ଦେଖାଯାଉଥିଲା, କିଛି କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଇକିରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା ସବୁବେଳେ ହୁଏ। ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି, ଏବଂ ମେହେନା ମଧ୍ୟ ବଳଗଣ୍ଡି ପାଖରେ, ବଡ଼ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯେଉଁ ସମୟ, ଏଇ ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି। ତେଣୁ ସେଇଥିପାଇଁ ଏଇ ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ, ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଶରଧା ବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ, ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତା'ର କିଛି ପଛରେ ଟାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗୋଟିଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ପହଞ୍ଚିଛେ ଯେ ତିନି ରଥରୁ ଦୁଇ ରଥରେ ରଥୀମାନେ ବସିଗଲେଣି, ଆଉ ଗୋଟିଏ ରଥ ବର୍ତ୍ତମାନ ରଥୀଙ୍କୁ ଅପେକ୍ଷା କରିକିରି ରହିଛନ୍ତି, ଏବଂ ଆଉ ଆମେ ଆଶା କରୁଛୁ ଯେ ଆଉ କିଛି ସମୟ ମଧ୍ୟରେ ମହାପ୍ରଭୁ ଆସିବେ। ବର୍ତ୍ତମାନ ଆଉ ଘଣ୍ଟ ଶବ୍ଦ ଶୁଭୁନି କି ବର୍ତ୍ତମାନ ସମସ୍ତେ ଯେମିତି ଶାନ୍ତ ହେଇକିରି ରହିଯାଇଛନ୍ତି, କ'ଣ ପାଇଁ ରହିଛନ୍ତି, ଯେମିତି ବାତ୍ୟା ପୂର୍ବରୁ ବା କୌଣସି ଏକ ଝଡ଼ ପୂର୍ବରୁ ଟିକେ ଶାନ୍ତ ପଡ଼ିଯାଏ ସେଭଳି ପ୍ରଭୁ ସେମିତି ଆସିବେ। ପ୍ରଭୁ ଯେତେବେଳେ ଆସିବ ସମସ୍ତଙ୍କର ଦୃଷ୍ଟି ସେଇଠିକି ଚାହିଁକିରି ବସିଛନ୍ତି, କାହିଁକି ନା ଜଗତ କରତା ଚୌବର୍ଗଦାତା ଫିଟାଇ ଐଶ୍ୱର୍ଯ୍ୟ ଖଣିକି ପ୍ରେମ ଚିନ୍ତାମଣି ସମ୍ପତ୍ତିକୁ ଆଣି ଦାଣ୍ଡରେ ଦେବେ କି ବୁଣିକି। ସେ ବର୍ତ୍ତମାନ ପ୍ରେମ ଚିନ୍ତାମଣିରେ ଦାଣ୍ଡରେ ଆଣି ବୁଣିବେ, ତେଣୁ ବର୍ତ୍ତମାନ ସିଏ ଭିତରେ ଅଛନ୍ତି ଏବଂ ଭିତରେ ଗୋଟିଏ କାର୍ଯ୍ୟ ଚାଲିଛି, କାହିଁକି ନା ବର୍ତ୍ତମାନ ମହାପ୍ରଭୁ ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଆଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ, ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଙ୍କୀ ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି, ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ ସାତ ଦିନ ହେଲା ସ୍ନେହ ଲଗେଇଥିଲେ, ସ୍ନେହ ଲଗେଇକିରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେମିତି ଆଜି ଶ୍ରୀମନ୍ଦିରରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ, କାହିଁକି ନା ସେ ଏ ସ୍ଥାନକୁ ଦେଖିବା ପାଇଁ। ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନରେ ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ, ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇ ତୋଟା ବୋଲି ଗୋଟେ ଅଛି, ତାକୁ ଆଇ ତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବମାନେ କହନ୍ତି ସେ ହେଉଛି ରାଇ ତୋଟା, ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ। ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହେଇକିରି ଗଲେ ହେରା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହେଇଗଲା। କି ଲୀଳା? ରାସଲୀଳା, ରାସଲୀଳା ଆରମ୍ଭ ହେଲା, ଅର୍ଥାତ୍ ତିନି ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏହି ସ୍ଥାନରେ ଗୋପାଙ୍ଗନାମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ। ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହେଉଛି ଯାତ୍ରା।

0: ତେଣୁ ଏ ସର୍ବେଷାଂ ପାବନଙ୍କ ମହତ ଇଏ ସମସ୍ତଙ୍କୁ ଉଦ୍ଧାର କରିବେ ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ପହଞ୍ଚୁ ମହାପ୍ରଭୁ ଆପଣ ଚଳିତ ବର୍ଷ ଦେଖିଛନ୍ତି, ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକଲାଗି ଉତ୍ସବ ଅନୁଷ୍ଠିତ ହେଲା, ଏବଂ ତା ପରଦିନ ଭେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନାମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି, ଏତେ ସହଜରେ ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ଡକ୍ଟର ଦାସ, ଆପଣ ଗୋଟିଏ କଥା କହିଲେ ଆପଣ ହେରା ପଞ୍ଚମୀ ପରେ ଯେଉଁ ତିନି ଦିନ ସେଇଟା ରାସଲୀଳା ବୋଲି,
0: ଆଜ୍ଞା,
1: ସେଇ ଯେଉଁ ରାସଲୀଳା ବୋଲି କହିଲେ ତାକୁ ଏଇ ଯେଉଁ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯେଉଁ ରାସଲୀଳାଟା କ'ଣ ବୋଲି ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
0: ହଁ ଶୁଣନ୍ତୁ, କଥା ହେଉଛି ଆମ ଏଇ ଯେଉଁ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି, ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନାମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନାମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକେ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି, ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଇଏ ଏଇ ଯେଉଁ ଗୁଣ୍ଡିଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ, ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ, ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନାମାନେ ଅଛନ୍ତି। ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟା ଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ, ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି, ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏହି କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠିଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ, ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ, ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର, ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ, ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ ଶ୍ରୀ ଜଗନ୍ନାଥ, ଇଏ କୃଷ୍ଣ

0: ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
1: ଠିକ ଅଛି ଠିକ ଅଛି। ବର୍ତ୍ତମାନ ଆମେ ଯେଉଁ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହେଇଥିବ। ଯଦି ଅଧିକ ଦୂର ନ ହେଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ହଁ, ତେଣୁ କହିବାର କଥା ହେଲା ଏଇ ଯେଉଁ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ଉପାଦାୟ ହର ହରି ସରତୀ ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ରହ୍ମ ପରମାତ୍ମା। ପରମାତ୍ମାଙ୍କର ସ୍ୱରୂପ କ'ଣ? ଚତୋବା ଇମାନି ଭୂତାନି ଜାୟନ୍ତେ ଯେ ନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସସ୍ୱ ତତ୍ ବ୍ରହ୍ମେତି। ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ବ୍ରହ୍ମ, ଓ ଅର୍ଥାତ୍ ଯାହାଙ୍କ ଠାରୁ ସମଗ୍ର ସୃଷ୍ଟି ବା ସମସ୍ତ ସଂସାର ସୃଷ୍ଟି ହେଇଛନ୍ତି, ଯାହାଙ୍କ କୃପାରେ ସମସ୍ତେ ପରିପାଳିତ ହେଉଛନ୍ତି, ଅନ୍ତକାଳରେ ସମଗ୍ର ଜୀବ ତାହା ପାଖରେ ଅସ୍ତ ହେଇଯାଆନ୍ତି, ଲୀନ ହେଇଯାଉଛନ୍ତି, ସିଏ ହେଉଛନ୍ତି ପରମ୍ବ୍ରହ୍ମ ପରମାତ୍ମା।
1: ଏଇଟା ତ ବେଦାନ୍ତରେ ଆପଣ ଯୋଉଟା କହୁଛନ୍ତି,
0: ବେଦାନ୍ତ
1: ଏଇଟା ବେଦାନ୍ତରେ କୁହାହେଇଛି ସୋ ଅକାମୟତ୍
0: ଏକୋହଂ
1: ବହୁଶ୍ୟାମ୍, ତେଣୁ ଏତସ୍ମାତ୍ ଆକାଶ ସମ୍ଭୂତଃ ଆକାଶାତ୍ ବାୟୁ ବାୟୁ ରଗ୍ନେ ଅଗ୍ନେ ଅଦ୍ଭ୍ୟ ପୃଥିବୀ ପୃଥିବ୍ୟାଂ ଔଷଧୟଃ ଔଷଧିଭ୍ୟାଂ ଅନ୍ନ ଅନ୍ନାତ୍ ଭୂତାନି। ତେଣୁ ଏଇ ଯୋଉ ପରମାତ୍ମାଙ୍କ କଥା ଆପଣ କହୁଛନ୍ତି, ଏ ପରମାତ୍ମା ହେଉଛନ୍ତି ସକଳ ସୃଷ୍ଟିର ଉତ୍ପନ୍ନ କରିବାର ଆଧାର।
0: କିନ୍ତୁ ପୁଣି କହିଲେ ଏଠି ନରଚେଷ୍ଟା ଉପାଦାୟ ହରିଶ୍ୱରତି ଭୂତଳେ ଏବଂ ଭୂତ ଯେ ପରମ୍ବ୍ରହ୍ମ ପରମାତ୍ମା ଯାହାଙ୍କୁ ମାନେ ମାନେ ଜଂ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନବନ୍ତୀ ଦିବ୍ୟ ସ୍ତବେଇ, ଯାହାଙ୍କର ଗୋଟିଏ କ୍ଷଣ ସାକ୍ଷାତକାର ପାଇବା ପାଇଁ କେତେ ବ୍ରହ୍ମା ଇନ୍ଦ୍ରଚନ୍ଦ୍ର ତପସ୍ୟା କରୁଛନ୍ତି, ସେ କ'ଣ କରୁଛନ୍ତି ଏଠି? ହରିଶ୍ୱରତି ଭୂତଳେ ଅର୍ଥାତ୍ ନରଚେଷ୍ଟା ଉପାଦାୟ, ଗୋଟିଏ ସାଧାରଣ ମଣିଷ ଭଳି ଆମେ କେଡ଼େ ଭାଗ୍ୟବାନ ଦେଖନ୍ତୁ, ଯାହାଙ୍କୁ ଇନ୍ଦ୍ରଚନ୍ଦ୍ର ବରୁଣ କୁବେର ଏବଂ ବେଦାନାଂ ସାର ମିଶଂ ସ୍ୱଜନ ପରିବୃତଂ ବ୍ରହ୍ମଦାରୁଂ ଭୟ ଭଜେୟମ୍, ଅର୍ଥାତ୍ ବେଦର ସାର ତତ୍ତ୍ୱ ସେଇ ଆଜି ସେ ହରି ନରଚେଷ୍ଟାଙ୍ଗ ଉପାଦାୟ ଗୋଟିଏ ମଣି ସାଧାରଣ ମଣିଷ ଭଳି ହରିଶ୍ୱରତି ଭୂତଳେ ଦେଖନ୍ତୁ ବର୍ତ୍ତମାନ ସିଏ ଆସୁଛନ୍ତି। କେମିତି ଆସୁଛନ୍ତି? ଆରେ ମହାପ୍ରଭୁ ପୁରା ମାନେ ସେ ଶୋଇଥିଲେ ସେ ଚାଲନ୍ତି, ଅର୍ଥାତ୍ ଅପାଣି ପାଦ ଜବନୋ ଗ୍ରହିତା ପଶ୍ୟତ୍ୟ ଚକ୍ଷୁ।
1: ଆପଣ ଯୋଉଟା କହିଲେ ସେଇଟା ହେଉଛି ସେ ଶୋଇଥିଲେ ମଧ୍ୟ ଦୂରକୁ ଯାଆନ୍ତି, ବସିଥିଲେ ମଧ୍ୟ ଚାରିଆଡେ ବୁଲି ପାରନ୍ତି। ଆସିନୁ ଦୂରଂ ବ୍ରଜତି ଶୟାନୁ ଜାତି ସର୍ବତଃ।
0: ତେଣୁ
1: ତୈତରୀୟ ଉପନିଷଦର ତେଣୁ
0: ଏଇ ସବୁ ଏ ଯୋଉ ବେଦ ବେଦାନ୍ତର ଯୋଉ ରହସ୍ୟମୟ ପ୍ରଭୁ ସିଏ ଆଜି କେମିତି ବୁଲୁଛନ୍ତି ଆପଣ ଦେଖିଲେ? ତାଙ୍କ ଠାରୁ ଇଏ ଭିନ୍ନ ନୁହନ୍ତି, ଯୋଉ ବେଦରେ ଯାହାଙ୍କର ତତ୍ତ୍ୱ ଇଏ ସେଇ ପ୍ରଭୁ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଆମମାନଙ୍କୁ ଧନ୍ୟ କରିବା ପାଇଁ, ଉତ୍କଳବାସୀଙ୍କୁ ଧନ୍ୟ କରିବା ପାଇଁ ଏହି ସ୍ଥାନରେ ରହି ସେ ଆଜି ଲୋଟି ଯାଉଛନ୍ତି ତଳେ। ସ୍କନ୍ଦ ପୁରାଣରେ କୁହାଯାଇଛି, କହିଲେ ପ୍ରଭୁ କ'ଣ ଏ ଯେଉଁ କେତେ ଖଣ୍ଡ କାଠ, ଇଏ 742 ଖଣ୍ଡ କାଠରେ ନନ୍ଦିଘୋଷ, 741 ଖଣ୍ଡ କାଠରେ ବଳଭଦ୍ରଙ୍କର ତାଳ, ଆରେ ଏତିକି ଖଣ୍ଡ କାଠିରେ ଇଏ ଅଖିଳ ବ୍ରହ୍ମାଣ୍ଡନାଥ ବସିବେ, ଯିଏ ହେଉଛନ୍ତି ସ୍ୱୟଂ ଜଗତାଧାର, ଯିଏ ସମଗ୍ର ଜଗତର ଆଧାର, ସମସ୍ତ ଜଗତ ଯାହାଙ୍କ ଉପରେ ବାସ କରୁଛି। ନମସ୍ତେ ଜଗତାଧାର ଶଙ୍ଖ ଚକ୍ର ଗଦାଧର ଜନ୍ନାଭି ପଙ୍କଜା ଦେବ ଜାତୋ ହଂ ବିଶ୍ୱ ସୃଷ୍ଟିକୃତ କୁହାଯାଇଛି। ତେଣୁ ସିଏ ହେଉଛନ୍ତି ଜଗତର ଆଧାର, ଯିଏ ଜଗତକୁ ଧରିକିରି ରହିଛି, ଏଇ ଏତେ ଖଣ୍ଡ କାଠ ସେ ରଖିପାରିବ? ତେଣୁ ଲେଖା ହେଇଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଏଇ ଯେଉଁ ତିନିଟା ରଥ ନା, ଇଏ ତିନିଟା ରଥ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି ବିଗ୍ରହ, ସେ ନିଜେ ନିଜକୁ ଧାରଣ କରୁଛନ୍ତି। କାରଣ ସେ କହୁଛନ୍ତି ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗରୁ, ନାମ ବହିଛନ୍ତି ଅଚଳ ମହାମେରୁ, ତାକୁ ଇଏ ଯେଉଁ କାଠରେ ନିର୍ମିତ ହେଇଥିବା ୟାକୁ ସେ ଅଟକେଇ ପାରିବେ, ଉଦ୍ଧାର ମାନେ ରଖିପାରିବେ? ଟିକିଏ ଅଣେ।

0: ପଡ଼ିଲେ ଯେ ଆର୍ଥରକ ଆପଣ ଦେଖିଛନ୍ତି ଦେଢ଼ ଘଣ୍ଟା କାଳ ଅଣେଇ ହେଇକିରି ପଡ଼ିଥିବା ମହାପ୍ରଭୁଙ୍କୁ ପରମବ୍ରହ୍ମଙ୍କୁ ଟେକି ଦେବା ପାଇଁ କାହା ପାଖରେ ଶକ୍ତି ନାହିଁ। ସେଇ ପ୍ରାର୍ଥନା ପ୍ରଭୁ ମଣିମା କାହିଁକି ଆପଣ ମନ ଦୁଃଖ କଲେ, କାହିଁକି ଅଭିମାନ କରୁଛନ୍ତି ପ୍ରଭୁ? ହଁ ଆପଣଙ୍କ ଟାହିଆ ନାହିଁ ବୋଲି କ'ଣ ଯିବେ ନାହିଁ ବୋଲିକିରି ଭାବୁଛନ୍ତି କି? ଛୋଟ ପିଲାକୁ
1: ସିଏ ସ୍ୱୟଂ ଜଗତ, ତେଣୁ ସ୍ୱୟଂ ଜଗତକୁ ଧାରଣ କରିବା ପାଇଁ ଆମ ପାଖରେ କି ଆଧାର ଅଛି?
0: ସେଥିପାଇଁ ସେ ନିଜେ ଆଧାର ହେଇଯାଇଛନ୍ତି।
1: ଆଧାର
0: ଏଇ ଯେଉଁ ତିନିଟା ରଥରେ ସେ କହୁଛନ୍ତି ସ୍ୱୟଂ ଶ୍ୱାସନ ବିଗ୍ରହ, ତେଣୁ ତସ୍ମାତ୍ ଜାନଂ ନ ବିଦ୍ୟତେ। ପୁରା ପରିଷ୍କାର କୁହାଯାଇଛି ୟାକୁ ଜାନ ବୋଲି ଆମେ କହିବା ନାହିଁ, କାହିଁକି ଇଏ ହେଉଛନ୍ତି ସ୍ୱୟଂ ମହାପ୍ରଭୁ। ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ। ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ। ତେଣୁ ଆମେ ଏକାଧାରରେ ରଥ ଦେଖୁଛେ, ରଥ ଇଏ ହେଉଛନ୍ତି ରଥ। ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା। ୟା ଅର୍ଥ କ'ଣ? ଦେଖନ୍ତୁ ପରମବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ୱାତ୍ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କ'ଣ ଏହା ଅର୍ଥ? ଯେ ନିଜେ ବୃହତ୍ ହେଇ ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ୱାତ୍ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। ଯେ ନିଜେ ବୃହତ୍ ହେଇକରି ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି ଏ ଦାଣ୍ଡର ନାଁ ହେଇଛି କ'ଣ? ବଡ଼ ଦାଣ୍ଡ। ବଡ଼ ଠାକୁର ସେ ନିଜେ ବଡ଼ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି। ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଭକ୍ତମାନେ ଚାହିଁକିରି ବସିଛନ୍ତି। କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦୁଆର ମୁହଁରେ? ତା ନୁହଁ, ଆମ ପାଖରେ ତା ନୁହଁ, ଅଗଣିତ ଭକ୍ତ ଆଜ୍ଞା ସାରା ବିଶ୍ୱ ଦେଖୁଛି। ଇଏ ହେଉଛି ବିଶ୍ୱ, ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା। ଏହାକୁ ସାରା ବିଶ୍ୱ ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ମୁନି ଋଷି ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି? କିଛି ଭାଗ ହେଉନାହିଁ। ଆପଣ ଦେଖିବେ କାଲି ରାତି 10 ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହେଇକିରି ବସିଥିବେ ସିଂହଦ୍ୱାରରେ। କ'ଣ ଦେଖିବେ? କି କି ରୂପ ତାଙ୍କର? ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦଃ।
2: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାଗ୍ରତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି ଇଏ କେଉଁ ପହଣ୍ଡି? ଇଏ ପ୍ରଭୁଙ୍କର ଧାଡ଼ି ପହଣ୍ଡି। ଶ୍ରୋତାଗଣ, ଭକ୍ତଙ୍କ ପାଖକୁ ଯେତେବେଳେ ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ, ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯେଉଁ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳକଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ ଆପଣ।

0: ନିକଟରେ ଆଶୟ ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି। ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁମାନଙ୍କ ସହିତ ବିଭିନ୍ନ ମଠର ଯେଉଁ ତୁଳସୀ ଫୁଲ ମାଳ ଲାଗି ହେବାର ଯେଉଁ ପରମ୍ପରା ରହିଛି, ସେଇ ପରମ୍ପରାକୁ ଆଜି ମଧ୍ୟ ଉଜ୍ଜୀବିତ କରି ମଠର ମଠାଧୀଶମାନେ ଚାଙ୍ଗଡ଼ାରେ ନାନା ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡ଼ାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
4: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
3: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
4: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
3: ଘର ପାଖରୁ ବଣବୁଦା ସଫା କରନ୍ତୁ।
4: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
3: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
4: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: କେବଳ ଗୋଟିଏ ରାସ୍ତା ନୁହେଁ,
6: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
5: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
6: ଅଛି କେବଳ ମଣିଷ ପଣିଆ।
5: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
6: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
5: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
6: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
5: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
6: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
5: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
6: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
5: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ସାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦୀ ଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯେଉଁ ପହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ, ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନା

0: ଦିଆ ଝୁଲି ଝୁଲି ବ୍ୟକ୍ତ କରୁଛି, ମୁଁ ହେଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା, ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକର୍ତ୍ତା, ସର୍ବଶକ୍ତିମାନ, ଆତ୍ମତ୍ରାଣ ଅନ୍ତର ଜଗନ୍ନାଥ ସ୍ୱାମୀ ଗୋବିନ୍ଦ, ହେ ହୃଷିକେଶ, ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ। ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକାଚକା ଆଖି ଦେଖାଗଲାଣି, ଆହା, ଧନ୍ୟ ହେଇଗଲି ପ୍ରଭୁ, ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ନିସ୍ତରିଲୁ ପ୍ରଭୁ, କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା, ଆମେ ଶାନ୍ତନୁରଥ ମହୋଦୟଙ୍କ ନିକଟରୁ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ ଯେଉଁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା, କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ, କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି, ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରମବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି ବା ସତ୍ର ସଂଜ୍ଞା ହେଉଛି ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହିଁ ମରଇ। ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି, ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେଇ ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେଇ ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ, ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହୋଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତରେ ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହୋଇକି ଶୋଇଥାଉ, କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାଙ୍କୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀର ଅର୍ଥ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି। ସେ କେବେ ମଧ୍ୟ ଶୁଅନ୍ତି ନାହିଁ, ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ଚେତା ବୋଲି ବେଦାନ୍ତ କହିଛନ୍ତି। ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ, ଆନନ୍ଦଟି କ'ଣ ନା, ବେଦାନ୍ତ କହିଲେ ଆନନ୍ଦାତ୍ ଖଳୁ ଇମାନି ଭୂତାନି ଜାୟନ୍ତେ। ସମସ୍ତେ ଆମେ ଯେତେ ପ୍ରାଣୀ ଅଛେ ସମସ୍ତେ ଆନନ୍ଦରୁ ସୃଷ୍ଟି ହେଇଛେ। କେବଳ ମନୁଷ୍ୟ ଆନନ୍ଦରୁ ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ, କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ, ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି। ତେଣୁ ମିଳନ ଜନିତ

0: ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଇଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହେଉ। ସେଇଥିପାଇଁ ଆମେ ଆନନ୍ଦ ବିଭୋର ହେବାର ମୁହୂର୍ତ୍ତରେ ଉପଗତ ହେଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା, ମହାପ୍ରଭୁ ନାକଚଣା ଦ୍ୱାର ବାହାରକୁ ବାହାରିଲେଣି। ବିଜ୍ଞାପନ ବିରତି ପରେ ଆମେ ପୁଣି ଆପଣମାନଙ୍କୁ ମହାପ୍ରଭୁଙ୍କର ଏହି ଧାରା ବିବରଣୀ ଆପଣମାନଙ୍କୁ ଶୁଣେଇବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
2: ଗାଣ୍ଡୁଆ ଚୌରା ଛକ,
1: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ସିଏଚ୍ସି, ସାକ୍ଷୀ ଗୋପାଳ ସିଏଚ୍ସି, ସାତଶଙ୍ଖ ସିଏଚ୍ସି, ପିପିଲି ସିଏଚ୍ସି, ବାଲିଘାଇ ଛକ, କୋଣାର୍କ ପିଏଚ୍ସି, ଗୋପ ସିଏଚ୍ସି, ନିମାପଡ଼ା, ଗିରାଲ ଛକ,
2: ରେବଣା ନୂଆଗାଁ
1: ସିଏଚ୍ସି, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ ଏନ୍ଜିଓ ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବିଜ୍ଞାପନ ବିରତି ପରେ ପୁଣି ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ବର୍ତ୍ତମାନ ନାକଚଣା ଦ୍ୱାର ବାହାରେ ମହାପ୍ରଭୁ ତାଙ୍କର ସୁନ୍ଦର ଟାହିଆ ଦୋଳାୟମାନ କରି ସମଗ୍ର ବିଶ୍ୱକୁ ଦେଖୁଛନ୍ତି ଏବଂ ଉର୍ଦ୍ଧ୍ୱ ଚକ୍ଷୁ ହୋଇ ସତେ ଯେମିତି ଆକାଶକୁ ଚାହୁଁଛନ୍ତି, ତାପରେ ମାଟିକୁ ଚାହୁଁଛନ୍ତି ଏବଂ ବଡ଼ଦାଣ୍ଡକୁ ଚାହୁଁଛନ୍ତି। ବଡ଼ ସୁନ୍ଦର ଦୃଶ୍ୟ। ତେଣୁ ଏଇ ଯେଉଁ ମହାପ୍ରଭୁଙ୍କର କାହିଁକି କଳା ରଙ୍ଗ ଏବଂ କାହିଁକି ତାଙ୍କର ଗୋଲ ଗୋଲ ଆଖି, ୟାର ପଛରେ ଏବଂ ଏମାନଙ୍କର ମହାପ୍ରଭୁ ବଡ଼ ଠାକୁର ବଳଭଦ୍ର କାହିଁକି ଧଳା, ମା ସୁଭଦ୍ରା କାହିଁକି ହଳଦିଆ ଏବଂ ସୁଦର୍ଶନ କାହିଁକି ସ୍ତମ୍ଭାକୃତି, ଏ ସମସ୍ତଙ୍କର ପଛରେ ଗୋଟେ ମଧ୍ୟ ବୈଜ୍ଞାନିକ କାରଣ ଅଛି ଏବଂ ସେ ବୈଜ୍ଞାନିକ କାରଣ ମଧ୍ୟ ଆମକୁ ଜାଣିବାକୁ ହେବ। ବଡ଼ ଭାଇ ଥାଉ ଥାଉ ସାନ ଭାଇ ନାଁରେ ମନ୍ଦିର କାହିଁକି, ଏବଂ ବଡ଼ ଭାଇ ଥାଉ ଥାଉ ସାନ ଭାଇର ଏତେ ପ୍ରାଧାନ୍ୟ କାହିଁକି, ଏସବୁ କଥାର ମଧ୍ୟ ଗୋଟେ ବୈଜ୍ଞାନିକ ବିଶ୍ଳେଷଣ କରାହୋଇଛି। ସେ ବିଶ୍ଳେଷଣ ମଧ୍ୟ ଆମକୁ ଜାଣିବାକୁ ହେବ। ଜାଣିଲେ ଏଇ ଯେଉଁ ପୁରାଣ ଜନଶ୍ରୁତି କିମ୍ବଦନ୍ତୀ ଭିତରେ ଆମେ ମହାପ୍ରଭୁଙ୍କୁ ବାନ୍ଧୁଛେ, ତାର ଭିତରୁ ବୈଜ୍ଞାନିକ ତଥ୍ୟଟି ମଧ୍ୟ ଆମେ ଯଦି ଜାଣିବା, ମହାପ୍ରଭୁଙ୍କ ପ୍ରତି ଆମର ବିଶ୍ୱାସ ଆହୁରି ବଢ଼ିଯିବ, ଆହୁରି ଦୃଢ଼ୀଭୂତ ହେବ। ଆପଣ ଜାଣନ୍ତୁ ଯେ ଭାଗବତରେ କହିଲେ ଯେ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ମୋ ଲୋମ ମୂଳେ ବିରାଜୟ, ତୋ ଲୋମ ମୂଳେ ବିରାଜୟ। ତେଣୁ ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯାହାର ଲୋମ ମୂଳରେ ବିରାଜମାନ କରୁଛି। ଆପଣ ବ୍ରହ୍ମାଣ୍ଡ କହିଲେ କ'ଣ ଜାଣନ୍ତୁ ମହାପ୍ରଭୁ, ଆମେ ଗୋଟିଏ ଛୋଟିଆ ଗ୍ରହରେ ବାସ କରୁଛେ ଏବଂ ଆମେ ଯେଉଁ ଗ୍ରହରେ ବାସ କରୁଛେ ପୃଥିବୀ ତା ନା, ଏବଂ ସେଇ ପୃଥିବୀ ଗୋଟେ ସୂର୍ଯ୍ୟ ଭଳି ନକ୍ଷତ୍ରର ଗୋଟେ ଗ୍ରହ। ତେଣୁ ଏଇଭଳି ଭାବରେ ଏମିତି କୋଟି କୋଟି ସୂର୍ଯ୍ୟ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଅଛନ୍ତି। ତେଣୁ ସେଇ ଯେଉଁ ବ୍ରହ୍ମାଣ୍ଡ ମାଳ ମାଳ ହୋଇକରି ଯାହାର ଲୋମ ମୂଳରେ ବିରାଜମାନ କରିଛନ୍ତି, ସିଏ କେମିତି ହେଇଥିବେ? ଆପଣ ଭାବନ୍ତୁ ତାଙ୍କର ବିଶାଳତା, ଆପଣ ଭାବନ୍ତୁ ତାଙ୍କର ବ୍ୟାପକତ୍ୱ। ତେଣୁ ବିଜ୍ଞାନ କହୁଛି କ'ଣ, ଆମର ସୂର୍ଯ୍ୟ ହେଉଛି ଗୋଟିଏ ଛୋଟ ତାରା ଯାହା ଚାରିପଟେ ଆମ ପୃଥିବୀ ଓ ଅନ୍ୟାନ୍ୟ ଗ୍ରହ ଉପଗ୍ରହ ଘୁରୁଛନ୍ତି। ସୂର୍ଯ୍ୟଙ୍କ ଠାରୁ ଆହୁରି ବଡ଼ ପ୍ରାୟ 20 ତାରାଙ୍କୁ ନେଇ ଆମର ଗାଲାକ୍ସି ବା ବ୍ରହ୍ମାଣ୍ଡ ବୋଲି ଆମେ ଯାହାକୁ କହୁଛୁ, ଏହିପରି କୋଟି କୋଟି ବ୍ରହ୍ମାଣ୍ଡ ମହାକାଶରେ ଅବସ୍ଥିତ ଅଛନ୍ତି। ଏଗୁଡ଼ିକ ଶହ ଶହ ଆଲୋକ

0: ବର୍ଷ ଦୂରରେ ଥିଲେ ମଧ୍ୟ ନିର୍ମଳ ଆକାଶରେ ଆମକୁ ମେଘଖଣ୍ଡ ଭଳି ଦେଖାଯାଆନ୍ତି। ଏହାକୁ ଆମେ ଆକାଶଗଙ୍ଗା ବା ଇଂରାଜୀରେ ଯାହାକୁ ମିଲ୍କୱେ ବୋଲି କୁହାଯାଏ ଆମେ ତାକୁ ମିଲ୍କୱେ ବୋଲି କହୁଛୁ। ଏ ସୃଷ୍ଟିକୁ କିଏ ଗଢ଼ିଛି? ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି ଗୋଟିଏ ମହାକାଶ ମହାଶକ୍ତି ଦ୍ୱାରା ଏ ମହାବିଶ୍ୱ ତିଆରି ହୋଇଛି। ଏହାକୁ ବୈଜ୍ଞାନିକମାନେ କହୁଛନ୍ତି କସ୍ମିକ୍ ଏନର୍ଜି। ତେଣୁ ଏଇ ଯେଉଁ କସ୍ମିକ୍ ଏନର୍ଜି, ଏହା ଉପରେ ଗବେଷଣା କରି ଜଣାଯାଇଛି ଯେ ଏହି କସ୍ମିକ୍ ଏନର୍ଜି ବା ମହାଶକ୍ତି ଚାରି ପ୍ରକାର ଶକ୍ତିର ସମାହାର। କ'ଣ ସେ ଚାରି ପ୍ରକାର ଶକ୍ତି? ଗୋଟିଏ ହେଉଛି ଡାର୍କ ଏନର୍ଜି, ଗୋଟିଏ ହେଉଛି ହ୍ୱାଇଟ୍ ଏନର୍ଜି, ଗୋଟିଏ ହେଉଛି ନେଗେଟିଭ୍ ଏନର୍ଜି, ଆଉ ଗୋଟିଏ ହେଉଛି କନସିୟସନେସ୍। ଏଇ ଡାର୍କ ଏନର୍ଜି ହେଉଛନ୍ତି ଜଗନ୍ନାଥ, ହ୍ୱାଇଟ୍ ଏନର୍ଜି ହେଉଛନ୍ତି ବଳଭଦ୍ର, ନେଗେଟିଭ୍ ଏନର୍ଜି ହେଉଛନ୍ତି ନାରୀ ନାରୀ ବା ଦେବୀ ଶକ୍ତି ସୁଭଦ୍ରା, ଆଉ କନସିୟସନେସ୍ ଯାହାକୁ ଆମେ ଚେତନ ଶକ୍ତି ବୋଲି କହୁଛୁ ସିଏ ହେଉଛନ୍ତି ସୁଦର୍ଶନ। ତେଣୁ ସେଇଥିପାଇଁ ଏବଂ ପୃଥିବୀରେ ଏଇ ଯେଉଁ ଶକ୍ତିରେ ଏଇ ଯେଉଁ ଚାରିଟା ଶକ୍ତି କହିଲି, ଡାର୍କ ଏନର୍ଜି, ହ୍ୱାଇଟ୍ ଏନର୍ଜି ଏବଂ ନେଗେଟିଭ୍ ଏନର୍ଜି, ତା ସହିତ କନସିୟସନେସ୍, ଏଇ ଚାରିଟା ଭିତରୁ ଡାର୍କ ଏନର୍ଜି ହେଉଛି ସବୁଠାରୁ ବେଶୀ। ତେଣୁ ଡାର୍କ ଏନର୍ଜି ସବୁଠାରୁ ବେଶୀ ହେଇଥିବାରୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ଣ୍ଣ ହେଉଛି କଳା, ଏବଂ ସୃଷ୍ଟିରେ ଡାର୍କ ଏନର୍ଜିର ପ୍ରାବଲ୍ୟ ହେତୁ ମହାପ୍ରଭୁଙ୍କ ବିଗ୍ରହ ସବୁଠାରୁ ବଡ଼, ଏବଂ ଡାର୍କ ଏନର୍ଜି ଶକ୍ତିଶାଳୀ ହେଇଥିବାରୁ ତାଙ୍କ ନାଁରେ ହିଁ ଏହି ରଥଯାତ୍ରା, ତାଙ୍କ ନାଁରେ ଶ୍ରୀମନ୍ଦିର, ତାଙ୍କର ପ୍ରମୁଖତା। ଏହାକୁ ବିଚାର କଲେ ଜଣାପଡ଼ିବ ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏହି ରଙ୍ଗମାନଙ୍କୁ ସ୍ୱୀକାର କରୁଛି। ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା। କଳାର ଗୋଟେ ଶକ୍ତି ଅଛି, ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି, ସିଏ ସମସ୍ତ ଶକ୍ତିକୁ ସମସ୍ତ ରଙ୍ଗକୁ ସିଏ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ, ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ, ସେ ତାଙ୍କର ସେଇ ବର୍ଣ୍ଣ ବଳରେ, ସେଇ ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେଇ ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି, ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା, ଏତେ ଦେବତା ଅଛନ୍ତି। କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଅନୁମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନ ସମ୍ମତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
1: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
0: ଜନ୍ମବେଦୀରେ
1: ଗୋଟେ ମାୟା ଲାଗିଯାଇଥିଲା ନା, ସାତ ଦିନ ହେଲାଣି
0: ମାୟାକୁ, ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକିଏ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକିଏ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ, ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକିରି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ଆ ଆ ଆ ମୋ ପାଖକୁ ଆ, ଏତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି, ବାହୁ ପ୍ରସାରଣ କରି ତୁ ଟିକିଏ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହେଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି, ଆ ଆ ବୋଲି ଡାକୁଛନ୍ତି, ଯେ ପତାକା ଚଞ୍ଚଳ ଯେଉଁ ଅବା ବୋଲି କୁହାହେଇଛି, ପାପୀଙ୍କୁ ଡାକେ।

0: ಯನ್ ಪಾಪಿಷ್ಠಾನಿವ ತರ್ಜಯನ ಸಕೃತಿನು ಭಕ್ತಾನಿವ ಭರ್ಜಯನ್ ಜಾಡ್ಯಂ ನಿರ್ದಳಯನ್ ಶುಭಾನಿ ಕೊಳಯನ್ ನಾನಂದ ಮುದುಬೇಳಯನ್ ಪಶ್ಯ ಶ್ರೀ ಜಗದೀಶ್ವರೋ ವಿಜಯತೆ ಶ್ರೀ ನಂದಿ ಘೋಷೋ ಪರಿ. ವರ್ತಮಾನ ಆಮೆ ನೈಜಿಬಾ ಏಕ ಛೋಟ ವಿಜ್ಞಾಪನ ವಿರತಿ.
1: ଜୟ ଜଗନ୍ନାଥ. ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା. ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି. ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି. ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ୍, ECG, ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ.

0: ନିକଟରେ ନୀଳାଦ୍ରି ଭକ୍ତ ନିବାସରେ ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ ବଗଲା ପରିସରରେ ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ ଭୋଳାନାଥ ବିଦ୍ୟାପୀଠଠାରେ ବସ୍ଷ୍ଟାଣ୍ଡରେ ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର ନର୍ସ ପାରାମେଡିକାଲ କର୍ମଚାରୀ ଅକ୍ସିଜେନ୍ ECG ଜରୁରୀକାଳୀନ ଔଷଧ ଓ 24 ଘଣ୍ଟିଆ ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି? ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକାଠାରି କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ, ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧା ବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେ ମାର୍ଗ ପାଖରେ ସେ ଅଛନ୍ତି। ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ। ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେ ଏବଂ ମନ ଆଧତ୍ସ୍ୱ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ମୋ ତୁ ଭାବୁଛୁ କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତମେ କହିବ, ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ମୁଁ ଏମିତି ଏକ ବସ୍ତୁ, ସର୍ବେନ୍ଦ୍ରିୟାଣୀ ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣୀ, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତୀ ମଧ୍ୟ ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣୀ ଯଶ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
3: ଡକ୍ଟର ଡକ୍ଟର ଦାସ,
2: ଆଜ୍ଞା,
3: ଆମର ଅତି ବଡ଼ି ଜଗନ୍ନାଥ ଦାସ,
2: ହଁ,
3: ତାଙ୍କର ଗୋଟିଏ ଭଜନ ଅଛି,
2: ଆଜ୍ଞା,
3: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ,
2: ଆଜ୍ଞା,
3: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
2: ହଁ, ଖାଲି କହିଦିଅ,
3: ଶ୍ରୋତାମାନଙ୍କ ପାଇଁ ଆମେ ଟିକେ କହିଦେବା,
2: ହଁ,
3: ଯେ ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, 14 ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୁ ବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁଁ ଜାତ। ଆପଣ ଶୁଣୁଥାନ୍ତୁ, ଦୁଇଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତି କଣ୍ଠରୁ

0: ଅଭିଶପ୍ତ ସରସ୍ୱତୀ ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟ ଅଛୁ ରହି ଅଶେଷ ତୋହର ମହିମା କେଜାଣି ପାରେ ଗୁଣ ସୀମା ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି ଆରତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ରସେନା ହୋଇଲୁ ଦଶ ଅବତାର ନାସିଲୁ ଅବନିରଭାର ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ ତୁ ଅଟୁ ଦରିଦ୍ରଙ୍କର ଧନ ତୋ ପଦେ ରହୁ ମୋର ମନ ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଜେନେ ସେହି ପ୍ରକାରେ ମୋର ମନ ତୋ ପଦେ ରହୁ ଭଗବାନ କହଇ ଦାସ ଜଗନ୍ନାଥ କହଇ ଜଗନ୍ନାଥ ଦାସ କମଳ ଚରଣକୁ ଆସ ଆପଣ ଯାହା ଯାହା କହିଲେ ବେଦ ବେଦାନ୍ତର ସବୁ କଥା ଗୁଡ଼ାକ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ କେଡ଼େ ସରଳ ଭାବରେ ଲେଖିଦେଇଛନ୍ତି
1: ସେଇଥିପାଇଁ ଗୀତାରେ କହିଛନ୍ତି ପ୍ରଭୁ କହିଲେ ଆରେ ମୁଁ କିଛି ମାଗୁନି ମଜେବ ମନାଧସ୍ୱ ମୟ ବୁଦ୍ଧି ନିବେଶୟ ମୋତେ ମନ ଦେ ସେ କଥାକୁ ଶେଷରେ ସେ କହିଲେ ସତୀ ନାରୀ ତା ପତି ପାଖରେ ଯେମିତି ମତିକୁ ବା ମନକୁ ନିଶ୍ଚଳ କରି ରଖେ ହେ ପ୍ରଭୁ ଆପଣଙ୍କ ପାଖରେ ମୋ ମନଟା ଅତ୍ୟନ୍ତ ନିଶ୍ଚଳ ହେଇକି ରହୁ ତେଣୁ ମୋ ମନ
0: ତେଣୁ ଏବେ ଶ୍ରୋତା ବନ୍ଧୁମାନେ ଟିକେ ମନେ କର ମନେ ପକାନ୍ତୁ ଯଦି ପତି ହେଇଥିବେ ମନେ କରନ୍ତୁ ନହେଲେ ପତ୍ନୀ ହେଇଥିଲେ ବି ମନେ କରନ୍ତୁ ପତ୍ନୀ ଯେମିତି ପତି କଥା ସବୁବେଳେ ବିଚାର କରେ ଯଦି ସେ ସଚ୍ଚା ପତ୍ନୀ ହେଇଥାଏ ପତିବ୍ରତା ହେଇଥାଏ ପତିଙ୍କ ପତି ପ୍ରାଣା ହେଇଥାଏ ସିଏ ଯେମିତି ସବୁବେଳେ ପତି କଥା ଭାବେ ଏବଂ ପତି ଯଦି ପ୍ରକୃତରେ ପତ୍ନୀ ପ୍ରାଣା ହେଇଥାଏ ସିଏ ଯେମିତି ନିଜର ପତ୍ନୀ କଥା ସବୁବେଳେ ଭାବେ ସେଇଭଳି ଭଗବାନ କହୁଛନ୍ତି ତୁ ପତି ପତ୍ନୀଙ୍କ ଭଳି ପବିତ୍ର ଭାବରେ ଯଦି ମୋ ପ୍ରତି ମନ ଲଗେଇବୁ ମୁଁ ତୋର ସକଳ ଦୁଃଖକୁ ଦୂର କରିଦେବି
1: ଭଗବାନ କେତେ ବଡ଼ ଆଶ୍ୱସ୍ତି କରିଛନ୍ତି ଅନନ୍ୟାସ ଚିନ୍ତୟନ୍ତ ମାଂ ଯେ ଜନା ପର୍ଯ୍ୟୁପାସତେ ତେସା ନିତ୍ୟ ବିଯୁକ୍ତାନାମ ଯୋଗକ୍ଷେମଂ ବହାମ୍ୟହମ୍ ଯେ ଅନ୍ୟ ପତିବ୍ରତା ନାରୀ କ'ଣ କରେ ତାର ମନଟିଏ ତାର ପତିଟିଏ ତା ମନକୁ ଗୋଟିଏ ପତି ପାଖରେ ଯେମିତି ସେ ନିଶ୍ଚଳ କରି ରଖିଦିଏ ସେମିତି ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ନିଜର ମନକୁ ଅନ୍ୟ କୌଣସି ଜାଗାରେ ନ ଦେଇ ଅନନ୍ୟାସ ଚିନ୍ତୟନ୍ତୁ ମାଂ କୌଣସି ଜାଗାରେ ନ ଦେଇ ମୋତେ କେବଳ ପ୍ରଦାନ କରିଥାଏ ମୋତେ ଚିନ୍ତା କରୁଥାଏ ମୁଁ ତା'ର ଦୁଇଟା କଥା ବହନ କରେ ତେ ସାଙ୍ଗ ନିତ୍ୟାଭିଯୁକ୍ତାନାମ ନିତ୍ୟ ଅଭିଯୁକ୍ତ ସେହି ବ୍ୟକ୍ତିମାନଙ୍କୁ ମୋର ଯୋଗକ୍ଷେମ ବହାମ୍ୟହମ୍ କ'ଣ ଏହା ଅର୍ଥ ଯୋଗ ମାନେ କ'ଣ କ୍ଷମ ମାନେ କ'ଣ ଯୋଗ କହିଲେ ଅପ୍ରାପ୍ତସ୍ୟ ପ୍ରାପ୍ତି ହି ଯାହା ତୋ ଜୀବନରେ ପାଇନୁ ମୁଁ ତତେ ପ୍ରଦାନ କରିବି ଆଉ କ୍ଷମ ମାନେ କ'ଣ ପ୍ରାପ୍ତସ୍ୟ ରକ୍ଷଣ ଯାହା ତତେ ମୁଁ ଦୁର୍ଲଭ ଜିନିଷ ଦେଲି ତାକୁ ସୁରକ୍ଷା କରିବି ଜଣକୁ 5 କୋଟି ଟଙ୍କା ଦେଇଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ
0: ସେଇଥିପାଇଁ ଏ ଯେଉଁ ଯୋଗକ୍ଷେମ କଥା କହିଲେ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା ଆମେ ତାକୁ ରକ୍ଷା କରିବା ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା ସେଇଟା ଆମର ହୁଏ ନାହିଁ କାରଣ ଆଜି ପବିତ୍ର ଭାବନା ଆସୁଛି କାଲି ସେ ଭାବନା ଚାଲିଯାଉଛି ତେଣୁ ଭଗବାନ କହୁଛନ୍ତି ତୁ ଯଦି ଅନନ୍ୟ ଚିତ୍ତ ହେଇକରି ମୋ ସହିତ ରହିବୁ ତାହେଲେ ତତେ ମୁଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ମଧ୍ୟ କରେଇବି ଏବଂ ସେଇ ପ୍ରାପ୍ତ ବସ୍ତୁଟିକୁ ତୁ କିଭଳି ଧାରଣ କରି ରଖିବୁ ସେ ଶକ୍ତି ମଧ୍ୟ ତତେ ଦେବି
1: ଯାହାଫଳରେ ତୁ ନିଶ୍ଚିନ୍ତ ହେଇଯିବୁ କେତେ ବଡ଼ କଥା ତେଣୁ ଆମକୁ ନିଶ୍ଚିନ୍ତ କରିଦେଉଛନ୍ତି ନିଜେ କହୁଛନ୍ତି ଏତେ ସବୁ ସତ୍ତ୍ୱେ ଏବଂ ନିଜେ ଆସୁଛନ୍ତି ନିଜେ ଆସିକରି କ'ଣ କରୁଛନ୍ତି କହିଲେ ଆରେ ମୋର କେତୋଟା ଯାତ୍ରାରେ ତୁ ଆ ଦୋଳେଛ ଦୋଳ ଗୋବିନ୍ଦଂ ଚାପେ ତୁ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ଯଦି ଦୋଳ ଯାତ୍ରାରେ ମୁଁ ଦୋଳ ଗୋବିନ୍ଦ ହେଇକରି ଯେତେବେଳେ ଦୋଳ ବେଦୀରେ ଝୁଲୁଥିବି ସେତିକିବେଳେ ମୋତେ ଟିକେ ଦର୍ଶନ କରିବୁ ଆଉ ଚାପେ ତ ମଧୁସୂଦନଂ ଯେତେବେଳେ ଚାପ ହେଉଥିବ ଚନ୍ଦନ ଯାତ୍ରା ହେଉଥିବ

0: ମୁଁ ମଧୁସୂଦନ ହେଇକରି ବସିଥିବି, ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ, ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ, ପଞ୍ଚମହାଦେବ ଥିବେ, ଚାପରେ ଆମେ ବୁଲୁଥିଲୁ। ଏଇବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ, ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା, ରଥେ ତୁ ବାମନମ ଦୃଷ୍ଟୁଆ, ଯେତେବେଳେ ରଥଯାତ୍ରା ହେଉଛି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି, ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣମାନେ ଜାଣନ୍ତି ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ, ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା, ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକିରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦହେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ, ନା ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ, କୃଷ୍ଣ ଭୁଲି ଏଇ ଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ। ତେଣୁ ମାୟା ଅତଏବ ମାୟା ତାରେ ଦହେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ, ଏଇ ଯେଉଁ ଘଣ୍ଟ ବାଜୁ ନେଇ ଆପଣ ଦେଖନ୍ତୁ, ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଭୋ ଭୋ ଶବ୍ଦ ହେଉଛି। କ'ଣ କହୁଛି ଘଣ୍ଟ? ପାତକମାନଙ୍କୁ କହୁଛି, ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି, ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଏ ଘଣ୍ଟ ବାଜୁ ନେଇ ଯେ କବି କହୁଛନ୍ତି, ଇଏ ଘଣ୍ଟ ବାଜିକିରି କ'ଣ କହୁଛି, ହେ ପାତକ ହେ ପାପ, ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନାହିଁ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି, ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
1: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ, ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ। ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ? ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
0: ପୁରାଣେଷୁ ବ୍ୟାସସ୍ୟ ବଚନଂତ୍ୱୟଂ ପରୋପକାର ପୁଣ୍ୟାୟ ପାପାୟ ପରପୀଡନଂ,
1: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର, ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦେଉଛେ, ସେ ବିବରଣୀର ସାର ହେଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
0: ଏଇ ପୁରା କହିଲେ ଗୀତାରେ, ଆରେ ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍।
1: ତେଣୁ ପରମାତ୍ମା ଆପଣଙ୍କର ଯେଉଁ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଶ୍ରଦ୍ଧା ଏବଂ ବିଶ୍ୱାସର କଥା। ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କ'ଣ ନା, ଶାସ୍ତ୍ର ଏବଂ ଗୁରୁବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହେଉଛି ଯେ ଆପଣ ମୋତେ ଶ୍ରଦ୍ଧା କରନ୍ତି, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ। ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯେଉଁ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ, ସେଇ ଶ୍ରଦ୍ଧା ହେଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯେଉଁ ଶାସ୍ତ୍ର କଥା କହୁଛେ, ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ। ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
0: ତେବେ ଏଇଠି ନେଇଯିବା ଗୋଟେ ବିରତି।
1: ହଁ ଆଜ୍ଞା ଆଜ୍ଞା।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା।

0: କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 181। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS Care ଆପ୍। ସୁନା କିଣିବା ପୂର୍ବରୁ BIS Care ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
4: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
5: ଅଛି କେବଳ ମଣିଷ ପଣିଆ।
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
4: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
5: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
4: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
5: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
4: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।

0: ବିଶ୍ୱାସ କରିବାକୁ ହବ ଏଇଟା ହେଲା କଥା
1: ସନ୍ଥ ତୁଳସୀ କହିଲେ
0: ଆଜ୍ଞା
1: ବିନୁ ବିଶ୍ୱାସ ଭଗତି ନାହିଁ ତେହି ବିନୁ ଦ୍ରବହୀନ ରାମ ରାମ କୃପା ବିନୁ ସପ ନାହିଁ ଲୋଗନ ରହି ବିଶ୍ରାମ
0: ବାସ୍ ତେଣୁ ଏଇଭଳିଆ
1: ବିଶ୍ୱାସ ଭଗତି ନାହିଁ
0: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହବ ଦ୍ୱିତୀୟ କଥା ହେଲା ଆଉ ଗୋଟିଏ କଥା ହେଲା ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି ଯିଏ ସୃଷ୍ଟିକୁ ପାଳନ କରିଛନ୍ତି ଯିଏ ସୃଷ୍ଟିକୁ ସଂହାର କରିବେ ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
1: ଜଗନ୍ନାଥ ମହାପ୍ରଭୁ
0: ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ
1: ବିଶ୍ୱାସ
0: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ ଆପଣ କହିବେ ସିଏ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମୁକ ପୀଠରୁ ଆସିଲେ ସିଏ ତ ନିମ୍ବ ଗଛର ଦାରୁ ସିଏ କେମିତି ପରମାତ୍ମା ପରମ୍ରହ୍ମ ହେଇଯିବେ ସିଏ କେମିତି ଜଗତଟାକୁ ପାଳନ କରିବେ ଏମିତି ଅବାନ୍ତର ପ୍ରଶ୍ନ କଲେ ତା'ର କିଛି ଉତ୍ତର ନାହିଁ ସିଏ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ ଉପାସନା କରୁଛୁ ଏବଂ
1: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର
0: ଏଇ ହେଲା ଗୋଟିଏ କଥା ଦ୍ୱିତୀୟ କଥା ହେଲା ଯିଏ ମହାପ୍ରଭୁ ଯିଏ ରଥ ଉପରେ ବସିଛନ୍ତି ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା ଆଉ କ'ଣ କ'ଣ କି ନାହିଁ ମୋତେ କହନ୍ତୁ ବାସ୍ ଯଦି ଏହା ହେଲା ଆମେ ଏଇଟା କାହିଁକି କରିପାରୁନେ ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି ବାଧା ଗୁଡ଼ାକ ଅଛି ସେ ବାଧା ଗୁଡ଼ାକ ତିନିଟା ବାଧା ଗୋଟେ ହେଲା ଆମର ଭୁକ୍ତି ଗୋଟେ ହେଲା ଗତି ଆଉ ଗୋଟେ ହେଲା ମୁକ୍ତି ଭୁକ୍ତି କ'ଣ ଯେହେତୁ ଆମେ ମଣିଷ ହେଇକରି ଏ ସଂସାରକୁ ଆସିଛେ ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ ଗତି ମାନେ କ'ଣ ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ ଆପଣଙ୍କ ଭୋଗଟା ପ୍ରଶମିତ ହେଇଯିବ କାମନା ବାସନା ଗୁଡ଼ାକ ଚରିତାର୍ଥ ହେଇଯିବେ ଆପଣଙ୍କ ମନଟା ତୃପ୍ତ ହେଇଯିବ ତୃପ୍ତ ହେଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ ସିଏ ଭୁକ୍ତି ବି ଦିଅନ୍ତି ଗତି ବି ଦିଅନ୍ତି ଏବଂ ଭୁକ୍ତି ମିଳିସାରିଲା ପରେ ଗତି ମିଳିସାରିଲା ପରେ ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ଚାରମାଳ ତଳେ ଅଛନ୍ତି ଏବେ ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା ତାଙ୍କୁ ଆରାଧନା କରିବା ତାଙ୍କୁ ଉପାସନା କରିବା ତାଙ୍କ ଗୁଣର କୀର୍ତ୍ତନ କରିବା ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା ଏସବୁ କଲେ ଆମର ଭୁକ୍ତି ଗତି ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ ଆପଣ ଦୀପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା
1: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ ତେଣୁ ଶାସ୍ତ୍ର କହୁଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନମ୍ କ୍ଷେତ୍ରମ୍ ଶ୍ରୀ ପୁରୁଷୋତ୍ତମମ୍ ପୁରୁଷୋତ୍ତମ କ୍ଷେତ୍ର ହେଉଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନ ତେଣୁ ସାକ୍ଷାତ ବୈକୁଣ୍ଠ ଭୁବନରେ ଭଗବାନ ଅଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ ଯଦି ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ ତାଙ୍କୁ ଭକ୍ତି କରିବ ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏହି ଶରୀରରେ ଗତିମୁକ୍ତି ପାଇଯିବ ଏଥିରେ ସନ୍ଦେହର ଅବକାଶ ନାହିଁ ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି
2: ଜୟ ଜଗନ୍ନାଥ ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି ନୀଳାଦ୍ରୌ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବରେ ଦେବସ୍ୟ ଗଣଗନ୍ଧର୍ବ ଯକ୍ଷ କିନର ସେବିତେ ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର ପୁଣ୍ୟ କ୍ଷେତ୍ର ଯାହା ଯକ୍ଷ ଦେବଶ୍ରୀ ଗଣଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରରେ ସମର୍ପିତ ହୋଇଛନ୍ତି ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା ତାହା ହେଉଛି ପ୍ରେମ ଭକ୍ତି କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇ ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ କାରଣ ପ୍ରେମ ଭକ୍ତି ବିନା ପ୍ରଭୁଙ୍କର ଦର୍ଶନ ନାହିଁ

0: ଆମେ ଦେଖିପାରୁଛୁ ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି ନନ୍ଦିଘୋଷ ରଥର ସେ ବାମ ପାର୍ଶ୍ୱରେ ଯେଉଁ ସାରଥୀ ଅଛନ୍ତି ଦାରୁକ ସେଇ ଯେଉଁ ମଠ ଅଛନ୍ତି ରାଧା ବଲ୍ଲଭୀ ମଠ ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି ଯେଉଁ ଉଦ୍ଘୋଷଣ ଦେଉଛନ୍ତି ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର ମୁଁ ନୁହେଁ ବ୍ୟଷ୍ଟିର ଉତ୍କଳରେ ଅଛି ସତ ସକଳ ଧର୍ମ ମୋହଠାରେ କୂଳ ନୁହେଁ ଜଗତର ନାଥ ମୁଁ ଏକରେ ନୁହେଁ ମୁଁ ଗୋଷ୍ଠୀର ନୁହେଁ ମୁଁ ବ୍ୟଷ୍ଟିର ନୁହେଁ ମୁଁ ଉତ୍କଳରେ ଅଛି ସତ ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରତ୍ନସିଂହାସନର ଅଧିଷ୍ଠିତ ମୁଁ ହେଉଛି ମହାବାହୁ ଜଗତର ନାଥ ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀଙ୍କମାନଙ୍କ ପାଖରେ ଅଛି ସେଇଥିପାଇଁ ତ ଏ ଯାତ୍ରା ପରମ ପାବନ ଯାତ୍ରା ପତିତ ପାବନ ଯାତ୍ରା ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର ଏ କ୍ଷେତ୍ର ପରମ ପାବନ କ୍ଷେତ୍ର ନାହିଁ ଦାନ ଧ୍ୟାନ ନାହିଁ ଜପ ତପ ନାହିଁ ତୀର୍ଥ ବ୍ରତ କିଛି ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷ ଅଛି ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ କେବଳ ମୋରି ଭିତରେ ମୋରି ପ୍ରେମରେ ମୋରି ଭାବରେ ନିଜକୁ ନିୟୋଜିତ କର ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ ତାଙ୍କର ଟାହିଆ ନଥିଲା ମନ ମାରିଥିଲା ଭଳିଆ ଦେଖାଯାଉଥିଲେ କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ଟାହିଆକୁ ପ୍ରସ୍ତୁତ କରାଯାଉଛି ଆଉ ଯେଉଁ ଆଖି ଚକା ଚକା ଆଖି ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି ଆଖି ଲାଗିଯାଏ ପେଟ ପୁରିଯାଏ ମର୍ତ୍ୟ ବୈକୁଣ୍ଠ ଯେଉଁଠି ହେଉଛି ସେଇ ମର୍ତ୍ୟ ବୈକୁଣ୍ଠର କ୍ଷେତ୍ର ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ ଆଉ ମା ସୁଭଦ୍ରା ଜଗଜ୍ଜନନୀ ଯିଏ ପଦ୍ମଧ୍ୱଜ ରଥ ଆଉ ଗରୁଡ଼ ଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ ଧୀରେ ଧୀରେ ପଦକୁ ପକାଇ ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି ଅନେକ ନୃତ୍ୟଶିଳ୍ପୀ ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ ସେମାନଙ୍କର ନୃତ୍ୟର ଛନ୍ଦେ ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ ସେବାର ଯେଉଁ ସମର୍ପିତ ଭାବନା ସେ ପ୍ରଭୁଙ୍କ ନିକଟରେ ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟାମ ଅର୍ଚ୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଦଧାମ୍ୟହମ୍ ଯିଏ ମୋତେ ଯାହା କିଛି ଅର୍ପଣ କଲା ଆଜି ଭକ୍ତି ଭାବରେ ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି ମୁଁ ତାକୁ ହିଁ କେବଳ ଗ୍ରହଣ କରିବି କାରଣ ଭାବ ବିରୋଧିଆ ଭାବର ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ କଳେ ବର ହେ ଦଶ ମୂରତି ଧରି ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ପାଇଁ ନିଜେ ହସ୍ତିନାପୁରକୁ ଦୂତ ହୋଇଯାଇଥିଲ ସେଇ କାଳିଆ ଶାନ୍ତ ମସ୍ତକରେ ଦୁର୍ବାକୁ ଧାରଣ କରି ତୃଣା ଦପି ସୁନି ଚେନ ତର ରୋପି ସହି ସୁନା ଅମାନୀୟ ମାନ ଦେୟ କୀର୍ତ୍ତନୀୟ ସଦାହରି ସମଗ୍ର ବିଶ୍ୱକୁ ଆଜି ଏହା କହୁଛନ୍ତି ଯେ ସମସ୍ତେ ଆଜ୍ଞା ଆଜ୍ଞା
1: ଆମର କବି ଦୀନକୃଷ୍ଣ ଦାସ ଗୋଟେ ସୁନ୍ଦର କବିତା ରଚନା କରିଛନ୍ତି

ଚଉଦ ଭୁବନ ବାର ଜାଣନ୍ତି ଚକ୍ରରେ ଛେଦନ୍ତି ଆରତନ।

0: ଇଏ ପ୍ରସିଦ୍ଧ କବି ଦ୍ୱିତୀୟ କବି ଦୀନକୃଷ୍ଣ ଦାସଙ୍କ ରଚନା, ୟାରି ଉପରେ ମଧ୍ୟ ଆପଣ ଟିକେ କହିବେ ଯଦି ଆହୁରି ବଢିଆ ହବ।
1: ଦୀନକୃଷ୍ଣ ଦାସ ଯିଏ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ ଏବଂ ତାଙ୍କର ଯେଉଁ ରସକଲ୍ଲଳ ସେ ପ୍ରଭୁଙ୍କର ସେ ଲୀଳାକୁ ନେଇ ବର୍ଣ୍ଣନା କରିଥିଲେ, ସେଇ ଦୀନକୃଷ୍ଣ ଦାସ ଯିଏ ରୀତିଯୁଗର କବି ବା ଯାହାକୁ ରୀତିଯୁଗର ଯଦି ଆଦ୍ୟ କବି ଭାବରେ ଆମେ ଗ୍ରହଣ କରିବା ଓଡ଼ିଆ ସାହିତ୍ୟରେ, ଦୀନକୃଷ୍ଣ ଦାସ ହେଉଛନ୍ତି ସେ ଆଦି କବି ଯିଏ ଋତୁଯୁଗର ପ୍ରଭୁ ସେଇ ଭାବରେ ଚଉଦ ଭୁବନର ଯିଏ ବାର୍ତ୍ତା ଜାଣି ଆଜି ସମଗ୍ର ବିଶ୍ୱକୁ ସେଇ ମଧୁରତା ପ୍ରଦାନ କରି ଯେ ରସସିନ୍ଧୁ ଯେପରି ଆଜି ସେ ତଟ ପ୍ରଦେଶକୁ ଗ୍ରାସ କରୁଛି, ଠିକ୍ ସେହିପରି ପ୍ରଭୁଙ୍କର ଯେଉଁ ମସ୍ତକର ଯେଉଁ ଟାହିଆ ଆଜି ଦୋଳାମାନ ହେଉଛନ୍ତି, ସେ ଟାହିଆ ଆଜି ସମଗ୍ର ବିଶ୍ୱକୁ ସେ ଚତୁର୍ପର୍ଗ ପ୍ରଦାନ କରୁଛନ୍ତି, ଯାହାକୁ ଉପେନ୍ଦ୍ର ଭଞ୍ଜ ମଧ୍ୟ କହିଛନ୍ତି ସେ କମ୍ବୁ କଟକ ରାଜା ନାମେ ଜଗନ୍ନାଥ ଚାରି ବନେ ଚଉ ବର୍ଗ ଦେବାକୁ ସମର୍ଥ। ପ୍ରଭୁ ହେଉଛନ୍ତି ସେ ଚତୁର୍ପର୍ଗ ପ୍ରଦାନକାରୀ, ଯେଉଁ ଚତୁର୍ପର୍ଗ ପ୍ରଦାନକାରୀ ବର୍ତ୍ତମାନ ଟିକିଏ ରହିଯାଇଛନ୍ତି। ପଚାରୁଥିଲେ ଆଜି କାହିଁକି, ମୋତେ ଟିକିଏ ପୂର୍ବରୁ ଜଣେ ବନ୍ଧୁ ପଚାରୁଥିଲେ ଆଜି ପ୍ରଭୁ କାହିଁକି ବିଳମ୍ବ କରୁଛନ୍ତି। ଆରେ ପ୍ରଭୁ ବିଳମ୍ବ କରୁନାହାନ୍ତି, ଭକ୍ତଙ୍କ ପାଖରୁ ଯେତେବେଳେ ଆସୁଛନ୍ତି ସେ ହଲି ହଲି ଆସୁଛନ୍ତି। ପୁଣି ଚୈତନ୍ୟ ମହାପ୍ରଭୁ ଗୋଟେ ସୁନ୍ଦର କଥାଟିଏ ମଧ୍ୟ ଲେଖିଛନ୍ତି, ବିଶ୍ୱମ୍ବର ଜଗନ୍ନାଥ କିଏ ଚଲାଇତେ ପାରେ ଆପନା ଇଚ୍ଛା ହେ ଜଲେ କରିତ ବିହାର। ଏ ପ୍ରଭୁଙ୍କୁ କିଏ ନବ, କିଏ ତାଙ୍କୁ ଧରିବ, କିଏ ତାଙ୍କୁ ଟାଣିବ, ନିଜେ ତ ପ୍ରଭୁ ଆଜି ଆସିଛନ୍ତି ବିହାର କରୁଛନ୍ତି ଆନନ୍ଦର ଯାତ୍ରା। ଯେଉଁ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ଦାସ କହିଛନ୍ତି, ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲି ନ ଜାପାଦେ ଚିନ୍ତନ୍ତି ଯୋଗୀ ଧ୍ୟାନ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ତୋ ପାଦେ ପଦ୍ମରେ ସିଏ ବିଲୀନ ହୁଆଇ। ପ୍ରଭୁ ଆପଣ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର, ବିଶ୍ୱ ନିୟନ୍ତା, ତ୍ରିଭୁବନର ପତି। ଆପଣ ପ୍ରଭୁ ଯାହାକୁ କରୁଣା କରିବେ ଏ ସମଗ୍ର ବିଶ୍ୱ ଆପଣଙ୍କର ବିନା ନିର୍ଦ୍ଦେଶରେ ପତ୍ରଟିଏ ହଲିବ ନାହିଁ। ସେଇ ପ୍ରଭୁ ଆପଣଙ୍କର ଇସାରାରେ ଆଜି ଏଇ ଯେଉଁ ଯାତ୍ରା ହେଉଛି ଗୁଣ୍ଡିଚା ନାମେ ଯାତ୍ରା, ଯିଏ ହେଉଛି ଖ୍ୟାତ ହେଉଛି ଗୁଣ୍ଡିଚା ଯାତ୍ରା ନାମେ ଖ୍ୟାତ, ପରମ ପାବନୀ ରଥଯାତ୍ରା ନାମେ।
2: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କେନ୍ଦ୍ର କ୍ୟାବିନେଟ୍ରେ ଆଜି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଉପରେ ହେବ ଆଲୋଚନା କହିଲେ ପ୍ରଧାନମନ୍ତ୍ରୀ, ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆଜି ପଞ୍ଚମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିସାରିଛନ୍ତି। ତେବେ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖିବା ନେଇ ଏ ସମ୍ପର୍କିତ ଆଲୋଚନା ଆଗକୁ ବଢ଼ିପାରୁ ନାହିଁ। ଶ୍ରୀ ରିଜିଜୁ କହିଛନ୍ତି, ସମସ୍ତ ସଦସ୍ୟ ଏହି ବିଷୟରେ ଆଲୋଚନା କରିବା ଲାଗି ଆଗ୍ରହ ପ୍ରକାଶ କଲେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇପାରିବ। ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ କଠୋର ନିୟମ ଅଣାଯିବ ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ନିଟ୍ ଘଟଣାରେ ପ୍ରଦର୍ଶନ କରୁଥିବା ପ୍ରମୁଖ ସକ୍ରିୟ କର୍ମୀମାନେ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଯଦି ସାଂସଦମାନେ ବିଭିନ୍ନ ଆଳ ଦେଖାଇ ଆଲୋଚନାଠାରୁ ଦୂରେଇ ଯାଆନ୍ତି, ତେବେ ଏହା ଦେଶବାସୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବ ନାହିଁ।
1: अनुरोध करता हूँ, आप अपने कांग्रेस पार्टी के साथियों को थोड़ा समझा दीजिए, और बाकी कई पार्टीज के MPs भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज 5वां दिन है, हम इसमें एक अच्छा सार्थक बहस क्यों नहीं कर सकते हैं।
0: ଶ୍ରୀ ରିଜିଜୁ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ଶ୍ରୀ ରିଜିଜୁ ଗୃହ କାର୍ଯ୍ୟରେ ନିଜ ଦଳର ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବା ଲାଗି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ କହିଛନ୍ତି, ସରକାର ନିଟ୍ ଘଟଣାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ଚଳାଇବାରେ ସହଯୋଗ କରିବା ଉଚିତ। ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ଲୋକସଭା ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଭାରତୀୟ ସେନାର ଦିବଂଗତ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା କହିଥିଲେ, ଚଳିତ ବର୍ଷ ଜୁଲାଇ 26 କାର୍ଗିଲ୍ ବିଜୟ ଦିବସକୁ 27 ପୂରଣ ହେଉଛି। ଦେଶର ଯବାନମାନଙ୍କ ଅଦମ୍ୟ ସାହସ, ଶୌର୍ଯ୍ୟ ଏବଂ ବଳିଦାନର ପ୍ରତୀକ ଭାବେ ଏହି ଦିବସକୁ ପାଳନ କରାଯାଉଛି। ବାଚସ୍ପତି କହିଥିଲେ, ସାରା ଦେଶ ମାତୃଭୂମି ପ୍ରତି ଅମର ଯବାନଙ୍କ ବଳିଦାନ ପାଇଁ ଋଣୀ ରହିବ। ଗୃହରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରୁଥିବା ବେଳେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ସେମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଦୃଷ୍ଟି ଦେଇନଥିଲେ, ଫଳରେ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।
2: ଦିନାଙ୍କ 26 ଜୁଲାଇ 2026 कारगिल विजय दिवस की 27वीं वर्षगांठ है। ये सभा भारतीय सशस्त्र बलों के उन वीर जवानों को श्रद्धापूर्वक नमन करती है।
0: ରାଜ୍ୟସଭାକୁ ନିଟ୍ ଘଟଣା ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ରାଜ୍ୟସଭା ଆଜି ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏହି ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଣ୍ଡବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ

0: ଛିନ୍ନା କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ଶ୍ରୀ ସିହ୍ନା ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟତମ ବିଜେପି ସାଂସଦ ଶଶାଙ୍କ ମଣି ସୋନମ ୱାଙ୍ଗଚୁଙ୍କ ଅନଶନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ସରକାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ସଂଗଠିତ ଅପରାଧ ଭାବେ ବିବେଚନା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ଲାଗୁ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଶୁଣାଣି କରି କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ଏହି ଘଟଣାରେ ଖଣ୍ଡପୀଠ ମାମଲାର ଅଗ୍ରଗତି ନେଇ ନିରୀକ୍ଷଣ କରିବେ ବୋଲି କହିଛନ୍ତି। ଏ ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରିବା ଲାଗି କେନ୍ଦ୍ର ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ସରକାର ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେବେ ଏଥିଲାଗି ସେ ନ୍ୟାୟାଳୟକୁ ଆଉ କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ, ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ ଅଢ଼େଇ ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଗତକାଲି ସେ ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନି କହିଛନ୍ତି ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30 ଛେରା ପହରା ନୀତି ଚାରାମାଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଥ ମୂର୍ତ୍ତି। ସମ୍ବାଦ ଶେଷ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ବଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍।

0: ବର୍ତ୍ତମାନ ଆପଣମାନଙ୍କୁ ନେଇଯାଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ଆମର ଅନୁଭବ ହେଉଛି ଯେ ସମସ୍ତଙ୍କ ଭିତରେ ଗୋଟେ ପରିବାରର ଭାବନା ମଧ୍ୟ ସୃଷ୍ଟି ହେଇଯାଉଛି, କାହିଁକି ନା ଆମ ମହାପ୍ରଭୁ ହେଉଛନ୍ତି ଗୋଟେ ପରିବାରର ମହାପ୍ରଭୁ। ଭାଇ ଅଛନ୍ତି, ଭଉଣୀ ଅଛନ୍ତି, ସାଙ୍ଗରେ ସେବକ ଅଛନ୍ତି, ଆଉ ଭକ୍ତମାନଙ୍କୁ ନେଇ ସେ ଯାଇଛନ୍ତି। ତେଣୁ ଏଠି ଯେଉଁ ମହାପ୍ରଭୁ ଆମର ପରିବାରବାଦର ଠାକୁର, ଆଉ ତାଙ୍କ ପାଖକୁ ଯେଉଁ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଛନ୍ତି, ସେମାନେ ସମସ୍ତେ କୌଣସି ଦ୍ୱେଷ ନାହିଁ, କେହି କାହା ପ୍ରତି ଘୃଣାଭାବ ନାହିଁ,
2: ବସୁଧୈବ କୁଟୁମ୍ବକମ୍ ଭାବରେ ସମସ୍ତେ।
1: ସେ କଥାଟା କେବଳ ଶବ୍ଦରେ ନୁହଁ, ଆମେ ଏଠି ପ୍ରତ୍ୟକ୍ଷ ଭାବରେ ଦେଖୁଛେ,
2: ଅନୁଭବ କରୁଛେ।
1: କାହିଁକି ନା ଜଣେ ଜଣଙ୍କୁ ଯଦି ରାସ୍ତା ଟିକେ ମାଗୁଛି ସେ ଛାଡି ଦଉଛନ୍ତି, ଜଣେ ଜଣଙ୍କୁ ପାଣି ମାଗିବା ପୂର୍ବରୁ ସେ ପାଣି ଦେଇ ଦଉଛନ୍ତି।
2: ଜଗନ୍ନାଥଙ୍କ ପ୍ରାଣତରେ ମଣିଷ ଉଦ୍ବୁଦ୍ଧ ହଉଛି।
1: ଜଣେ ଯଦି ପାଣି ବୋତଲଟିଏ ପିଇକି ପାଣିକି ପକେଇ ଦଉଛି ବୋତଲଟା, ଖାଲି ବୋତଲ, ଆଉ ଜଣେ ଅପେକ୍ଷା କରି ରହୁଛି ତାକୁ ପହଁରି ନେଇଯାଉଛି। ତେଣୁ ଗୋଟେ ସୁନ୍ଦର ପରିବାର, ବଡ଼ ପରିବାର, ବସୁଧାର ପରିବାର, ଏଇ ଯେଉଁ ସମଗ୍ର ବିଶ୍ୱକୁ

0: କାହିଁକି ନା ଜଣେ ଜଣଙ୍କୁ ଯଦି ରାସ୍ତା ଟିକେ ମାଗୁଛି ସେ ଛାଡି ଦଉଛନ୍ତି, ଜଣେ ଜଣଙ୍କୁ ପାଣି ମାଗିବା ପୂର୍ବରୁ ସେ ପାଣି ଦେଇ ଦଉଛନ୍ତି।
1: ଜଗନ୍ନାଥଙ୍କ ପ୍ରାଣତରେ ମଣିଷ ଉଦ୍ବୁଦ୍ଧ ହଉଛି।
0: ଜଣେ ଯଦି ପାଣି ବୋତଲଟିଏ ପିଇକି ପାଣିକି ପକେଇ ଦଉଛି ବୋତଲଟାକୁ ଖାଲି ବୋତଲ, ଆଉ ଜଣେ ଅପେକ୍ଷା କରି ରହୁଛି ତାକୁ ପହଁରି ନେଇଯାଉଛି। ତେଣୁ ଗୋଟେ ସୁନ୍ଦର ପରିବାର, ବଡ଼ ପରିବାର, ବସୁଧାର ପରିବାର, ଏଇ ଯେଉଁ ସମଗ୍ର ବିଶ୍ୱକୁ ଯେଉଁ ବାର୍ତ୍ତା ଏଠି ଶ୍ରୀକ୍ଷେତ୍ରରୁ ଯାଉଛି ବଡ଼ଦାଣ୍ଡରୁ, ଇଏ ହେଉଛି ମହାପ୍ରଭୁଙ୍କର ଦିବ୍ୟ ଲୀଳା।
1: ସାହାଯ୍ୟ, ସହଯୋଗ, ସେବା, ସଂସ୍କାର ଓ ସମର୍ପଣ, ଏଇ ପାଞ୍ଚଟି ବିଚାର, ଏଇ ପାଞ୍ଚଟି ଗୁଣ ଆମେ ଆଜି ଅନୁଭବ କରୁଛୁ ବଡ଼ଦାଣ୍ଡରେ। ବଳଗଣ୍ଡି ଛକ ପାଖରେ ରହିକିରି ଆମେ ଅନୁଭବ କରୁଛୁ ଯେ ମହାପ୍ରଭୁ କେତେ ଦୟାଳୁ।
0: ମାନବ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ, ଏଇ ଯେଉଁ ଦିବ୍ୟ ଜ୍ଞାନ ଏଠି ମଣିଷ ଭିତରେ ସୃଷ୍ଟି ହେଉଛି, ସେବା କରିବା ପାଇଁ, ଅନ୍ୟକୁ ସାହାଯ୍ୟ କରିବା ପାଇଁ, ଅନ୍ୟକୁ ଭଲ ପାଇବା, ଶ୍ରଦ୍ଧା କରିବା ପାଇଁ, ସେଥିରୁ ଆମେ ଜାଣିବା ଦରକାର ଯେ ପ୍ରକୃତ ମଣିଷ ଜନ୍ମର ସାର୍ଥକତା ହେଉଛି ଏତିକି ଯେ ମଣିଷ ପଣିଆ ଗୋଟେ ହୃଦୟ ଥିବା ଦରକାର। ଆଉ ଯଦି ପଶୁ ଆଉ ଆମ ଭିତରେ ଏଇ ଯେଉଁ ତଫାତ ଆମେ ଜାଣିଛେ ଯେ ସାମାନ୍ୟ ମେତତ ପଶୁଭିର ନରାଣମ ଆହାର ନିଦ୍ରା ଭୟ ମୈଥୁନ, ଏଇ ଯେଉଁ ଚାରିଟା ଜିନିଷ ପଶୁ ଆଉ ଆମମାନଙ୍କ ଭିତରେ ଏକତା ରହିଛି, ମାତ୍ର ସମତା ରହିଛି, ମାତ୍ର ଆମ ଭିତରେ ଯେଉଁ ଦିବ୍ୟ ଗୁଣ ହେଉଛି।
2: ଆଚ୍ଛା ତ୍ରିପାଠୀ ମହାଶୟ,
1: ଜ୍ଞାନ ମହାପ୍ରଭୁ ଆମକୁ ଦେଇଛନ୍ତି ସେଇ
2: ଡକ୍ଟର କାନୁନଙ୍କ ମହାଶୟ, ଆପଣ ମତେ ଶୁଣି ପାରୁଛନ୍ତି?
1: ଆମେ ସମାଜରେ ନିଶ୍ଚିତ ଭାବରେ ଜଣେ ଜଣେ ଭଲ ମଣିଷ ହେବା, ଏଇ ଜ୍ଞାନ ପ୍ରଦାନ କରିବା ପାଇଁ ମହାପ୍ରଭୁ ଏଇ ପ୍ରକାରର ବିଚାର ରଖିଛନ୍ତି, ଏଇ ପ୍ରକାରର ବାର୍ତ୍ତା ରଖିଛନ୍ତି, ଏଇ ପ୍ରକାରର ଭାବ ରଖିଛନ୍ତି। ଏଣୁ ଆମେ ଆଶା କରିବା ଯେ ପ୍ରକୃତରେ ମହାପ୍ରଭୁଙ୍କର ଏଇ ଯେଉଁ ବିଶ୍ୱ ପ୍ରସିଦ୍ଧ ଆଜି ବାହୁଡ଼ା ଯାତ୍ରା ଆମେ ଦେଖୁଛୁ, ଅନୁଭବ କରୁଛୁ, ତାହା ସମସ୍ତଙ୍କ ଭିତରେ
0: ଆମେ ପ୍ରଥମ କେନ୍ଦ୍ର ସହିତ ଆମର ଯୋଗାଯୋଗ ରଖୁଛୁ।
2: ହଁ ମତେ ଶୁଣି ପାରୁଛନ୍ତି ଡକ୍ଟର ତ୍ରିପାଠୀ? ଏଇଠି ତିନି ରଥରେ ଠାକୁର ମାନେ ଆରୂଢ଼ ହେଇଗଲା ପରେ ବର୍ତ୍ତମାନ ଚାରମାଳ ତଳୁ ସବୁ ଲୋକଙ୍କୁ ବାହାର କରିଦିଆଯାଉଛି ଆରକ୍ଷୀ ବାହିନୀ ମାନେ। ବହୁତ ଲୋକ ଥିଲେ ଚାରମାଳ ତଳେ, ତେଣୁ ତାଙ୍କୁ ନିଜେ ପୁରୀ ପୋଲିସ ଏସ୍ପି ନିଜେ ତତ୍ତ୍ୱାବଧାନରେ ସମସ୍ତଙ୍କୁ ବାହାର କରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଗଜପତି ମହାରାଜାଙ୍କର ଛେରା ପହରା ହବ, କିଛି ସୂଚନା ଅଛି କି ସେପଟୁ?
1: ନାଇଁ ଆସିନାହାନ୍ତି, ଗଜପତି ମହାରାଜ ଆସିନାହାନ୍ତି, କିନ୍ତୁ ଆଉ ଅଳ୍ପ ସମୟ ଭିତରେ ଆସିବେ ବୋଲି ଆମେ ଭାବୁଛୁ, ଚିନ୍ତା କରୁଛୁ, ଏବଂ ଆଗରୁ ତାମଜାନ ଯାଇକିରି ସେଇ ପହଞ୍ଚି ଯାଇଛି, ବଡ଼ ସଙ୍କଟରେ ପହଞ୍ଚି ଯାଇଛି। ତେଣୁ ଖବର ପାଇଲା ପରେ ଗଜପତି ମହାରାଜ କାର୍ରେ ଆସିବେ, ବଡ଼ ସଙ୍କ ପାଖରୁ ଯିବେ ଆପଣଙ୍କର ତାମଜାନରେ ସେଇ ସରଦା ବାଲି ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ସେଇ ରଥ ନିକଟକୁ।
2: ଆଚ୍ଛା ସେପଟେ ଗହଳି କେମିତି ଅଛି?
1: ବହୁତ ବହୁତ ଗହଳି ଅଛି ଆଜ୍ଞା, ଆପଣଙ୍କର ଶ୍ରୀମନ୍ଦିର ପାଖରୁ ଧୀରେ ଧୀରେ ଏତେ ବଢ଼ିଗଲାଣି, ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
2: ନାଇଁ ଆପଣ ସେପଟେ ଶ୍ରୀମନ୍ଦିର ଆଡ଼କୁ ଯେତେ ବାଟ ଚାହୁଁଛନ୍ତି କେମିତି ଜଣାଯାଉଛି?
1: ବହୁତ ଗହଳି ଆଜ୍ଞା, କେବଳ ଭାବ ସମୁଦ୍ର।
2: ଆଚ୍ଛା
1: ଆଉ କିଛି
2: ଭାବ ସମୁଦ୍ର ମୁଣ୍ଡମାଳ,
1: କଳା ଧଳା ନାଲି ହଳଦୀ ବିଭିନ୍ନ ରଙ୍ଗର ପୋଷାକରେ ମଣ୍ଡିତ ହୋଇ ସରଦା ବାଲିରୁ ଯିବା ଆସିବା କରୁଛନ୍ତି, ସତେମିତି ଯିବା ଆସିବା ଚାଲିଛି।
2: ଆଚ୍ଛା
1: ଆଉ ଗୋଟେ
2: ହଉ, ତାହେଲେ ଆମର ଅପେକ୍ଷା ରହିବ ଗଜପତି ମହାରାଜା କେତେବେଳେ ଆସିବେ, ଏବଂ ଗଜପତି ମହାରାଜା ଆସିଲେ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଅଛି। ବର୍ତ୍ତମାନ ସିନ୍ଧୁକ ସବୁ ଆସିକିରି ରଥମାନଙ୍କ ଉପରେ ରହିଲାଣି, ତାପରେ ରାମକୃଷ୍ଣ ମଦନ ମୋହନ ଏମାନେ ସମସ୍ତେ ରଥକୁ ବିଜେ ହେବେ, ତେଣୁ ବିଜେ ହେଲା ପରେ ଗଜପତି ମହାରାଜା ଛେରାପରା କରି ଆସିବେ। ବର୍ତ୍ତମାନ ଅଢ଼େଇଟା ହେଲା, ଭାବୁଛୁ ଆଉ ଅଧଘଣ୍ଟା ଘଣ୍ଟେ ଭିତରେ ଏସବୁ କାର୍ଯ୍ୟ ସମାପନ ହେବ, ଚାରିଟା ସମୟ ଧାର୍ଯ୍ୟ ହୋଇଛି ରଥ ଟଣା ପାଇଁ,
1: ତେଣୁ
2: ରଥ ଟଣା ପାଇଁ ଚାରିଟା ଭିତରେ ଏସବୁ କାର୍ଯ୍ୟ ସମାହିତ ହୋଇକରି ଧାର୍ଯ୍ୟ ସମୟରେ ରଥଯାତ୍ରା ହୋଇଯିବ, ଏ ପ୍ରକାର ଗୋଟେ ଆଶା ଆସୁଛି ମନରେ। ଆଉ କ'ଣ କହିବେ ସେପଟୁ କହନ୍ତୁ।
1: ନିଶ୍ଚିତ ଆଜ୍ଞା ନିଶ୍ଚିତ, ନାଇଁ ଭଲ ଲାଗିଲା ଆଜି ସୁନ୍ଦର ଭାବରେ ଏ କାର୍ଯ୍ୟକ୍ରମଟି ଆପଣ ଯେଉଁଭଳି ଭାବରେ

0: ପହଣ୍ଡି ବିଷୟରେ ଯେଉଁ କହିଲେ ବହୁତ ଭଲ ଲାଗିଲା।
1: ବର୍ତ୍ତମାନ ଆମେ ଦେଖିପାରୁଛେ ଯେଉଁ ଆରକ୍ଷୀ ବାହିନୀ ମାନେ ତାଙ୍କର ସାଜସଜା ଯେଉଁ ଦୌଡ଼ି ଏବେ ଆଦି କରଣ କରିବା ପାଇଁ ନେଇକରି ଯାଉଛନ୍ତି, ଏଥିରୁ ଆମେ ସ୍ପଷ୍ଟ ଅନୁମାନ କରିପାରୁଛୁ ଯେ ଗଜପତି ମହାରାଜ ଆଉ ମାତ୍ର 5-10 ମିନିଟ ଭିତରେ ଆମର କେନ୍ଦ୍ର ଆଗ ଦେଇଯିବେ, ଇଏ କଥା ମଧ୍ୟ ଆମେ ଅନୁଭବ କରିପାରୁଛୁ ଆଉ ସେଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ଶ୍ରଦ୍ଧାଳୁମାନଙ୍କର ଯେଉଁ ଗହଳି ଅତି ମାତ୍ରାରେ ବଢ଼ି ବଢ଼ି ଚାଲିଛି, ତେଣୁ ଯିଏ ଯେଉଁ ପ୍ରକାର କର୍ତ୍ତବ୍ୟରେ ସବୁ ଲାଗିଛନ୍ତି, କିଏ ଭୋଗ କିଣୁଛନ୍ତି, କିଏ ଦର୍ଶନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ନେବା
2: ଭାଙ୍ଗି ଯାଉଛନ୍ତି। ନାଇଁ ପ୍ରତାପ ବାବୁ,
1: ଭିତରେ ବର୍ତ୍ତମାନ
2: ଗହଳି ତ ହବ, ରଥଯାତ୍ରାରେ ଆଉ ଗହଳି ହବନି କେବେ, କେଉଁଠି ଗହଳି ହବ, ସେ ଗହଳି ହଉ କିଛି ଜାୟାଜ ନାହିଁ, କିନ୍ତୁ ଆଜି ଯାହା ପାଗ ଅଛି ଏବଂ ପାଣିପାଗର ବ୍ୟବସ୍ଥା, ଯାହା ପବନ ଯେମିତି ବହୁଛି, ଉତ୍ତାପ ଯେମିତି ଅତି ବେଶୀ ନାହିଁ, ଆଉ ତାର ଭିତରେ ଲୋକମାନଙ୍କର ଯିବା ଆସିବା ସମାଗମ ଏସବୁ ଏପର୍ଯ୍ୟନ୍ତ ଶୃଙ୍ଖଳାର ସହିତ ଚାଲିଛି, ଆପଣଙ୍କ ଆଖିରେ କୌଣସି ଲୋକ ବେହୋସ ହେବା କି କିଛି ଅଘଟଣ ଘଟିବା ଏଭଳି କିଛି ପଡ଼ିଛି କି ସେପଟେ?
1: ନାହିଁ, ସେପରି କୌଣସି ପରିସ୍ଥିତି ଏପର୍ଯ୍ୟନ୍ତ ଆସି ନାହିଁ।
2: ବାଃ, ବହୁତ ବଢ଼ିଆ। ଆମର ଏପଟେ ମଧ୍ୟ ଯେଉଁଟା ଶରଧା ବାଲିରୁ ଆମେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେଖୁଛୁ, ଗୋଟିଏ ମଧ୍ୟ ଲୋକ କେହି ଆମ୍ବୁଲାନ୍ସରେ ଯିବାର ଦୃଷ୍ଟିରେ ଆମର ପଡ଼ିନାହିଁ। ତେଣୁ ଜଣାପଡ଼ୁଛି ମହାପ୍ରଭୁଙ୍କର ଅପାର କରୁଣାରୁ ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ ନୀତି ସମ୍ପାଦନ ହୋଇଛି, ଭକ୍ତ ଶ୍ରଦ୍ଧାଳୁମାନେ ଭଲରେ ଭଲରେ ଆସିକରି ଦର୍ଶନ କରିକିରି ଯାଉଛନ୍ତି। ଅନେକ ଆରକ୍ଷୀ ବାହିନୀର ସବୁ ଆରକ୍ଷୀ ବାହିନୀମାନଙ୍କୁ ଆମେ ଦେଖୁଛୁ, ତା ଭିତରେ କିଛି ମହିଳା ଆରକ୍ଷୀ ମଧ୍ୟ ଅଛନ୍ତି, ସମସ୍ତେ ଶରଧାବାଲିରେ ଲମ୍ବା ହୋଇକରି ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, ଆଉ ରଥ କଡ଼ନ ଭିତରୁ ଲୋକମାନଙ୍କୁ ଯେଉଁମାନେ ଥିଲେ ପହଣ୍ଡି ଦର୍ଶନ କରିବା ପାଇଁ ଥିଲେ ସେମାନଙ୍କୁ ସବୁ ବାହାର କରିଦିଆ ହେଉଛି। ତେଣୁ ରଥ ଟଣା ପାଇଁ ଗଜପତି ମହାରାଜାଙ୍କ ସ୍ୱାଗତ ପାଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ ଯେମିତି କରାଯିବା କଥା ସେ ବିଧିବିଧାନ ସହିତ ସେସବୁ କରାଯାଉଛି। ଆଉ ଗୋଟେ, ଆପଣ ତ ଦୂରରୁ ଦେଖିପାରିନଥିବେ, କେବଳ ଧାରା ବିବରଣୀରୁ ଯାହା ଶୁଣିଥିବେ, ଏ ବର୍ଷ ଏଥର ମହାପ୍ରଭୁଙ୍କର ଏ ଯେଉଁ ଟାହିଆ ସତେ ଯେମିତି ଆମର ଅନୁଭବ ହେଲା ଯେ ଗତଥର ଟାହିଆ ନଥିଲା ବୋଲି ଭକ୍ତମାନଙ୍କ ମନରେ ଯେଉଁ ଦୁଃଖ ହୋଇଥିଲା, ମହାପ୍ରଭୁଙ୍କର ମନରେ ଟିକେ ଯେଉଁ ମ୍ଲାନି ଆସିଥିଲା, ସେ ମ୍ଲାନି ତ ଅପସରି ଯାଇଛି, କିନ୍ତୁ ସେ ଯେଉଁ ଭକ୍ତଙ୍କ ମନରେ ଯେଉଁ ଟିକେ ଦୁଃଖ ହୋଇଥିଲା ସେ ଦୁଃଖ ଦୂର ହୋଇଯାଇଛି, ଏବଂ ଟାହିଆ ବହୁତ ସୁନ୍ଦର ହୋଇଛି। ଏତେ ସୁନ୍ଦର ଟାହିଆ ମୋର ମନେ ପଡ଼ୁନି ଯେ ଗତ ବର୍ଷମାନଙ୍କରେ ଏମିତି ସୁନ୍ଦର ଟାହିଆ ଆମେ ଦେଖିଥିଲୁ, ଗୁଣ୍ଡିଚାରେ ଦେଖିନଥିଲୁ ବୋଲି ଏମିତି ଆମକୁ ଲାଗୁଛି କି ପ୍ରକୃତରେ ଟାହିଆଟା ବହୁତ ସୁନ୍ଦର ହୋଇଛି ସେ କଥା ଆମେ କହିପାରିବୁ ନାହିଁ, କିନ୍ତୁ ଆମର ଅନୁଭବ ହେଉଛି ଏଇଆ। ଡକ୍ଟର ଦାସଙ୍କର ମଧ୍ୟ ସେହି ପ୍ରକାର ଅନୁଭବ, ବଡ଼ ସୁନ୍ଦର ଟାହିଆ ଦୋଳାୟମାନ ରୀତିରେ ଟାହିଆ ହଲେଇ ହଲେଇ ମହାପ୍ରଭୁ ଚାରମାଳ ଉପରକୁ ଗଲେ, ଏବଂ ସୁନ୍ଦର ଭାବରେ ସେବକମାନେ ମଧ୍ୟ ଅତି ନିର୍ବିଘ୍ନର ସହିତ ମହାପ୍ରଭୁଙ୍କୁ ବର୍ତ୍ତମାନ ନେଇକି ରଥ ଉପରେ ତାଙ୍କୁ ଆରୂଢ଼ କରାଇଛନ୍ତି। ମୋଟାମୋଟି ଏପର୍ଯ୍ୟନ୍ତ ଭଲ ସୁନ୍ଦର ଭାବରେ ବାହୁଡ଼ା ଯାତ୍ରା ସମାହିତ ହୋଇଛି। ଆଶା କରିବା ଯେ ଆହୁରି ସୁନ୍ଦର ଭାବରେ ଏ ତିନି ରଥ ଯାଇକରି ଆଜି ସିଂହଦ୍ୱାରରେ ପହଞ୍ଚି ଯାଆନ୍ତୁ, କାରଣ ବର୍ଷା ନାହିଁ, କୌଣସି ଅସୁବିଧା ନାହିଁ, ଭକ୍ତମାନଙ୍କର ସମାଗମ ଅଛି, ତେଣୁ ଉତ୍ସାହ ଲୋକଙ୍କ ଭିତରେ ଅଛି, କାରଣ କିଛି ଅଘଟଣ ଘଟିନଥିବାରୁ ଲୋକମାନଙ୍କ ଭିତରେ କୌଣସି ଭୟ ବା କୌଣସି ଆଶଙ୍କା ମଧ୍ୟ ନାହିଁ, ତେଣୁ ସେ ଉତ୍ସାହର ସହିତ ଲୋକମାନେ ଟାଣି ନେଇକରି ଆଜି ସିଂହଦ୍ୱାର ପାଖରେ ରଥକୁ ପହଞ୍ଚାଇ ଦେବେ, ଏ ବିଶ୍ୱାସ ମଧ୍ୟ ମନରେ ଆସୁଛି। ଆଉ କ'ଣ ସୂଚନା ଦେବାର ଅଛି ଯଦି ଦ୍ୱିତୀୟ କେନ୍ଦ୍ରରୁ ଦିଅନ୍ତୁ, ଏବଂ ଗଜପତି ମହାରାଜା ଆସିବା ପରେ ରଥ ଛେରା ପହଁରା ବେଳକୁ ଆମ କେନ୍ଦ୍ର ସକ୍ରିୟ ହେବ, ଆପଣ ସେଇଠୁ ଯାହା କହିବା କଥା କହନ୍ତୁ।
1: ଯାଉ, ସୁନ୍ଦର ଭାବରେ ଆମର ପ୍ରଥମ କେନ୍ଦ୍ର ଆଗରେ ଆମେ ଦେଖିବାକୁ ପାଉଛୁ ଶ୍ରୋତା ବନ୍ଧୁ, ବହୁ ସଂଖ୍ୟାରେ ପ୍ରାୟତଃ ସହସ୍ରାଧିକ ଶ୍ରଦ୍ଧାଳୁମାନେ ନିରନ୍ତର ସେମାନେ ନିଃଶୁଳ୍କ ଭୋଜନ କରୁଛନ୍ତି, ଆଉ ସେଇ ଯେଉଁ ଭୋଜନ କରିବା ପରେ ସେମାନଙ୍କର ଯେଉଁ ପତ୍ର ଏସବୁ ପଡ଼ିଯାଉଛି ତାକୁ ମଧ୍ୟ

0: ଅନୁବାର କରାଯାଉଛି, ଯେହେତୁ ଆଉ ଦୁଇ ଘଣ୍ଟା ଭିତରେ ଯାହା ଅନୁବାର କରାଯାଉଛି ରଥ ଏଇପଟ ଦେଇଯିବ, ତେଣୁ ସବୁ କ୍ଷେତ୍ରରେ ସମସ୍ତେ ଚଳଚଞ୍ଚଳ। ଆଉ ଗଜପତି ମହାରାଜଙ୍କର ଆଗମନର ସୂଚନା ଆମେ ପାଇଯାଉଛୁ ବର୍ତ୍ତମାନ, ଯାହା ଦେଖୁଛୁ ଯେଉଁ ଟାର୍ଗେଟ କରାଯାଉଥିଲା ତାହା ବର୍ତ୍ତମାନ ଆଗକୁ ଆଗକୁ ଚାଲୁଛି। ଆଉ ଆମେ ଆଉ ଅଳ୍ପ ସମୟ ଭିତରେ ସ୍ପଷ୍ଟ ସୂଚନା ଆମ କେନ୍ଦ୍ର ପାଖରୁ ଆମେ ଦେଇପାରିବୁ।
1: ପ୍ରତାପ ବାବୁ, ଆଜି ଯେଉଁ କଥା କହୁଥିଲେ ଶାନ୍ତନୁ ବାବୁ ଯେ ଟାହିଆଟା ଏତେ ସୁନ୍ଦର ଦେଖାଯାଉଛି, ଆମର ମଧ୍ୟ ସେଇ ଅନୁଭବ ଆମେ ଦେଖୁଛେ ଅନୁଭବ କରୁଛେ, ଏତେ ଦେଦୀପ୍ୟମାନ ଟାହିଆ, ଯେଉଁ ଟାହିଆ ଭିତରେ ସତ୍ୟମିତି ଜ୍ୟୋତି ବାହାରୁଛି, ସେ ଜ୍ୟୋତିର ପଟାନ୍ତର ନାହିଁ। ଏବଂ ଯେଉଁ ଟାହିଆ ଆଗକୁ ହଲିଲେ ବ୍ରହ୍ମସତ୍ୟ, ପଛକୁ ଗଲେ ଜଗତ ମିଥ୍ୟା, ଏଇ ଯେଉଁ ଜ୍ଞାନ ଆମକୁ ଦେଉଥିଲା ଶାସ୍ତ୍ର ଅନୁସାରେ ଆଜି ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ଜାଣିଲେ ଯେ ବାସ୍ତବରେ ତାହା ହିଁ ସତ୍ୟ। ଏ ଦୋଳାୟମାନ ଟାହିଆ, ସର୍ପାକୃତି ଟାହିଆ, ଏ ଟାହିଆ ଯେତେବେଳେ ଝୁଲୁଛି ଆମକୁ ଏଭଳି ଜ୍ଞାନ ଦଉଛି, ଆମକୁ ଏଭଳି ବିଚାର ଦଉଛି, ଆମେ ସତ୍ୟ ପଥରେ ଯିବା ଉଚିତ। କାରଣ ସତ୍ୟର ପଥ ହଉଛି ଧର୍ମର ପଥ, ଧର୍ମର ପଥ ହଉଛି କର୍ମର ପଥ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ଭସାଓ ପରାଣ ମୋର ତବ ପ୍ରେମ ସ୍ରୋତ।
0: ଏଇ ଟାହିଆକୁ ଦିବ୍ୟ ଟାହିଆର ଦର୍ଶନ କେବଳ ଆମେ ଏଠି କରୁନାହେଁ, ଏହା କୋଟି କୋଟି ନର ନାରାୟଣ ତାଙ୍କ ହୃଦୟରେ ସେମାନେ ସାଇତିକି ରଖୁଛନ୍ତି ମହାପ୍ରଭୁଙ୍କର ଏଇ ଦିବ୍ୟ ଦର୍ଶନକୁ। ତେଣୁ ଭଲକୁ ସବୁବେଳେ ଚାହିଁ ବସିଥାନ୍ତି ଏ ଜଗତର ପ୍ରତିଟି ମଣିଷ ଅପେକ୍ଷା କରିଥାଏ। ତେଣୁ ଜଗନ୍ନାଥ ମହାପ୍ରଭୁ କେତେ ସୁନ୍ଦର ହୋଇପାରିବେ ସେ ସୁନ୍ଦରକୁ ଦେଖିବା ପାଇଁ ଆମ ଭିତରେ ମଧ୍ୟ ପ୍ରତିଯୋଗିତା ରହିଥାଏ। ଯେତେ ଦେଖୁଥିଲେ ନୂଆ ସେ ଲାଗଇ ନୂଆ ଦିଶୁଥାଏ, ତେଣୁ ତାଙ୍କୁ ଦେଖିବାରେ ଗୋଟିଏ ଶ୍ରଦ୍ଧାଳୁ ଯଦି ସକାଳ ସମୟରେ ମଙ୍ଗଳ ଆଳତୀରେ ଦର୍ଶନ କରିଛି, ସେ ବଲ୍ଲଭରେ ଦେଖିଲେ ଆହୁରି ନୂଆ, ଦ୍ୱିପହର ଧୂପ ପରେ ଦେଖିଲେ ସକାଳ ଧୂପରେ ଆହୁରି ନୂଆ, ଯେତେ ଥର ମହାପ୍ରଭୁଙ୍କୁ ସେ ଦେଖିପାରୁଥିବ ତା ଭିତରେ ନୂଆ ନୂଆ ଦେଖିବାର ସେଇ ଭାବ ସୃଷ୍ଟି ହେଉଥିବ। ତେଣୁ ତାଙ୍କୁ କୁହାଯାଏ ନବନିରଦ ସୁନ୍ଦର କାନ୍ତି ଧରମ ରସ ସାଗର ନାଗର ଭୂପବରମ ଶୁଭ ବଙ୍କିମ ଚାରୁ ଶିଖଣ୍ଡ ଶିଖମ ଭଜ କୃଷ୍ଣ ନିଧିମ ବ୍ରଜ ରାଜ ସୁତମ। ତେଣୁ ମହାପ୍ରଭୁ ସବୁବେଳେ ଗୋଟେ ନୂଆର ପରିବେଶକୁ ଆସନ୍ତି। ତାଙ୍କର ସିଏ ଯେତେବେଳେ ଅବକାଶ ସମୟରେ ଖଣ୍ଡିଏ ଗାମୁଛା ପିନ୍ଧି ବସିଥାନ୍ତି, ତାଙ୍କୁ ଶ୍ରଦ୍ଧାଳୁ ଦେଖିଲେ ଯେମିତି ଲାଗେ ଯେତେବେଳେ ସିଏ ବଡ଼ସିଂହାର ବେଶ ଫୁଲରେ ପୁଷ୍ପ ଆଭୂଷଣରେ ମଣ୍ଡିତ ହୋଇଯାଆନ୍ତି ସମଗ୍ର, କେବଳ ଚକ୍ଷୁ ଦୁଇଟି ଚକ୍ଷୁକୁ ଛାଡ଼ିଲେ ସେତେବେଳେ ମଧ୍ୟ ଆହୁରି ଆନନ୍ଦ ଦିଶନ୍ତି। ତେଣୁ ତାଙ୍କର ଦର୍ଶନ ସବୁବେଳେ ନୂଆ। ଏବଂ ଇଏ ଜାତି, ଇଏ ଯେଉଁ ଜଗନ୍ନାଥ ପ୍ରେମୀମାନେ ଯେଉଁମାନେ ଜଗନ୍ନାଥଙ୍କୁ ନିଜର କରିଛନ୍ତି, ସେମାନେ ମହାପ୍ରଭୁଙ୍କୁ ସଦା ସର୍ବଦା ଦେଖିବାକୁ ଚାହାନ୍ତି। ଆଉ ଇତି ଅବସରରେ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରିବେ ଯେ ଶ୍ରଦ୍ଧାଳୁ କିପରି ମହାପ୍ରଭୁଙ୍କୁ ଭଲ ପାଏ। ଆମ କେନ୍ଦ୍ରରେ ଆସି ଜଣେ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ଆସି ପହଞ୍ଚିଛନ୍ତି, ତେଣୁ ଆମେ ତାଙ୍କୁ ପଚାରି ବୁଝିବା କିପରି ମହାପ୍ରଭୁଙ୍କର ଯାତ୍ରାରେ ସେ ଆସି ପହଞ୍ଚିଲେ। ଆପଣଙ୍କ ନାମ କହିବେ ଆଜ୍ଞା?
2: আমার নাম চণ্ডীচরণ শিকদার, আমি পশ্চিমবাংলা থেকে এসেছি। আমার আসল বাড়ি হচ্ছে নদিয়া নবদ্বীপ ধাম।
0: নদিয়া নবদ্বীপ ধাম রু শ্রোতা বন্ধু, এ বয়সের আপনার কত বয়স হব?
2: 73 সাল।
0: আচ্ছা, সুন্দর কথা। আপনার জগন্নাথকে দেখিবা পরে, এটি বড়দাণ্ডরে ভক্ত মানুষ দেখিবা পরে, এ যাত্রা আপনার কিপরি লাগুছি?
2: আমার খুব ভালো লাগেছে, আমি প্রত্যেক বাড়ি আসি, কিন্তু এবারে যে যত্নটা পেলাম, আমি যেখানে এসেছি যে ভলেন্টিয়ারদের যে খাতির, আমার খুব ভালো লেগেছে।
0: আপনার ভালো লাগুছে সব ব্যবস্থা? ভালো লাগুছে,
2: ভালো লেগেছে। এবং আমাকে তো আমি বয়স স্কাউট আছি, বয়স স্কাউটের ছেলে আছি এবং ফার্স্ট এড আগে করেছি, আমি ফিজিওথেরাপি করি, যা প্রতিবন্ধী ডায়ালিসিস রুগীদেরকে আমি ট্রিটমেন্ট করি। আমরা দুজনে, আমরা স্বামী স্ত্রী দুজনেই, ডাক্তার এম এস ঘোষ ওদের সঙ্গে আমি থেকে আমি করেছি কাজ। এবং এবারে আমি সব থেকে, প্রত্যেক বাড়ি আসি, এবারে এসে আমি সব থেকে আনন্দ পেয়েছি। এবং ভলেন্টিয়াররা যারা আমাকে নিয়ে এসেছে, এরকম যত্ন করে আমি কোনোদিন আসতে পারি।
0: জগন্নাথ মহাপ্রভুঙ্কর,
2: জগন্নাথ মহাপ্রভুর দয়া, ওনার দয়া না হলে তো কিছু করা যায় না।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରମ୍ଭ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉଛି। ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁ ଠାରେ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4:00ରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
0: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00ରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
3: अनुरोध करता हूँ, आप अपने कांग्रेस पार्टी के साथियों को थोड़ा समझा दीजिए और बाकी कई पार्टीज के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है, हम इसमें एक
0: ଶ୍ରୀ ରିଜିଜୁ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ

ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତିନି ରଥରେ ଛେରାପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7ଟି ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି ବ୍ୟବସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚୁଣ ମାଝି ଶୋକ ପ୍ରକାଶ କରି କହିଛନ୍ତି, ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11 ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ

ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧା ବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତା'ର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାରି ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏଇସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତା'ର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରୁ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ?

0: ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ, କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। ତାରି ଭିତରେ ମଧ୍ୟ ଆମେ ସବୁ କାମ ହସି ହସି କରିବା। ତେଣୁ ଆପଣ ବଡ଼ଦାଣ୍ଡରେ ତ ନାହାନ୍ତି, କିନ୍ତୁ ଆମେ ଆପଣଙ୍କୁ କହୁଛୁ ଏଇଟା ଆପଣ ସତ ବୋଲି ଘେନା କରନ୍ତୁ, ଯେ ଯେତେ କର୍ମଚାରୀ ଯେତେ ସ୍ୱେଚ୍ଛାସେବୀ ଏଇଠି ସେବାରେ ନିଯୁକ୍ତ ଅଛନ୍ତି କାହା ମନରେ କ୍ଲାନ୍ତି ନାହିଁ, କିଏ ମଧ୍ୟ ଟିକେ ଟାୟାର୍ଡ଼ ହେବା ଅବସନ୍ନ ହୋଇଯିବା ଆମେ ଦେଖୁନାହୁଁ। ସମସ୍ତେ 24 ଘଣ୍ଟା ସେଇ ଏକ ପ୍ରକାର ଶକ୍ତିର ସହିତ ସମସ୍ତେ ସେବା କରୁଛନ୍ତି। ଏଇଟା କ'ଣ ଗୋଟେ ବିସ୍ମୟ ନୁହେଁ? ଏଇଟା ଗୋଟେ ବିସ୍ମୟ, ଏବଂ ଏଇ ବିସ୍ମୟଟା ଏଇ ଶ୍ରୀକ୍ଷେତ୍ରରେ ଘଟୁଛି ବୋଲି ସମସ୍ତେ ଆସୁଛନ୍ତି। କିଛି ନା କିଛି କିଏ କ'ଣ ଟିକେ ସେବା ଦେଇଦେବ, କିଏ ପାଣି ପିଉଛି ଆଉ ଜଣଙ୍କୁ ପାଣି ଯାଚି ଦେଉଛି, କିଏ ପ୍ରସାଦ ଟିକେ ଧରିକି ଆସିଛି ସେ ପ୍ରସାଦ ନିଜେ ନ ଖାଇକିରି ସମସ୍ତଙ୍କୁ ଚିରୁଡ଼ାଏ ଚିରୁଡ଼ାଏ କଣିକାଏ କଣିକାଏ ପ୍ରସାଦ ସେ ବାଣ୍ଟିକିରି ଆନନ୍ଦ ପାଉଛି। କାହିଁକି ଏଇଟା ହେଉଛି? ଏଇଟା ହେଉଛି ଏ ଯାତ୍ରାର ମହତ୍ତ୍ଵ, ଏ ମହାପ୍ରଭୁଙ୍କର ମହିମା। ତେଣୁ ମହାପ୍ରଭୁଙ୍କର ମହିମା ଫଳରେ ସମସ୍ତଙ୍କ ଭିତରେ ଯେଉଁ ସେବା କରିବାର ମନୋଭାବ ଆସୁଛି, ସେବାର ଅର୍ଥ କ'ଣ? ସେବାର ଅର୍ଥ ହେଉଛି ମୁଁ ମୋର ସ୍ୱାର୍ଥ ତ୍ୟାଗ କରି ଅନ୍ୟ ପାଇଁ କିଛି କରିବି, ଏଇଠି ଭାବନାଟା ଯେଉଁ ଆସୁଛି ଏଇଟା ହେଉଛି ସେବା। ଏହି ସେବାର କ୍ଷେତ୍ର ଏଇଟା ହେଇଥିବାରୁ ସମସ୍ତେ ଏଥିରେ ଆନନ୍ଦ ପାଉଛନ୍ତି। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ଏବଂ ଏହାପରେ ଯେତେବେଳେ ପରବର୍ତ୍ତୀ କେନ୍ଦ୍ରରୁ ଆମେ ସୂଚନା ପାଇବା ଯେ ଗତପତି ମହାରାଜା ସେଠିକି ଆସୁଛନ୍ତି ସେତେବେଳେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବା। ଆପଣ ବର୍ତ୍ତମାନ ଡକ୍ଟର ଦାସ ଆପଣ ଧାରା ବିବରଣୀ ପ୍ରଦାନ କରନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖୁଛେ ତିନି ରଥରେ ରଥୀମାନେ ଅର୍ଥାତ୍ ଠାକୁରମାନେ ବିଜେ କରିସାରିଛନ୍ତି, ଏବଂ ୟା ଭିତରେ ତାଙ୍କର ରୁନ୍ଧା କାର୍ଯ୍ୟ ମଧ୍ୟ ପ୍ରାୟ ଶେଷ ହେବାକୁ ବସିଲାଣି। ଏବଂ ଆମର ଯେଉଁ ତିନି ଜଣ ବିଜେ ପ୍ରତିମା ଯାଇଥିଲେ ସେମାନେ ମଧ୍ୟ ଆସି ତିନି ରଥରେ ବିଜେ କରିସାରିଛନ୍ତି। ଘଣ୍ଟୁଆମାନେ ଯେଉଁମାନେ ଘଣ୍ଟ ବଜାଉଥିଲେ ସେମାନେ ମଧ୍ୟ ତାଙ୍କର ଏଇ ବିଜେକାଳୀନ ଯେଉଁ ଘଣ୍ଟୁଆ ଘଣ୍ଟ ସେ କାର୍ଯ୍ୟ ମଧ୍ୟ ସମାପ୍ତ କରିଛନ୍ତି। ବର୍ତ୍ତମାନ ପ୍ରାୟ ନିସ୍ତବ୍ଧରେ ରହିଛି, କାରଣ ଆଉ ଘଣ୍ଟ ଘଣ୍ଟୁଆମାନଙ୍କର ଘଣ୍ଟ ଶବ୍ଦ ନାହିଁ। ଆଉ ଆମେ ଦେଖୁଛୁ ତିନି ରଥରେ ଠାକୁରମାନେ ଅଛନ୍ତି, ଏବଂ କେବଳ ସେବକମାନେ ଯେଉଁମାନଙ୍କର ରଥରେ କାମ ସେମାନେ ରଥକୁ ଯାଉଛନ୍ତି, ଏବଂ ରଥରେ ସେମାନେ ସେବା ସମର୍ପଣ କରୁଛନ୍ତି, ଏବଂ ବିଭିନ୍ନ ଜାଗାରୁ ସବୁ ଫୁଲ ମଧ୍ୟ ଆସୁଛି, ଝୁଡ଼ି ଝୁଡ଼ି ଫୁଲ ଆସୁଛି, କଦଳୀ ପତ୍ରରେ ସବୁ ଘୋଡ଼ିଆ ହୋଇକରି ଅତି ଶୁଦ୍ଧପୂତ ଭାବରେ ମାଳି ବାଲିଆ ଜଗନ୍ନାଥ ବଲ୍ଲଭପୁର ଆଉ ପୁରୁଷୋତ୍ତମ ବଲ୍ଲଭପୁର ଏଭଳି ସବୁ ଜାଗାମାନଙ୍କରୁ ସବୁ ଆସୁଛି। ଏବଂ
0: ଆମେ ଡକ୍ଟର ଦାସ ଏ ଯେଉଁ ବାଲି ଗାଁରୁ
1: ଫୁଲ
0: ତୁଳସୀ ଫୁଲ ମାଳ ଚୁଳ ଆଉ ନଡ଼ିଆ ଏସବୁ ଆସେ ବୋଲି ଆମେ ଶୁଣିଛୁ,
1: ଆସେ ସେ ଆସିଲେ ଆସିଲାଣି, ସେ ମଧ୍ୟ ଆସିଲାଣି, ସେମାନେ ପଟୁଆରରେ ଆଣିକରି ଆସିବେ, ଏବଂ ବର୍ତ୍ତମାନ ଆଣିକରି ଦେଲେଣି, ଦେଲେ ମଧ୍ୟ ଦେଲା ପରେ ବର୍ତ୍ତମାନ ମହାପ୍ରଭୁଙ୍କର ବେଶ କାର୍ଯ୍ୟ ସମ୍ପନ୍ନ ହେଉଛି, ଏବଂ ବେଶ ସରିଗଲା ପରେ କାହାଳିଆ ଆମେ ଦେଖୁଛୁ, କାହାଳିଆ ବର୍ତ୍ତମାନ ପ୍ରସ୍ତୁତ ହୋଇଗଲେଣି, ତାଳଧ୍ୱଜ ରଥରେ ବର୍ତ୍ତମାନ ଛେରା ପହଁରା କରିବା ପାଇଁ ଯେଉଁ ସେବକମାନେ ନିଯୁକ୍ତ ହେବା କଥା ମୁଦୁଲି ଆଉ ଗରାବଡ଼ୁ ତା ସହିତ ଖୁଣ୍ଟିଆ ଘଟୁଆରୀ ଏମାନେ ସମସ୍ତେ ଆସି ଉପସ୍ଥିତ ହେଲେଣି, ଏବଂ ମୁଦୁଲି ସେବକ ସିଏ ମଧ୍ୟ ଗୋଟିଏ ସୁନାର ଝାଡ଼ୁ ମଧ୍ୟ ଧରିକରି ଆସିଛନ୍ତି, ଏସବୁ ଆସିକରି ପହଞ୍ଚିଗଲେଣି, ଆଉ ଚାରମାଳ ସେଭଳି ଭାବରେ ଅଛନ୍ତି, ଆଉ ଯେଉଁମାନେ ଚାରମାଳ ଫିଟେଇବେ ସେମାନେ ମଧ୍ୟ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇକରି ଅଛନ୍ତି। ଗଜପତି ମହାରାଜଙ୍କୁ ବର୍ତ୍ତମାନ ଅପେକ୍ଷା, ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସରିବା ମାତ୍ରେ ସେଇ ବହୁ ପ୍ରତୀକ୍ଷିତ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ।

ଏବଂ ବର୍ତ୍ତମାନ ଏଇ ଭିତରେ ଆମେ ଦେଖୁଥିଲୁ ଅନେକ ଶ୍ରଦ୍ଧାଳୁ ପ୍ରବେଶ କରିଯାଇଥିଲେ, କିନ୍ତୁ ଆମର ଆରକ୍ଷୀ ବାହିନୀ ସେ ସବୁ ଅନଧିକୃତ ବ୍ୟକ୍ତିମାନଙ୍କୁ ଏଠାରୁ ବାହାରକୁ ବାହାର କରିଦେଇଛନ୍ତି। ଏବେ ଆମେ ଆଖି ଆଗରେ ପଡ଼ିଲା ଯେ କୋଟସୁଆଁସିଆ ସେବକମାନେ ସେ ଯେଉଁ ମହାପ୍ରଭୁ ଯାଇଥିଲେ ତାଙ୍କର ଯେଉଁ ସିନ୍ଧୁକ, ଯେଉଁ ଦିବ୍ୟ ସିନ୍ଧୁକ, ଯେଉଁ ସିନ୍ଧୁକରେ ବସ୍ତ୍ର ଅଳଙ୍କାର ଇତି ସବୁ ଥାଏ, ସେଇ ସିନ୍ଧୁକକୁ ସେମାନେ ଆଣିଛନ୍ତି ଏବଂ ନନ୍ଦିଘୋଷ ରଥ ଉପରକୁ ବର୍ତ୍ତମାନ ସେମାନେ ଉଠିଲେ। ନନ୍ଦିଘୋଷ ରଥର ପୃଷ୍ଠଭାଗରେ ଏହି ସିନ୍ଧୁକକୁ ରଖିବେ, କାରଣ ମହାପ୍ରଭୁ ଯେତେବେଳେ ଯାତ୍ରାକୁ ଆସିଥିଲେ ସେତେବେଳେ ତାଙ୍କର ପରିଧାନ ବସ୍ତ୍ର, ତାଙ୍କର ଅଳଙ୍କାର, ତାପରେ ତାଙ୍କ ଭୋଗ ହେବାର ସାମଗ୍ରୀ ଏସବୁ ସେଇ ତା ଭିତରେ ଥିଲା, ସେସବୁ ଆସିଥିଲା। ହଣ୍ଡା ମଧ୍ୟ କେତୋଟି ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାୟକାଳୀନ ଦୃଶ୍ୟ। ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି, ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି, କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା, କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି, ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେ ସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା, ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏକଦା ତ ବିଧାତା ଜାଣନ୍ତି, ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ, ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ, ବଡ଼ଶଙ୍ଖ ଉପରେ ରୁହେ ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେଇ ବଡ଼ଶଙ୍ଖ ପଟକୁ ନିବଦ୍ଧ ହେଲାଣି, କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି। ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା, କାରଣ ଏଇ ବେଶ ହେବା ପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା ମାନେ ରଥଯାତ୍ରା ଦିନ, କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା, କାରଣ ସବୁ ନୀତି ସରିଗଲେଣି, ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା, ରାମ, କୃଷ୍ଣ ଏବଂ ଶ୍ରୀମଦନ ମୋହନ, ଏମାନେ ସମସ୍ତେ ମଧ୍ୟ ସ୍ୱସ୍ୱ ରଥରେ ଆରୋହଣ କରିସାରିଲେଣି। ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ, ଘୋଡ଼ା ଯୋଚା ହେବ ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ, ତାରମାଳ ପାଖରେ ତିନି ଚଉ ବାର, ବାରଟି ଘୋଡ଼ା ସେ ପ୍ରସ୍ତୁତ ହୋଇକରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି, ସେ ହେଉଛନ୍ତି ତାଙ୍କର ମଧ୍ୟ ନାମ ଅଛି ଶ୍ୱେତ ହରିଦାସ, ଏଇଭଳି ଚାରି ଜଣ ସିଏ ଏବଂ ମା ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହୋଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ
ସେମାନେ ମଧ୍ୟ ତାହା

0: ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ସେମାନେ ମଧ୍ୟ ରହିବେ ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ 12ଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହୋଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ 4ଟାରେ ରଥ ଟଣା କାର୍ଯ୍ୟ ରହିଛି। ମୁଁ ତ ଭାବୁଛି ସେଇ 4ଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ 3ଟା ପାଖାପାଖି ହେଇଗଲା, ଆଉ 5 ମିନିଟ୍ ଅଛି 3ଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ 3 ରଥକୁ ଯିବେ। 3 ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ ଏବଂ ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ। ଏବଂ
1: ଡକ୍ଟର ଦାସ,
0: ଆଜ୍ଞା,
1: ଏଇ ଯେଉଁ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ 3 ରଥରେ ରାଜନୀତି କରିବେ, ଏ ଯେଉଁ ରାଜନୀତି ଶବ୍ଦଟା ଆପଣ କହିଲେ, ଏଇଟା ଗୋଟେ କେଡ଼େ ମହାନ ଶବ୍ଦ,
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା କେଡ଼େ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ, ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ, ଏଇ ଯେଉଁ କଥା ହେଲା ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯେଉଁ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ ଏଇ ଯୁଆଡୁ ହେଲେ ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ ବା ପ୍ରାର୍ଥନା ହେବ ମଧ୍ୟ ଯେ ଆମର ଏଇ ଯେଉଁ ରାଜନୀତି ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
1: ଯେଉଁ ବିଚାରଟା ଥିଲା ଆଗରୁ ଯେଉଁ ବିଚାରଟା ଥିଲା, ଏ ରାଜ୍ୟର ଗଜପତିମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ବିଶଲ୍ୟକରଣୀ
2: ଆସିଗଲା, ବିଶଲ୍ୟକରଣୀର ନୂଆ ମହାଶକ୍ତି।

0: ଡିଲର
1: ଆଜ୍ଞା ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ
2: ଜୟ ଜଗନ୍ନାଥ ରଥଯାତ୍ରା ହେଉଛି ଭକ୍ତି ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହେଇ ପଡ଼ନ୍ତି ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ ନମ୍ବର ହେଉଛି 06752222175 ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112 ଆମ୍ବୁଲାନ୍ସ ସେବା ପାଇଁ 108 ସ୍ୱାସ୍ଥ୍ୟ ସହାୟତା ପାଇଁ 104 ଶିଶୁ ସହାୟତା ପାଇଁ 1098 ମହିଳା ସହାୟତା ପାଇଁ 181 ଟ୍ରାଫିକ୍ ସହାୟତା ପାଇଁ 1099 ଏହି ସମସ୍ତ ନମ୍ବର ମନେ ରଖନ୍ତୁ ସୁସ୍ଥ ରୁହନ୍ତୁ ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ ଜୟ ଜଗନ୍ନାଥ
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
5: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି
5: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ
5: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ
5: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି
6: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କଟରେ ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି ଲୋକମାନେ ଦୁଇ ପଟରେ ରହିକିରି ତାଙ୍କୁ ପ୍ରଣାମ କରୁଛନ୍ତି ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି ଆପଣ ହେଉଛନ୍ତି ଠାକୁର ରାଜା ଆପଣ ଆମର ଆଦ୍ୟ ସେବକ ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ ଏ ଅଞ୍ଚଳ ଉପରେ ରହୁ ଆପଣ ଏମିତି ଆମର ସେବା କରି ଚାଲନ୍ତୁ ହେ ମହାବାହୁ ତମର କୃପା ଏମିତି ଆମ ଉପରେ ରହିଥାଉ ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି ଜୟ ଜଗନ୍ନାଥ
7: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି ଉଭୟ ପାର୍ଶ୍ୱରେ ନରନାରାୟଣ ମାନେ ସବୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ ଆପଣଙ୍କ ମାଧ୍ୟମରେ ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠାଇ ଦେଉଛୁ କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ ଛେରା ପରା ପରି ସେବା ଶ୍ରୋତା ବନ୍ଧୁ ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି ରାଜା ସେତିକି ବେଳେ ତାଙ୍କୁ କୁହା

0: ଥିବ ଯେମିତି ଗଙ୍ଗାଧର ମେହେରେ କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦୟ ପଛେ ଜଳେ ବିଦ୍ୟୁତ ଅନଳେ ଜଳଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ। ଇତି ଅବସରରେ ଆମ କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ, ଆଜି ତାଙ୍କର ମହାଭାଗ୍ୟ, ଏ ବଡ଼ଦାଣ୍ଡରେ ସେ ଯାଉଛନ୍ତି। ଆମର ଏ କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି, ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ତ ଶିଶୁ କୈଶୋର ଏବଂ ଯୌବନ ବାର୍ଦ୍ଧକ୍ୟ, ଶେଷରେ ବିଦାୟ। ଏଇଠି ଆରମ୍ଭ ହୁଏ ଜୀବନର ଆନନ୍ଦ, ଏଇଠି ପୁଣି ବିଲୟ ହେଇଯାଏ, ଆଉ ସବୁର ସାକ୍ଷୀ ରୁହନ୍ତି ଆମ ମହାପ୍ରଭୁ। ତେଣୁ ଆମ ମହାପ୍ରଭୁ ଜନ୍ମାଦେଶ୍ୟ ଯତଃ ଏ ସୂତ୍ରରେ ଆମକୁ ଯେଉଁ ସୁନ୍ଦର କଥା ବୁଝେଇ ଦେଇଛନ୍ତି ବ୍ୟାସଦେବ, ଯେ ଏଇ ଯାହାଙ୍କ ପାଖରୁ ଜନ୍ମ ହୁଏ, ଯାହାଙ୍କ ପାଖରେ ସ୍ଥିତି ବା ଆମେ ରହିଥାଉ, ଲୀଳାଖେଳା କରିଥାଉ, ଆଉ ଯାହାଙ୍କ ପାଖରେ ଲୟ ହେଇଯାଏ, ଯାହାଙ୍କ ପାଖରେ ଆମେ ପୁଣି ମିଶିଯାଉ, ତାକୁ ଅପର କଥାରେ ପୁଣି ବୁଝେଇଲେ ଯେ ଉର୍ଣ୍ଣନାଭି ତନ୍ତୁବତ, ଅର୍ଥାତ୍ ବୁଢ଼ିଆଣୀ ଯେପରି ତାର ଜାଲକୁ ନିଜ ଶରୀରରୁ ଗଠନ କରେ, ବିଭିନ୍ନ ପ୍ରକାର ସୂତ୍ର ପରି ଗଠନ କରେ, ଶେଷରେ ନିଜ ଭିତରେ ପୁଣି ସମାହିତ କରେ, ମହାପ୍ରଭୁ ସେହିପରି ଏ ଜଗତକୁ ଲୀଳାଖେଳା କରୁଛନ୍ତି। ଜଗତ କହିଲେ ଆମେ ସମସ୍ତେ, ନାଥ କହିଲେ ମହାପ୍ରଭୁ ପରମ ବ୍ରହ୍ମ ଜଗନ୍ନାଥ। ତେଣୁ ଜଗତ ଯୁକ୍ତ ନାଥ ସମାନେ ଜଗନ୍ନାଥ, ଇଏ ବ୍ରହ୍ମାଣ୍ଡ ଯାକ ସମସ୍ତେ ଆମେ ହେଉଛୁ ରମଣୀ ବା ତାଙ୍କର ପତ୍ନୀ, ସିଏ ଜଣେ ହେଉଛନ୍ତି ଏକମାତ୍ର ପରମ ବ୍ରହ୍ମ ସଚ୍ଚିଦାନନ୍ଦ ଘନ ବିଗ୍ରହ ମହାପ୍ରଭୁ ଜଗନ୍ନାଥ। ତେଣୁ ତାଙ୍କର ଲୀଳାଖେଳାକୁ ଆପଣମାନେ ଦେଖିବେ, କେଦାର ଦ୍ୱାରିକାନାଥ, ରାମନାଥ, ବଦ୍ରୀନାଥ, କିନ୍ତୁ ଇଏ ହେଲେ ଜଗତନାଥ। ଏ ଜଗତର ନାଥ ଶବ୍ଦକୁ ସାକାର କରିଛନ୍ତି ଆଜି ଏ ପବିତ୍ର ଘୋଷଯାତ୍ରାର ଯେଉଁ ବର୍ଣ୍ଣାଢ଼୍ୟ ପରିବେଶ, ଏ ପରିବେଶକୁ କେହି କେତେବେଳେ ଅସ୍ୱୀକାର କରିପାରିବ ନାହିଁ ଯେ ସିଏ ଜଗତର ନୁହନ୍ତି ବୋଲି। ଏଠି ଅଛନ୍ତି ଆମେରିକାର ବିଦେଶୀ ଭକ୍ତମାନେ, ଏଠି ଅଛନ୍ତି ଜାପାନର ବିଦେଶୀ ଭକ୍ତମାନେ, ତେଣୁ କେତେ ଦୂର ଦୂରାନ୍ତରୁ ସମସ୍ତେ ଧାଇଁ ଆସିଛନ୍ତି।
1: ମାନେ ଏ ବଳଗଣ୍ଡି ଛକ ସାମ୍ନାରେ ଆମେ ଯେଉଁ ଦେଖୁଛେ, ବର୍ତ୍ତମାନ ଗଜପତି ମହାରାଜ ତ ଗଲେଣି, ଲୋକଙ୍କ ଭିତରେ କି ଉତ୍ସାହ ଉଦ୍ଦୀପନା ଆମେ ଦେଖୁଛେ, ଅନୁଭବ କରୁଛେ। ଲୋକମାନେ ଗୁଣ୍ଡିଚା ମନ୍ଦିରରୁ ଯାଉଛନ୍ତି ଶ୍ରୀମନ୍ଦିର ଆଡ଼କୁ, କ'ଣ ସେମାନଙ୍କର ଉଦ୍ଦେଶ୍ୟ, କାହିଁକି ଯାଉଛନ୍ତି?
0: ଭକ୍ତିମୟ ପରିବେଶ ବଢି ଯାଉଛି, ଯେଉଁ ନାମ ସଂକୀର୍ତ୍ତନ ସବୁ ଆମେ ଶୁଣିବାକୁ ପାଉନଥିଲେ ଏକ ଘଣ୍ଟା ପୂର୍ବରୁ, ବର୍ତ୍ତମାନ ବିଭିନ୍ନ ସଂଗଠନ ତରଫରୁ ସେମାନେ ସଂକୀର୍ତ୍ତନ, ନାମ କୀର୍ତ୍ତନ ବେଳକୁ ବେଳ ତାଙ୍କର ଉତ୍ସାହ ବଢ଼ିଯାଉଛି। ବିଶେଷ କରି ଭକ୍ତ ସାଲବେଗଙ୍କର ସମାଧିର ଆଗରେ ଏକ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସେମାନେ ଉଭୟ ଭକ୍ତ ଏବଂ ଭଗବାନ, କାହିଁକିନା ସାଲବେଗ ତାଙ୍କର ଯେଉଁ ଯଶ କୀର୍ତ୍ତି ତାକୁ ରଖିଦେଇ ଯାଇଛନ୍ତି, ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ଆନଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ, ଏ କଥାକୁ ଭକ୍ତ ସାଲବେଗ ମହାପ୍ରଭୁଙ୍କ ପାଖରେ ଅଜାଡ଼ି ଦେଇଛନ୍ତି। ସେହି ସଙ୍ଗୀତକୁ ପୁନର୍ବାର ଆଜିର ଶ୍ରଦ୍ଧାଳୁ ସଂକୀର୍ତ୍ତନ ମଣ୍ଡଳୀ ଶୁଣାଉଛନ୍ତି ତାଙ୍କରି ପାଖରେ ତାଙ୍କରି ଗୀତକୁ। ଇଏ ହେଉଛି ଯଶ, ଇଏ ହେଉଛି କୀର୍ତ୍ତି, ସେହି କୀର୍ତ୍ତିମୟ ପୁରୁଷ, ସେ ଧ୍ୟେୟଂ ସଦା ପରିଭବଗ୍ନମ ଅଭୀଷ୍ଟ ଦୋହମ ତୀର୍ଥାସ୍ପଦମ ଶିବ ବିରିଞ୍ଚି ନୂତମ ଶରଣ୍ୟମ ଭୃତ୍ୟାର୍ତ୍ତିଅହଂ ପ୍ରଣତ ପାଳ ଭବାବ୍ଧିପୋତମ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ। ସେଇ ମହାପୁରୁଷ, ସେଇ ବିରାଟ ପୁରୁଷ, ଭକ୍ତଜନ ବାନ୍ଧବ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଲୀଳାରେ ଭକ୍ତିମୟ ହୋଇଯାଇଛି ବଡ଼ଦାଣ୍ଡ, ଆଉ ସମସ୍ତେ ନିଜକୁ ଚଳଚଞ୍ଚଳ କରିଛନ୍ତି ମହାପ୍ରଭୁଙ୍କର ସେବାରେ। କାହିଁକିନା ଗଜପତିଙ୍କର ବର୍ତ୍ତମାନ ରଥ ନିକଟବର୍ତ୍ତୀ ହେବାର ଯେଉଁ ପରିବେଶ ରହିଗଲାଣି, ସବୁ ପ୍ରସ୍ତୁତି ଭିତରେ ଆଉ ଅଳ୍ପ କ୍ଷଣ ଭିତରେ

0: ଉପରେ ଷାଠିଏ ପଉଟି ବୋଲି ଗୋଟେ ବର୍ଣ୍ଣନା ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତୋଧିକ କେତେ ପରିମାଣର ଭୋଜନ କରନ୍ତି,
1: ଛପନ ପ୍ରକାରର ଭୋଗ, ଷାଠିଏ ପଉଟି
0: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
1: ଶଙ୍କୁଡି ନିଶଙ୍କୁଡି ସୁଖିଲି, କେତେ ପ୍ରକାରର ଭୋଗ, ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକିରି ଦିନ ହେଇଯିବ, ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଧି ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ। ଏଇଭଳି
0: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, କିନ୍ତୁ ବିଭିନ୍ନ ପ୍ରକାରରେ ଆମେ ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇ ନିଜକୁ ଗୌରବାନ୍ୱିତ ମନେ କରିବା ଇତି ଅବସରରେ ନିଶ୍ଚିତ ଭାବରେ
1: ଆମ ସମସ୍ତଙ୍କୁ କୃପା କରନ୍ତୁ, ଦୟା କରନ୍ତୁ, ଏବଂ ଆମ ବିଚାରଧାରାକୁ ସଂଶୋଧିତ କରିବା ପାଇଁ ଆମକୁ ପ୍ରେରଣା ଦିଅନ୍ତୁ।
0: ଯେଉଁ କଥା ବର୍ତ୍ତମାନ ସେଠି ଚଳଚଞ୍ଚଳ ହେଲାଣି ଶରଧାବାଲି,

ରୁଚି ଥିଲା ସେହି ଅନୁସାରେ କାମାନବ ଦେବ ଯିଏ ବର୍ତ୍ତମାନର ଦିବ୍ୟସିଂହ ଦେବ ସେ ବାଳକ ବୟସରୁ ମଧ୍ୟ ଫୁଟବଲ ଖେଳିବା ଭାୟୋଲିନ୍ ବଜାଇବା ଇତ୍ୟାଦି ସବୁ ଆରମ୍ଭ କରିଥିଲେ। ତାଙ୍କର ଜୀବନରେ ଗୋଟେ ବଡ଼ ପରିବର୍ତ୍ତନ ହେଲା କାରଣ ସିଏ ଆଇନ ବ୍ୟବସାୟ କରିବା ପାଇଁ ଆଇନ ପାଠ ମଧ୍ୟ ପଢ଼ିଥିଲେ। ସିଏ ଗଜପତି ସେବା କରିବା ସହିତ ଆଇନ ବ୍ୟବସାୟ କରିବାର ମଧ୍ୟ ସଂକଳ୍ପ ରଖିଥିଲେ କିନ୍ତୁ ତାଙ୍କ ଜୀବନରେ ଗୋଟିଏ ଘଡ଼ିସନ୍ଧି ମୁହୂର୍ତ୍ତ ଆସିଲା ବା ଯାହାକୁ ଆମେ ଇଂରାଜୀରେ ଟର୍ଣ୍ଣିଂ ପଏଣ୍ଟ ବୋଲି କହୁ ସେ ପଏଣ୍ଟଟି ହେଉଛି ସିଏ ମହାପ୍ରଭୁଙ୍କର ସେବକ ଭାବରେ ଅନ୍ୟ କାହାକୁ ମହାମହିମ ବା ମିଷ୍ଟର ଲର୍ଡ଼ ଏଇ କଥା କହିବା ଅନ୍ୟମାନଙ୍କ ଦୃଷ୍ଟିରେ ନଯିବାରୁ ଅନ୍ୟମାନଙ୍କ ପରାମର୍ଶରେ ସେ ସମୟର ଆଡ଼ଭୋକେଟ୍ ଜେନେରାଲ ଗୋବିନ୍ଦ ଦାସ ବାରିଷ୍ଟରଙ୍କର ପରାମର୍ଶରେ ସେ ସବୁଦିନ ପାଇଁ ଆଇନ ବ୍ୟବସାୟକୁ ଛାଡ଼ି ଦେଇଥିଲେ ଏବଂ ତା ପରଠାରୁ ସେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ସେବକ ଭାବରେ ତାଙ୍କ ଜୀବନକୁ ସମର୍ପଣ କରିଦେଇଛନ୍ତି। ଆଉ ଗୋଟିଏ ତାଙ୍କର ଜୀବନରେ ଗୋଟେ କଥା ହେଲା ଯେ 1980 ବେଳକୁ ତାଙ୍କର 4 କନ୍ୟା ସନ୍ତାନ ଜାତ ହୋଇସାରିଥିଲେ। ପାରିବାରିକ ଚାପରେ ଅଧିକାଂଶ ସମୟ ତାଙ୍କୁ ଡେରାଡୁନରେ ରହିବାକୁ ପଡ଼ୁଥିଲା। 1980-1993 ଏଇ 14 ତାଙ୍କ ପାଇଁ ବନବାସ ବା ପ୍ରସ୍ତୁତି ପର୍ବ ଥିଲା ବୋଲି ସେ ନିଜେ ସ୍ୱୀକାର କରନ୍ତି ଅନୁଭବ କରନ୍ତି। ଏହି ସମୟରେ ତାଙ୍କର ଚିନ୍ମୟାନନ୍ଦଙ୍କ ସହିତ ଚିଦାନନ୍ଦ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହିତ ମଧ୍ୟ ସମ୍ପର୍କ ହେଲା। ସେ 1999 ସସ୍ତ୍ରୀକ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ପାଖରୁ ଦିବ୍ୟ ଜୀବନ ସଂଘର ଦୀକ୍ଷା ମଧ୍ୟ ନେଇଥିଲେ। ଇଏ ହେଉଛି ତାଙ୍କର ଜୀବନର କିଛି କିଛି ଉଲ୍ଲେଖଯୋଗ୍ୟ କଥା ମୁଁ ଆପଣଙ୍କୁ କହିଲି। କିନ୍ତୁ ଗଜପତି ମହାରାଜା ଏଇଠି ଯେଉଁ ସେବା କରୁଛନ୍ତି ସେ ସେବାଟି ହେଉଛି ତାଙ୍କର 55ତମ ସେବା। ଆଜିକୁ 54 ଧରି ସିଏ ସେବା କରିଛନ୍ତି। ଏଇ 2026 ମସିହା ତାଙ୍କର 55ତମ ସେରା ପହଁରା ସେବା। ତାପରେ ଯେତେବେଳେ ସେ ସେବା କରନ୍ତି ଗଜପତି ମହାରାଜା, ଏଇ ଗଜପତି ମହାରାଜାଙ୍କର ସେବାକୁ ଆମେ ଏଇ ଯେଉଁ ଛେରା ପହଁରା ସେବାକୁ ଆମେ ଦେଖିବେ, ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା ଛେରା ହେଉଛି ଚନ୍ଦନ ପାଣି, ସିଏ ମଧ୍ୟ ଶ୍ୱେତବର୍ଣ୍ଣର। ତାପରେ ଯେଉଁ ଫୁଲ ପକାଇକରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ ସେ ମଧ୍ୟ ଶ୍ୱେତବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତବର୍ଣ୍ଣର ଫୁଲ ପକାଇକରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତା'ର କାରଣ ହେଉଛି ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନ ଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ, କୌଣସି ଅହଂକାର ନ ରଖି ସିଏ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ ମଲ୍ଲୀ ଚମ୍ପକ ଜାତି କାଶ ତୁଳସୀ ପୂର୍ଣ୍ଣାଗସତ କେତକୀ କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଂ ପ୍ରଭୁ ବୋଲିକରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହୋଇକରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏଇସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଂମେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରେ ଭବଭୀତି ହାରିନ୍, ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି,
ଇଏ ହେଉଛି ଗୋଟେ

0: ଅନନ୍ୟ ସେବା। ଏଇ ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ। ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ, କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତା'ର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର କାମ କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତେ। ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଅନୁମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତି ଆମ ମନ ଭିତରେ ମଧ୍ୟ ସେଇ ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି, ଅର୍ଥାତ୍ ସେହି ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା, କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ, ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏହି ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ, କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା। ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା, ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି, ଛେରି ପକେଇଛି, ତା ମାନେ ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ସେ ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ

0: ପାଣି ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର ବର୍ତ୍ତିକାରେ ତାଙ୍କୁ ଆଳତୀ କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲାଇଲେ ମାନେ ସିଂହାସନରୁ ତଳକୁ ଓହ୍ଲାଇ ସେ ଖଡ଼ିକା ଧୋଇଲେ
1: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନ କରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ। ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ। ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତି ମହାରାଜ ଯିଏକି ସାକ୍ଷାତ ଚଳନ୍ତି ବିଷ୍ଣୁ ବୋଲି ଯାହାଙ୍କୁ ଆମର ଓଡ଼ିଆ ଜାତି ଚିର ନମସ୍ୟ ଭାବରେ ଗ୍ରହଣ କରିଛନ୍ତି, ସେଇ ଗଜପତି ମହାରାଜ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେଳା ପହଁରା କାର୍ଯ୍ୟ ସମାପନ କରିସାରିଲେଣି। ଜଡ଼ହସ୍ତରେ ପ୍ରଭୁଙ୍କ ନିକଟରେ ମାଗୁଛନ୍ତି ମାଗୁଣୀ। ଓଡ଼ିଆ ଜାତିର ମାନ, ଗର୍ବ, ଅଭିମାନ ସବୁକିଛି ଯେପରି ବଳବତ୍ତର ରହିବ ସେଇ ସମର୍ପିତ ଭାବନା ନେଇ ସେବା କରୁଛନ୍ତି ଉତ୍କଳର ମୌଡ଼ମଣି ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର। ପ୍ରଭୁ କେତେ ପରମ ଦୟାଳୁ, ପ୍ରଭୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉତ୍କଳୀୟର ଗଜପତି ଚଳନ୍ତି ବିଷ୍ଣୁଙ୍କୁ ସଦାସର୍ବଦା, ତାଙ୍କର ଜୀବନ କୁସୁମିତ ହୋଇଉଠୁ। ଜଗତର ଯିଏ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି ସେ ଗୋଟିଏ ପରେ ଗୋଟିଏ ଯେଉଁ କାର୍ଯ୍ୟ ଚାଲୁଥିଲା, ପ୍ରଥମେ ଆସିଲେ ଶୁକ୍ଳ ଯେଉଁ ରାଜନୀତି ବନ୍ଦାପନା ଆଉ ଛେରା ପହରାର ଯେଉଁ କାର୍ଯ୍ୟ ଚାଲୁଛି ଦୁଇ ଗୋଟି ପର୍ଯ୍ୟାୟରେ କାର୍ଯ୍ୟ, ପ୍ରଥମେ ଶୁକ୍ଳ ପୁଷ୍ପକୁ ସିଞ୍ଚନ କଲେ ଆଉ ଓଳେଇ ନେଲେ ଗଜପତି ମହାରାଜ, ତାପରେ ଚନ୍ଦନ ଗୁଣ୍ଡ ବର୍ତ୍ତମାନ ସିଞ୍ଚ କରୁଛନ୍ତି, ଜଳ ସିଞ୍ଚନ କରୁଛନ୍ତି, ବିଜେ କାହାଳି ବାଜୁଛି ଆଉ ସେବା କାର୍ଯ୍ୟରେ ତାଙ୍କୁ ଯେଉଁ ସହଯୋଗ କରୁଛନ୍ତି। ଆଜିର ଏଇ ଯାତ୍ରାର ସୁନ୍ଦର ଦିବ୍ୟ ଭାବରେ ଭଣ୍ଡାର ମେକଅପ୍, ଦୟଣାମାଳି, ଘଟୁଆରୀ, କରାବୁଡ଼ୁ ସେବକ, ମୁଦୁଲି ସେବକ, ରାଜଗୁରୁ, କାହାଳିଆ, ତଡ଼ାଉକରଣ, ଦେଉଳକରଣ, ରାଜଜ୍ୟୋତିଷ ମଧ୍ୟ ରହିଛନ୍ତି ଏହି ଛେରାପହରା କାର୍ଯ୍ୟରେ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ପ୍ରଭୁ ନୋ ମା

0: ଯାହା କରିସାରିଛନ୍ତି ଯେଉଁ ଆଶୀର୍ବାଦ ତାଙ୍କୁ ମଧ୍ୟ ସେମାନଙ୍କୁ ସମର୍ପଣ କରିବେ। କିନ୍ତୁ ସେହି ସମର୍ପିତ ଭାବନା ନେଇ ପ୍ରଭୁଙ୍କ ନିକଟରେ ଆଜକୁ ବହୁତ ଦିନ ଧରି ଯିଏ ସେବା କରୁଛନ୍ତି ନର୍ତ୍ତକୀ ଭାବରେ ବା ନର୍ତ୍ତନ ଭାବରେ ସେହି ନୃତ୍ୟ ନିପୁଣ କଳାର ପ୍ରଦର୍ଶନ କରି ପ୍ରଭୁଙ୍କ ନିକଟରେ ନିଜ ଜୀବନକୁ ସମର୍ପିତ କରିଛନ୍ତି ଆମ ନିକଟରେ ପହଞ୍ଚିଛନ୍ତି। ପିଲାଟି ଦିନରୁ ସିଏ ଆକାଶବାଣୀର ଗୋଟେ ଶିଶୁ କଳାକାର ଭାବରେ ତାହାଙ୍କର ସେବା ମଧ୍ୟ ପ୍ରଦାନ କରିଛନ୍ତି। ତାଙ୍କଠାରୁ ଏ ପ୍ରଭୁଙ୍କର ଏଇ ଅନୁଭବ ଅନୁଭୂତି ସେବାର ସମର୍ପିତ ଭାବନାକୁ ଜାଣିବା। ତାଙ୍କ ନାମ ହେଉଛି ଡକ୍ଟର ଚିତ୍ତରଞ୍ଜନ ସାହାଣୀ ମହୋଦୟ। ତାଙ୍କ ପାଖକୁ ଆମେ ନେଇଯାଉଛୁ ସେ ପ୍ରଭୁଙ୍କର ସେ ଭାବ ଅନୁଭୂତିକୁ ଟିକେ ଆମମାନଙ୍କୁ ପହଞ୍ଚାଇବା ପାଇଁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କ'ଣ ଆପଣମାନଙ୍କୁ ଅନୁଭୂତି କହିବି, ଆଜି ଗତ ଦିନମାନଙ୍କରେ ଆପଣ ଯେଉଁ ବର୍ଷା ଦେଖୁଥିଲେ ଆମେ ଭାବୁଥିଲୁ ବର୍ଷା ହେବ, ଏ ପିଚି ପିଚି ହେଇ ମେକଅପ୍ ଛାଡ଼ିଯିବ, କେମିତି ନାଚିବୁ ସାନ୍ତେ, ତମେ ତ ଗିଲାପ ପିନ୍ଧିକି ଆସିଲ, ଆମେ କେମିତି ନାଚିବୁ, ଆମେ କେମିତି ତମ ସହିତ ରହିବୁ, ତମକୁ ଏ ଯେଉଁ ମୁହଁଟାକୁ ସଜବାଜ ହେଇଛି ଦେଖେଇବୁ କେମିତି। ଆଜି ସୁନ୍ଦର ଭାବରେ ମହାପ୍ରଭୁ ପାଗଟିଏ କରିଦେଲେ। କିନ୍ତୁ ବଡ଼ କଥାଟିଏ, ଯେତେବେଳେ ମୁଁ ଆଜି ଦେଖିଲି ଦୁଇ ଭାଇ ଭଉଣୀ ପଳେଇ ଆସିଲେ, ବଡ଼ ବାର ମଣିମା ହରିଦ୍ରା ପୂର୍ଣ୍ଣିମା ସୁଭଦ୍ରିକା ଚକ୍ରରାଜ ସୁଦର୍ଶନ ପଳେଇ ଆସିଲେ, ଏତେ କାଳିଆ ସାନ୍ତ ଆସିଲେ, ଆହା ମୁଁ ଦେଖୁଥାଏ ଯେ ସେବେଳେ ରହିଯାଉଥାନ୍ତି, ନାକଚଣା ଦ୍ୱାର ପାଖରେ ରହିଯାଉଥାନ୍ତି, ଆସୁନଥାନ୍ତି, ବିକଳ ହେଇ ତାଙ୍କ ପାଖରେ ନାଚୁଥାଏ, ପ୍ରଭୁ ତମେ ଟିକେ ଦେଖିଦିଅ, ତମେ ଟିକେ ଅନେଇ ଦିଅ। ଏହି ସମୟରେ ମୁଁ ହଠାତ୍ ଦେଖୁଥାଏ ଯେ ସେ ଗୁଣ୍ଡିଚା ମନ୍ଦିରର ରାସ୍ତା ଆଉ ଶ୍ରୀମନ୍ଦିରର ବାଇଶି ପାହାଚ ପୁରା ଅଲଗା ଅଲଗା କଥା। ଏଠି ସମତଳ ରାସ୍ତା, ସେଠା ଦିଅଁ ଆସୁଥାନ୍ତି, ହଠାତ୍ ଯେତେବେଳେ ଝକାଟିଏ ଦେଉଥାନ୍ତି ଦୈତାପତି ସେବକମାନେ, ଯେତେବେଳେ ପହଣ୍ଡି କରୁଥାନ୍ତି ସେତେବେଳେ ଠାକୁରେ ପଛକୁ ହେଇଯାଉଛନ୍ତି, ଯେତେବେଳେ ଟିକେ ଆଗକୁ ଟାଣୁଥାନ୍ତି ସେତେବେଳେ ଦେଖୁଥାଏ ଆଖିରେ ଅନଉଥାନ୍ତି ବିସ୍ଫାରିତ ନେତ୍ର। ମୋତେ ଲାଗିଲା ମୋ ଛଡ଼ା ସେ କାହାକୁ ଦେଖୁନାହାନ୍ତି, ମୋତେ ହିଁ ଦେଖୁଛନ୍ତି। ଏତେ ଆନନ୍ଦ ଲାଗିଲା, ମୁଁ ତାକୁ ଆଉ କ'ଣ ନାଚିବି, ନାଚ ଭୁଲିଗଲି। ମୁଁ ସାଙ୍ଗେ ସାଙ୍ଗେ ଚନ୍ଦନ କରି ପକାଇଦେଲି, ମୁଁ ତାକୁ ଚନ୍ଦନ ପକାଇଦେଲି, ଚନ୍ଦନ ତାଙ୍କ ମୁହଁରେ ଲେପିଦେଲି, ସେହି ଚନ୍ଦନକୁ ଆଣି ମୋ ଦେହରେ ପକାଇଦେଲି, ମୋତେ ଏତେ ଖୁସି ଲାଗିଲା। ଆପଣମାନେ ସମସ୍ତେ ଜଗନ୍ନାଥଙ୍କୁ ଭଲ ପାଆନ୍ତୁ, ମହାପ୍ରଭୁଙ୍କ ପାଇଁ ସମସ୍ତେ ଆଜି ସଂସାର ମଙ୍ଗଳମୟ ହେଉ ସମସ୍ତେ କହୁଥାନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
0: ଭାବନାରେ ବର୍ତ୍ତମାନ ଆମର ଉତ୍କଳର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେରା ପହରା କାର୍ଯ୍ୟକୁ ସମାପନ କରି ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ଆଜି ଶ୍ରଦ୍ଧାଳୁ ଭକ୍ତ ଏହି ଶରଧାବାଲିର ପ୍ରାଙ୍ଗଣରେ ଦଣ୍ଡାମାନ ହୋଇ ଚଳନ୍ତି ବିଷ୍ଣୁ ଆଉ ସାକ୍ଷାତ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ଆଜିର ଯେଉଁ ମହା ଆନନ୍ଦର ମିଳନର ଯାତ୍ରାକୁ ଅନୁଭବ କରୁଛନ୍ତି। ସେଇ ଅନୁଭବ ଭିତରେ କିନ୍ତୁ ପ୍ରଶାସନ ସ୍ତରରେ ତତ୍ପରତା ଦେଖାଯାଇଛି। ଏପଟେ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ତାଙ୍କର ସେବା କାର୍ଯ୍ୟ, ଯେଉଁ ଆମର ଯେଉଁ ଛେରା ପହରା କାର୍ଯ୍ୟ କରିବାକୁ ଯେତେବେଳେ ଗଜପତି ଯାତ୍ରା କରୁଛନ୍ତି ସେ ନନ୍ଦିଘୋଷ ରଥକୁ, ଏପଟେ କିନ୍ତୁ ବଡ଼ ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଭୋଇ ସେବକମାନେ କୋଠ ସୁଆସିଆମାନେ ସମସ୍ତେ ମିଳିତ ଭାବରେ ଚାରମାଳକୁ ବର୍ତ୍ତମାନ କାଢ଼ି ନେଉଛନ୍ତି। କେତେ ତତ୍ପରତା ରହିଛି ମହାପ୍ରଭୁଙ୍କର ଆଜିର ଯେଉଁ ଯାତ୍ରାକୁ ଶୃଙ୍ଖଳିତ କରି ସମଗ୍ର ବିଶ୍ୱକୁ ପୁଷ୍ପାୟିତ କରି କୁସୁମିତ କରି ପ୍ରଭୁଙ୍କର ଯାତ୍ରାରେ ଆଶୀର୍ବାଦ ସ୍ୱରୂପ ରଥଯାତ୍ରାର ଯେଉଁ ନିର୍ଦ୍ଦିଷ୍ଟ ସ୍ଥିର ଧାର୍ଯ୍ୟ କରାଯାଇଥିଲା ତାହା ବହୁ ବିଳମ୍ବିତ ହୋଇଥିଲା। କିନ୍ତୁ ଆଜି ବାହୁଡ଼ାରେ ଆଜି ବର୍ତ୍ତମାନ ଦେଖନ୍ତୁ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଚାରମାଳ ବନ୍ଧା ହୋଇଥିଲା ଯାହା ତାହା ଖୋଲା ହେଲାଣି, ଆଉ କିଛି ସମୟ ପରେ ଘୋଡ଼ା ଝୋଚା ଯିବ ଏବଂ ରଥ ଟଣା କାର୍ଯ୍ୟ ଯେଉଁ ଚାରିଟା ବେଳକୁ ଯେଉଁ ଧାର୍ଯ୍ୟ କରାଯାଇଥିଲା ବୋଧ ହୁଏ ତାହା ଚାରିଟା ବେଳକୁ ଟଣା ଆରମ୍ଭ ନିଶ୍ଚିତ ଭାବରେ ହେଇଯିବ ଏହା ଆଶା କରାଯାଉଛି। କିନ୍ତୁ ୟାର ଭିତରେ ଏ ଆଶା ସମ୍ଭାବନା ଉଦ୍ଦୀପନା ଭାବନା ଭକ୍ତି ଭାବନା ୟାର ଭିତରେ ଆମେ ମଧ୍ୟ ଦେଖିପାରୁଛୁ ଆଜି ଶ୍ରୀକ୍ଷେତ୍ରର ଯେଉଁ ଆମର ବାତାବରଣ ବା ପରିବେଶ ଯେଉଁ ଅନୁକୂଳ ପାଗ ଥିଲା ତାହା ସାମାନ୍ୟ ବର୍ତ୍ତମାନ ବର୍ଷା ଅଭିମୁଖେ ବା ବର୍ଷା ହେବ ବୋଲି ସୂଚନା ପ୍ରାପ୍ତ ହେଉଅଛି, କାରଣ ଘଡ଼ଘଡ଼ିର କିଞ୍ଚିତ ଶବ୍ଦ ଆମେ ବର୍ତ୍ତମାନ ଶ୍ରବଣ କଲୁ, ତାହା ମଧ୍ୟ ଆମେ ଆଶୀର୍ବାଦ ଭାବିକି ଭାବୁଛୁ। ଆଉ ଏଇଠି ଶାନ୍ତିନାଥ ମହୋଦୟ ଏଇ ଭାବନା ଭିତରେ ପ୍ରଭୁଙ୍କର କଥାକୁ କିଛି କହିବା ପାଇଁ ଚାହୁଁଛନ୍ତି। ମୁଁ ଆଜ୍ଞା କୁହନ୍ତୁ,
2: ମୁଁ ଗୋଟେ କଥା ଖାଲି ସୂଚନା ଦେବାକୁ ଚାହିଁବି, ଏଇ ଯେଉଁ ଗଜପତି ମହାରାଜା ଛେରା ପହରା କରୁଛନ୍ତି, ୟାଙ୍କର ପ୍ରଥମେ ତ ମନ୍ଦିର ଶାସନ ବା ମନ୍ଦିର ପରିଚାଳନା ଦାୟିତ୍ୱ ତ ରାଜାଙ୍କ ପାଖରେ ଥିଲା, ତାପରେ ଯେତେବେଳେ ସରକାରଙ୍କ ପାଖକୁ ଚାଲିଗଲା

0: ସେତେବେଳେ ଏହି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାପା ବୀରକିଶୋର ଦେବ ଗୋଟେ ଗୀତ ଲେଖିଥିଲେ, ସେ ଗୀତଟି ମୁଁ ଟିକେ ଶୁଣେଇ ଦେବାକୁ
1: ଚାହୁଁଛି।
0: ସେ ଗୀତଟି ହେଉଛି ଚକାଡୋଳା ଚଉ ବାହାକୁ ଦୋଷ ନ ଦେଇ ମୁଁ ଦେବି କାହାକୁ, ପ୍ରଭୁ କେଉଁ ଦରକାରକୁ ଆଶ୍ରା କଲୁ ସରକାରକୁ, ରଥ ଖରକାକୁ ପଛରେ ପକାଇ, ରଥ ଖରକା ମାନେ ମୁଁ ରଥ ଖରକା, ରଥ ଖରକାକୁ ପଛରେ ପକାଇ ମଥାରେ ରଖିଲୁ କଥା କୁହାଙ୍କୁ, ବୁଝିଲେ, ନ ରଖିଲୁ ସେବକ ଟେକ ବେଳ ଜାଣି ମୋଡ଼ିଲୁ ବେକ, ଏକି ତୋ ବିବେକ ପ୍ରଭୁ ଶ୍ରୀମୁଖ ମହାବାହୁ ବୋଲା ଉଚ୍ଚୁ ଛାଙ୍କୁ, ନାଥ ତୋର ଏକି ଅକଲ ନିଜ ଘର ଦେଲୁ ଦଖଲ, ଭଣ୍ଡାର ରକ୍ଷକ ପ୍ରଭୁ ଲୋକନାଥ ରଖି ନ ପାରିଲେ ଲକ୍ଷ୍ମୀ ମାଆଙ୍କୁ। ଇଏ ହେଉଛି ଯେତେବେଳେ ମନ୍ଦିରର ପ୍ରଶାସନ ଦାୟିତ୍ୱ ତାଙ୍କ ହାତରୁ ଚାଲିଗଲା, ହୁଏତ ସେତେବେଳକୁ ତାଙ୍କର ସାମର୍ଥ୍ୟ ବି ନଥିଲା, କିନ୍ତୁ ସିଏ ମହାପ୍ରଭୁଙ୍କର ଯେଉଁ ପରିଚାଳନା ଦାୟିତ୍ୱ ଦେବାକୁ ହସ୍ତାନ୍ତର କରିବାକୁ ଚାହୁଁନଥିଲେ ବୋଲି ଏ ପ୍ରକାର ତାଙ୍କର ଅନୁଶୋଚନା ବା ତାଙ୍କର ମନର କ୍ଷୋଭକୁ ଗୋଟେ କବିତା ମାଧ୍ୟମରେ ସିଏ ବର୍ଣ୍ଣନା କରିଛନ୍ତି। ଏଇଥିରୁ ଆମେ ବୁଝିବା ଯେ ଯେତେ ଯାହା ହେଲେ ମଧ୍ୟ କେଉଁ ହଜାର ହଜାର ବର୍ଷ ତଳୁ ମହାରାଜାମାନଙ୍କର ଯେଉଁ ଶାସନ କ୍ଷମତା ଥିଲା ଏବଂ ତାର ଗୋଟେ ଅଂଶ ଥିଲା ଶ୍ରୀମନ୍ଦିର ପରିଚାଳନା, ସେ ପରିଚାଳନା ଯେତେବେଳେ ତାଙ୍କ ହାତରୁ
1: ମଧ୍ୟ କବିତାଟିଏ ମଧ୍ୟ କହିଛନ୍ତି,
0: ଆଜ୍ଞା,
1: ସେବାରୁ ଅନ୍ତର ହେଲି ଯେବେ ପ୍ରଭୁ ଏ ପ୍ରାଣ ଥିବ କିମ୍ପାଇ ଓହ୍ଲାଏ ନଦୀ କିମ୍ପା ମୋ ମଥାରୁ ଜଞ୍ଜାଳ ଭାର ଗୋସାଇ।
0: ହଉ ଆପଣ କୁହନ୍ତୁ,
1: କେତେ ସମର୍ପିତ ଭାବନା ଏ ଦେଶର ରାଜା କେତେ ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପିତ କରିଛନ୍ତି, ଯଦି ପ୍ରଭୁ ମୁଁ ଯଦି ଆପଣଙ୍କର ସେବା କରିପାରିଲି ନାହିଁ ତାର ଏ ସଂସାରର ଭାର ମୋ ମଥାରେ କାହିଁକି ଦେଇଛ ପ୍ରଭୁ, ମୁଁ ଆପଣଙ୍କର ସେବାର ଯଦି ଯୋଗ୍ୟ ହୋଇପାରିଲି ନାହିଁ, ସେଇ ଭାବ ସମର୍ପଣରେ ଇତିହାସ ସାକ୍ଷୀ ଯେତେବେଳେ ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନ କରିଥିଲେ ଏଇ ଉତ୍କଳର ରାଜାଙ୍କର ସେ ସମ୍ମାନକୁ ରଖିବା ପାଇଁ ନିଜେ ପ୍ରଭୁ ବଳିଆର ଭୁଜ ବଡ଼ ଭାଇ ବଳଭଦ୍ର ଏବଂ ଜଗନ୍ନାଥ କଳା ଘୋଡ଼ା ଆଉ ଧଳା ଘୋଡ଼ାରେ ଯାତ୍ରା କରିଥିଲେ ସେ କାଞ୍ଚି ଅଭିଯାନରେ। ହଁ, ଆଉ ଆମେ ମଧ୍ୟ ଦେଖିପାରୁଛୁ ବର୍ତ୍ତମାନ ସେଇ ନନ୍ଦିଘୋଷ ରଥରେ ଜଗତର ନାଥ ଜଗନ୍ନାଥ କୋଟି କୈବଲ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ପହରାର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏଇ ଯେଉଁ ଏପଟେ ବଡ଼ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ ଖୋଲାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ଼ କଥା, ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦଉଡ଼ି, ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦଉଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲକୁ ଢଙ୍କା ଯାଇ ରଖାଯାଇଛି, ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ ଆଉ ଦଉଡ଼ି ଲାଗିବ। ଯେଉଁ ଦଉଡ଼ି ଲାଗିସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି, ଯେଉଁ ଦୁଇଟି ପ୍ରକାରର ହୋଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା, ଯେଉଁ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ, ଦଣ୍ଡ ପ୍ରଣାମ କରିବେ, ତାପରେ ଶୁକ୍ଳବସ୍ତ୍ର ପ୍ରଦାନ କରିବେ। ଏଇ ଯେଉଁ ଶୁକ୍ଳବସ୍ତ୍ର ପ୍ରଦାନ କରିବାର ପରମ୍ପରା ଯାହାକି ଆମର ରାଜା କପିଳେନ୍ଦ୍ର ଦେବଙ୍କର ସମୟରୁ ଏହା ହେଇଥିଲା, ଯେତେବେଳେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆସିଥିଲେ ସେତିକି ବେଳେ ସେ ପ୍ରଥମେ ବସ୍ତ୍ରକୁ ପ୍ରଦାନ କରି ଦାକ୍ଷିଣାତ୍ୟ ବିଜୟ ପରେ ଆଶୀର୍ବାଦ ସ୍ୱରୂପ ପ୍ରଭୁଙ୍କ ପାଖରେ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦର ଯେଉଁ ଛତ୍ର ଛାୟାରେ ବାହୁତଳେ ରଖିବା ପାଇଁ ନିବେଦନ କରିଥିଲେ। ଦେହର ସୌନ୍ଦର୍ଯ୍ୟ ହେତୁ ବିବର୍ଦ୍ଧନ ଆହେ ପ୍ରାଣ ନାଥନୀୟ ସୁଚାରୁ ବସନ, ସେହି ଦଣ୍ଡ ପ୍ରଣାମ କରି ପ୍ରଭୁ ସୁଚାରୁ ବସ୍ତ୍ର ପ୍ରଦାନ କରୁଛନ୍ତି, ଯାହାକୁ ନିଉ ଛାଳି ବୋଲି ମଧ୍ୟ କୁହାଯାଇଥାଏ। ସେ ନିଉ ଛାଳି ପରେ ପୁଣି ପୁଷ୍ପାଞ୍ଜଳି ଅର୍ପଣ କରିବେ, ତାପରେ କର୍ପୂର ଆଳତି ସୁନା ଚାମରରେ ଆଲଟ ସେବା ଆଉ ଯାହା କରିବେ ମାର୍ଜନା ତାପରେ ଆରମ୍ଭ ହେବ। ବାସ୍ତବରେ ଏ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାର ଭିତରେ ବିଜେ କାହାଳୀ ବାଜୁଛଇ ବୈଜନ୍ତ୍ରୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି, ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି, କାହିଁକି ନା ଆଉ କିଛି ସମୟ ପରେ ରଥ ଟଣା କାର୍ଯ୍ୟ ହେବ ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି, କିଛି ଯେଉଁ ସୁବ୍ୟବସ୍ଥା

0: ସ୍ୱଚ୍ଛତା ନିମନ୍ତେ ସେମାନଙ୍କୁ ମଧ୍ୟ 3 କୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି। ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
3: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
8: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
7: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
8: ଅଛି କେବଳ ମଣିଷ ପଣିଆ।
7: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
8: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
7: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
8: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
7: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
8: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
7: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
8: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
7: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
0: ଆଗେ ଗଜପତି ଉଭା ହୋଇଛନ୍ତି, ଶିରେ ଯୋଡ଼ି କର ଦୁଇକି, ସିନା ସଧନୀରେ ମାର୍ଜନା କରନ୍ତି ରଥ ଛକ ସବୁ ଭୂଇଁକି। ଆଗେ ପହଣ୍ଡିର ଭୂଇଁକି ଯେଉଁ ମାର୍ଜନା କାର୍ଯ୍ୟ କରାଯାଉଥିଲା, ବର୍ତ୍ତମାନ ରଥର ସେଇ ଭୂମିକୁ ମାର୍ଜନା କରୁଛନ୍ତି ଗଜପତି ମହାରାଜ। ସମ୍ପ୍ରତି ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଯେଉଁ ହୋଇଛି, ଯେଉଁ ସୁନାର ଯେଉଁ ମାର୍ଜନାର ଯେଉଁ ବା ସୁନା ଖଡ଼ିକା, ସେଇ ସୁନା ଖଡ଼ିକାକୁ ଧରିଛନ୍ତି ଗଜପତି ମହାରାଜ। ଯେଉଁ ମହାରାଜ ମାର୍ଜନର କାର୍ଯ୍ୟ କରିବେ, କିନ୍ତୁ ତା ପୂର୍ବରୁ ସିଏ ବର୍ତ୍ତମାନ କର୍ପୂର ଆଳତୀ କରୁଛନ୍ତି। କର୍ପୂର ଆଳତୀରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି। କର୍ପୂର ପୁରେଣ ମନ ହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସହସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତୀ ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ, ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି ଚକା ନୟନରେ ଯିଏ ସବୁକିଛି ଦେଖୁଛନ୍ତି, ସେ କାଳିଆ ଶାନ୍ତ ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହୋଇଛନ୍ତି, ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ସେ ଭକ୍ତଙ୍କ ସମ୍ମୁଖରେ ଆଜି

सर्वश्रेष्ठ भक्त जी आद्य सेवक चलती विष्णु वर्तमान से नंदीघोष रथ रे छेरा पहरा कार्य करबा को जाउछंती। कारण एहा पूर्वरु तांकर जो राजनीति बंदापना कार्य ता समापन करी सारिलेनी आ अपेक्षा करिछंती जे जो दयणामाळी शुक्ल वस्त्र शुक्ल पुष्प प्रदान करिवे से शुक्ल पुष्प को ताहा को भंडार मेकअप रथर चतुर्दिगरे बा जो जो भूमि रथर भूमि सेठारे सिंचन करिवे आउ संस्कार होइतिबा से खडिका जो झाड़ू को सुनार जो लागी अछि बेंट सो सुनार बेंट रे जो नारिकेलर जो खडिका बा जो रही अछि ताहार से जो रथर भूमि को ताकु सुंदर भाव रे मार्जनार कार्य करुछंती। ये शोधनर कार्य वास्तव रे जदि आमे देखिबा ए मार्जन कोन जदि आमे सूक्ष्माति सूक्ष्म भाव रे चिंता करिबा अंतशुद्धि बोली जाकु कुआ जायताए। कारण बहिशुद्धि जहाँ आमर आखि को देखा जाउछि ता वास्तव रे सेया नुहे। या माध्यम रे आम मन भितरे थिबा समस्त सड़ रिपु जो सड़ रिपु को आमे दमन करी मन भितरे शांति मैत्री प्रीति आउ सबबळे चीर आनंद आमे रही प्रभुंक निकटरे निजकु समर्पण करिबा सहित प्रत्येक व्यक्ति को भल पाइबा सम्मान देबा स्नेह प्रदान करिबा ये यात्रार आभिमुख्य हेउची। एहिया काहेकि ना आम भितरे जदि कोनोसी विकार थिबो तेबे ताहाले आमे केबे काहाकु आपणै पारिबा नाही। ठीक सही परे सेहीपरि भावरे शुक्ल पुष्प को जो सिंचन करा जाउछि भंडार मेकअप जो एठारे आनी सिंचन करुछंती दयणामाळी सेवकं थारु ताहा से रथर भूमि को मार्जन करुछंती गजपति महाराज। या परे चंदनर जल जहाउ जहुथरे चंदन गुंड जल रे मिश्रण करा जाइतिबो बहळिया ताकु मध्य पकाइबे सिंचन करिवे से संस्कारित करिवे आ पुनर्बार ପୁଣି ଆସିବ ସେଇ ଚନ୍ଦନ ଗୁଣ୍ଡର ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଆଉ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ ଯେ ପ୍ରଭୁ ମୁଛାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ ତୁମ ଶ୍ରୀ ଚରଣେ ଅର୍ପଣ କରୁଛି ଘେନ ହେ ବିଶ୍ୱ ସମ୍ରାଟ। ମୁଁ ସବୁକିଛି ଆପଣଙ୍କୁ ସମ୍ରାଟ ହେ ବିଶ୍ୱର ସମ୍ରାଟ ଆଉ ମୁଁ ଆପଣଙ୍କୁ ସମର୍ପଣ କରୁଛି ସେଇ ପ୍ରଭୁଙ୍କର ନିକଟରେ ଯେଉଁ ସେବା ସମର୍ପଣକୁ ଅର୍ପଣ କରୁଛନ୍ତି ଗୋଟିଏ ପରେ ଗୋଟିଏ ଜ୍ୟେଷ୍ଠାୟନମ ଶ୍ରେଷ୍ଠାୟନମ ଏ ସଂସ୍କୃତି ମଧ୍ୟ ଆମକୁ ସେଇଆ ଶିଖାଉଛି ଗୁରୁ ଗୁରୁଜନମାନଙ୍କୁ ସମ୍ମାନ କର ତାଙ୍କର ଆଶୀର୍ବାଦ ଲାଭ କର କାରଣ ତାଙ୍କର ଆଶୀର୍ବାଦରେ ପଙ୍ଗୁ ଲିଙ୍ଘତିଗିରି ଭଳି ଆମେ ସବୁକିଛି ଆମେ କରିପାରିବା ଯେତେବେଳେ ଅସାଧ୍ୟ କାର୍ଯ୍ୟ ହେଲେ ମଧ୍ୟ। ଆଉ ଏପଟେ ଆମର ବଡ଼ ଭାଇ ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲାଗଲାଣି ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହୋଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବରେ ବାରିକେଡ଼ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରା ଦିଆଯାଉଛି ଯେଉଁ କଡ଼ନ ଭିତରୁ। ଆଉ ବିଜେ କାହାଳି ବାଜିକି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ ଧାରଣ କରିସାରିଛନ୍ତି ବଡ଼ ଭାଇ ବଳଭଦ୍ରଙ୍କ ଯେଉଁ ପାଖରୁ। ଆଉ କିଛି ସମୟ ଆମେ ଅପେକ୍ଷା କରିବା ଭରସା ଶିରସା ଦୃଷ୍ଟିଆ ମନସା ବଶସାମ ତଥା ପଦ୍ମଭ୍ୟାମ କରାଭ୍ୟାମ ଜାନୁଭ୍ୟାମ ପ୍ରାଣମ ଅଷ୍ଟାଙ୍ଗ ଉଚ୍ଚତେ ଯେଉଁଠିକି ଆମେ ଯେଉଁଠି ଅର୍ଥାତ୍ ବକ୍ଷ ଶିର ଅନ୍ତଃଦୃଷ୍ଟି ମନ ବଚନ ପାଦ କର ଜଙ୍ଘ ଏ ସମସ୍ତକୁ ଆମେ ଆପଣଙ୍କ ନିକଟରେ ଏକୀଭୂତ କରି ସବୁ ଷଡ଼ରୀପକୁ ଆମେ ଦମନ କରି ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ହେ ପ୍ରଭୁ ଆପଣ ଆମକୁ ଆଶୀର୍ବାଦ କରନ୍ତୁ ଯୁଗେ ଯୁଗେ ଆପଣଙ୍କର ସେବାର ଯେଉଁ ଆମକୁ ସାନ୍ନିଧ୍ୟ ମିଳିଛି ଯେଉଁ ପ୍ରାପ୍ତ ମିଳିଛି ବାସ୍ତବରେ ଏହା ଚିର ବନ୍ଦନୀୟ ଆମେ ସେତିକି ଧନ୍ୟ କରୁ ହେଇଥିଲେ ଆମେ ଯେଉଁ କେଉଁ ଜନ୍ମରେ ଆମେ ସେତିକି ପୁଣ୍ୟଫଳ ଲାଭ କରିଛୁ ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିଜକୁ ନିୟୋଜିତ କରିଛୁ। କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ କ୍ଷେତ୍ର କାରଣ ଗଙ୍ଗାୟାମ ଜଳେ ମୁକ୍ତି ବାରାଣସିଆ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ ସେ ପୁରୁଷୋତ୍ତମ କ୍ଷେତ୍ର ଯେଉଁ କ୍ଷେତ୍ର ପରମ ପାବନ କ୍ଷେତ୍ର ମୁକ୍ତିର କ୍ଷେତ୍ର ମୋକ୍ଷର କ୍ଷେତ୍ର।

0: କ୍ଷେତ୍ର ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ ସେ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାମଜାନରେ ଆସିଛନ୍ତି ଦେଖନ୍ତୁ ଆମେ ଦେଖୁଛୁ ନୀଳ ରଙ୍ଗର ଯେଉଁ ସୁନ୍ଦର ଭାବରେ ପାନପତ୍ରର ଯେଉଁ ଆଲଟ ଆଉ ଏପଟେ କଳା ଛତ୍ରୀ ଧଳା ଛତ୍ରୀ ତାର ଭିତରେ ମୁଁ ନେଇଯାଉଛି ଆମ ଗହଣରେ ଅଛନ୍ତି ଡକ୍ଟର ନରେଶ ଦାସ ମହୋଦୟ ଯାହାଙ୍କ ପାଖରୁ ଆମେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାର ଦିବ୍ୟ ଯାତ୍ରାର ସେଇ ସୁନ୍ଦର ବର୍ଣ୍ଣନାକୁ ଆମେ ଶ୍ରବଣ କରିବା ଜୟ ଜଗନ୍ନାଥ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ସେ ଖରା ଚାଲିଗଲାଣି ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି ବାଦଲ ଧୀରେ ଧୀରେ ଆସୁଛି ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହୋଇଯାଉଛି ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି କାରଣ ରଥ ଟଣା ସମୟ ପାଖେଇ ଯାଉଛି ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା ବର୍ତ୍ତମାନ ଚାରମାଳର ଫିଟାଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜର ରଥକୁ ତାଳଧ୍ୱଜର ରଥରେ ଛେରା ପହଁରା କରିକରି ସେ ଚାଲି ଯାଇଛନ୍ତି ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ଯେଉଁ ପ୍ରସ୍ତୁତି ତା ଆରମ୍ଭ ହୋଇଛି ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଡ଼ନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧୀକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି ବଳଭଦ୍ରଙ୍କ ରଥ ଠିକ୍ ତଳେ ସେ ଅଛନ୍ତି ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ ରଥ ଟଣାର ସମୟ ଥିଲା ଦିନ 4 ଏବଂ ବର୍ତ୍ତମାନ ପ୍ରାୟ 4 ବାଜିଲାଣି ତେଣୁ 4 ସମୟରେ ରଥ ଟଣା ଯାଇପାରିନି ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମ୍ରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ କାରଣ ପ୍ରତିବର୍ଷ ଆମେ ଦେଖୁ 4 ବେଳକୁ 3 ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳାଇଥାଏ କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
2: ଦାସ
1: ଆଜ୍ଞା
2: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ
1: ସେଥିପାଇଁ ଆମେ ଆସିଛେ 6 ବେଳଠୁ
2: ନା ଆମେ 6 ବେଳୁ ଆସିଲେ କ'ଣ ହେବ ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି

0: ତେଣୁ ମୂଳ କଥା ତ ସେଇଆ, ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା, ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକିରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା।
1: କାହିଁକି ନା ମନୁଷ୍ୟ କୋଟି ବାଞ୍ଛା କହି ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହୁଏ।
0: ସେଇଟା ନାଇଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
1: ସେଇଟା ଠିକ ନୁହଁ,
0: ଏଇଟା ଠିକ ନୁହଁ। ତେଣୁ ସବୁ ଭଗବାନଙ୍କର ଇଚ୍ଛା, ତା ବୋଲି ଆମର ସମସ୍ତ ସତର୍କତା, ଆମର ସମସ୍ତ ପୁରୁଷାର୍ଥ, ଆମର ସମସ୍ତ ନିଷ୍ଠା, ଏସବୁଟା ତ ଆମକୁ ରଖିବାକୁ ପଡ଼ିବ ନା।
1: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କେଉଁଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା। କିନ୍ତୁ
0: ଡେରି ଯଦି ଶୁଣନ୍ତୁ ଆମର କ'ଣ ହୁଏ, ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ, ଆମେ ବେଳେବେଳେ ଦେଖୁ 9:00 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ
1: ବାସ।
0: ତେଣୁ ସେଇଟା ହେଇପାରେନି ବର୍ଷ, ନ ହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା, ତାହେଲେ ରଥ ତ 3-4 ଦିନ ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
1: ତା ତ ନିଶ୍ଚିତ।
0: ହଁ, ତେଣୁ ସେତେବେଳେ ନିଜେ ଗଜପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା। ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ। ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରାପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରାପହଁରା ହେଇଯିବ,
1: ଘଣ୍ଟୁଆ ସେବକ ମାନେ ଥିଲେ ଚାରମାଳ ବନ୍ଧା ହେଇଛି,
0: ସିଏ ବର୍ତ୍ତମାନ
1: ସବୁ ଚାଲିଗଲେ
0: ନାଇଁ ଚାଲିଗଲେଣି କଣ, ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ, ତେଣୁ କାମ ଚାଲିଛି, ସବୁ କାମ ଏକା ସାଥିରେ ଚାଲିଛି। ଇଆଡ଼େ ଛେରାପହଁରା ବି ଚାଲିଛି, ଚାରମାଳ ଫିଟା ଚାଲିଛି, ଘୋଡ଼ା ଜଚା ଚାଲିଛି, ସବୁ ଚାଲିଛି। ଏବଂ କଡ଼ନ ମାନଙ୍କ ଭିତରେ ଯେଉଁମାନେ ବାହାର ଲୋକ ଅନଧିକାର ଲୋକମାନେ ରହୁଥିଲେ ତାଙ୍କୁ ବାହାର କରାହେଲାଣି, ଏବଂ ଯେଉଁମାନେ ଆରକ୍ଷୀ ବାହିନୀ ସେମାନେ ସବୁ ସେ ଜାଗାଟାକୁ ଅକ୍ତିଆର କରିଦେଲେଣି, ଆଉ କ'ଣ କରନ୍ତେ। ତେଣୁ ଠିକ ଚାଲିଛି, କିଛି ଖରାପ ନାହିଁ,
1: ଖରାପ ନାହିଁ,
0: ଆମେ ବିଳମ୍ବ ବୋଲି କହିପାରିବାନି,
1: ନାଇଁ ବର୍ତ୍ତମାନ ସୁଦ୍ଧା ବିଳମ୍ବ ହେଇନାହିଁ
0: ହେଇନାହିଁ,
1: କିନ୍ତୁ ଯାହା ହେଲେ ଅଧଘଣ୍ଟେ ଖଣ୍ଡେ ବିଳମ୍ବ ହେଇପାରେ,
0: କିଛି ଅସୁବିଧା ନାହିଁ, ସେଥିରେ
1: ଅସୁବିଧା କିଛି ନାହିଁ।
0: ଯଦି ଆଜି 2-3 ରଥ ଚାଲିଯିବ, ରଥ ଯାଇକି ଯଦି ବଡ଼ସଙ୍କ ପାଖରେ ରହିଗଲା, ବଡ଼ଗଣ୍ଡି ପାଖରେ, କାଲି ସକାଳୁ ଟାଣିବେ,
1: ନାଇଁ ନାଇଁ ସକାଳ ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାରେ ଲାଗିବାଟା ନିଶ୍ଚିତ,
0: ତାହେଲେ ଯଦି
1: କାହିଁକି କାହିଁକି ଆଗାମୀ କାଲି ଯେହେତୁ ରହିଛି ସୁନାବେଶ, ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି, ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକି ସବୁ ବ୍ୟାରିକେଡ଼ ତିଆରି ହେବ, ତେଣୁ ଆଜି ସେଇଟା ରହିବ,
2: ସେଇଟା
1: ପୁଣି ପିଠା ଖାଇକିରି ତାପରେ ସେ ଯିବେ, ଯେଉଁ 2 ରଥ ଯାଇକିରି ସିଂହଦ୍ୱାର ଲାଗିବ, ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି,
0: ଦେଖାଯାଉ ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା ସେଇଟା, ଆଉ କ'ଣ କରିବା।
1: ନାଇଁ ନାଇଁ ଆଜି ଯେ ଶୁଣନ୍ତୁ, 10:00 ବାଜିଲେ ମଧ୍୯ ଆଜି ନିଶ୍ଚିତ ଭାବରେ 3 ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ, ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି। ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ, ତେଣୁ ଏ ଆଶା ଆମେ କରି
0: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ।
1: ହଁ, ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି, ଏବଂ ଦୌଡ଼ି ମଧ୍ୟ ଲାଗିବ। ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି, ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ, ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ବର୍ତ୍ତମାନ ସବୁ ପ୍ରସ୍ତୁତିରେ ଉପରେ ଅଛନ୍ତି। କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା, ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ, ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ୍ ମଧ୍ୟ ସୁନ୍ଦର ଭାବରେ କହୁଥିଲେ, ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି, କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି।
0: ଆଉ ଗୋଟେ କଥା, ଆମର ଇତିହାସରେ ଆମେ ଦେଖିଛେ

0: ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରଜା ରାଜାମାନେ ସିଏ ଉଗ୍ର, ସିଏ ଉଦ୍ଧତ, ସିଏ ଗର୍ବୀ, ସିଏ କ୍ରୋଧୀ, ଏସବୁ କଥା ଗୁଡ଼ାକ ହେଇଥିବା କଥା, ଏସବୁ ଗୁଣ ଗୁଡ଼ା ଥାଏ ନା ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି, ତେଣୁ ରଜାକୁ ତ ଉତ୍ତର ନାହିଁ, ତେଣୁ ସେଇଭଳିଆ ଯେଉଁ କଥା ଗୁଡ଼ା କୁହାହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହାହେଉଥିଲା। କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ, ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ, ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହୋଇଗଲା।
1: ବହୁ ବହୁ ସାଧୁ ସନ୍ତଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି, ଯାହାଫଳରେ
0: ସାଧୁ ଭାବ ତାଙ୍କ ଭିତରେ
1: ଜାଗ୍ରତ ହେଇଛି
0: ଏବଂ ସାଧୁ ଭାବଟା ତ ହେଉଛି ନମ୍ର ଭାବ, ବିନୟ ଭାବ, ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ, ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ ହେଲା, ଯାହାଫଳରେ ଏଇ ଯେଉଁ ଉଗ୍ରତା, ଔଦତ୍ୟ, ଗର୍ବ, ଅଭିମାନ ଏସବୁ ଯେଉଁ ରାଜକୀୟ କଳା ବୋଲି ଆମେ କହୁଥିଲୁ ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା। ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା ଏଇଟାକୁ ପ୍ରମାଣିତ କରିଦେଲେ ଏହି ଦିବ୍ୟ ସିଂହଦେବ ଗଜପତି ମହାରାଜ।
1: ଆମର ଭାଗବତରେ ଅମ୍ବରୀଷଙ୍କ ଚରିତ୍ରରେ ଆପଣ ଶୁଣିଥିବେ, ସବୈ ମନଃ କୃଷ୍ଣ ପଦାରବିନ୍ଦୟୋ ଉର୍ବଚାଂ ସେବୈ କୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତିଂ ଚକାରାଚ୍ୟୁତ ସତକଥୋଦୟ। ଇଏ ଥିଲା ଅମ୍ବରୀଷ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା, ସବୈ ମନ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି ଏବଂ ସବୁବେଳେ ବିନମ୍ର ଭାବ ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ
0: ଏବଂ ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା, ବଡ଼ ଧୀର କଥା,
1: ଧୀର ଏବଂ ମାର୍ଜିତ,
0: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ, ଯାହାକୁ କହନ୍ତି ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସିଏ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସିଏ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କ୍ଷିୟନ୍ତେ କର୍ମାଣି ଯସ୍ମିନ୍ ଯସ୍ମିନ୍ ବା ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟ ସିଂହ ଗଜପତି,
1: ପରମ ପୂଜ୍ୟ ଗଜପତି,
0: ପରମ ପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ, ପରିସ୍ଥିତି ଆସନ୍ତି, ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ
0: କରନ୍ତି। ସେ ତ ନିରହଙ୍କାର ଲୋକ ବ୍ୟକ୍ତି ହଉ, ତେଣୁ ଏଇ ଯେଉଁ କଥା କହିଲେ ଆମର ଯେଉଁ ଗ୍ରନ୍ଥି ଭେଦ ହବ, ଆମର ଗଣ୍ଠିଟା କ'ଣ ଯୋଡ଼େ ଗଣ୍ଠି ପଡ଼ିଛି, ଗୋଟେ ହେଲା ଅଜ୍ଞାନତା, ଗୋଟେ ହେଲା ଅହଙ୍କାର, ତେଣୁ ଅଜ୍ଞାନ ତ ଗଣ୍ଠିଟା ଫିଟିଯିବ ଏବଂ ଅହଙ୍କାର ଗଣ୍ଠିଟା ଫିଟିଯିବ, ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କ'ଣ। ଏଇ ଗଜପତି ମହାରାଜା ତାର ତ ଉଦାହରଣ।
1: ଆଜ୍ଞା କୁହନ୍ତୁ, ଆଉ ପ୍ରଭୁଙ୍କ ନିକଟରେ

0: ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି। ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ। ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି।
1: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯେଉଁ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯେଉଁଟା କୁହାହେଉଛି ତାର ଦୁଇଟି କାର୍ଯ୍ୟାଳୟ ଅଛି, ଗୋଟେ ବେଙ୍ଗାଲୁରୁରେ ଅଛି ଗୋଟେ ମୁମ୍ବାଇରେ ଅଛି। ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି, କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ। ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ, ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ, ଏଇ କଥା ଯେତେବେଳେ ସେ ଉତ୍ତର ଆସିଲା ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ, ତାତିଲେ ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ, ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ, ସେ କୀର୍ତ୍ତନ କରିବାକୁ ଆସୁଛନ୍ତି କରି ଏଗୁଡ଼ା ସବୁ ହବ, କାରଣ ଏଭଳି ଅସୌଜନ ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା, ଏସବୁ କଥା କହିଥିଲେ ହେଇଥାନ୍ତା। ତେଣୁ ଏଭଳି ଗୋଟେ ତିରସ୍କାର କଲା ଭଳି ଗୋଟେ ଅବମାନନା କଲା ଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦେବା ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି, ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କ'ଣ ହେଲା, ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା।
0: ଓଡ଼ିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଏବଂ ସମ୍ମାନ ରହିଛି ସେମାନେ ସହ୍ୟ କରିବେନି ଅବମାନନା ଅସହ୍ୟ,
1: ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇକି କଥା କହିଲେ। ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା, ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବାକୁ ରାଜି ନୁହେଁ।
0: ତେଣୁ ଜଗନ୍ନାଥଙ୍କ ପାଖରେ ଯିଏ ସେବକ ହେଇକରି ରହିବ, ଯେହେତୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର, ସିଏ ହେଉଛନ୍ତି ବଡ଼ ଠାକୁର, ସେ ମଧ୍ୟ ବଡ଼ ହେଇଯିବ। ସେଥିପାଇଁ ଦୀନକୃଷ୍ଣ ମଧ୍ୟ ସୁନ୍ଦର ପଦଟିଏ ଲେଖିଛନ୍ତି, ସେ କହିଲେ କୋଟି ବ୍ରହ୍ମାଣ୍ଡରେ ୟମନ୍ତ ଠାକୁର ଥିବାର ଶୁଣିଛ କାହିଁ, କୁତ୍ସିତ ଲୋକ ହିଁ ପରମ ପଦ ହିଁ ଲଭନ୍ତି ଯାହାକୁ ଚାହିଁ, ଚାହିଁଦେଲେ କୁତ୍ସିତ ଲୋକଟିଏ ପରମପଦ ଲାଭ କରୁଛି। ଇଏ ହେଉଛି ଆମ ମହାପ୍ରଭୁଙ୍କର, ଇଏ ହେଉଛି ଗୋଟିଏ ଅତ୍ୟନ୍ତ ବୈଶିଷ୍ଟ୍ୟ। କଳା ପର୍ବତରେ ବିଜୟ ସଧିରେ କରୁଣା ହୃଦୟ ହୋଇ କଳମସି ଲୋକଙ୍କୁ କଳମସ ପଙ୍କୁ ଉଦ୍ଧାର କରିବା ପାଇଁ
1: ସେମାନେ ବୁଝିପାରିଲେନି ଯେ ଗଜପତି ମହାରାଜା ଛେରା ପହଁରାକୁ କେତେବେଳେ ଆସିବେ, ତାକୁ ଲୋକମାନେ ଉଦ୍ଗ୍ରୀବ ନୟନରେ ଅପେକ୍ଷା କରିଥାନ୍ତି, ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଛେରା ପହଁରା କରୁଥାନ୍ତି ଗଜପତି ମହାରାଜା, ଇଏ ଗୋଟେ ପବିତ୍ର ପାବନ ଦୃଶ୍ୟ ଭାବରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଭିତରେ ଇଏ ଗଣା ହୁଏ, ଇଏ ଗୋଟେ ସାଧାରଣ କଥା ନୁହେଁ, ଗୋଟେ ଅସାଧାରଣ କଥା। ଏବଂ ଛେରା ପହଁରା ସାରିକରି ପ୍ରତ୍ୟେକ ରଥ ଉପରୁ ଯେତେବେଳେ ଠିଆ ହେଇକିରି ଚାରମାଳ ଉପରେ ଗଜପତି ମହାରାଜା ଜନସମୁଦ୍ର ଆଡ଼କୁ ଚାହିଁକିରି ହାତ ଟେକିକିରି ସମସ୍ତଙ୍କୁ ପ୍ରଣାମ କରନ୍ତି, ସିଏ ହେଉଛନ୍ତି ଗଜପତି ରାଜା, ଓଡ଼ିଆଙ୍କର ମୌଣମଣି, ତଥାପି ହାତ ଯୋଡ଼ିକିରି ମୌଣମଣି ବୋଲି ତାଙ୍କୁ ଆମେ ଇତିହାସରେ କହିଛୁ। ସିଏ ଯେତେବେଳେ ଯୋଡ଼ ହସ୍ତରେ ଏ ବିପୁଳ ଜନସମୁଦ୍ର ଆଗରେ ପ୍ରଣତ ହେଇକିରି ପ୍ରଣାମ କରନ୍ତି, ସେତେବେଳେ ଓଡ଼ିଆଙ୍କର ହୃଦୟ ଦ୍ରବୀଭୂତ ହେଇଯାଏ, ଗଜପତି ମହାରାଜା ଆମକୁ ପ୍ରଣାମ କରୁଛନ୍ତି ବୋଲି। କିନ୍ତୁ ଏଇ ଯେଉଁ ସଂସ୍ଥାରେ ଅଛନ୍ତି, ଏ ଯେଉଁ ତଥାକଥିତ ଇସ୍କନ ସଂସ୍ଥା, ଏହି ସୁନ୍ଦର ବାର୍ତ୍ତା, ଏହି ମହତ୍ଵ, ଏହି ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା।
0: ଯାହା ହଉ, ଭଗବାନଙ୍କର ମହିମାକୁ କିଏ ବା କଳନା କରିବ, ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ସ୍ୱୟଂ ମହାପ୍ରଭୁ, ଇଏ ହେଉଛି ସ୍ନାନ ଗୁଣ୍ଡି ଚାହେ ବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର, ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ମହାପ୍ରଭୁ ପ୍ରାସାଦରୁ ବାହାର ହେଉଛନ୍ତି ଏବଂ ଆସୁଛନ୍ତି। ଏବଂ ଏଇ ଯେଉଁ କ୍ଷେତ୍ରଟି, ଯେଉଁ କ୍ଷେତ୍ରରେ ଆମେ ବର୍ତ୍ତମାନ ଅଛେ, ଏ କ୍ଷେତ୍ରକୁ ସେ ଆସୁଛନ୍ତି ଏବଂ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି।

0: ପତିତ ଅର୍ଥାତ୍ ଯେଉଁମାନେ ସଂସାର କର୍ଦ୍ଦମା ଲେପ ପ୍ରକ୍ଷାଳନ ପଟି ଅସି ସଂସାରର କାଦୁଅ ପୋଖରୀରେ ଯେ ପଡ଼ିଯାଇଛି ଏବଂ ସେଠୁ ଉଠିପାରୁନି, ସେ ପଙ୍କ ଭିତରେ ପଡ଼ିଯାଇଛି, ସଢ଼ି ଯାଉଛି, ଉଠିପାରୁନି, ମାୟା ତାକୁ ଗ୍ରାସ କରୁଛି, ଏଇଭଳି ଲୋକମାନଙ୍କୁ ଦର୍ଶନ ଦେଇ ମୁକ୍ତ କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଏବଂ ଦେଖିବେ ଯେତେବେଳେ ସେ ଆସୁଛନ୍ତି ଏଇଠି ଅଛନ୍ତି ତାଙ୍କର ତାଙ୍କର କେହି ନାହିଁ, ସେ ହେଉଛି ନତସ୍ୟ କଶ୍ଚିତ୍ ପତିରସ୍ତି ଲୋକେ, ତାଙ୍କର କେହି ପତି ନାହାନ୍ତି, ସିଏ ହେଉଛନ୍ତି ଜଗତପତି, ତେଣୁ ଜଗତର ସିଏ ହେଲେ ଏକମାତ୍ର ପତି, ତାଙ୍କର କେହି ପତି ନାହାନ୍ତି। ନ ଚେ ସୀତା, ତାଙ୍କ ଉପରେ କେହି ଇସିତା ମାନେ ପ୍ରଶାସକ ନାହାନ୍ତି, ତାଙ୍କୁ କିଏ ନିୟନ୍ତ୍ରଣ କରିବ, କଣ୍ଟ୍ରୋଲ କରିବ, ଏ କଥା କାହାରି ଶକ୍ତି ନାହିଁ। ନ କାରଣ ତା ସିଏ କେଉଁ କାରଣର ଅନ୍ତର୍ଭୁକ୍ତ ନୁହଁ, ଅର୍ଥାତ୍ ଏଇ କାରଣରୁ ସେ ଜନ୍ମ ହୋଇଛନ୍ତି ଏମିତି କିଛି କାରଣ ନାହିଁ। କାରଣାଧିପାଧିପ, ଯେତେ କାରଣ ସଂସାରରେ ଅଛି ସବୁର ମୂଳ କାରଣ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ନଚାଶ୍ୟ କଶ୍ଚିତ୍ ଜନିତା ନଚାଧିପ, ତାଙ୍କର କେହି ଜନିତା ନାହିଁ କି ମାନେ ଜନ୍ମଦାତା ନାହିଁ କି ଅଧିପ ନାହିଁ।
1: ଅତୀତରେ କେଉଁ ମସିହାଟା ମୋର ମନେ ପଡ଼ୁନି, ଅତୀତରେ ରାଜ୍ୟ ପ୍ରଶାସନକୁ ସମ୍ଭାଳୁଥିବା ନେତାମାନେ ମଧ୍ୟ ଏ ଗଜପତି ସେବାକୁ ବନ୍ଦ କରିଦେବାକୁ ଚେଷ୍ଟା କରିଛନ୍ତି, ଗଜପତି ସେବାକୁ ବନ୍ଦ କରିଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତା'ର ବିକଳ୍ପ ବ୍ୟବସ୍ଥା କରାଇଛନ୍ତି, କିନ୍ତୁ ଜଗନ୍ନାଥ ମହାପ୍ରଭୁ ଯାଇନାହାନ୍ତି, ଅଟକିଛନ୍ତି ଚାରମାଳ ଉପରେ। ସେହି ଗଜପତି ମହାରାଜା ଆସିଛନ୍ତି, ଶେଷରେ ତାଙ୍କୁ ପରାମର୍ଶ ଦିଆହେଇଛି, ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ, ଯେତେ କ୍ଷମତା ଥିଲେ ମଧ୍ୟ ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ। ତେଣୁ ସେଇଥିପାଇଁ ପୁଣି ସେଇ ଗଜପତି ଆସିଛନ୍ତି, ସେଇ ଛେରାପରା ହେଇଛି, ମହାପ୍ରଭୁ ବିଜୟ ହେଇଛନ୍ତି, ଏଭଳିଆ କଥା ମଧ୍ୟ ଘଟିଛି। ତେଣୁ ଗଜପତି ମହାରାଜାଙ୍କର ଏ ସେବାଟା ଗୋଟେ ସାମାନ୍ୟ ସେବା ନୁହଁ।
0: ଆଚ୍ଛା, ଆମେ ଏବେ ସେପଟକୁ ପଠାଇଦେବା, ସେମାନେ କିଛି କହନ୍ତୁ।
1: ହଁ କୁହନ୍ତୁ।
0: ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ର ଯେଉଁ ଅଛନ୍ତି, ଦ୍ୱିତୀୟ କେନ୍ଦ୍ରରେ ବର୍ତ୍ତମାନ ଥିବା ଆମର ବିଦ୍ୱାନ ମଣ୍ଡଳୀଙ୍କୁ ନିବେଦନ କରିବି, ସେ ବର୍ତ୍ତମାନ ଧାରା ବିବରଣୀ ପ୍ରଦାନ କରିବେ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଛେରା ପହଁରାର ଶେଷ ପର୍ଯ୍ୟାୟରେ ଆମେ ଉପନୀତ। ଏଇ ଯେଉଁ ଛେରା ପହଁରା ଆପଣ ଦେଖୁଛନ୍ତି, ଶୁଣୁଛନ୍ତି, ଗଜପତି ମହାରାଜ ଶେଷରେ ଯେଉଁ ଦର୍ପ ଦଳନ ରଥରେ ଛେରା ପହଁରା କାର୍ଯ୍ୟ କରୁଛନ୍ତି, ଇଏ ଏକ ମହାନ କାର୍ଯ୍ୟ। 1972 ମସିହାରେ ଗଜପତି ମହାରାଜାଙ୍କୁ ଏ ଛେରା ପହଁରା କାର୍ଯ୍ୟରୁ ନିବୃତ୍ତ କରାଯାଇଥିଲା, କିନ୍ତୁ ଅଟକି ଗଲେ ମହାପ୍ରଭୁ ଚାରମାଳ ନିକଟରେ, ହୁଙ୍କିଲେ ନାହିଁ, ଗଲେ ନାହିଁ, ଏବଂ ଶେଷରେ ଆମର ଜଣେ ସହକାରୀ ପ୍ରଶିକ୍ଷକ, ସହକାରୀ ନିର୍ଦ୍ଦେଶକ ଆଷ୍ଟାନ୍, ଯିଏ ଟେମ୍ପୁଲ ଆଡମିନିଷ୍ଟ୍ରେଟର, ସେ ଯାଇକି ଯେତେବେଳେ ଅଧିଆ ପଡ଼ିଲେ ତାଙ୍କୁ ସପ୍ଲାଇନ୍ସ ହେଲା ଯେ ତୁରନ୍ତ ଯାଇ ଗଜପତିଙ୍କୁ ଖବର ଦିଅନ୍ତୁ। ଗଜପତି ଆସିକି ଲମ୍ବ ଯେତେବେଳେ ପଡ଼ିଗଲେ, ତାପରେ ଡଗଡଗ ହେଇକିରି ମହାପ୍ରଭୁ ଚାଲିଗଲେ ନନ୍ଦିଘୋଷ ରଥକୁ। ଇଏ ଏକ ମହାନ ପରମ୍ପରା, ଏଠି କୌଣସି ଭେଦଭାବ ନାହିଁ, ରାଜା ପ୍ରଜା, ଧନୀ ଦରିଦ୍ର, ସାନ ବଡ଼, ୟା ଭିତରେ କିଛି ଭେଦଭାବ ନାହିଁ ଆଜ୍ଞା। ଇଏ ଏକମାତ୍ର ଦେବତା ଯାହାଙ୍କ ପାଖରେ ନିଉ ଛେଳି ହେଇକିରି, ଦୁଇ ହାତ ସମର୍ପିତ ହେଇକିରି, ସେବା ମନୋଭାବ ନେଇକିରି ଯଦି ଆପଣ ଲମ୍ବ ହେଇକିରି ପଡ଼ିଯିବେ ନା, ସବୁ କ୍ଷମା କରିଦେବେ ମହାପ୍ରଭୁ। ଇଏ କ୍ଷମାର ସାଗର, ଇଏ ଦୟାର ସାଗର, ସେଇଥିପାଇଁ ଲକ୍ଷ ଲକ୍ଷ ଭକ୍ତମାନେ ଧାଇଁ ଆସୁଛନ୍ତି, ଚାଲି ଆସୁଛନ୍ତି ଏଇ ବଡ଼ଦାଣ୍ଡକୁ, ମହାପ୍ରଭୁଙ୍କୁ ଦର୍ଶନ କରିବେ, ଭକ୍ତି ନୈବେଦ୍ୟ ଅର୍ପଣ କରିବେ, ମନସ୍କାମନା ପୂରଣ କରିବା ପାଇଁ ଯୋଡ଼ ସ୍ତରେ ନିଉ ଛେଳି ହେଇ ତାଙ୍କୁ ଡାକିବେ। ଏହି ହେଉଛି ଭାବ, ଏହି ହେଉଛି ବିଶ୍ୱାସ, ଏହି ହେଉଛି ଭକ୍ତିର ଗୋଟେ ନମୁନା। ଏବଂ ଗଜପତି ମହାରାଜ ଆଉ ଅଳ୍ପ ସମୟ ପରେ ଛେରା ପହଁରା, ବର୍ତ୍ତମାନ ଯେଉଁଭଳି ଭାବରେ ଦର୍ପ ଦଳନ ରଥରେ ମହାପ୍ରଭୁ ଗଜପତି ଯିଏକି ଚଳନ୍ତି ବିଷ୍ଣୁ ଠାକୁର ରାଜା ଆଦ୍ୟ ସେବକ, ସେ ବର୍ତ୍ତମାନ ଯେଉଁଭଳି ଭାବରେ ଏଠି ସେ କର୍ମଟି ସାରୁଛନ୍ତି ଏବଂ ମାନେ ମୁଣ୍ଡିଆଟେ ମାରୁଛନ୍ତି ଏବଂ ଜଗତର କଲ୍ୟାଣ ପାଇଁ, ଜଗତର ମଙ୍ଗଳ ପାଇଁ ସେ ଯେଉଁଭଳି ଦେଖନ୍ତୁ ମସ୍ତକରେ କେମିତି ତାଙ୍କୁ ଫୁଲମାଳ ଦିଆଯାଉଛି ଏବଂ ଆଜ୍ଞାମାଳ ଦେଲା ଭଳି ତାଙ୍କୁ ଦିଆଯାଉଛି, ତଥାସ୍ତୁ କହିଦେଉଛନ୍ତି ତିନି ରଥର ଦେବଦେବୀମାନେ। ଏଇଟା ହେଉଛି ପରମ୍ପରା, ଇଏ ହେଉଛି ମହାନ ପରମ୍ପରା। ଏ ମହାନ ପରମ୍ପରାକୁ ଆପଣ ଅନୁଭବ କଲେ ହିଁ ଜାଣିପାରିବେ, କାରଣ ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଯେଉଁ ଶରଧା ବାଲି,

ବର୍ତ୍ତମାନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଅପୂର୍ବ ଆନନ୍ଦ ଉଲ୍ଲାସରେ ସତ୍ୟଦେବ ବିଭୋର ହେଇଯାଉଛନ୍ତି ଏବଂ ବର୍ଷକର ଯେଉଁ ଉତ୍କଣ୍ଠା ଭକ୍ତି ପ୍ଲାବନରେ ସତ୍ୟନ୍ତି ରୂପାନ୍ତରିତ ହୋଇ ଉଠୁଛି ଭକ୍ତମାନଙ୍କର ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଜୟ ଗଜପତି ମହାରାଜାଙ୍କର ଜୟ ଧ୍ୱନିରେ ଗଗନ ପବନ ସତ୍ୟନ୍ତି ପ୍ରକମ୍ପିତ ହୋଇ ଉଠୁଛି ଏହି କଥାକୁ ଆଗକୁ ନେବା ପାଇଁ ମୁଁ ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ରଥ

0: ଏହି କଥାକୁ ଆଗକୁ ନେବା ପାଇଁ ମୁଁ ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳୀ ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ୍ୟ ସଦୟଃ ଦୟା ସିନ୍ଧୁର୍ ବନ୍ଧୁ ସକଳ ଜଗତାଂ ସିନ୍ଧୁ ସୁତୟା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଶ୍ରୋତା ବନ୍ଧୁ, ଏଇ ଯେଉଁ ମାଙ୍ଗଳିକ ମୁହୂର୍ତ୍ତ, ଏଇ ଯେଉଁ ପାବନ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତରେ ଆପଣମାନେ ଅନୁଭବ କରୁଥିବେ ତିନି ରଥର ଛେରା ପହରାକୁ, ଦିବ୍ୟ ସେବାକୁ ଆଦ୍ୟ ସେବକ ସମ୍ପନ୍ନ କରି ତାଙ୍କର ସେହି ଯେଉଁ ତାମଜାନରେ ବସି ସେ ଫେରି ଆସୁଛନ୍ତି ଶ୍ରୀନହରକୁ, ଦ୍ୱିତୀୟ ଅବସରରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ର ବଡ଼ବାହାଡ଼ ସାମନ୍ତଙ୍କର ସେହି ଦିବ୍ୟ ତାଳଧ୍ୱଜରେ ଘଟକମାନେ ପ୍ରସ୍ତୁତ ଏବଂ ଗ୍ରାହକ ମଧ୍ୟ ତାଙ୍କର ସ୍ୱସ୍ଥାନରେ ପ୍ରସ୍ତୁତ ରହି ସେ ରଥକୁ ଦୌଡ଼ି ଧରି ଟାଣିବା ପାଇଁ ଯେଉଁ ପ୍ରସ୍ତୁତିର ପର୍ବ ବର୍ତ୍ତମାନ ଚୂଡ଼ାନ୍ତ ହୋଇସାରିଲାଣି। ନନ୍ଦିଘୋଷର ମଧ୍ୟ ଚାରମାଳ ଖୋଲା ସରିଲାଣି। ଆଉ ପରେ ପରେ ମା କୌପୀଲ୍ୟବାସିନୀ ସୁଭଦ୍ରିକାଙ୍କର ଚାରମାଳ ଖୋଲା ହେବ। ତେବେ ଆପଣମାନେ ଜାଣି ଖୁସି ହେବେ ଆମର ଏଇ ଦ୍ୱିତୀୟ କେନ୍ଦ୍ର ଯାହାକି ବଡ଼ଶଙ୍ଖ ପାଖରୁ ଆମେ ଅବଲୋକନ କରିପାରୁଛେ, ଆଉ ସିଂହ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଇଏ ସମ୍ପୂର୍ଣ୍ଣ ପରିବେଶ ବଡ଼ଦାଣ୍ଡଟି ଜନ ସମୁଦ୍ରର ଏକ ଉତ୍ତାଳ ତୋରଙ୍ଗ ସଦୃଶ। କେବଳ ମୁଣ୍ଡ ମାଳଗୁଡ଼ିକ ମୁଣ୍ଡର ଦର୍ଶନ ଆମେ କରୁଛେ, ଆଉ ବଡ଼ଦାଣ୍ଡ ଆମକୁ ଦେଖାଯାଉନାହିଁ। ଇତି ଅବସରରେ ଫେରି ଆସୁଛନ୍ତି ଆଦ୍ୟ ସେବକ ଗଜପତି ଦିବ୍ୟ ସିଂହ ମହାଦେବ, ଦିବ୍ୟ ସିଂହ ମହାରାଜ, ଯାହାଙ୍କ ଆଗରେ ଦୁଇଟି ଛତ୍ରୀ ଦର୍ଶନ କରିବେ ଆପଣମାନେ। ସେ ଛତ୍ରୀ ଦୁଇଟି ହେଉଛି କଳା ଛତ୍ରୀ, ଧଳା ଛତ୍ରୀ। ଆମେମାନେ ଅନୁଭବ କରିବା ଯେତେବେଳେ ଜଗନ୍ନାଥଙ୍କର ପହଣ୍ଡି ହୁଏ ବା ବଳଭଦ୍ର ମହାପ୍ରଭୁଙ୍କର ପହଣ୍ଡି ହୁଏ, କଳା ଠାକୁରଙ୍କ ପାଖରେ ଧଳା ଛତ୍ରୀ, ଆଉ ଧବଳ ବର୍ଣ୍ଣର ଠାକୁର ଯିଏକି ବଳଭଦ୍ର ତାଙ୍କ ପାଖରେ କଳା ଛତ୍ରୀ ଧରା ହୋଇଥାଏ। ମାତ୍ର ଗଜପତି ମହାରାଜଙ୍କ ପାଖରେ ଦୁଇଟି ଛତ୍ରୀ ତ୍ରାସ ଚାମର ପଡ଼ୁଛି, ଶ୍ୱେତ ଚାମର, ରାଜଗୁରୁ ତାଙ୍କ ସହିତ ଆସୁଛନ୍ତି। ଇଏ ଯେଉଁ ଲେଙ୍କାକରଣ, ଦେଉଳକରଣ ଏବଂ ଘଟୁଆରୀ, ଏ ଯେଉଁ ବର୍ଣ୍ଣାଢ଼୍ୟ ପରିବେଶ, ଇଏ ଯେଉଁ ପରମ୍ପରା, ଏତ ଦେଶ ପ୍ରସୂତସ୍ୟ ସକାଶତ ଅଗ୍ରଜନ୍ମନଃ ସ୍ୱମ୍ ସ୍ୱମ୍ ଚରିତ୍ରମ୍ ଶିଖେରନ୍ ପୃଥିବ୍ୟାମ୍ ସର୍ବମାନବାହା। ପୃଥିବୀର ସବୁ ମାନବମାନେ ଆମର ଏଇ ବର୍ଣ୍ଣାଢ଼୍ୟ ସେବାକୁ, ଆମର ଏଇ ନୀତି ପରମ୍ପରାକୁ, ଆମର ଏଇ ଆଦର୍ଶକୁ, ଆମର ଏଇ ପାରିବା ପଣିଆକୁ ସମସ୍ତେ ଅବଲୋକନ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଗର୍ବ ଅନୁଭବ କରୁଛନ୍ତି। ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଯେହେତୁ ଅଳ୍ପ କିଛି ସମୟର ବ୍ୟବଧାନରେ ମହାପ୍ରଭୁଙ୍କର ଦିବ୍ୟ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଯିବ, ସେଥିପାଇଁ ଉଭୟ ବଡ଼ଦାଣ୍ଡର ଉଭୟ ଯେଉଁ କୋଠାଗୁଡ଼ିକ ଅଛି, ସେଇ ଅଟ୍ଟାଳିକାର ବିଭିନ୍ନ ଯେଉଁ ମହଲା ସବୁ ରହିଛି, ସେଇ ମହଲାମାନଙ୍କରେ ଛାତ ଉପରେ ସମସ୍ତେ ଝରକା ନିକଟରେ ଯିଏ ଯେଉଁଠି ପାରୁଛନ୍ତି ରହି ନିଜର ସ୍ଥାନକୁ ସଂରକ୍ଷଣ କରିଛନ୍ତି। ଏତେ ଆଦର, ଏତେ ଆଗ୍ରହ, ଏତେ ଭାବ, ଏତେ ମାନସିକତା ଯେ ଆମ ମହାପ୍ରଭୁଙ୍କୁ ଟିକେ ଆଖି ପୂରେଇ ଦେଖିବୁ। ଆଜି ଆମରି ଆଗ ଦେଇ ସେଇ ଦିବ୍ୟ ମହାପ୍ରଭୁଙ୍କର ସେଇ ଯେଉଁ ଐଶ୍ୱର୍ଯ୍ୟପୂର୍ଣ୍ଣ ଦେବଦୁର୍ଲଭ ରଥ ତ୍ରୟ ଆଜି ଆମରି ଆଗରେ ଯିବେ। ଏଇ ଅପେକ୍ଷାରେ ଆମେ ଦେଖିପାରୁଛୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଟି ଯେଉଁ ବଡ଼ ଯେଉଁ କୋଠାଗୁଡ଼ିକ ତା ଉପରେ ଭକ୍ତମାନେ ଅଛନ୍ତି। ତେଣୁ ଏ କଥାରେ ଆପଣମାନେ କେତେ ଆନନ୍ଦ ଅନୁଭବ କରୁଥିବେ।
0: ସୁନ୍ଦର, ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ବଡ଼ ବଳିଆର ଭୁଜ ବଡ଼ ଠାକୁର ତାଳଧ୍ୱଜ ରଥ କେତେବେଳେ ଆସିବ, କେତେ ଆଗକୁ ଆସିବ। ସମସ୍ତେ ଆପଣ ଦେଖନ୍ତୁ ବଡ଼ଦାଣ୍ଡର ଉଭୟ ପଟରେ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଇଏ ହଉଛି ଭାବ, ଇଏ ଭାବ ସମୁଦ୍ର।
1: ଯେଉଁ ଛୋଟ ଛୋଟ ଦୋକାନୀ ମାନେ ତାଙ୍କର
0: ଦୋକାନ ମେଲିଥିଲେ
1: ସେମାନେ

0: ହେଇଗଲେଣି, କାହିଁକି ନା ଏତେ ଗହଳି ବଢିଛି, ସେମାନେ ଆଉ ବିକ୍ରି ମଧ୍ୟ କରିପାରିବେନି, ପୁଣି ଆଗକୁ ଚାଲିଲେଣି, ଯାହାକି ସିଂହଦ୍ୱାର ପାଖାପାଖି ସେମାନେ ଚାଲିଗଲେଣି, ତେଣୁ ଧୀରେ ଧୀରେ ସମସ୍ତଙ୍କ ଗତି ବର୍ତ୍ତମାନ ସିଂହଦ୍ୱାର ଆଡକୁ
1: ଏବଂ
0: ସମୁଦ୍ର ପରିପୂର୍ଣ୍ଣ ହୋଇଗଲାଣି।
1: ପ୍ରତାପ ବାବୁ, ଆଜି ତିନି ରଥ ଟଣା ହେଇ ସିଂହଦ୍ୱାର ସମ୍ମୁଖକୁ ଯିବେ, ନଗଲେ କାଲି ସୁନାବେଶ ହେଇପାରିବ ନାହିଁ।
0: ଇଏ ହେଉଛି ମହାପ୍ରଭୁଙ୍କର ଦାୟିତ୍ୱ,
1: ତେଣୁ ଆଜି ଯାହା ହେଲେ ବି ତାଙ୍କୁ ନେଇକିରି ଯିବେ।
0: ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରିବା, ଆମ ହାତରେ ରହିଛି କେବଳ ଦାୟିତ୍ୱ, ମହାପ୍ରଭୁଙ୍କର ସେବା,
1: ସେ ନେଇ ପଳେଇବେ
0: ପ୍ରତି ଆରାଧନା। ତେଣୁ ଏଇ ଯେଉଁ ଦିବ୍ୟ ଅବସର ରହିଛି, ଆପଣମାନେ ଜାଣନ୍ତି ଶ୍ରୋତା ବନ୍ଧୁ, ଦୁଇଟି ମାସରେ ଏ ଦିବ୍ୟ ରଥତ୍ରୟ ନିର୍ମାଣ କରାଯାଏ। ଭୋଇ ସେବାୟତ ମହାରଣା ସେବାୟତ ମାନେ ତିନି ରଥର ତିନି ଜଣ ସର୍ଦ୍ଦାର, ତାଙ୍କୁ ଦିଆଯାଇଥାଏ ଶାଢ଼ୀ ବନ୍ଧା ଯାଇଥାଏ, ନିମନ୍ତ୍ରଣ ଦିଆଯାଇଥାଏ, ଯାହାକି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଠାରୁ ସେଦିନ ଶ୍ରୀମନ୍ଦିରର ଯେଉଁ କାର୍ଯ୍ୟାଳୟ ସମ୍ମୁଖରେ, ଶ୍ରୀନଗର ସମ୍ମୁଖରେ ଯେଉଁ ତିନି ଖଣ୍ଡ ରଥର ଅନୁକୂଳ କରାଯାଇଥାଏ, ରଥ ଅନୁକୂଳ ବୋଲି ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟା, ଆଜି ଦେଖୁଛନ୍ତି ସେଇ ଦିବ୍ୟ ରଥ ବାହି ନେଇଥିଲା ମହାପ୍ରଭୁ ଆମ ପ୍ରାଣପ୍ରିୟ ଠାକୁରଙ୍କୁ, ପୁଣି ସିଏ ବର୍ତ୍ତମାନ ଫେରି ଆସୁଛନ୍ତି ତାଙ୍କର ସେଇ କର୍ମବେଦୀକୁ। ଆପଣମାନେ ଏ କଥାକୁ ଅଙ୍ଗୀକାର କରୁଥିବେ, ପ୍ରଥମେ ହେଉଛି କର୍ମ, ଦ୍ୱିତୀୟରେ ହେଉଛି ଧର୍ମ, କର୍ମ ହିଁ ଭଗବାନ, କର୍ମ ହିଁ ଧର୍ମ, ଏ କଥାକୁ ଆଜି ପ୍ରତିପାଦନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଯାଇଥିଲେ ଯାତ୍ରାରେ ମାତ୍ର ସାତଟି ଦିନ ମାଙ୍କ କୋଳରେ ରହି, ପୁଣି ନବଦିନାତ୍ମକ ଯାତ୍ରାରେ ଫେରି ଆସୁଛନ୍ତି ବର୍ତ୍ତମାନ ଇଏ ଅବସରରେ। କ'ଣ କହିବେ,
1: କର୍ମ ହିଁ ଭଗବାନ, ଏବଂ ଭଗବାନ ସବୁବେଳେ କହୁଛନ୍ତି କର୍ମ କର, କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ।
0: ସେଇ କଥାକୁ ଭଗବତ ଗୀତା କହୁଛନ୍ତି, କର୍ମଣ୍ୟେବାଧିକାରସ୍ତେ ମା ଫଳେଷୁ କଦାଚନ। ହେ ଅର୍ଜୁନ, ତୁମେ କର୍ମ କରିଚାଲ, ଫଳରେ ଯଦି ଆଶା ସଞ୍ଚାର କରିବ, ଫଳ ଅଭିମୁଖୀ ହେବ, ତୁମେ କର୍ମକୁ ଠିକ ଭାବରେ ସମ୍ପାଦନ କରିପାରିବ ନାହିଁ। ଯଦି କର୍ମ ଠିକ ଅଛି, ତେବେ ଫଳ ମଧ୍ୟ ତୁମ ପାଖେ ରହିଛି, ଏ କଥାକୁ ତୁମେ ବିଶ୍ୱାସ ଏବଂ ଭରସା ରଖ, ନା କ'ଣ କହୁଛ?
1: ନାହିଁ, ଠିକ ତାହିଁ ସତ୍ୟ। ବର୍ତ୍ତମାନ ଆଜି ଜେନତନ ପ୍ରକାରଣ ତିନି ରଥ ଆଜି ନିଶ୍ଚିତ ଭାବରେ ପହଞ୍ଚିବ, କାରଣ ଯାହା ବିଧିବିଧାନ ରହିଛି।
0: ଗୋଟେ ବୃହତ କାୟ ସଂକୀର୍ତ୍ତନ ମଣ୍ଡଳୀ, ଯେଉଁ ସଂକୀର୍ତ୍ତନ
1: ମଣ୍ଡଳୀ
0: ଯାଉଛନ୍ତି, ଶତାଧିକ ସଂକୀର୍ତ୍ତନ ପ୍ରେମୀ ସେମାନେ ନୃତ୍ୟ କରି କରି ଯାଉଛନ୍ତି। ଆପଣମାନେ ଜାଣନ୍ତି ନୃତ୍ୟ କେତେବେଳେ ହେଇଯାଏ ସେମାନେ ଅନୁଭବ କରିପାରନ୍ତି ନାହିଁ, ଯେଉଁମାନେ ସଂକୀର୍ତ୍ତନ
1: କରନ୍ତି। ଧୀରେ ଧୀରେ ଶ୍ରୀମନ୍ଦିର ପାଖରୁ ଲୋକାରଣ୍ୟ ହେଇଗଲାଣି, ଖାଲି ମୁଣ୍ଡମାଳ, ଆଉ କିଛି ବାଟ ନାହିଁ, ମଝିରେ ଯାହା ଟିକେ ଟିକେ ଫାଙ୍କା ଲାଗୁଛି, ଯିବା ଆସିବା ଚାଲୁଛି। ସଂକୀର୍ତ୍ତନ ମଣ୍ଡଳୀ ଉଦଣ୍ଡ ନୃତ୍ୟ କରୁଛନ୍ତି, ଦୁଇ ବାହୁ ପ୍ରସାରିତ କରି ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି, ତାଙ୍କର ଭକ୍ତିଭାବ ନୈବେଦ୍ୟ ଅର୍ପଣ କରୁଛନ୍ତି।
0: ଆପଣମାନେ ମଧ୍ୟ ଶୁଣିପାରୁଥିବେ ଏଇ ଯେଉଁ ମୃଦଙ୍ଗ ଏବଂ ବିଭିନ୍ନ ପ୍ରକାର ବାଦ୍ୟ କରତାଳ, ଏଇ ଯେଉଁ ବାଦ୍ୟର ଯେଉଁ ଝଙ୍କାର, ତାକୁ ମଧ୍ୟ ଶ୍ରବଣ କରିପାରୁଥିବେ।
1: ଇନ୍ଦ୍ର ଦେବତା ଟିକେ ଟିକେ ବୃଷ୍ଟି କରୁଛନ୍ତି, ଇନ୍ଦ୍ର ଦେବତା ପ୍ରଣାମ କରୁଛନ୍ତି,
0: ଇଏ ହଉଛି ସେବା। କାହିଁକି ନା ବ୍ରହ୍ମା ଡାକୁଛନ୍ତି ଦେବ
1: ମଣିମା
0: ମଣିମା, ଇନ୍ଦ୍ର ଡାକୁଛନ୍ତି ଦେବ କୁହାରୀ ଶୁଣିମା, ତେଣୁ ସବୁ ସକଳ ସୁର ସେବା ଅବସର ଦୋ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ, ସମସ୍ତ ଦେବଗଣ ମାନେ ସେବା ଅର୍ପଣ କରନ୍ତି ମହାପ୍ରଭୁ।
1: ଇନ୍ଦ୍ର ଦେବ ଆଉ ରହିପାରିଲେ ନାହିଁ, ସେ ଦେଖିଲେ ଯେ ମୁଁ ମଧ୍ୟ ଭକ୍ତି ନୈବେଦ୍ୟ ଅର୍ପଣ କରିବି ସ୍ୱର୍ଗରେ ଥାଇକିରି, ସେ ମଧ୍ୟ ନିଜର ବାରିଧାରା ପ୍ରକାଶ କରୁଛନ୍ତି।
0: ବନ୍ଧୁ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଏଇ ଯେଉଁ ବର୍ଷା ବିନ୍ଦୁ ଟିକେ ଟିକେ ପଡିବା ଅବସ୍ଥାରେ ଭକ୍ତଙ୍କ ମନରେ ଏ ଯେଉଁ ଉନ୍ମାଦନା, ଏଇ ଯେଉଁ ଭକ୍ତିର ଯେଉଁ ପ୍ରାବଲ୍ୟ, ତାହା ଏତେ ପରିମାଣରେ ବଢିଯାଉଛି, କାହିଁକି ଗୋଟେ ଅସମ୍ଭବ କଥା, ବର୍ଷାକୁ କେହି କେତେବେଳେ ନିଜ ଆୟତ୍ତରେ ରଖି ନାହିଁ ଯେ ବର୍ଷା କରେଇଦେବ, ଇଏ ହେଉଛି ମହାପ୍ରଭୁଙ୍କର ଆୟତ୍ତରେ ରହିଛି। ତେଣୁ ଇନ୍ଦ୍ର ଆଜି ପୁଷ୍ପ ବୃଷ୍ଟି କରି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନକୁ ଯେମିତି ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି, ପ୍ରଣାମ ନିବେଦନ କରୁଛନ୍ତି। ଆପଣ କ'ଣ କହିବେ ଏ ପରିବେଶକୁ?
1: ଅତି ଚମତ୍କାର, ଅତି ସୁନ୍ଦର, ଅତି ଅନୁଭୂତି ସମ୍ପନ୍ନ। ଏବେ ନବା ଏକ ଛୋଟ ବିରତି।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।

0: ଦଶହରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS Care ଆପ୍। ସୁନା କିଣିବା ପୂର୍ବରୁ BIS Care ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
4: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
3: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧା ଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
4: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
3: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
4: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
3: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି। ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
5: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
3: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
5: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
3: ଘର ପାଖରୁ ବଣବୁଦା ସଫା କରନ୍ତୁ।
5: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
3: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
5: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଆଲୁମିନିୟମର ଶକ୍ତିରେ ଦେଶର ପ୍ରଗତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସଭିଙ୍କ ସମୃଦ୍ଧି। ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା।
6: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଗଲା ଏବଂ ଯେଉଁଠି ରଥ ଥିଲେ ସେଇଠୁ ପାଖାପାଖି 20 ହାତ ପର୍ଯ୍ୟନ୍ତ ରଥ ଚାଲିଗଲେଣି ଏବଂ ଟଣା ଚାଲିଛି। ଆମେ ଦେଖୁଛୁ ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ପୋଲିସ DGଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସେ ରଥ ଦୌଡ଼ି ଧରିକି ଟାଣୁଛନ୍ତି ଏବଂ ରଥ ଯିବାରେ ମଧ୍ୟ କିଛି ଅସୁବିଧା ହେଉନି। ମନେ ହେଉଛି ସତେ ଯେମିତି ବଡ଼ ଠାକୁର ଅପେକ୍ଷା କରିଥିଲେ କେତେବେଳେ ରଥ ଦୌଡ଼ି ଯୋଚା ହେବ ଏବଂ ଭକ୍ତମାନେ ତାଙ୍କ ରଥକୁ ଟାଣିକରି ନେବେ ତାଳଧ୍ୱଜ ରଥକୁ। ବହୁତ ସୁନ୍ଦର ଭାବରେ ରଥ ଆଗକୁ ଆଗକୁ ଅଗ୍ରଗତି କରୁଛନ୍ତି, ଆପଣ ତ ଜାଣିଛନ୍ତି। ରଥ ଯିବା ପାଇଁ ଯେଉଁ ସରଦା ବାଲି, ସେ ସରଦା ବାଲି ତ ଆଜିକାଲି କଂକ୍ରିଟ୍ ହୋଇଯାଇଛି, ତା ଉପରେ ବାଲିର ଆସ୍ତରଣ ଟିକେ ଟିକେ ପକା ହୋଇଛି ସରଦା ବାଲିର, ତାକୁ ଭ୍ରମ ସୃଷ୍ଟି କରିବା ପାଇଁ ବା ସରଦା ବାଲିର ରୂପ ଦେବା ପାଇଁ। ତେଣୁ ରଥ ଯିବାରେ କିଛି ଅସୁବିଧା ବି ନାହିଁ। ଯେଉଁଠି ରଥ ଠିଆ ହୋଇଥିଲେ ସେଇ ଜାଗାରେ ଟିକେ ବାଲି ଥିଲା, ତାପରେ ବାଲିର ଆସ୍ତରଣ ଟିକେ ଟିକେ କମି କମି ଯାଉଛି। ଆଗକୁ ଆଗକୁ ରଥ ଯେତେ ବଢ଼ିବେ ଦେଖିବେ ଧୀରେ ଧୀରେ ରଥ ଟାଣିବା ଆହୁରି ସହଜ ହୋଇଯିବ। ତେଣୁ ଯେଉଁ 4ଟା ବେଳେ ରଥ ଟଣା ହେବାର ବିଧି ବ୍ୟବସ୍ଥା ବା ନୀତି ନିର୍ଘଣ୍ଟ ହୋଇଥିଲା, ତାଠୁ ପାଖାପାଖି 0.5 ଘଣ୍ଟା 35 ମିନିଟ୍ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି। ଏପଟେ ମା ସୁଭଦ୍ରାଙ୍କ ରଥରେ ଚାରମାଳ ଖୋଲା ହୋଇସାରିଲାଣି, ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ଘୋଡ଼ା ଯଚା ଚାଲିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ସମାପନ ପର୍ଯ୍ୟାୟରେ ଆମେ ଉପନୀତ ହେଲୁଣି ଧୀରେ ଧୀରେ। ଆପଣ ଜାଣିଛନ୍ତି ଏହି ରଥଯାତ୍ରା ଦେଖିବା ପାଇଁ ବା ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଲୋକମାନଙ୍କ ଭିତରେ ବା ଶ୍ରଦ୍ଧାଳୁମାନଙ୍କ ଭିତରେ

ଯେଉଁ ବ୍ୟାକୁଳତା ଏବଂ ଆକୁଳତା, ସେ ଆକୁଳତାର ଏଇଟା ହେଉଛି ସବୁଠୁ ଚରମ ମୁହୂର୍ତ୍ତ। ଆପଣ ଜାଣିଛନ୍ତି ରଥଯାତ୍ରା ଭିତରେ ଦୁଇଟି କଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପହଣ୍ଡି, ମହାପ୍ରଭୁମାନଙ୍କର ପହଣ୍ଡି, ଯେଉଁ ପହଣ୍ଡି ଦର୍ଶନ କରିବା ପାଇଁ ଲୋକମାନଙ୍କ ଭିତରେ ବହୁତ ଭକ୍ତିକ ଆବେଗ ଥାଏ, ଏବଂ ଦ୍ୱିତୀୟ ହେଉଛି ରଥ ଟଣା। ଏବଂ ରଥ ଟଣାରେ ସମସ୍ତଙ୍କର ଇଚ୍ଛା କେମିତି ଆମେ ରଥକୁ ଟିକେ ଟାଣିଦେବୁ ଏବଂ ରଥ ଦୌଡ଼ିକୁ ଟିକେ ଛୁଇଁଦେବୁ। ଏଇ ଯେଉଁ ବିଶ୍ୱାସ ଏବଂ ପରମ୍ପରା କ୍ରମେ ଲୋକମାନଙ୍କ ଭିତରେ ଏଇ ଯେଉଁ ବିଶ୍ୱାସ ଦୃଢ଼ୀଭୂତ ହେଇଛି, ସେଇଥିପାଇଁ ଲୋକମାନେ ଏତେ ସମବେତ ହେଇଯାଉଛନ୍ତି ରଥ ଟାଣିବା ପାଇଁ। ତଥାପି ବଡ଼ ଆନନ୍ଦର କଥା ଯେ କୌଣସି ବିଶୃଙ୍ଖଳା ନଥାଇକରି ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ କାମ ସମାପନ ହେଇଛି। ଆଉ ଆକାଶରେ ମଧ୍ୟ ଟିକେ ମେଘ ଦେଖା ଦେଉଛନ୍ତି। ଆମେ ଯେଉଁ ଶରଧାବାଲି କେନ୍ଦ୍ରରେ ବସିଛୁ, ଆମର ପଛପଟକୁ ବା ଆପଣ ତାକୁ କହିପାରନ୍ତି ଦକ୍ଷିଣ ଦିଗ ହେଲେ ଏଇଟା ପଶ୍ଚିମ ଦିଗ ହେବ, ପଶ୍ଚିମ ଦିଗରେ ଟିକେ ମେଘ ଅଛନ୍ତି, ଏବଂ ମେଘ ମଧ୍ୟ ଟିକେ ଟିକେ କେତେବେଳେ ବିନ୍ଦୁ ବିନ୍ଦୁ ଜଳ ପକାଉଛନ୍ତି, ଯେଉଁଟାକୁ ଜଳସିଞ୍ଚନ ବୋଲି ଆମେ କହିପାରିବା। ବର୍ଷା ନୁହେଁ ଇଏ, ଯେଉଁଟାକି ଲୋକମାନଙ୍କୁ ଆଶ୍ୱସ୍ତ କରୁଛି, କିଛି ଅସୁବିଧା ନାହିଁ। ବର୍ଷାର ସମ୍ଭାବନା ତ ବର୍ତ୍ତମାନ ଯାହା ଜଣାପଡ଼ୁଛି, ବର୍ଷାର ସମ୍ଭାବନା ନାହିଁ, ଆଉ ରଥଟଣା ସରିବା ପର୍ଯ୍ୟନ୍ତ ବର୍ଷା ମଧ୍ୟ ନ ହେଇପାରେ। ବର୍ଷା ନାହିଁ, ଟିକେ ସୁନ୍ଦର ପବନ ହେଉଛି, ଆଉ ଆକାଶରେ ସେମିତି କିଛି ଭୟ ସୃଷ୍ଟି କଲା ଭଳି ମେଘ ନାହାନ୍ତି। ତେଣୁ ଆମେ ଭାବୁଛୁ ଏହି ରଥଟଣା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହେବ। ଆଉ ରଥଯାତ୍ରାର ଯେଉଁ ତିନୋଟି ଅଙ୍ଗ, ଗୋଟିଏ କଥା ସକାଳେ ଆମେ ଆଲୋଚନା କରୁଥିଲେ, ଗୋଟିଏ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା, ଗୋଟିଏ ହେଲା ଆଡ଼ପ ମଣ୍ଡପରେ ଅବସ୍ଥାନ, ଆଉ ଗୋଟିଏ ହେଲା ଯେ ବାହୁଡ଼ା ଯାତ୍ରା। ଏଇ ତିନୋଟି ଅଙ୍ଗ ଯିଏ ଦର୍ଶନ କରିପାରିବେ ତାଙ୍କର ତ ମହାଫଳ ହେବ, ମହାପୁଣ୍ୟ ଅର୍ଜନ କରିବେ ସିଏ, ଏବଂ ତିନୋଟି ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ, ଜଗନ୍ନାଥଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ, ସବୁ ଦର୍ଶନ, ସବୁ ମତ, ସବୁ ପଥ, ଇଏ ସବୁ ସମାହିତ ହୋଇଛନ୍ତି। ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ, ସାରା ବିଶ୍ୱ ଦେଖନ୍ତୁ, ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ, ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ, ଯେ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ, ବା ଯାଦୃଶୀ ଭାବନା ଯଶ୍ୟ ସିଦ୍ଧିରେ ଭବତି ତାଦୃଶୀ ବୋଲି ଯେଉଁ କଥା ଅଛି, ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସିଏ ସେଇ ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେଇଭଳି। ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହେଇଛି, ସେଇ ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ, ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ, ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ, ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି। ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ, ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ, ସମ୍ପ୍ରଦାୟ, ମତ, ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସେ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲା, ଆକବର, ରହିମ, ଏ ସମସ୍ତେ ଯୀଶୁ, ଏ ସମସ୍ତେ ସମାନ, ସେଇଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହେଇଛି, ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି, ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେଇ ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି, ସେଇ ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେଇ ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି। ଏବଂ ଆଜି ଯେତେବେଳେ ଘୋଷଯାତ୍ରାରେ ମହାପ୍ରଭୁ ଯାଉଛନ୍ତି, ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ, ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି। ତେଣୁ ଯେତେ

0: ଅବତାର ସୃଷ୍ଟି ହେଇଛନ୍ତି, ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହେଇଛନ୍ତି। ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ, ଆମେ ତେଣେ ଭିନ୍ନ ବୁଦ୍ଧି କରୁଛୁ। ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା। ସେ ବଳଭଦ୍ର ହୁଅନ୍ତୁ, ମା ସୁଭଦ୍ରା ହୁଅନ୍ତୁ, ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ତ୍ୱ। ବର୍ତ୍ତମାନ ଏହାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ, ବର୍ତ୍ତମାନ ରଥ ଧୀରେ ଧୀରେ ତାଳଧ୍ୱଜ ରଥ ବଡ଼ ଶଙ୍ଖ ଆଡ଼କୁ ଅଗ୍ରସର ହେଉଛନ୍ତି, ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ ଆଉ ଦୁଇଟି ରଥ ଯେଉଁ ଅଛନ୍ତି, ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ, ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ମିନ୍ଦୁ କଳିନ୍ଦ ମୁଖମ ବରଚନ୍ଦନ ବାସିତ ବିଗ୍ରହକମ କଳଧୌତ ବିଜୃମ୍ଭିତ ଭୂସଜୁସଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶଂ ଭଜ ନୀଳ ନଗାର୍ଚିତ ଚକ୍ର ଦୃଶମ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବିଜେ କରିଗଲେଣି ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ। ତାଳଧ୍ୱଜ ରଥରେ ଚଢ଼ି ସେ ଆଗେ ଆଗେ ଆଗେ ଆଗେ ଚାଲିଲେଣି। ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦମୁହିଁ, ପଛରେ ଆସେ କାଳିଆ ଗହଳି ଲଗାଇ। ତେଣୁ ଏ ହେଉଛି ପରମ୍ପରା। ଆଗରେ ବଳଭଦ୍ର ଭଗବାନ, ସେ ତାଳଧ୍ୱଜ ରଥରେ ବିଜେ କରିଗଲେଣି, ତାଙ୍କର ଗତି ଅବାହାରିତ। ସେ ଏଇଭଳି ଭାବରେ ସେ ଚାଲିଯିବେ, ସେ ନିଶ୍ଚିତ ଭାବରେ ଆଜି ଯାଇ ପହଞ୍ଚିବେ ସିଂହଦ୍ୱାର ନିକଟରେ। ତେଣୁ ବର୍ତ୍ତମାନ ଯେତେବେଳେ ବଳଭଦ୍ରଙ୍କର ରଥ ଟଣାଗଲା, ସେତେବେଳେ ଆକାଶରୁ ବିନ୍ଦୁ ବିନ୍ଦୁ ହେଇ ଟିକେ ବର୍ଷା ହେଲା। ତେଣୁ ଆମେ ଏହାକୁ କଳ୍ପନା କରିବା ଯେ ଯଦି କୌଣସି ଏକ କାର୍ଯ୍ୟର ଶୁଭାରମ୍ଭରେ ବର୍ଷା ଟିକେ ହୁଏ, ତେବେ ନିଶ୍ଚିତ ଭାବରେ ମଙ୍ଗଳପ୍ରଦ ହେବ। ତେଣୁ ବର୍ତ୍ତମାନ ଶୁଭ ମଙ୍ଗଳରେ ବିଜେ କରିଛନ୍ତି କାମପାଳ ହଳାୟୁଧ ଭଗବାନ ଶଙ୍କର୍ଷଣ ଏବଂ ତାଙ୍କର ଯେଉଁ ରଥ, 14 ଚକ ବିଶିଷ୍ଟ ରଥ। ସେଇ 14 ଚକ ବିଶିଷ୍ଟ ରଥ ବର୍ତ୍ତମାନ ଅଗ୍ରସର ହେଉଛନ୍ତି ଏବଂ ଆଉ କିଛି ସମୟ ପରେ, କିଛି ଘଣ୍ଟା ପରେ ସେ ରଥ ଯାଇ ଲାଗିବେ ସିଂହଦ୍ୱାରରେ। ସିଂହଦ୍ୱାରରେ ଲାଗିଲା ପରେ ଆଉ ମହାପ୍ରଭୁ ପୁଣି ସିଂହଦ୍ୱାରରେ ଆଉ 3 ଦିନ, ଆଜିକୁ ମିଶାଇ 4 ଦିନ ସେଠାରେ ରହିବେ। ସିଂହଦ୍ୱାରରେ 4 ଦିନ ଅବସ୍ଥାନ କରିବେ। ମହାପ୍ରଭୁ ଆସିଥିଲେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ତେଣୁ ଆହୁରି ମଧ୍ୟ କେତେକ ପତିତ ଅଛନ୍ତି, ସେମାନଙ୍କୁ ଉଦ୍ଧାର କରିବେ, ଏ ସ୍ଥାନକୁ ଆସିଥିଲେ।
0: ଯେଉଁ ଡକ୍ଟର ଦାସ, ଆଜ୍ଞା, ନନ୍ଦୀ ତାଳଧ୍ୱଜ ରଥ କେତେ ବାଟ ଗଲା ପରେ ମା ସୁଭଦ୍ରାଙ୍କ ରଥ ଟଣା ହେବ?
1: ତାଳଧ୍ୱଜର ରଥ ବଡ଼ ଶଙ୍ଖ ନିକଟରେ ପହଞ୍ଚିଲେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯିବ। ସେଇଭଳି ଦେବୀ ସୁଭଦ୍ରାଙ୍କ ରଥ ବଡ଼ ଶଙ୍ଖ ପାଖାପାଖି ହେଇଗଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଟଣାଯିବ। ଏଇଭଳି ମଝିରେ ମଝିରେ କିଛି ବ୍ୟବଧାନ ରହିକରି ରଥ ଟଣାଯିବାର ବ୍ୟବସ୍ଥା ରହିଛି। ତେବେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁଙ୍କ ରଥ ଟାଣିକି ଟାଣିବା ଏବଂ ସେ ବାଟରେ ଯେଉଁ ଅଟକି ଯାଉଛନ୍ତି, ତାର କାରଣ ହେଉଛି ରଥକୁ ଗୋଟିଏ ସରଳ ରେଖାରେ ନେବାକୁ ପଡ଼ିବ, କାରଣ ରଥ ସବୁବେଳେ ବାଁକୁ ନହେଲେ ଡାହାଣକୁ ମାଡ଼ି ଚାଲନ୍ତି। ଏଇ ଯେଉଁମାନେ ରଥ ଟାଣୁଛନ୍ତି ସେମାନେ ଯେହେତୁ ପ୍ରଶିକ୍ଷିତ ରଥ ସଞ୍ଚାଳକ କେହି ନୁହନ୍ତି, ତେଣୁ ସେମାନେ ତାଙ୍କ ମନ ଇଚ୍ଛା ଭିଡ଼ି ନିଅନ୍ତି ଏବଂ ସେଥିପାଇଁ ମଧ୍ୟ ବ୍ରେକ୍ ପଡ଼େ। ତେଣୁ ଯଦି
0: ଆଗରୁ ଭୋଇ ସେବକମାନେ ରଥ ଟାଣୁଥିଲେ ବୋଲି ଆମେ ଶୁଣିଛୁ,
1: ହଁ ସେମାନେ ସବୁ ପ୍ରଶିକ୍ଷିତ, ତେଣୁ ସେମାନେ
0: ନାଇସ୍,
1: ତାଙ୍କ ନା କଳା ବେଠିଆ।

0: ଦାଣ୍ଡ ଠିକ ନଥିଲା କିନ୍ତୁ ସିଏ ପ୍ରଶିକ୍ଷିତ ଥିଲେ ଦେଖିଛି ଯେ ଯେତେବେଳେ ବଡ଼ ଦାଣ୍ଡରେ ସବୁ ଇଲେକ୍ଟ୍ରି ପୋଲ ଥାଏ ଏବଂ ଆଗେ ମୁଁ ନିଜେ ଦେଖିଛି ଯେ ଯେତେବେଳେ ଦୁଇ ପାର୍ଶ୍ୱରେ ଇଲେକ୍ଟ୍ରି ପୋଲ ଥାଏ ଏବଂ ଇଏ ରଥ ଗୁଡ଼ିକ ଯାଇକରି ସେ ଇଲେକ୍ଟ୍ରି ପୋଲ ଭିତରେ ପଶିଯିବେ। 2 ଦିନ ମଧ୍ୟ ଲାଗିଯାଏ ଆମେ ଦେଖିବାର ଅଛି ତେଣୁ କହିବାର କଥା ହେଲା। ସେଇଭଳି ଭାବରେ ବର୍ତ୍ତମାନ ଯେଉଁମାନେ ରଥକୁ ଟାଣୁଛନ୍ତି ବଡ଼ ଉତ୍ସାହ ସେମାନଙ୍କ ମନରେ ଅଛି, ସେଇ ଉତ୍ସୁକତା ବଶତଃ ସେମାନେ ଏଭଳି ଭାବରେ ରଥକୁ ଭିଡ଼ି ଦେଉଛନ୍ତି ଯାହାଫଳରେ ରଥ ଗୋଟିଏ
1: ଆଜିକାଲି କ'ଣ କି ଆଜିକାଲି ଯେହେତୁ ବୈଷୟିକ ସୁବିଧା ସବୁ ହେଇଗଲାଣି, ବ୍ରେକ୍ ଆସିଗଲାଣି, ଜ୍ୟାଗ୍ ଆସିଗଲାଣି, ରେଳବାଇ ବିଭାଗରୁ ଅନେକ ଯନ୍ତ୍ରପାତି ମିଳିଯାଉଛି ରଥକୁ ସଜାଡ଼ି ଦେବା ପାଇଁ, ତେଣୁ ଆଜିକାଲି ଏପଟ ସେପଟ ହେଇଗଲେ ମଧ୍ୟ ରଥକୁ ପୁଣି ବାଟରେ ପକାଇଦେବାର ବ୍ୟବସ୍ଥା ହେଲାଣି, କିଛି ଅସୁବିଧା ହେଉନାହିଁ।
0: ସେଇଥିପାଇଁ ରଥ ଗୋଟିଏ ଦିନରେ ବା 2 ଦିନରେ ପହଞ୍ଚି ଯାଉଛି, ପ୍ରଥମ ଦିନ ଅଳ୍ପ ଟିକେ ଯାଉଛି କିନ୍ତୁ ଦ୍ୱିତୀୟ ଦିନ ଦିନ 2ଟା ସୁଦ୍ଧା ଲାଗିଯାଉଛି। କାହିଁକି ନା ଏହିସବୁ ବୈଷୟିକ ସୁବିଧା ବର୍ତ୍ତମାନ ଉପଲବ୍ଧ ହେଲାଣି, ତେଣୁ ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ଧୀରେ ଧୀରେ ଆଉ କିଛି ସମୟ ଗଲେ ସେ ଚକ୍ଷୁର ଅନ୍ତର ଆଳକୁ ପଳାଇବେ ଏବଂ ବଡ଼ଶଙ୍ଖ ପାରି ତେଣୁ ବର୍ତ୍ତମାନ କ'ଣ ବଡ଼ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି, ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା ସମୁଦ୍ର ଭିତରେ କଳା ପାଣି ଲହଳି ମାରୁଛି, ତାରି ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକେ ନିବେଦନ କରୁଛି, ସେ ବର୍ତ୍ତମାନ ସେଇ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
2: ବର୍ତ୍ତମାନ ଦେଖାଯାଉଛି ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲାଣି ବଡ଼ଶଙ୍ଖ ପର୍ଯ୍ୟନ୍ତ ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାର ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଏଭଳି ଏକ ଜନସମୁଦ୍ର ନୁହେଁ ଭାବ ସମୁଦ୍ର, ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶିଯାଉଛି ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡ଼ୁଛି ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ର ଦେବତା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି, ଯଦିଓ ଆପଣଙ୍କର ବଡ଼ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା ମାଡ଼ି ଚାଲିବା ହେଉଛି ରଥ, ରଥର ଚକ ହେଉଛି ପ୍ରଗତିର ଚକ ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ ସେଇଭଳି ଭାବରେ ମହାପ୍ରଭୁଙ୍କର ଏଇ ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
3: ମନ ମନ୍ଦିର ମୋ

ज्ञान हृद सिंहासने आसन पाती छी बस बस।

ସତରେ କେଡ଼େ ଭାଗ୍ୟ ଆମମାନଙ୍କର, ଆମେ ଗୋଟିଏ ରଥକୁ ଦେଖୁଛୁ ଆଉ ଏ ଦେହକୁ ଏକ ରଥ ସଦୃଶ କରି ସେଇ ରଥର ହୃଦୟ ରୂପକ ସିଂହାସନରେ ଆମ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଦାରୁ ବ୍ରହ୍ମଙ୍କୁ ଜଗନ୍ନାଥଙ୍କୁ ବଳଭଦ୍ର ମହାପ୍ରଭୁଙ୍କୁ ମାତା ସୁଭଦ୍ରାଙ୍କୁ ବସାଇବାର ପ୍ରୟାସ କରୁଛୁ। ଏଠି ଭକ୍ତ ଆଖି ବୁଜି ସ୍ତୁତି କରୁଛି, ଜଣାଣ କରୁଛି, ବେଦ ମନ୍ତ୍ର ପାଠ କରୁଛି ଏବଂ ମହାପ୍ରଭୁଙ୍କୁ କିପରି ଭାବରେ ସିଏ ଖୁସି କରିପାରିବ ସେଥିପାଇଁ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଏତେ ଗହଳ ଲାଗିଛି। ବାସ୍ତବରେ ଇଏ ହେଉଛି ବଡ଼ ଠାକୁରଙ୍କ ପ୍ରତି ବର୍ତ୍ତମାନ ବଡ଼ ଦାଣ୍ଡରେ, ଏଇ ବଡ଼ ଯେଉଁ ଧାମରେ, ଶ୍ରେଷ୍ଠ ଧାମରେ, ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡକୁ ଧରି ଚାହୁଁଛି କେଉଁଟି ରଥ, ସିଏ ଦେଖେଇ ଦେଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକିନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି, ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ, ବିଭିନ୍ନ ବର୍ଣ୍ଣର ପତାକା, ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତାଗୁଡ଼ିକ ସବୁ ଅଛି, ମାର୍ଗଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସିଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ, ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି ଜଗବନ୍ଧୁ।

0: ଗୋସାଇଁ। ଇଏ ସେଇ ପୁଣ୍ୟ ପରିବେଶ, ଯେଉଁ ପରିବେଶ ଭିତରେ ଅନେକ ଶ୍ରଦ୍ଧାଳୁମାନେ ଭକ୍ତ ସାଲ ବେଗଙ୍କର ସେଇ ସମାଧି ପୀଠର ଦ୍ୱାର ଦେଶରେ ଠିଆ ହୋଇ ଉଭୟ ଆଡ଼କୁ ଚାହୁଁଛନ୍ତି, ରଥକୁ ଚାହୁଁଛନ୍ତି। ଦୂରରୁ ଯେହେତୁ ବଡ଼ ଶଙ୍ଖର ଆଗକୁ ଆସିଗଲେଣି, ବଡ଼ବାହାଡ଼ ସାମନ୍ତ ଆଉ ଭକ୍ତ ସାଲ ବେଗଙ୍କୁ ଚାହୁଁଛନ୍ତି ତାଙ୍କର ସମାଧି ପୀଠକୁ। ସତରେ ତମେ କେତେ ବଡ଼ ଭକ୍ତ ଥିଲ ମହାପ୍ରଭୁଙ୍କୁ, ଆହେ ନୀଳ ଶୈଳ ଏହିପରି ସମ୍ବୋଧନ କରି ମହାପ୍ରଭୁ କେତେ ନିଜ କରିଥିଲ। ତେଣୁ ସେମାନଙ୍କର ଜଣାଣ ଆଜି ବେଦମନ୍ତ୍ର ସଦୃଶ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁମାନଙ୍କ ପାଇଁ କାର୍ଯ୍ୟ କରୁଛି ଏବଂ ପ୍ରତିଟି ପରିବାରରେ ଏ ବାର୍ତ୍ତା ପହଞ୍ଚିଛି। ମହାପ୍ରଭୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ଜଗତପତି ଜଗତନାଥ ଏହି କଥାକୁ ଅଙ୍ଗୀକାର କରିଛନ୍ତି। ସର୍ବଧର୍ମର ବ୍ୟକ୍ତିମାନେ, ସର୍ବଧର୍ମର ମଣିଷମାନେ ଗୋଟିଏ ପରିବାର ସଦୃଶ ବଡ଼ଦାଣ୍ଡରେ ଆନନ୍ଦକୁ ସେମାନେ ଉପଭୋଗ କରୁଛନ୍ତି।
1: ବାବୁ ବର୍ତ୍ତମାନ ଦୁଇ ପଟରେ ଆଉଜି କି ରହିଗଲେଣି, ଭକ୍ତମାନେ ବର୍ତ୍ତମାନ ଅପେକ୍ଷା କରିଛନ୍ତି କେତେବେଳେ ତାଳଧ୍ୱଜ ରଥ ଆସିବ। ଆମେ ସଂଦର୍ଶନ କରି ନିଜର ମନ ତନ ଚୈତନ୍ୟ ପବିତ୍ର କରିବା ସଙ୍ଗେ ସଙ୍ଗେ ଚର୍ମ ଚକ୍ଷୁକୁ ନିର୍ମଳ କରିବୁ, ପବିତ୍ର ବାତାବରଣ ଭିତରେ ଆମେ ଆଗକୁ ମାଡ଼ିଯିବୁ।
0: ସେମାନେ ବଡ଼ଦାଣ୍ଡକୁ ବର୍ତ୍ତମାନ ପିଚୁ ରାସ୍ତା ବୋଲି ଭାବୁନାହାନ୍ତି ବା ଧୂଳି ଧୂସର ବୋଲି ଭାବୁନାହାନ୍ତି। ଅନେକ ଭକ୍ତ ଆମ କେନ୍ଦ୍ର ଆଗରେ ପଦ୍ମାସନ ପକାଇ ଚେକା ପକାଇ ବସିଗଲେଣି ଆଉ ସେମାନେ ଥକି ପଡ଼ିଛନ୍ତି ଦିନ ସାରା ପ୍ରଭୁଙ୍କ ପାଖରେ ଦଣ୍ଡାୟମାନ ହୋଇ ଦର୍ଶନ କରିବାରେ। ସେମାନେ ବସି ଯାଇଛନ୍ତି, ସେଇ ବସିବା ଭିତରେ କିନ୍ତୁ ଛାଡ଼ି ନାହାନ୍ତି ତାଙ୍କର ସେଇ ପ୍ରାଣପ୍ରିୟ ଠାକୁରଙ୍କୁ
1: ଜଣାଣ
0: କରିବା ବା ଚିନ୍ତନ କରିବା, ଏକ ଆରାଧନାରେ ବସିଛନ୍ତି। କେତେବେଳେ ମୋ ନିକଟବର୍ତ୍ତୀ ହେବେ ସେଇ ବଡ଼ ଠାକୁର, ମୁଁ ତାଙ୍କର ସେଇ ଦଉଡ଼ିର ସ୍ୱର୍ଣ୍ଣଚୂଡ଼ର ସେଇ ବାସୁକି ନାଗର ସେଇ ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ଶଙ୍କଚୂଡ଼ର ସ୍ପର୍ଶ ଟିକେ ପାଇବି, ଏ କଥାକୁ ସେମାନେ ଅପେକ୍ଷା କରି ରହିଛନ୍ତି। ବାସ୍ତବରେ ଏଇ ଯେଉଁ ପରିବେଶ ବେଳକୁ ବେଳ ଏକ ମହାର୍ଘ ପରିବେଶ ହେଇଯାଉଛି, ଆଧ୍ୟାତ୍ମମୟ ହେଇଯାଉଛି, ପୁଣ୍ୟ ପବିତ୍ରମୟ ହେଇଯାଉଛି, ଏ ହେଉଛି ମହାପ୍ରଭୁଙ୍କର ଦିବ୍ୟ ରଥର ଆଗମନରେ

0: ସମସ୍ତେ ଯେପରି ନିଜକୁ ହଜେଇ ଦେଉଛନ୍ତି।
1: ମହାପ୍ରଭୁ ମାନେ ଯେମିତି ପାଟ ଡୋରିରେ ବନ୍ଧା ହେଇକିରି ଯାଉଥିଲେ ରଥକୁ, ତାଙ୍କ ଦୌଡ଼ି ମଧ୍ୟ ଯୋଉ ବାସୁକି କହିଲେ, ନାଗ କହିଲେ, ନାଗୁଣୀ କହିଲେ, ଇଏ ଇଏ ଯୋଉ ଭକ୍ତ ଭଗବାନଙ୍କର ମିଳନର,
0: ସିଏ ବନ୍ଧନ ପ୍ରିୟ ଠାକୁର ଯୁଗେ ଯୁଗେ ବନ୍ଧନ ହୋଇ ରହିଛନ୍ତି। ଆପଣ ବିଶେଷ କରି ଜଗନ୍ନାଥ ମହାପ୍ରଭୁଙ୍କୁ ଦେଖନ୍ତୁ, ଶିକୁଳି ଫିଟା ହେଲା ଯେତେବେଳେ ସ୍ନାନ ବେଦୀକୁ ଆସିବେ, ପୁଣି ଗଲେ ଅଣସର ଘର ଭିତରେ ରହିଲେ ବନ୍ଧନ ହୋଇ, ତାପରେ ପୁଣି ଆସିଲେ ରଥରେ ବନ୍ଧା ହୋଇ ରୁନ୍ଧା ହୋଇ ରହିଲେ, ପୁଣି ରଥରୁ ଫିଟା ହେଲେ ପୁଣି ଆଡ଼ପ ମଣ୍ଡପରେ ବନ୍ଧା ହେଲେ।
1: ଭାବ ରଜୁର ବନ୍ଧନ, ଭାବ ଡୋରିର ବନ୍ଧନ, ଭକ୍ତ ଭଗବାନଙ୍କର ମିଳନର ବନ୍ଧନ,
0: ତାର ନାଁ ହେଉଛି ରସିକ ଶିକୁଳି। ସେ ରସିକ ଶିକୁଳି ଯଦି ବନ୍ଧା ଟିକେ ନ ହବ, କାଳିଆକୁ ନିଦ ହେବ ନାହିଁ, ସିଏ ସବୁ ଠିଆ ପହୁଡ ରହୁଛି
1: ରସିକ ନାଗର, ରସିକ ନାଗର।
0: ସେ ଶିକୁଳି ଯୋଉ ଅଣ୍ଟା ଶିକୁଳି, ତାହା ହେଉଛି ରସିକ ପ୍ରେମ ଶିକୁଳି। ତେଣୁ ସେ ଶିକୁଳି ଭକ୍ତ ପାଇଁ ସେ ଆଜି ବଡ ଦାଣ୍ଡରେ ଠିଆ ପହୁଡ ହେଇକି ରହୁଛନ୍ତି। ଆପଣ ଜାଣିଛନ୍ତି ରଥ
1: କେବଳ ଭକ୍ତ ମାନଙ୍କ ପାଇଁ,
0: ଆସନ୍ତା
1: ଭଗବାନ ସିଏ
0: କାଲି ଠାରୁ ଯୋଉ ତିନି ଦିନ ରହିବେ, ଠିଆ ପହୁଡ ମହାପ୍ରଭୁ ହେବେ, ଗୋଟିଏ କପଡ଼ା କେବଳ ଆବରଣ ବେଷ୍ଟନ ରହିବ, ଇଏ ହେଉଛି ଭକ୍ତ ପାଇଁ। ନଥିବ ପଲଙ୍କ, ନଥିବ ନିଦ୍ରା ଦେବୀଙ୍କର ଆବାହନ, ସେମିତି କୌଣସି ବ୍ୟବସ୍ଥା ନଥିବ।
1: ଭକ୍ତ କାଙ୍ଗାଳ ପ୍ରଭୁ, ଭକ୍ତ ପାଇଁ ତାଙ୍କର ସବୁ କିଛି,
0: ଆମେ
1: ଛାଡ଼ିଦେଲେ ତାଙ୍କର କିଛି ନାହିଁ।
0: ଆମେ ଯେପରି ବାହାରକୁ ବିଦେଶ ଗଲେ ଆମେ ଯଥା କଥା କରି ଚଳେଇ ଦେଉ, ହଉ ଯେମିତି ହଉ ବାହାରକୁ ତ ଆସିଛୁ, ମହାପ୍ରଭୁ ଆଜି ଆମରି ପରି, ସେମିତି ସବୁ କଥାକୁ ସେ ସହି ନେଉଛନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ ରହିଛି, କର୍ମକୁ ସିଦ୍ଧି କରିବା, ଯାତ୍ରାକୁ ସିଦ୍ଧି କରିବା, ଖଣ୍ଡନାଥ ସର୍ବ ଦୁଃଖାନାମ, ଗୋଟିଏ ଉଦ୍ଦେଶ୍ୟ, ସବୁ ଖଣ୍ଡନ କରିବି ଦୁଃଖ ଗୁଡ଼ିକ। ମୋ ଛୁଆ ଆସିଛନ୍ତି, ମୋର ପିଲାମାନେ ଆସିଛନ୍ତି ବଡ଼ଦାଣ୍ଡକୁ, ମୁଁ ସମସ୍ତଙ୍କ ଦୁଃଖକୁ ଖଣ୍ଡନ କରିଦେବି। ଏ କଥା ଯେତେ ଦୂର ଯାଉଛି, ଯେତେ ଦୂରରେ ପହଞ୍ଚୁଛି ଏ ବାର୍ତ୍ତା, ସମସ୍ତଙ୍କୁ ମୁଁ ଖଣ୍ଡନ କରିବି। ସେଇ ଖଣ୍ଡନ କରିବା ପାଇଁ ଦୁଃଖ, ମହାପ୍ରଭୁ ସବୁ କଷ୍ଟକୁ ସ୍ୱୀକାର କରି ଅଙ୍ଗୀକାର କରି ଆସୁଛନ୍ତି।
1: ସେଇଥିପାଇଁ ମହାପ୍ରଭୁ ଯୋଉ ସିନ୍ଧୁକ ନେଇକିରି ଯାଉଛନ୍ତି, ସେଇ ସିନ୍ଧୁକରେ ନଅ ଦିନ ପାଇଁ ତାଙ୍କର ବସ୍ତ୍ର, ତାଙ୍କର ଢାଳ, ତାଙ୍କର ପ୍ରତ୍ୟେକଟି ଜିନିଷ ସେଇଥିରେ ଯାଉଛି। ଦେଖନ୍ତୁ, ଭଗବାନଙ୍କର ସବୁ ଜିନିଷ ସେଇଥିରେ ଯାଉଛି, ପୁଣି ସେଇ ଜିନିଷ ଫେରିକିରି ଆସୁଛି।
0: ଆପଣ ଗୋଟିଏ କଥା ଆମେ ବର୍ତ୍ତମାନ ଶ୍ରୋତାବନ୍ଧୁକୁ ଜଣେଇବା, ଯେଉଁ ଠାକୁର ଷାଠିଏ ପଉଟି ଖିଆ ଠାକୁର, ଯେଉଁ ଠାକୁର ଚାରିଥର ଦିନକୁ ଷାଠିଏ ପଉଟି, ହଜାର ହଜାର ଲୋକଙ୍କର ଯେଉଁ ପ୍ରସାଦ ଲୋକମାନେ ପାଉଛନ୍ତି, ଅନ୍ନ ବ୍ୟଞ୍ଜନ, ତାର ନାମ କହିଲେ କେତେ ସମୟ ଲାଗିବ, ବୁଝିବା ପାଇଁ ସମୟ ଲାଗିବ। ସେ ଠାକୁର ବର୍ତ୍ତମାନ ଶୁଖିଲି ବେଗ ଖାଇ ଆସନ୍ତା ତିନି ଦିନ ଏଇ ରଥ ଉପରେ ରହିବେ, ଏହାର ଅର୍ଥ କ'ଣ? ଭକ୍ତ ପାଇଁ ସେ ଭଗବାନ ନା କ'ଣ କହିପାରିବେ?
1: ନିଶ୍ଚିତ ଭକ୍ତ ପାଇଁ ଭଗବାନ। ନୀଳାଦ୍ରିକୁ ଯେଉଁଦିନ ବିଜେ କରିବେ, ତା ପରଦିନ ଯାଇ ହବ ନୀଳାଚଳ ଅବଢ଼ା, ତା ପୂର୍ବରୁ ଆଉ ନୀଳାଚଳ ଅବଢ଼ା ହବ ନାହିଁ।
0: ଆମେ ଯଦି ଦୁଇ ଦିନ ଗୋଟିଏ ଦିନ ଉପବାସ କରୁଛେ, ପରଦିନ ଅନ୍ନ ପାଇବା ପାଇଁ କେତେ କଷ୍ଟ ଆମକୁ ହେଉଛି,
1: ବ୍ୟାକୁଳ ଅନୁଭବ କରୁଛେ,
0: କିନ୍ତୁ ଆମ ମହାପ୍ରଭୁ ସବୁ ସହି ଯାଆନ୍ତି, କେ ପଥର କରିଦିଅନ୍ତି ନିଜକୁ, ଦାରୁ ବ୍ରହ୍ମ ସିଏ। କେବଳ ଏଇ ଭକ୍ତଙ୍କର ସୁଖ ଦୁଃଖର କଥାକୁ ବୁଝିବା ପାଇଁ, ତାଙ୍କରି କଥାକୁ ସିଏ ଅବଲମ୍ବନ କରିଛନ୍ତି, ଅନେକ କଷ୍ଟକୁ
1: ଗୋଟେ ବିରାଟ ମାନେ ଭଜନ କୀର୍ତ୍ତନ କରୁଛନ୍ତି, ଏବଂ କିଭଳି ଭାବରେ ଏକତ୍ରିତ ହେଇକିରି ସତୃଷ୍ଟ ନୟନରେ ଅପେକ୍ଷା କରିଛନ୍ତି, କେତେବେଳେ ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ ଆସିବ, ଆମେ ଦେଖିବୁ, ନୟନ ପୁରେଇ ଦେଖିବୁ, ଚର୍ମଚକ୍ଷୁକୁ ପବିତ୍ର କରିବୁ। ଦେଖନ୍ତୁ, ଉର୍ଦ୍ଧ ବାହୁ ହେଇକିରି ହାତ ଯୋଡ଼ିକିରି ଉଦଣ୍ଡ ନୃତ୍ୟ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ଅଭାଗ୍ୟ ଅଭାଗ୍ୟ ବୋଲି କହୁଛନ୍ତି। ଏଇ ହେଉଛି ଭଲ ପାଇବା, ଏଇ ହେଉଛି ସ୍ନେହ, ଏଇ ହେଉଛି ମମତା, ଏହା ହେଉଛି ମଣିଷ ପଣିଆ। ପ୍ରତ୍ୟେକ ମଣିଷ ଭିତରେ ପୁରୁଷୋତ୍ତମ ଚେତନା ରହିଲେ, ସେଇ ପୁରୁଷୋତ୍ତମ ଚେତନା ହିଁ କଳିଯୁଗର ଏକମାତ୍ର ସତ୍ୟ।
0: ଆଉ ଗୋଟିଏ କଥା ଆମେ ବର୍ତ୍ତମାନ ଦେଖିବାକୁ ପାଉଛେ, ଯେଉଁ ବର୍ଷା ଟିକିଏ ସାମାନ୍ୟ ଝିପି ଝିପି ବିନ୍ଦୁ ବିନ୍ଦୁ ପଡ଼ୁଥିଲା, ତାହା ବର୍ତ୍ତମାନ ଆଉ ଟିକେ ବଢ଼ିଛି, ଯାହାକି କୌଣସି ବ୍ୟବସ୍ଥାକୁ କୌଣସି କଷ୍ଟ ଦେଉନାହିଁ, ମାତ୍ର ବର୍ଷା ବିନ୍ଦୁ ଟିକେ ଅଧିକ ପଡ଼ୁଛି। ଯେଉଁ ଗହଳି ରହିଛି, ସେ ଗହଳିରେ କେହି କଷ୍ଟ ଅନୁଭବ କରିବେ ନାହିଁ, ସେଥିପାଇଁ ଯେମିତି ସିଏ ମଧ୍ୟ ଭକ୍ତି କରୁଛନ୍ତି ମହାପ୍ରଭୁଙ୍କୁ, ସ୍ୱୟଂ ଇନ୍ଦ୍ର ଦେବ ସେ ତାଙ୍କର ବର୍ଷା ମାଧ୍ୟମରେ, କ'ଣ କହିବେ ଆପଣ?
1: ତ ଏଇ ତ ମାନେ କେତେ ସୁନ୍ଦର ପରିବେଶ, ଟୋପେ ଟୋପେ ବର୍ଷା ପଡ଼ୁଛି, ଇନ୍ଦ୍ର ଦେବତା କୃପା ପ୍ରଦାନ କରୁଛନ୍ତି, ସିଏ ବି ଦେଖୁଛନ୍ତି ଯେ ମୋର ଭକ୍ତମାନେ ଯେତେବେଳେ ବଡ଼ଦାଣ୍ଡରେ ଏଣେ ତେଣେ ଯିବା ଆସିବା କରୁଛନ୍ତି, ଆଗକୁ ଯାଉଛନ୍ତି, ପଛକୁ ଯାଉଛନ୍ତି, ଏବଂ ପରିବାର ହାତ ଛନ୍ଦା ଛନ୍ଦି ହେଇ, ହାତ ଧରାଧରି ହେଇକିରି ଯାଉଛନ୍ତି, ଏବଂ ମା ଭଉଣୀମାନେ ପକେଇକିରି ବସିଗଲେଣି, କେତେ କଷ୍ଟ କରିବେ, ଦିନମାନଟା ଏକ ଠିଆ ହେଇଛନ୍ତି, ତେଣୁ ତାଙ୍କର ଆଉ ଧୈର୍ଯ୍ୟ ରହୁନାହିଁ, ସାହସ ରହୁନାହିଁ।

0: ପରସ୍ପର ଭିତରେ ଠାକୁରଙ୍କ ବଡ ଠାକୁର ଏଇ ଯୋଉ ତାଳଧ୍ୱଜ ରଥରେ ବଡ ଠାକୁର ବଳଭଦ୍ର ବଳିଆର ଭୁଜ ଯିଏକି ଅନନ୍ତ, ଯିଏକି ଅନନ୍ତ ସ୍ୱରୂପରେ ବଡ ଠାକୁର ବଳଭଦ୍ର ସ୍ୱରୂପରେ ଯିଏ ଶ୍ରୀମନ୍ଦିରରେ ବିରାଜମାନ କରିଛନ୍ତି ସେ ଠାକୁର ଜଗତ କଲ୍ୟାଣ ପାଇଁ, କାହିଁକି ନା ଯୋଉ କହୁଥିଲେ ଆମେ ଆଲୋଚନା କରୁଥିଲେ ଜଗନ୍ନାଥଙ୍କ ନାଁରେ ସବୁ କିଛି, ମନ୍ଦିର ହେଉଛି ଶ୍ରୀମନ୍ଦିର ଲକ୍ଷ୍ମୀଙ୍କର ମନ୍ଦିର, କିନ୍ତୁ ବଡ ଠାକୁର ବଳଭଦ୍ରଙ୍କ ନାଁରେ ଖାତା ଖତିଆନ ସବୁ ଦେଖିବେ, ଖାତା ଖତିଆନ ହେଉଛି ବଡ ଠାକୁର ବଳଭଦ୍ରଙ୍କର, କିନ୍ତୁ ସମସ୍ତେ କହୁଛନ୍ତି ଜଗନ୍ନାଥ କ୍ଷେତ୍ର ଜଗନ୍ନାଥ ଧାମ, ତେଣୁ ଏ ବଡ ଠାକୁର ବଳଭଦ୍ରଙ୍କ ଉପରେ ଆପଣଙ୍କର ମତ କ'ଣ?
1: ଅନନ୍ତ ସଂସାର ମହାସମୁଦ୍ରେ ମଗ୍ନାନ ସମଭ୍ୟୁଧର ବାସୁଦେବ ଅନନ୍ତ ରୂପେଣ ବିନିଯୋଜୟସ୍ୱ ଅନନ୍ତ ରୂପାୟ ନମୋ ନମସ୍ତେ। ସାକ୍ଷାତ ଅନନ୍ତ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ସେଇ ଅନନ୍ତ ଶିରସି ଯାହାଙ୍କର ମସ୍ତକରେ ଅନନ୍ତ ଫଣା ସେବା କରୁଛନ୍ତି, ଯେଉଁ ଅନନ୍ତଙ୍କର ସାକ୍ଷାତ ଦର୍ଶନ ଆମେ ପାଉଛେ, ସେ ବର୍ତ୍ତମାନ ବଳଭଦ୍ର ମହାପ୍ରଭୁ ସେଇ ତାଳଧ୍ୱଜ ରଥ ଆଗକୁ ଆଗକୁ ଆସିଯାଉଛନ୍ତି, ଯାହା ଆମେ ଅନୁଭବ କରୁଛେ ମହାପ୍ରଭୁଙ୍କର ଯେଉଁ ଗତି ଥିଲା ପୂର୍ବରୁ ତାହା ଟିକେ ଶିଥିଳ ହୋଇଯାଇଛି, ଆଉ ଇତି ଅବସରରେ ଭକ୍ତମାନଙ୍କର ଯେଉଁ ପ୍ରେମ, ଭକ୍ତମାନଙ୍କର ଯେଉଁ ଭକ୍ତି, ଭକ୍ତମାନଙ୍କର ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ଉତ୍କଣ୍ଠା ତାହା ଅତି ପ୍ରାବଲ୍ୟ ହୋଇଯାଇଛି।
0: ଭଗବାନ ବଡ଼ ଠାକୁର ବଳଭଦ୍ରଙ୍କର ହଳ ଆଉ ମୁଷଳ, ଯେଉଁ ହଳ ମୁଷଳ ସୂଚାଇ ଦିଏ, ଇଏ ହେଉଛି କୃଷିର ପ୍ରତୀକ, କୃଷି ସଭ୍ୟତାର ପ୍ରତୀକ। ଭାରତ ବର୍ଷ ଓଡ଼ିଶା ହେଉଛି କୃଷି ପ୍ରଧାନ ଦେଶ, ଚାଷ ହେଉଛି ଆମର ମୂଳ ଜୀବିକା ହେଉଛି ଚାଷ, ତେଣୁ ଭଗବାନ ଆମକୁ ସବୁବେଳେ ଜ୍ଞାନ ଦେଉଛନ୍ତି ଯେ କୃଷିକର୍ମ କର, ଚାଷ ଅଛି ଯାହାର ବାସ ଅଛି ତାହାର, ଚାଷୀ ଭାଇ ଯୋଗଉଛି ଦୁନିଆକୁ ଆହାର, ଏଇ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଆମକୁ ଦେଉଛନ୍ତି ଯେ ଆମେ ଚାଷ କରିବା, ଖଟିବା, ଖାଇବା, କର୍ମ କରିବା, ଯଦି ଅଳସୁଆ ହେଇଯିବା ଆମକୁ ଭଗବାନ କିଛି ଦେବେ ନାହିଁ। ଏଇ ଯେଉଁ ଜ୍ଞାନ ବଡ଼ ଠାକୁର ବଳଭଦ୍ର ଯିଏକି କୃଷିର ପ୍ରତୀକ, ଯିଏକି ହଳ ଧର ଏବଂ ଯିଏ ହେଉଛନ୍ତି ଶେଷ ନାଗ, ଯିଏ ହେଉଛନ୍ତି ଯେ ଏଭଳି ବିଚାରବନ୍ତ ବଡ଼ ଠାକୁର ବଳଭଦ୍ର ବଳରେ ଯେମିତି ବଳିଆନ ଏବଂ ଭଦ୍ରରେ ମଧ୍ୟ ସେଇଭଳି ଭଦ୍ରତାର ଠାକୁର, ତେଣୁ ବଳ ଏବଂ ଭଦ୍ର ଉଭୟର ସମନ୍ୱୟର ଦେବତା ହେଉଛନ୍ତି କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ସ୍ୱରୂପରେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ଆସୁଛନ୍ତି ବର୍ତ୍ତମାନ ଶ୍ରୀମନ୍ଦିରକୁ।
1: ଯେଉଁପରି ଭାବରେ ଭକ୍ତମାନେ ଶ୍ରଦ୍ଧାଳୁମାନେ ଧାଇଁ ଯାଉଛନ୍ତି ଆଗକୁ, ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଦୌଡ଼ୁଛନ୍ତି, ଏହାର ଅର୍ଥ ହେଉଛି ସେମାନେ ଜାଣିବା ଦରକାର ଆମ ଆଗରେ କେତେ ଶ୍ରଦ୍ଧାଳୁ ରହିଛନ୍ତି, ଆମେ ବା ରଥର ସ୍ପର୍ଶ, ଆମେ ବା ରଥ ଦୌଡ଼ିର ସ୍ପର୍ଶ କିପରି ପାଇବୁ, କିନ୍ତୁ କେହି କିଛି ବୁଝିବାକୁ ନାରାଜ, କାହିଁକି ନା ଗୋଟିଏ କଥା ରହିଛି ଭକ୍ତି, ଭଗବାନ, ଏଇ ଦୁଇଟି କଥା ଛଡ଼ା କେହି ଆଉ କିଛି ଜାଣନ୍ତି ନାହିଁ, ତେଣୁ ପାଦ ଆଗକୁ ଟାଣି ନେଉଛି, ସେ ଜାଣିନାହାନ୍ତି କେତେ ବାଟ ଚାଲିଲେଣି କ'ଣ କଲେଣି।
0: ବର୍ତ୍ତମାନ ଠାକୁର ଯେଉଁ ବଡ଼ସଙ୍କ ପାଖରେ ଅଟକି ଯାଇଛନ୍ତି, ବର୍ତ୍ତମାନ ଭାବୁଛନ୍ତି ଠାକୁର ଯେ ମୋ ସାନ ଭାଇ, ମୋ ଭଉଣୀ କେଉଁଠି ଅଛନ୍ତି, ତେଣୁ ସେ ଆସିଲେ ମୁଁ ଯିବି, ତେଣୁ ବଡ଼ ଭାଇ ସାନ ଭାଇ ପ୍ରତି ଯେଉଁ ସ୍ନେହ ମମତା ଆମର ଓଡ଼ିଆ ଘରେ ଅଛି, କ୍ଷୀର ଯଦି ଖାଇ ବସିବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି କରି ବସିବୁ ସଙ୍ଗେ ଥିବ ଭାଇ, ତେଣୁ ଭାଇ ଭାଇର ସ୍ନେହ ମମତା ବୋଧେ ଭୁଲି ପାରୁନାହାନ୍ତି, ତେଣୁ ବଡ଼ ଠାକୁର ତାଳଧ୍ୱଜ ରଥ ଅଟକି ଯାଉଛି, ଭଉଣୀ କେଉଁଠି ଅଛନ୍ତି।
1: ଆଜି ଯୌଥ ପରିବାରର ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,
0: ପରସ୍ପର ସ୍ନେହ ଚାହିଁ ଥାଏ ନିରନ୍ତର,
1: ସେଇ ଯୌଥ ପରିବାରର ସୂଚକ ସେଇ ଯେଉଁ ବାର୍ତ୍ତାକୁ ମହାପ୍ରଭୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଆଜି ଭାଇ ଭଉଣୀଙ୍କ ସହିତ ଆସି ଜଣେଇ ଦେଉଛନ୍ତି, ମୁଁ କରିବି ଗୁପ୍ତ ଗୁଣ୍ଡିଚା, ମୁଁ ଯେତେ କଥା ଅଙ୍ଗୀକାର କରିବି, କବାଟ ପଡ଼ିଯିବ ପଛେ ନୀଳାଦ୍ରି ବିଜୟ ଦିନ, ଯିଏ ମୋତେ ଯାହା ଭାବୁ, କିନ୍ତୁ ଗୋଟେ ପରିବାରର କଥାକୁ ମୁଁ ପଛରେ ପକାଇ ପାରିବି ନାହିଁ। ମହାପ୍ରଭୁ ଆଜି କେଡ଼େ ସୁନ୍ଦର ଦିବ୍ୟ ଲୀଳା ଲଗେଇଛନ୍ତି ଏ ବଡ଼ଦାଣ୍ଡରେ, ପ୍ରକୃତରେ ଅନୁଭବ ହେଉଛି ସେଦିନର ଲେଖା, ଆଜିର ଦୃଶ୍ୟ, ପତିତ ପାବନ ଅର୍ଥେ ପ୍ରାସାଦ ବାହାର। ମହାପ୍ରଭୁ ଆପଣଙ୍କର ଏ ଯେଉଁ ଘୋଷ ଯାତ୍ରା, ଆପଣଙ୍କର ଏ ବାହୁଡ଼ା ଯାତ୍ରା ଅତି ଆନନ୍ଦରେ ପରିପୂର୍ଣ୍ଣ ହେଉ। ଆମେ ଶ୍ରୋତା ବନ୍ଧୁ ଆପଣମାନଙ୍କୁ ବର୍ତ୍ତମାନ ଏ ଦ୍ୱିତୀୟ କେନ୍ଦ୍ରରୁ ଆମେ ଫେରେଇ ନେଉଛୁ ଶ୍ରଦ୍ଧାବାଲିକୁ, ଯେଉଁଠାରେ ଶ୍ରଦ୍ଧା ବିତରଣ କରିବେ ଆମର ଘୋଷକମାନେ। ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ମା ଦେବୀ ସୁଭଦ୍ରା, ଜୟ ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଯେଉଁ ବଡ଼ ଭାଇ ବର୍ତ୍ତମାନ ଆଗରେ ଗଲେଣି, ପଡ଼ିଆ କହୁଛନ୍ତି ମା ସୁଭଦ୍ରାଙ୍କୁ, ବାସିଲାଣି ପୋଡ଼ ପିଠା, ମାଉସୀ କରିଛି ଅପେକ୍ଷା, ସୁଭଦ୍ର

ଦୁର୍ଗା ଭଉଣୀ ଜଗନ୍ନାଥଙ୍କୁ ବେଗି ବେଗି ଉଠା, ସେଇ ଷହଳ ଷହଳ ନୀତିରେ ବର୍ତ୍ତମାନ ସେଇ ମାଉସୀ ମା ମନ୍ଦିର ଅଭିମୁଖେ ବଡ଼ ଭାଇ ବଳଭଦ୍ର ଚାଲିଲେଣି। ଆଉ ବର୍ଷାର ଟିକିଏ ଟିକିଏ ବାରିପାଦ ମଧ୍ୟ ବର୍ତ୍ତମାନ ଅନୁଭବ ହେଲାଣି। ଏହାରି ଭିତରେ ଆମେ ଦେଖିପାରୁଛୁ ପ୍ରଶାସନିକ ସ୍ତରରେ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା, ଯେମିତି ଭକ୍ତମାନଙ୍କର ମସ୍ତକ ବର୍ଷାର ଜଳରେ ନ ତିନ୍ତିବା ପାଇଁ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ଯେଉଁ ଜରି ମଧ୍ୟ ସମସ୍ତଙ୍କୁ ବିତରଣ କରାଯାଉଛି। ସମସ୍ତେ ସେ ଜରିକୁ ଟାଣି ଓଟାରେ ନେଇଯାଉଛନ୍ତି ପ୍ରଭୁଙ୍କର ପ୍ରସାଦ ପରି। କିଞ୍ଚିତ ମଧ୍ୟ ଆମମାନଙ୍କୁ ଭ୍ରମ ସୃଷ୍ଟି ହେଲା ସତେ ଯେପରି ପ୍ରଭୁଙ୍କର ପ୍ରସାଦ ପାଇବା ପାଇଁ ଗୋଟେ ଚାଲିଛି ପ୍ରତିଯୋଗିତା, କିନ୍ତୁ ବାସ୍ତବରେ ତା ନୁହେଁ। ଜରି ଖଣ୍ଡିଏ ନେଇ ସମସ୍ତେ ନିଜର ମସ୍ତକରେ ତାହାକୁ ପିନ୍ଧୁଛନ୍ତି। ଆଉ ଏପଟେ ପ୍ରସ୍ତୁତ ହେଲେଣି ମା ସୁଭଦ୍ରାଙ୍କର ରଥ, ଯେଉଁ ରଥରେ ରୋଚିକା ମୋଚିକା ଜିତା ଅପରାଜିତା ନାମକ ଚାରିଗୋଟି ଯେଉଁ ଅଶ୍ୱ ତାହା ଯୋଚା ସରିଲାଣି। ଡାହୁକ ଅତି ସୁନ୍ଦର ଭାବରେ ଦୁଇ ପଟେ ଘୋଡ଼ାର ରହିଲେଣି ବେତକୁ ଧରି। ବର୍ତ୍ତମାନ ସମସ୍ତ ଶ୍ରଦ୍ଧାଳୁ ଭକ୍ତଙ୍କୁ ସେ ବାଜିଲା ବିଜେ କାହାଳୀ ଘଣ୍ଟ ଘଣ୍ଟୁଆଙ୍କର ସେ ଘୋର ଘର ନାଥ ଯୋଗ ମାୟା ମହାଦେବୀ ମହାମାୟା ନମସ୍ତୁତେ ଈଶ୍ୱରୀ ଅଙ୍ଗ ଭଞ୍ଜନମ ବ୍ରହ୍ମସ୍ଥାନ ସ୍ଥିତା ସଦା। ସେ ଜୀବ ଚୈତନ୍ୟ ବ୍ରହ୍ମ ଚୈତନ୍ୟକୁ ଯିଏ ଏକତ୍ର ବନ୍ଧନରେ ବାନ୍ଧି ପାରନ୍ତି ସେଇ ମାୟା ହିରଣ୍ୟ ଗର୍ଭ ସମ୍ଭୂତା ସିଏ ହେଉଛନ୍ତି ସେ ନିର୍ଲିପ୍ତା ମା ଜଗଜ୍ଜନନୀ ସୁଭଦ୍ରା। ରଥର ସେଇ ଘଣ୍ଟୁଆମାନଙ୍କର ଘଣ୍ଟ ନାଦରେ ଭକ୍ତମାନେ ଯଦିଓ ସେଇ ଦୌଡ଼ି ଯାହା ଶଙ୍ଖଚୂଡ଼ ନାମକ ଯେଉଁ ରଜୁ ବନ୍ଧା ଯାଇଛି ତାହା ଜଗନ୍ନାଥଙ୍କ ରଥରେ, ଆଉ ଇଏ ହେଉଛି ସ୍ୱର୍ଣ୍ଣଚୂଡ଼ ନାମକର ଯେଉଁ ରଜୁ ତାହାକୁ ଟାଣି ଆଣିଥିଲେ ତାହା କିଛି ସମୟ ପାଇଁ ରହିଯାଇଥିଲା। ପୁନର୍ବାର ଘଣ୍ଟୁଆଙ୍କର ଘର ଘର ନାଦ, ସେ ଘଣ୍ଟ ନାଦରେ ମା ଚାଲି ଆସୁଛନ୍ତି ଦେବୀ ଦେବୀ ଶକ୍ତି ଯିଏ ଦର୍ପ ଦଳନକାରୀ ସମସ୍ତ ଆସୁରିକ ପ୍ରବୃତ୍ତିକୁ ଯିଏ ଦର୍ପିତ ଭାବରେ ଦଳନ କରିଦେଇଥାନ୍ତି ସେଇ ମା ଜଗଜ୍ଜନନୀ ଦେବୀ ସୁଭଦ୍ରାଙ୍କର ରଥ ସୁନ୍ଦର ଭାବରେ ଏଇ ଶରଧା ବାଲିର ପ୍ରାଙ୍ଗଣରେ ଆଗକୁ ଆଗକୁ ଗଡ଼ି ଯାଉଛନ୍ତି। ଆଉ ଗଡ଼ି ଯାଉଛନ୍ତି ଭକ୍ତମାନେ ଆନନ୍ଦରେ ଶରଧା ବାଲିର ସେଇ ଧୂଳିକୁ ମସ୍ତକରେ ଅର୍ପଣ କରି। ମା ଏ ସଂସାରକୁ ତୁମେ ଢାଙ୍କି ରଖିଥା ତୁମର ପଣତ କାନିରେ, ଏ ସଂସାରର ସମସ୍ତ ଭକ୍ତ ଆପଣଙ୍କର ପୁତ୍ର ସଦୃଶ, ଆଉ ସେଇ ସମସ୍ତ ଜନତା ସମସ୍ତ ଭକ୍ତକୁ ଆପଣଙ୍କର ସେ କାରୁଣ୍ୟ ପାଥ ନିଧି, ଆପଣ ପରା ହେଉଛନ୍ତି ଯୋଗୀ, ଆପଣ ହେଉଛନ୍ତି ସେଇ ତ୍ୟାଗୀ, ଆପଣ ହେଉଛନ୍ତି ଜୟ ଦେବୀ ଜଗତ ମାତା ପ୍ରସିଦ୍ଧ ପରମେଶ୍ୱରୀ କାର୍ଯ୍ୟକାରିଣୀ କର୍ତ୍ତୃତ୍ୱ ସର୍ବଶକ୍ତି ନମସ୍ତୁତେ ହେ ମା ଜଗଦମ୍ବେ, ଆପଣ ହେଉଛନ୍ତି ସର୍ବଶକ୍ତିର ଆଧାର ସ୍ୱରୂପ। ମା ସେ ମାଙ୍କର ସେ ଘଣ୍ଟ ନାଦ ଘଣ୍ଟୁଆଙ୍କର ପୁଣି ବାଜିଲା ସେଇ ଘଣ୍ଟ, ଆହା ଯେଉଁ ଘଣ୍ଟର ବାଦନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର ବହଣ୍ଡି ବଳରେ ଘଣ୍ଟ ବାଦ୍ୟ, ଆଉ ବର୍ତ୍ତମାନର ଘଣ୍ଟର ନାଦ ଯଦି ଆପଣ ଶ୍ରବଣ କରିବେ ନିଶ୍ଚିତ ଭାବରେ ତାହା ମନ ଭିତରେ ଗୋଟେ ଏଭଳି ଭାବ ଜାଗ୍ରତ କରିବ ଯାହା ଆମକୁ ଆହ୍ଲାଦିତ କରିବ, ଆମର ମନ ପ୍ରାଣକୁ ଏକୀଭୂତ କରି ସମସ୍ତ ଶକ୍ତି ସମସ୍ତ ସତା ମାଙ୍କର ପାଦରେ ଆମେ ନିୟୋଜିତ ହୋଇଯିବା। ଏଇଠି ଗୋଟିଏ ଲୋକ କଥା ମନେ ପଡ଼େ, ଏ ବର୍ତ୍ତମାନର ଯେଉଁ ଶ୍ରୀକ୍ଷେତ୍ରର ଯେଉଁ ପରିବେଶ ଶ୍ରୀକ୍ଷେତ୍ରର ବାତାବରଣ ଏ ଭକ୍ତମାନଙ୍କ ଭିତରେ ଯେଉଁ ଆବେଗ କି ସୁନ୍ଦର ଭାବରେ ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଗୋଟିଏ ଗୋଟିଏ କାଗଜକୁ ଯେଉଁ ମୁଚୁଳା କରି ବାଡ଼େଇ ପକାଉଛନ୍ତି ଭକ୍ତମାନଙ୍କୁ, ତାରି ଭିତରେ ପାଗ ଅନୁକୂଳକୁ ଅନେକ ଲକ୍ଷ୍ୟ କରି ଆମର ଗୋଟିଏ ଲୋକଗୀତ ପ୍ରଚଳିତ ଅଛି, ଆଷାଢ଼ ମାସେ ସଖି ମେଘ ଘଡ଼ ଘଡ଼ି ବାହାରିଲେ ପ୍ରଭୁ ଯେ ନନ୍ଦୀ ଘୋଷ ଚଢ଼ି, ନନ୍ଦୀ ଘୋଷ ରଥେ ଯେ ନନ୍ଦର ନନ୍ଦନ ତାଳଧ୍ୱଜ ରଥେ ବିଜେ ଭାଇ ବଳରାମ, ଦେବୀ ରଥ ଚଢ଼ିନ ସୁଭଦ୍ରା ଗମନ ସୁଭଦ୍ରା ସହିତ ବିଜେ ଚକ୍ର ସୁଦର୍ଶନ, ଯେଉଁ ଚକ୍ରରାଜ ସୁଦର୍ଶନ ଏଇ ମା ଦେବୀ ସୁଭଦ୍ରାଙ୍କ ରଥରେ ସଂଯୁକ୍ତ ହୋଇଛନ୍ତି ଶକ୍ତିଙ୍କ ସହିତ, ଶକ୍ତିଙ୍କର ସଂଯୋଗ ଯାହା ଜୀବ ସହିତ ପରମର ମିଳନ, ଭକ୍ତ ସହିତ ଭଗବାନଙ୍କର ମିଳନ, ଭାବ ସହିତ ଭାବ ହେଉଛନ୍ତି ଜଗନ୍ନାଥଙ୍କର ପ୍ରତୀକ, ଆଉ ବିଶ୍ୱାସ ହେଉଛନ୍ତି ବଳଭଦ୍ରଙ୍କର ପ୍ରତୀକ। ବିଶ୍ୱାସ ଓ ଭାବକୁ ଯିଏ ଜାଗ୍ରତ କରୁଛନ୍ତି ସେଇ ଚେତନ ଶକ୍ତି ଆଜି ସମସ୍ତ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନ ଭିତରେ ସେ ଶକ୍ତି ନୁହେଁ ଭକ୍ତିର ସୁଅ ଛୁଟେଇ ଦେଉଛନ୍ତି, ସେ ଭକ୍ତି ଧାରାରେ ଭକ୍ତିର ସେ ରଜୁରେ ବାନ୍ଧି ହୋଇ ଆଗକୁ ଆଗକୁ ବଢ଼ି ଯାଉଛନ୍ତି, ପୁଣି କିଞ୍ଚିତ ରହିଯାଉଛନ୍ତି, କାରଣ ପଛରେ ସାନ ଭାଇ ଏ ତ୍ରିଭୁବନର ଈଶ୍ୱର ଅପେକ୍ଷା କରିଛନ୍ତି ନିର୍ଦ୍ଦେଶକୁ। ଭଉଣୀ ଯେତେବେଳେ ଆଗକୁ ଚାଲିଯିବେ

0: ବଡ଼ଶଙ୍ଖ ନିକଟବର୍ତ୍ତୀ ହେବେ। ଯେଉଁ ବଡ଼ଶଙ୍ଖରେ ଅତୀତରେ ଦିନେ ଯେଉଁ ଶଙ୍ଖୁଆ ନଦୀ ମାଳିନୀ ବା ଯାହାର ଶଙ୍ଖୁଆ ନଦୀର ଗୋଟିଏ ଧାର ମାଳିନୀ ନଦୀ ପ୍ରବାହିତ ହେଉଥିଲେ ଏବଂ ସେତେବେଳେ ଛଅ ଗୋଟି ରଥ ହେଉଥିଲେ, ସେଇ ଛଅ ଗୋଟି ରଥ ଆଜି ତିନି ଗୋଟି ରଥରେ ପରିବର୍ତ୍ତିତ ହୋଇଛନ୍ତି। ଆଉ ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଘଣ୍ଟୁଆମାନେ ଯେମିତି ଆସୁଥିଲେ ପହଣ୍ଡିରେ ଠାକୁର ଝୁଲି ଝୁଲି ଆଗକୁ ପଛକୁ ହଲି ଯାଉଥିଲେ, ଘଣ୍ଟୁଆମାନେ ମଧ୍ୟ ସେହିପରି ଭାବରେ ଝୁଲି ଝୁଲି ଘଣ୍ଟ ବାଦନ କରୁଛନ୍ତି। ଆଉ ପତାକା ଧରିଛନ୍ତି ଯେଉଁ ବରକନ୍ଦାଜ ବୋଲି ଯାହାଙ୍କୁ ମଧ୍ୟ କୁହାଯାଏ, ସିଏ ମଧ୍ୟ ଘଣ୍ଟୁଆର ତାଳେ ତାଳେ ଘଣ୍ଟର ସେ ଉଦ୍ଘୋଷଣର ତାଳେ ତାଳେ ସେଇ ନାଲି ପତାକାକୁ ସୁନ୍ଦର ଭାବରେ ଦୋହଲାଉଛନ୍ତି, ଯାହା ହେଉଛି ଯେ ରଥ ଚାଲିବାର ଯେଉଁ ଆହ୍ୱାନ। ଆଉ ଆହ୍ୱାନ ଭିତରେ ଆଗରେ ଅନେକ ଭକ୍ତ, ଏ ଶ୍ରୀକ୍ଷେତ୍ରର ଏଇ ଯେଉଁ ଶରଧାବାଲିରୁ ଆମେ ଯେଉଁଠାଏ ପର୍ଯ୍ୟନ୍ତ ଆମର ଆଖି ଦୃଷ୍ଟି ଆରୂଢ଼ ହେଉଛି, ଖାଲି ମୁଣ୍ଡ ମାଳ ମାଳ ସତେ ଯେପରି ପ୍ରତୀୟମାନ ହେଉଛି ଏ ଜନସମୁଦ୍ର ଭିତରେ ତିନି ଗୋଟି ରଥ ଯାହା ବର୍ତ୍ତମାନ ପୋତ ସଦୃଶ ଆଗ ପଛ ହେଇ ରହିଅଛନ୍ତି ଗୋଟିଏ ସୁନ୍ଦର ସଡ଼କ ଧାରାରେ, ଯେଉଁ ଧାରା ଭିତରେ ଆତ୍ମାନମ୍ ରଥିନମ୍ ବିଦ୍ଧି ଶରୀରମ୍ ରଥମେବ ତୁ ବୁଦ୍ଧି ତୁମ ସାରଥି ବିଧି ମନଃ ପ୍ରଘମେବ ଚ। ଆମେ କହୁଥିଲେ ନା ଟିକିଏ ପୂର୍ବରୁ, ମନ ବଡ଼ ଦାଣ୍ଡେ ଦେଖ ବିଜେ ଜଗନ୍ନାଥ, ଏ ଜଗନ୍ନାଥ ବଡ଼ ଦାଣ୍ଡରେ ଅଛନ୍ତି ସତ, କିନ୍ତୁ ଏ ରଥ ଯେଉଁ ଚାଲିଛି, ଏ ରଥ ଯେଉଁ ରଥ ହେଉଛି ଶରୀର, ସେ ଶରୀର ଭିତରେ ଆଜି ପ୍ରଭୁ ନିଜେ ସ୍ୱୟଂ ବିରାଜମାନ କରିଛନ୍ତି ସନ୍ଦେଶଶାଳିନୀ ସେ ମାଙ୍କର ରଥ, ବିଷ୍ଣୁ ମାୟା ମହାମାୟା ବ୍ରହ୍ମ ଶକ୍ତି ସୁଦୂର୍ଦ୍ଧରା ଲକ୍ଷ୍ମୀ କୃଷ୍ଣାନୁଜା ତେଜ ରୂପ ସୌନ୍ଦର୍ଯ୍ୟଶାଳିନୀ ପ୍ରଭା ମୋହୟନ୍ତୀ ଜଗଦ୍ଧାତ୍ରୀ ବିଷ୍ଣୁ ଭାବାନୁସାରିଣୀ ହୃଦ ପଦ୍ମାସନ ସଂସ୍ଥା ଚ ଚରାଚର ବିମୋହିନୀ। ଏ ସମଗ୍ର ବିଶ୍ୱକୁ ଆପଣାର କରି ନେଇଛନ୍ତି ଯିଏ ମାୟା, ଯେଉଁ ମୋହ ମାୟା ସିଏ ଅଗମ୍ୟ, ସିଏ ହେଉଛନ୍ତି ଅବଧ୍ୟ, ସେ ଶୋଭାମୟୀ ଶ୍ରୀ ସଂଯୁକ୍ତ କୃଷ୍ଣଙ୍କର ସେ ହେଉଛନ୍ତି ଅନୁଜା। ସେ ଅନୁଜାଙ୍କର ରଥ ଟିକିଏ ଆଗକୁ ଯେତେବେଳେ ଟଣା ହୋଇସାରିଛନ୍ତି, ଶରଧାବାଲିରୁ ଟିକିଏ ଆଗକୁ ଗଡ଼ିଯାଇଛନ୍ତି, କିନ୍ତୁ ଶ୍ରଦ୍ଧାଳୁମାନେ ଯେଉଁ ସୁଭଦ୍ରାଙ୍କର ରଥକୁ ଟାଣୁଥିଲେ ସେମାନେ ସେଇଠାରେ ରଥକୁ ଟିକିଏ ନାକୁ ଅଟକାଇ ଦେଇ ବର୍ତ୍ତମାନ ଜଗନ୍ନାଥଙ୍କର ରଥ ଅଭିମୁଖେ ଯାତ୍ରା କରୁଛନ୍ତି। କାହିଁକି ନା ଜଗନ୍ନାଥ ଯାହାଙ୍କର ରଥକୁ ଛୁଇଁ ଦେଲେ ସ୍ପର୍ଶ କରିଦେଲେ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳିଯିଏ, କାରଣ ଦୁଃଖ ପ୍ରଭୁ ସେ ଦେଇଛନ୍ତି, ସୁଖ ସିଏ ମଧ୍ୟ ଦେଇଛନ୍ତି, ଆନନ୍ଦର ହେତୁ ମଧ୍ୟ ସିଏ, ତାଙ୍କ ବିନା ଆଉ କିଛି ଅଛି ତୋ ବିନା କେମିତି ବିଚୁତି ଜୀବନ ଆପଣାର ବୋଲି କେ ନାହିଁ ରେ ଭକତି ପ୍ରେମରେ ତୋତେ ତ ପାଇଛୁ ଜୀବନର ସାଥୀ ତୁହିରେ। ହେ ଜଗନ୍ନାଥ ଆପଣ ତ ହେଉଛନ୍ତି ଏ ସଂସାରର ପ୍ରତିଟି ପ୍ରାଣର ପ୍ରାଣ ସଞ୍ଚାରିକା ଶକ୍ତି, ଆପଣ ନଥିଲେ ଏ ସଂସାର ନଥାନ୍ତା, ଏ ସଂସାର ସୁନ୍ଦର ଯେଉଁ ଧରା କେବଳ ଆପଣଙ୍କର ଆଶୀର୍ବାଦରେ। ଆଉ ଆଗକୁ ଆମେ ଦେଖୁଛୁ ବର୍ତ୍ତମାନ ଶାଲବେଗଙ୍କର ପୀଠ, ଯେଉଁଠି ଭକ୍ତ ଶାଲବେଗର ଯେଉଁ ରହିଛନ୍ତି ବଳଗଣ୍ଡି ଠାରେ, ସେ ଶାଲବେଗଙ୍କର ପୀଠ ଆଡ଼କୁ ବଳଭାଇ ବଳଭଦ୍ରଙ୍କର ବଳିଆର ଭୁଜଙ୍କର ତାଳଧ୍ୱଜ ରଥ ଅଗ୍ରସର ହେଉଛନ୍ତି। ଆଉ ଶରଧା ବାଲିର କିଛି ଆଗକୁ ବର୍ତ୍ତମାନ ମା ଦେବୀ ସୁଭଦ୍ରାଙ୍କର ରଥ ଟଣା ହେଇଛି ଏବଂ ଅପେକ୍ଷା କରିଛନ୍ତି। ନନ୍ଦିଘୋଷ ରଥ ସୁନ୍ଦର ଭାବରେ ବର୍ତ୍ତମାନ ଦୌଡ଼ି ସଂଯୋଗ ଚାଲିବ, ଘୋଡ଼ା ମଧ୍ୟ ବନ୍ଧା ହେଇ ସାରିଲାଣି, କେବଳ ଦୌଡ଼ି ଜଗନ୍ନାଥଙ୍କ ରଥରେ ଲାଗିବ ଏବଂ ଏହାପରେ ରଥ ଟଣା ହେବା ପାଇଁ ନିର୍ଦ୍ଦେଶ ଦିଆଯିବ, ଯାହାଫଳରେ ନନ୍ଦିଘୋଷ ରଥ ଆଗକୁ ବଢ଼ି ଚାଲିବେ। ଆଉ ଗୁଣ୍ଡିଚା ମଣ୍ଡପର ଦୃଶ୍ୟ ଆମେ ଦେଖିପାରୁଛୁ, ନାକଚଣା ଦୃଶ୍ୟ, ଯେତେବେଳେ ଯେଉଁ ନାକଚଣା ସକାଳ ସମୟରେ ଏତେ ସୁନ୍ଦର ଭାବରେ କୋଳାହଳମୟ ହୋଇ ଉଠିଥିଲା, ଆଜି ସେଇ ନାକଚଣା ଦ୍ୱାରର ଯେଉଁ ରହିଛି ନାକଚଣା ମନ୍ଦିରର ଯେଉଁ ଦ୍ୱାର ତାହା ବର୍ତ୍ତମାନ ବନ୍ଦ ହୋଇଗଲାଣି। ଆଉ କିଛି ସମୟ ପରେ ଆଉ ଜଗନ୍ନାଥଙ୍କ ରଥ ଚାଲିବ। ତେବେ ମୁଁ ନେଇଯାଉଛି ଏ ପ୍ରଥମ ବୁଥରେ ଆମ ନିକଟରେ ଥିବା ଆମର ଡକ୍ଟର ନରେଶ ଦାସ ମହୋଦୟଙ୍କ ନିକଟରୁ ଆମେ ପ୍ରଭୁଙ୍କର ଏ ଲୀଳାଯାତ୍ରା ବିଷୟକୁ ଟିକେ ଶୁଣିବା। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ ବଳଶଙ୍ଖ ଅତିକ୍ରମ କରିଗଲେଣି ଏବଂ ଆମର ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥ ସେ ମଧ୍ୟ ବସ୍ ଷ୍ଟାଣ୍ଡ ଠାରୁ ଟିକିଏ ଆଗକୁ ଯାଇକରି ଅଟକିକରି ରହିଛନ୍ତି ଏବଂ ଏ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦୀ

0: ରଥ ତା ପ୍ରସ୍ତୁତି ପଥରେ ଅର୍ଥାତ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେଇକିରି ଅଛନ୍ତି। ଟିକେ ଆଉ ଟିକେ ଆଗକୁ ଗଲେ ମାଆଙ୍କ ରଥ, ସେ ରଥ ଟଣାଯିବ। ସେଥିପାଇଁ ମହାପ୍ରଭୁ ଚାହିଁକିରି ବସିଛନ୍ତି, ଭକ୍ତମାନଙ୍କ ଗହଳକୁ ଯିବେ। ଏବେ ଏବେ ମଧ୍ୟ ଭକ୍ତମାନେ କିଛି କିଛି ଆଗରେ ଅଛନ୍ତି, କିନ୍ତୁ ଯେଉଁ ମହାସମୁଦ୍ର ଆଗରେ ଅଛି, ଇଏ ତ ଉପସାଗର, ମହାସାଗର ଭିତରକୁ ସେ ପ୍ରବେଶ କରିବେ, ଜନସମୁଦ୍ର ଭିତରକୁ। ଭଗବାନ କହିଛନ୍ତି ଯେ ମୋତେ ଭଜଇ, ମୁଁ ତାକୁ ଭଜଇ, ଏ ମୋର ନିୟତ ବାଣୀ, ଭକ୍ତି ଜେଣେ ଯାଇ ମୁହି ତେଣେ ଯାଇ, ନଛାଡ଼ଇ ଫାଲଗୁନି, ଭକ୍ତ ମୋର ଦେହ ଅନ୍ତର ନୁହଇ, ତାର ମୋର ଏକ ପ୍ରାଣ, ଭକ୍ତକୁ ବିପତ୍ତି ପଡ଼ଇ ତହିଁ ମୁଁ ଉଦ୍ଧରଇ ଅର୍ଜୁନ। ବୈଷ୍ଣବମାନେ ମୋହର କୀର୍ତ୍ତନେ ଦଶ ପାଞ୍ଚ ରୁଣ୍ଡ ହୋଇ, ମୁହିଁ ତାହାଙ୍କ ସଙ୍ଗତେ ବସିଥାଇ, ମୋତେ ନଚିନମତି କେହି। ଭଗବାନ ଶ୍ରୀ ଜଗନ୍ନାଥ ଅପେକ୍ଷା କରିଛନ୍ତି କେତେବେଳେ ତାଙ୍କର ରଥ ଟଣା ହେବ, ଏବଂ ଶରଧା ବାଲିରୁ ସେ ଧୀରେ ଧୀରେ ଧୀରେ ଧୀରେ ବଡ଼ଦାଣ୍ଡ ଆଡ଼କୁ ଅଗ୍ରସର ହେବେ। ଏବଂ ଆହୁରି ବହୁତ କାର୍ଯ୍ୟ ରହିଛି, ମାଉସୀ ମା ସେ ପୋଡ଼ପିଠା ବିଲକୁଲ ପ୍ରସ୍ତୁତ କରିକି ରଖିଛନ୍ତି, ଯେତେବେଳେ ପ୍ରଭୁ ଯିବେ ସେତେବେଳେ ସେ ତାଙ୍କୁ ପୋଡ଼ପିଠା ଖୁଆଇବେ। ଏବଂ ଆହୁରି ଗୋଟିଏ ବଡ଼ କାମ ହେବ, ଯେତେବେଳେ ଶ୍ରୀନଗର ପାଖରେ ଯାଇକିରି ମହାପ୍ରଭୁ ପହଞ୍ଚିବେ। ତେଣୁ ବହୁତ କାର୍ଯ୍ୟ ରହିଛି। ଆଗରେ ଦୁଇ ରଥ ସେ ସିଧା ଯାଇ ପହଞ୍ଚିଯିବେ ସିଂହଦ୍ୱାରରେ, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେତେବେଳେ ଯାଇ ପହଞ୍ଚିବ ଶ୍ରୀନଗର ନିକଟରେ, ସେଠାରେ ସେ ରହିବେ। ଏବଂ ଏହି ସମୟରେ ମହାଲକ୍ଷ୍ମୀ ଠାକୁରାଣୀ ଚାହାଣୀ ମଣ୍ଡପକୁ ଆସିବେ, ଦେଖିବେ ଯେ ମହାପ୍ରଭୁଙ୍କର ଏହି ପିତ ଲୋହିତ ବର୍ଣ୍ଣିଳ ଯେଉଁ ନନ୍ଦିଘୋଷ ରଥ, ସେ ବର୍ତ୍ତମାନ ଶ୍ରୀନଗର ନିକଟବର୍ତ୍ତୀ ହେଲେଣି। ତେଣୁ ସେ ସେଠୁ ବାହାରିବେ, ବାହାରିକରି ଆସିବେ, ପାଲିଙ୍କିରେ ଆସିବେ, ସେବକମାନଙ୍କ ଗହଣରେ ଆସିବେ, ବେଶ ପାଟ ମକୁଟା ପିନ୍ଧିଥିବେ। ଏବଂ ଯେତେବେଳେ ସେ ଆସିବେ ସେତେବେଳେ ବଳଭଦ୍ରଙ୍କ ସମ୍ମୁଖ ଭାଗରେ ଗୋଟିଏ କପଡ଼ା ପଡ଼ିଥିବ। ତାର କାରଣ ହେଉଛି, ଇଏ ହେଉଛନ୍ତି ଦେଢ଼ସୁର, ସିଏ ଭାଇ ବୋଉ, ତେଣୁ ଦେଢ଼ସୁର ଭାଇ ବୋଉଙ୍କର ଯେଉଁ ସମ୍ପର୍କ, ଆପଣ ଆଜି ଏଇ ଯେଉଁ ରଥ ଭେଟ ସମୟରେ ଆପଣ ଦେଖିବେ। ତାପରେ ସେ ଅତିକ୍ରମ କରି ଆସିବେ ନନ୍ଦିଘୋଷ ରଥ ନିକଟକୁ, ମହାଲକ୍ଷ୍ମୀ ଠାକୁରାଣୀ ଆଜି ମହାଲକ୍ଷ୍ମୀ ଠାକୁରାଣୀ ଆସିଲା ପରେ ତାଙ୍କର ମାନଭଞ୍ଜନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଗଜପତି ମହାରାଜା ସେ ନିଜେ ଟେକିକିରି ମାଆଙ୍କୁ ଜଗନ୍ନାଥଙ୍କ ସହିତ ମିଳନ କରାଇବେ। ଏ ଦୃଶ୍ୟ ଅତି ଅପୂର୍ବ ଦୃଶ୍ୟ, ଏ ଆଜି ଅନୁଷ୍ଠିତ ହେବ। ଏବଂ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ତାଙ୍କୁ ଲାଗି କରାଯିବ। ଆଜ୍ଞାମାଳ ପାଇଲା ପରେ ଶାନ୍ତି ହେଇକିରି ସେ ଯିବେ, କିନ୍ତୁ ତଥାପି ମନଟା କୁହୁଳିବ, ତାଙ୍କ ମନ ଜମା ସଫା ହେବନି। କାହିଁକି ନା କି ଭଳିଆ କାମ କଲେ ପ୍ରଭୁ ତାଙ୍କୁ ନ ନେଇକିରି ଏଡ଼େ ବଡ଼ ଯାତ୍ରା କରିକିରି ଫେରିଲେ, ଏବଂ ଫେରିକିରି ହେଲେ ଶୀଘ୍ର ପଳାଇ ଆସନ୍ତେ। ପୁଣି ଆହୁରି ତିନି ଦିନ ବାହୁଡ଼ା ଯାତ୍ରା ପରେ ସୁନାବେଶ, ସୁନାବେଶ ପରେ ଅଧରପଣା, ଅଧରପଣା ପରେ ନୀଳାଦ୍ରି ବିଜେ, ହେଲେ ଯାଇକିରି ମୁଁ ଦର୍ଶନ କରିବି। ତେଣୁ ତାଙ୍କୁ ରାଗିବା ପାଇଁ ଯଥେଷ୍ଟ ସମୟ ମିଳିଯାଉଛି, ଏବଂ ତାଙ୍କ ରାଗ ସେହିଦିନ ଶାନ୍ତ ହେବ ଯେଉଁଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ। ବଡ଼ ଦେଉଳର ଯେଉଁ ବଡ଼ କବାଟ ଖୋଲିବ, ଜୟ ବିଜୟ ଦ୍ୱାର ଖୋଲିବ, ଏବଂ ମହାଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କ ନିକଟରେ ଯେତେବେଳେ ରସଗୋଲା ଭୋଗ ସରିବ ତାଙ୍କର ଅଭିମାନ ଭଙ୍ଗ ହେବ, ମହାପ୍ରଭୁ ଯିବେ। ତେଣୁ ବର୍ତ୍ତମାନ ଆଉ ଅଧିକ ମୁଁ ସମୟ ନେବିନି, ଆମ ପାଖରେ ଅଛନ୍ତି ଆମର ବରିଷ୍ଠ ଘୋଷକ ଏବଂ ବିଦ୍ୱାନ ଡକ୍ଟର ଶାନ୍ତନୁ ରଥ ମହୋଦୟ। ମୁଁ ତାଙ୍କୁ ନିବେଦନ କରୁଛି, ସେ ଧାରା ବିବରଣୀ ପ୍ରଦାନ କରିବେ।
1: ଜୟ ଜଗନ୍ନାଥ। ଆପଣମାନଙ୍କୁ ଆମେ ଶ୍ରୋତାବନ୍ଧୁ ସୂଚନା ଦେବାକୁ ଚାହିଁବୁ, ଏଇ ଯେଉଁ ତିନି ଅଙ୍ଗ ବିଶିଷ୍ଟ ରଥଯାତ୍ରାର ତୃତୀୟ ଅଙ୍ଗରେ ଆମେ ଉପନୀତ ହେଇଛୁ। ପ୍ରଥମ ଅଙ୍ଗ ଥିଲା ଶ୍ରୀଗୁଣ୍ଡିଚା ଯାତ୍ରା, ମହାପ୍ରଭୁ ଶ୍ରୀମନ୍ଦିରରୁ ବାହାରି ଘୋଷଯାତ୍ରାରେ ଆସିଲେ ଆଡ଼ପ ମଣ୍ଡପ, ଗୁଣ୍ଡିଚା ମନ୍ଦିରରେ ସାତ ଦିନ ଅବସ୍ଥାନ କରି ନବମ ଦିନରେ ତାଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା। ଏହି ପ୍ରତ୍ୟାବର୍ତ୍ତନ ଯାତ୍ରାର ବର୍ତ୍ତମାନ ସ୍ଥିତି ହେଉଛି ଯେ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖାପାଖି ବଡ଼ ଶଙ୍ଖ ପାଖରେ ପହଞ୍ଚିଛନ୍ତି, ମା ସୁଭଦ୍ରାଙ୍କର ଦର୍ପଦନ ରଥ ଏହି ଶରଧାବାଲିର ପ୍ରଥମ କେନ୍ଦ୍ର ଗୁଣ୍ଡିଚା ମନ୍ଦିର ସାମ୍ନାରୁ କିଛି ବାଟ

ଆଗେଇକି ରହିଛନ୍ତି, ଆପଣମାନେ ଜାଣିଛନ୍ତି ଏହି ରଥମାନଙ୍କର ଗୋଟେ ନିର୍ଦ୍ଦିଷ୍ଟ ବ୍ୟବଧାନ ନହେଲେ ରଥଗୁଡ଼ିକ ଟଣା ହୋଇପାରେ ନାହିଁ। ତେଣୁ ଏହି ମା ସୁଭଦ୍ରାଙ୍କର ଦର୍ପଦଳନ ରଥ ବଳଗଣ୍ଡିତ ନୁହେଁ, ବଡ଼ଶଙ୍ଖ ପାଖାପାଖି ହେଲେ ଯାଇକରି ଆମର ନନ୍ଦିଘୋଷ ରଥ ଟଣା ହେବ। ତେଣୁ ନନ୍ଦିଘୋଷ ରଥ ଟଣା ହେବାର ଯେଉଁ ଅପୂର୍ବ ମୁହୂର୍ତ୍ତ, ସେହି ମୁହୂର୍ତ୍ତକୁ ସମସ୍ତଙ୍କର ପ୍ରତୀକ୍ଷା, ତାକୁ ମଧ୍ୟ ଆମେ ପ୍ରତୀକ୍ଷା କରିଛୁ। କିନ୍ତୁ ରଥର ଯେଉଁ ଶେଷ ପର୍ଯ୍ୟାୟ, ଶେଷ ପର୍ଯ୍ୟାୟ ସମ୍ପର୍କରେ ତ ଆପଣଙ୍କୁ ସୂଚନା ଦେଲେ ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ। ଆହୁରି ତିନୋଟି ଉତ୍ସବ ଅଛି, ଗୋଟିଏ ହେଉଛି ସୁନାବେଶ, ଗୋଟିଏ ହେଉଛି ଅଧରପଣା, ଆଉ ଗୋଟିଏ ହେଉଛି ନୀଳାଦ୍ରି ବିଜେ। ଏ ତିନିଟି ଯାକ ଉତ୍ସବ ମଧ୍ୟ ଐତିହାସିକ ଉତ୍ସବ। ଏହି ପବିତ୍ର ପାବନ ଘୋଷଯାତ୍ରାର 2026 ମସିହାର ଅନ୍ତିମ ଚରଣରେ ଆମେ ଉପନୀତ ହୋଇଛେ। ଆକାଶବାଣୀର ବଡ଼ ସୌଭାଗ୍ୟ ଯେ 1948 ମସିହାରେ ଆକାଶବାଣୀ ପ୍ରତିଷ୍ଠା ହେବା ଦିନରୁ ଏହି ଧାରା ବିବରଣୀ କରିବାର ପବିତ୍ର ପାବନ ଅବସର ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରିଛନ୍ତି। ଏବଂ 1948 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ବାହୁଡ଼ା ଯାତ୍ରାର ଧାରା ବିବରଣୀ ପାଇଁ। ଏବଂ ବାହୁଡ଼ା ଯାତ୍ରାର

ରେ ଆମେ ଉପନୀତ ହେଇଛେ। ଆକାଶବାଣୀର ବଡ଼ ସୌଭାଗ୍ୟ ଯେ 1948 ମସିହାରେ ଆକାଶବାଣୀ ପ୍ରତିଷ୍ଠା ହେବା ଦିନରୁ ଏହି ଧାରା ବିବରଣୀ କରିବାର ପବିତ୍ର ପାବନ ଅବସର ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରିଛନ୍ତି ଏବଂ 1948 ମସିହାରୁ 2015 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା ବାହୁଡ଼ା ଯାତ୍ରାର ଧାରା ବିବରଣୀ ପାଇଁ। ଏବଂ ବାହୁଡ଼ା ଯାତ୍ରାର ଧାରା ବିବରଣୀ 2015 ଆରମ୍ଭ ହୋଇ ବର୍ତ୍ତମାନ 11 ବର୍ଷରେ ପହଞ୍ଚିଲାଣି ଏବଂ ଆମେ ଅପେକ୍ଷା କରିବା ମହାପ୍ରଭୁ ପୁଣି କେତେବେଳେ ପୁଣି ଆର ବର୍ଷକୁ ଆମକୁ ସୁଯୋଗ ଦେବେ। ଏବଂ ଏହି ପବିତ୍ର ଘୋଷଯାତ୍ରା ପାବନ ଯାତ୍ରାର ଯେଉଁ ବିବରଣୀ ଆପଣମାନଙ୍କୁ ଆମେ ଦେବାର ସୁଯୋଗ ଲାଭ କରୁଛୁ, ସେ ସୁଯୋଗ ମହାପ୍ରଭୁ ହିଁ ଆମକୁ ପ୍ରଦାନ କରୁଛନ୍ତି, ମହାପ୍ରଭୁ ଆକାଶବାଣୀକୁ ପ୍ରଦାନ କରୁଛନ୍ତି। ଏବଂ ଆକାଶବାଣୀ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଚୟନ କରି ଅତୀତରୁ ଏ ଧାରା ବିବରଣୀ ଦେବାର ପରମ୍ପରା ଜାରି ରଖିଛନ୍ତି, ସେ ପରମ୍ପରାରେ ଆମେ ମଧ୍ୟ ଜଣେ ଜଣେ ସତୀର୍ଥ ଭାବରେ ଏ କାର୍ଯ୍ୟ ସମ୍ପାଦନ କରିବାର ମହାରକ ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେ କରୁଛୁ। ଏହି ଘୋଷଯାତ୍ରାର ଏଇ ଯେଉଁ ମହନୀୟ ପରମ୍ପରା, ଏହି ଘୋଷଯାତ୍ରାର ଏଇ ଯେଉଁ ବିଶ୍ୱଜନୀନ ଚିନ୍ତାଧାରା ଏବଂ ଜଗନ୍ନାଥ ଚେତନାର ଯେଉଁ ଉତ୍ତରଣ, ସେହି ଉତ୍ତରଣ ଆଜି ବିଶ୍ୱବାସୀଙ୍କୁ ପ୍ରଲୁବ୍ଧ କରିଛି ଶ୍ରୀକ୍ଷେତ୍ର ପ୍ରତି, ମହାପ୍ରଭୁଙ୍କ ପ୍ରତି। ଏବଂ ସମୟ ଯେତେ ଯେତେ ଅତିକ୍ରାନ୍ତ ହେଉଛି, ବିଶ୍ୱ ଯେତେ ଯେତେ ଜଟିଳ ହେଉଛି, ମହାପ୍ରଭୁ ସେତେ ସେତେ ଗୃହୀତ ହେଉଛନ୍ତି ବିଶ୍ୱବାସୀଙ୍କ ଦ୍ୱାରା। ଏବଂ ମହାପ୍ରଭୁଙ୍କର ଅପାର କରୁଣାରୁ ବିଶ୍ୱରେ ଯେଉଁ ଶାନ୍ତି, ସଦ୍ଭାବନା, ସହୃଦୟତା ଏସବୁ ପରିପୂର୍ଣ୍ଣ ହେଉଛି ଏବଂ ମଣିଷ ନିଜ ଚେତନାର ଯେଉଁ ଉତ୍ତରଣ ଅନୁଭବ କରୁଛି, ନିଜ ଭିତରେ ନକାରାତ୍ମକତାର ବିନାଶ ଏବଂ ସକାରାତ୍ମକତାର ଉଦ୍ଭବ, ଏ ଯେଉଁ ମଣିଷକୁ ଏକ ଉନ୍ନତ ସ୍ତରରେ ପହଞ୍ଚାଉଛି, ମଣିଷର ଅନ୍ତର୍ମନରେ ଯେଉଁ ବିଶ୍ୱାସ ଜାତ କରୁଛି ମହାପ୍ରଭୁଙ୍କ ପାଇଁ, ଏବଂ ସେ ବିଶ୍ୱାସ ଏତେ ପ୍ରଶାନ୍ତ, ଏତେ ସ୍ୱଚ୍ଛ, ଏତେ ଶୁଭ୍ର ଏବଂ ମଣିଷକୁ ଏତେ ପରିତୃପ୍ତି ପ୍ରଦାନ କରୁଛି ଯେ ମଣିଷ ବ୍ୟାକୁଳ ହୋଇଯାଉଛି ରଥଯାତ୍ରାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। କେବଳ ଦର୍ଶନ କରିବା ପାଇଁ ନାହିଁ, ଏ ଯେଉଁ ସମୁଦ୍ର ଭଳି ଜନତା ଅଗ୍ରସର ହୋଇ ରଥମାନଙ୍କ ରଜ ଧରିବା ପାଇଁ ଚେଷ୍ଟିତ ହେଉଛନ୍ତି ବା ପ୍ରଲୁବ୍ଧ ହେଉଛନ୍ତି, ତା'ର ଏକମାତ୍ର କାରଣ ହେଉଛି ଯେ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ଅଧିକାର ଆମର ନାହିଁ। ମହାପ୍ରଭୁଙ୍କୁ ସିନା ଆମେ ସ୍ପର୍ଶ କରିପାରିବୁ ନାହିଁ, କିନ୍ତୁ ରଥଯାତ୍ରାରେ ମହାପ୍ରଭୁଙ୍କର ରଥରେ ଯେଉଁ ରଜୁ ବନ୍ଧା ହେଇଛି ତାକୁ ସ୍ପର୍ଶ କଲେ ମହାପ୍ରଭୁଙ୍କର ସ୍ପର୍ଶ ଆମ ପାଖକୁ ଆସିବ ଏବଂ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ। ଏଇ ଯେଉଁ ଆମର ସ୍ପର୍ଶ ମହାପ୍ରଭୁଙ୍କ ପାଖକୁ ଯିବ, ତାଙ୍କ ସ୍ପର୍ଶ ଆମ ପାଖକୁ ଆସିବ, ଏଇଟା ହେଉଛି ପ୍ରତୀକାତ୍ମକ ଭାବରେ ଜୀବ ଏବଂ ପରମର ମିଳନ। ପରମ ଯେତେବେଳେ ନିଜକୁ ପ୍ରସାରିତ କରିଦିଅନ୍ତି, ସେ ଜୀବ ଆଡ଼କୁ ଅଗ୍ରସର ହୋଇଯାଆନ୍ତି। ତେଣୁ ଶ୍ରୀ ଅରବିନ୍ଦ କହିଥିଲେ, ଯେତେବେଳେ ଆମେ ଭଗବାନଙ୍କ ପ୍ରତି ଗୋଟିଏ ପଦ ଅଗ୍ରସର ହେଉ, ଭଗବାନ ଆମ ପାଖକୁ ତିନି ପଦ ଅଗ୍ରସର ହୁଅନ୍ତି, କାରଣ ସେ କରୁଣା ବରୁଣାଳୟ, ତାଙ୍କର ଆମ ପ୍ରତି ଅସୀମ କରୁଣା, କେବଳ ଆମ ପ୍ରତି ନୁହଁ ସକଳ ଜଗତର ବିଶ୍ୱବାସୀଙ୍କ ପ୍ରତି, ତାଙ୍କର ସମ୍ପ୍ରଦାୟ, ବର୍ଣ୍ଣ, ଜାତି ଏସବୁ ନିର୍ବିଶେଷରେ ସମସ୍ତଙ୍କର ପ୍ରତି ତାଙ୍କର ଯେଉଁ ଅପାର କରୁଣା ଅଛି, ସେଇ କରୁଣାର ପ୍ରତୀକ ଭାବରେ ତାଙ୍କର ରଥର ରଜ୍ଜୁ ଆଜି ପ୍ରସାରିତ ହୋଇଛି ବଡ଼ଦାଣ୍ଡକୁ, ଯାହାକୁ ସ୍ପର୍ଶ କରିବା ପାଇଁ ଆମ ସମସ୍ତଙ୍କ ମନ ଭିତରେ ଏତେ ବ୍ୟାକୁଳତା, ଏତେ ଉତ୍କଣ୍ଠା। ଆଜିର ଏହି ଧାରା ବିବରଣୀ ଏବଂ ଅତୀତର ଧାରା ବିବରଣୀମାନଙ୍କରେ ମଧ୍ୟ ଯେଉଁମାନେ ସହଯୋଗ କରିଥିଲେ, ଆଜିର ବିଶେଷ କରି ବାହୁଡ଼ା ଧାରା ବିବରଣୀ ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ଯେ ଦୁଇଟି ଆକାଶବାଣୀର ଦୁଇଟି ବିଭାଗ ଯେଉଁ ସହଯୋଗ କରିଛନ୍ତି, ସେ ବିଭାଗରେ ପ୍ରଥମ ବିଭାଗ ହେଉଛି କାର୍ଯ୍ୟକ୍ରମ ବିଭାଗ, ସେଥିରେ ଶ୍ରୀଯୁକ୍ତ ଜୟକିଶୋର ନାଗର, ଶ୍ରୀମନ୍ତ ପଟ୍ଟନାୟକ, ଦିଲ୍ଲୀପ କୁମାର ନାୟକ, ବିନୟ କୁମାର ସାମନ୍ତରାୟ, ପ୍ରଜ୍ଞା ପାରମିତା ସାହୁ, ରାଜୀବ କୁମାର ମାହୁନ୍ତ, ସତ୍ୟସ୍ମିତା ବେହେରା, ଅକ୍ଷୟ କୁମାର ସେଠୀ, ଏବଂ ବୈଷୟିକ ବିଭାଗରେ ଯେଉଁମାନେ କାର୍ଯ୍ୟ କରିଥିଲେ ସେମାନେ ହେଉଛନ୍ତି ସଞ୍ଜୁଲତା ନାୟକ, ଶିଲେନ ପଟ୍ଟନାୟକ, ସୁଭାଶିଷ ରାଜଗୁରୁ ମହାପାତ୍ର, ସମ୍ବିତ କୁମାର ପସାୟତ, ରାଜେନ୍ଦ୍ର କୁମାର ଶତପଥୀ, ତ୍ରିଲୋଚନ ବେହେରା, ବିଜିତ କୁମାର ମିଶ୍ର, କୃଷ୍ଣ ଦୟାଲ ତ୍ରିପାଠୀ, ସନାତନ ମୁର୍ମୁ। ଏ ସମସ୍ତଙ୍କର ନାମ ଆମେ ନେବାର କାରଣ ହେଉଛି, ଏ ସମସ୍ତଙ୍କର ଦିନ ରାତି ଅନର୍ଗଳ ପରିଶ୍ରମ ଫଳରେ ଏହି ରଥଯାତ୍ରାର ଧାରା ବିବରଣୀ ଆପଣଙ୍କ ପାଖରେ ଆମେ ପହଞ୍ଚାଇଛୁ। ଏବଂ ତା ସହିତ ଆମର ଯେଉଁମାନେ ଏହି ଧାରା ବିବରଣୀ ଦେବା ପାଇଁ ଯେଉଁ ବିଦ୍ୱାନମାନେ ଆମର ଏଠି ଉପସ୍ଥିତ ହୋଇଥିଲେ, ଡକ୍ଟର ହରିହର କାନୁନଗୋ, ଶ୍ରୀଯୁକ୍ତ ପ୍ରତାପ କୁମାର ତ୍ରିପାଠୀ, ଏବଂ ତା ସହିତ ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଏ ସମସ୍ତ ମହାଶୟମାନଙ୍କୁ ମଧ୍ୟ ଆକାଶବାଣୀ ତରଫରୁ ଅଜସ୍ର ସାଧୁବାଦ। ଏବଂ ଆପଣମାନଙ୍କୁ ଆମେ ଆକାଶବାଣୀ ଷ୍ଟୁଡ଼ିଓକୁ ଫେରାଇ ନେବା ପୂର୍ବରୁ ଗୋଟିଏ କଥା ମନେ ପଡ଼ୁଛି, କଦାଚିତ କାଳିନ୍ଦି ଏଇ ଯେଉଁ ଶଙ୍କରାଚାର୍ଯ୍ୟକୃତ ଏଇ ଯେଉଁ କାଳ ଜଗନ୍ନାଥାଷ୍ଟକର, ନବୈ ପ୍ରାର୍ଥ୍ୟମ ରାଜ୍ୟମ ନଚ କନକ ମାଣିକ୍ୟ ବିଭବଂ ନଜା ଚେହଂ ରମ୍ୟଂ ସକଳ ଜନ କାମ୍ୟାଂ ବରବଧଂ ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ। ହେ ପ୍ରଭୁ ଜଗନ୍ନାଥ, ହେ ମହାବାହୁ,
ତୁମେ ଆମ ସମସ୍ତଙ୍କର।

0: ନୟନପଥ ଗାମୀ ହଉଥାଅ, ଆମର ସମସ୍ତଙ୍କ ଦୃଷ୍ଟିରେ ସବୁବେଳେ ଏମିତି ଉଦ୍ଭାସିତ ହଉଥାଉ ପ୍ରଭୁ ତୁମର ଅଭିରାମ ମୂର୍ତ୍ତି, ସେଇ ମୂର୍ତ୍ତିକୁ ଦେଖି ଦେଖି ଆମର ଜୀବନର ଅବସାନ ପର୍ଯ୍ୟନ୍ତ ଆମେ ତୁମକୁ ହିଁ ଦେଖୁଥାଉ, ଏ ପ୍ରକାର କରୁଣା କର। ଶ୍ରୋତାବନ୍ଧୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ତା'ର ସେଇ ପବିତ୍ର ଧାରା ବିବରଣୀ ଆପଣଙ୍କୁ ଆମେ ଆଉ ଦେବା ପାଇଁ ଆମ ପାଖରେ ସମୟ ନାହିଁ, କେବଳ ସୂଚନା ଆମକୁ ଦେଉଛୁ। ଘଣ୍ଟ ଘଣ୍ଟା କାହାଳି ଆପଣ ଶୁଣୁଛନ୍ତି, ଗୋଟିଏ ସୂଚନା ଆପଣଙ୍କୁ ଦେଇକରି ଏହି ବିବରଣୀକୁ ଆମେ ଶେଷ କରିବୁ ଯେ ମହାପ୍ରଭୁଙ୍କ ନନ୍ଦୀଘୋଷ ରଥ ବର୍ତ୍ତମାନ ଟଣା ହେଲା ଏବଂ ଭକ୍ତମାନେ ତାଙ୍କର ରଜୁ ଧରି ମହାପ୍ରଭୁଙ୍କ ରଥକୁ ଟାଣିବା ଆରମ୍ଭ କଲେ। ଏଇଠି ଆମର ଧାରା ବିବରଣୀକୁ ଶେଷ କରି ମୁଁ ଆପଣମାନେ ଯେଉଁମାନେ ଶୁଣିଛନ୍ତି ଆମକୁ ସକାଳ 8:30 ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ କୃତଜ୍ଞତା, ଏବଂ ଭବିଷ୍ୟତରେ ମଧ୍ୟ ଆପଣଙ୍କର ଏଇଭଳି ଅନୁରାଗ ଏବଂ ସହଯୋଗ ଆକାଶବାଣୀ ପ୍ରତି ରହିବ, ଏହି ପ୍ରକାର ଆପଣଙ୍କୁ ଅନୁରୋଧ ଜ୍ଞାପନ କରି ଏହି ଧାରା ବିବରଣୀ ଏଇଠି ଶେଷ କରି ମୁଁ ଆପଣମାନଙ୍କୁ ଆକାଶବାଣୀର କଟକ କେନ୍ଦ୍ରର ଷ୍ଟୁଡ଼ିଓକୁ ଫେରାଇ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ। ଧାରାବିବରଣୀ ପ୍ରଦାନ କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।
2: ଶ୍ରୋତାବନ୍ଧୁ, ଆପଣମାନେ ଯେତେବେଳେ ଯେ ଶୁଣୁଥିଲେ ଶ୍ରୀକ୍ଷେତ୍ର ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତା ବନ୍ଧୁ ଶୁଣିଲେ ଏକ ଭକ୍ତିଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର କାର୍ଯ୍ୟକ୍ରମଟିରେ ଉପସ୍ଥାପନା କରିଛନ୍ତି ଅଙ୍କିତା ତ୍ରିପାଠୀ ଓ ସିପ୍ରା ମିଶ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଆଜିର ଏହି ଅପୂର୍ବ ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସରକାରୀ ଓ ବେସରକାରୀ ତରଫରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ପୋଲିସ କର୍ମଚାରୀମାନେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ଥାଆନ୍ତି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଅଙ୍କିତା ସମସ୍ତ ପ୍ରକାରର ବ୍ୟବସ୍ଥା ପାଇଁ ପ୍ରସ୍ତୁତ ମଧ୍ୟ ରହିଥାନ୍ତି। ଏହା ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଯାତ୍ରୀମାନଙ୍କର ସମସ୍ତ ସୁବିଧା ନିମନ୍ତେ ବିଭିନ୍ନ ସେବା କାର୍ଯ୍ୟ ମଧ୍ୟ ଯୋଗାଇ ଦେଇଥାନ୍ତି। ଏହି ଯାତ୍ରାର ଧାରା ବିବରଣୀ ରେଡିଓ ଓ ଦୂରଦର୍ଶନ ମାଧ୍ୟମରେ ପ୍ରଚାର କରାଯାଇଥାଏ। ଏହିପରି ଭାବରେ ରଥଯାତ୍ରା ପ୍ରତ୍ୟେକ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯାଇଥାଏ। ଆଉ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଆମ ଜିଲ୍ଲା ପୁରୀ ପ୍ରଶାସନ। ଶ୍ରୋତା ବନ୍ଧୁ, ପୁରୀର ଏହି ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ପୁରୀ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଦେଖିବା ପାଇଁ ଅନେକ ଭକ୍ତ ଏକତ୍ରିତ ହୋଇଥାନ୍ତି। ସେମାନେ ବର୍ଷରେ ଥରେ ଜଗନ୍ନାଥଙ୍କୁ ଦେଖିପାରିବା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚା ରଥଯାତ୍ରା ଆରମ୍ଭ କରିଥିଲେ। ଜଗନ୍ନାଥ ହେଉଛନ୍ତି ସମସ୍ତ ଦୁଃଖ ଓ ପାପ ନାଶକାରୀ ଦେବତା। ଜଗନ୍ନାଥଙ୍କୁ ଥରେ ଦେଖିବା ମାତ୍ରେ ମନର ସମସ୍ତ ଦୁଃଖ ପାପ ଓ କଳୁଷ ଦୂର ହୋଇଯାଏ। ସେଥିପାଇଁ ତ ରଥଯାତ୍ରା ଦିନ ଜାତି ବର୍ଣ୍ଣ ନିର୍ବିଶେଷରେ ଲକ୍ଷ ଲକ୍ଷ ଅଗଣିତ ଭକ୍ତ ପୁରୀକୁ ଆସିଥାନ୍ତି। ରଥରେ ଜଗନ୍ନାଥଙ୍କୁ ଦର୍ଶନ କରି ଅପାର ଆନନ୍ଦ ଲାଭ କରନ୍ତି।

0: ଆପଣ ଜାଣିଛ ଅଙ୍କିତା, ଆଜି ହେଉଛି ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା, ଆଉ ଏହି ବାହୁଡା ଶବ୍ଦର ଅର୍ଥ ହେଉଛି ଫେରିବା। ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଯାଇଥିବା ମହାପ୍ରଭୁଙ୍କର ଫେରିବା ଯାତ୍ରାକୁ ବାହୁଡା ଯାତ୍ରା ବୋଲି କୁହାଯାଇଥାଏ। ଏହା ଆଷାଢ ଶୁକ୍ଳ ଦଶମୀ ଆଜିର ତିଥିରେ ହିଁ ପାଳନ କରାଯାଇଥାଏ। ଏହି ଦିନ ପୁରୀର ବଡଦାଣ୍ଡରେ ଭକ୍ତମାନଙ୍କର ଭିଡ଼ରେ ପୂର୍ଣ୍ଣ ହୋଇଯାଇଥାଏ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଲୋକ ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଛୁଟି ଆସିଥାନ୍ତି। ବାହୁଡା ଯାତ୍ରାର ଅନ୍ୟ ଏକ ପରମ୍ପରା ହେଉଛି ଗୁଣ୍ଡିଚା ମନ୍ଦିରରୁ ତିନୋଟି ରଥ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ଆଡ଼କୁ ଯାତ୍ରା କରିଥାଏ। ପ୍ରଥମେ ବଳଭଦ୍ରଙ୍କର ତାଳଧ୍ୱଜ ରଥ, ପରେ ପରେ ଦେବୀ ସୁଭଦ୍ରାଙ୍କର ଦର୍ପଦନନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗତନାଥ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଯାତ୍ରା କରିଥାଏ। ହଜାର ହଜାର ଭକ୍ତ ରଥର ଦୌଡ଼ି ଟାଣି ନିଜକୁ ଧନ୍ୟ ମନେ କରନ୍ତି।
1: ଶ୍ରୋତାବନ୍ଧୁ, ବାହୁଡା ଯାତ୍ରା ପରେ ପରେ ଶ୍ରୀଜଗନ୍ନାଥଙ୍କର ସୁନାବେଶ ଅତ୍ୟନ୍ତ ଆନନ୍ଦର ସହ ପାଳନ କରାଯାଏ। ଏହି ଦିନ ପ୍ରଭୁ ସୁନାର ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ପରିପରି ଅଧରପଣା ନୀତି ପାଳନ କରାଯାଏ। ଶେଷରେ ନୀଳାଦ୍ରି ବିଜେ ଦିନ ପ୍ରଭୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ରଥଯାତ୍ରାର ସମାପ୍ତ ହୁଏ। ତେବେ ଶ୍ରୋତା ବନ୍ଧୁ, ଆଗକୁ ତ ଆମେ ଅନେକ କଥା ହେବା, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନେବା ଏହି ସୁନ୍ଦର ଭଜନଟି।

0: ବୁଲିବେ?
1: ଆରେ ହଁ ହଁ, ଆଉ ଡେରି କାହିଁକି?
0: ବାହୁଡା ବେଳ ଆସିଲା ଅଛି, ଭକ୍ତ ମନରେ ଖୁସିର ସାଜି ଗୁଣ୍ଡିଚା ଛାଡି ଚକାନୟନ ଫେରୁଛନ୍ତି ନିଜ ଶ୍ରୀମନ୍ଦିର ଧାମ। ନନ୍ଦୀ ଘୋଷେ ଜଗନ୍ନାଥ ରାଜା, ଦର୍ପଦଳନୀ ସୁଭଦ୍ରା ସଜା, ତାଳଧ୍ୱଜେ ବଳଭଦ୍ର ଭାଇ ଭକ୍ତର ଡାକରାରେ ଆଗେଇ ଯାଆନ୍ତି। ସେହି ବଡ଼ଦାଣ୍ଡେ ଜନସମୁଦ୍ର ଭାସେ, ଜୟ ଜଗନ୍ନାଥ ଧ୍ୱନି ଆକାଶେ, ଦୌଡ଼ି ଟାଣି ଭକ୍ତ ହୁଅନ୍ତି ଧନ୍ୟ, ମିଳେ ତାଙ୍କ କୃପା ଅନନ୍ୟ। ମାଉସୀ ମାଙ୍କ ପୋଡ଼ପିଠା ଭୋଗ, ଭକ୍ତିରେ ଭରେ ସମସ୍ତ ଲୋକ, ସୁନାବେଶ ଝଲମଲ ପ୍ରଭୁ ଦେଖି ହରେ ସେ ଭରେ ସବୁ। ବାହୁଡା ଯାତ୍ରା ଏ ପ୍ରେମର ବାର୍ତ୍ତା, ଏକତା ସେବା ଶାନ୍ତିର କଥା, ଜଗନ୍ନାଥ ନାମେ ହୃଦୟ ଧରି ସୁଖେ ରହୁ ସାରା ସଂସାର ଭରି। କୋଟି ଓଡ଼ିଆର ମହୁଡ଼ମଣି ମହାପ୍ରଭୁ ଶ୍ରୀ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା, ସାରା ସଂସାରବାସୀକୁ ସବୁବେଳେ ସୁସ୍ଥ ଏବଂ ନିରୋଗ ରଖନ୍ତୁ ଏବଂ ସଂସାରର ମଙ୍ଗଳ କରନ୍ତୁ। ବାସ୍ତବରେ କହିବାକୁ ଗଲେ ଜଗତରନାଥ ଜଗନ୍ନାଥ ପ୍ରତ୍ୟେକ ଭକ୍ତର ମନ କଥାକୁ ନିଶ୍ଚୟ ବୁଝିପାରନ୍ତି।

0: ବାହୁଡ଼ା ବେଳା ଆସିଲା ଆଜି, ଭକ୍ତ ମନରେ ଆନନ୍ଦ ସାଜି, ଜୟ ଜଗନ୍ନାଥ ଧ୍ୱନି ଉଠେ ପୁରୀ ବଡ଼ଦାଣ୍ଡ ଭକ୍ତିରେ ଭାସି, ନନ୍ଦୀ ଘୋଷି ବସି ପ୍ରଭୁ ଦିଅନ୍ତି ସବୁଙ୍କୁ ଦିବ୍ୟ ଦର୍ଶନ, କୃପା ବରସେ ଅପାର ଭାବେ ସୁଖ ଭରିଯାଏ ଜନଜୀବନ, ରଥର ଦଉଡ଼ି ହାତେ ଧରି ଭକ୍ତ ଟାଣନ୍ତି ମନ ଭରି, ପ୍ରେମ ଓ ଭକ୍ତି ଏକାକାର ଜଗନ୍ନାଥ ଆମର ଆଧାର, ମାଉସୀ ମାଙ୍କ ପୋଡ଼ ପିଠା ପ୍ରଭୁଙ୍କର ପ୍ରିୟ ଅମୃତ ମିଠା, ସ୍ନେହ ଓ ଭକ୍ତିର ପରିଚୟ ଓଡ଼ିଆ ମାଟିର ଗୌରବମୟ, ବଡ଼ଦାଣ୍ଡ ଭରି ଜନସାଗର ଜଗନ୍ନାଥ ନାମ ଅତି ମଧୁର, ହସ ଓ ଖୁସି ସବୁରି ମୁହିଁ ଭକ୍ତିରେ ଭରିଯାଏ ଏହି ଦିନ, ତାଳଧ୍ୱଜ ଦର୍ପ ଦଳନ ନନ୍ଦିଘୋଷ ଭକ୍ତ ହୃଦୟ ଅପାର ହର୍ଷ, ତିନି ଠାକୁରଙ୍କର ଦିବ୍ୟ ଯାତ୍ରା ଭରି ଦିଏ ଜୀବନୀ ନୂଆ ମାତ୍ରା।
1: ସତ କଥା ସୁଧା ବନ୍ଧୁ, ମହାପ୍ରଭୁଙ୍କର ଏ ଅପୂର୍ବ ଯାତ୍ରାକୁ ଆମେ ସମସ୍ତେ ଚାହିଁ ବସିଥାଉ ବର୍ଷ ବର୍ଷ ଧରି। କେବେ ଆସିବ ମହାପ୍ରଭୁଙ୍କର ଏ ସୁନ୍ଦର ଯାତ୍ରା, ଆଉ ଆମେ ଟିକେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଅପୂର୍ବ ଦର୍ଶନ ଲାଭ କରିବୁ।

0: ତେଣୁ ପାହୁଡ଼ା ଯାତ୍ରା ବା ଆଜିର ଦିନ ଓଡ଼ିଶାର ଗର୍ବ ଏବଂ ଆମ ସଂସ୍କୃତିର ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ଶ୍ରୋତା ବନ୍ଧୁ, ଏହି ବାହୁଡ଼ା ଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତ ପୁରୀରେ ସମବେତ ହୁଅନ୍ତି। ଭକ୍ତମାନେ ରଥ ଦର୍ଶନ, ରଥ ଟାଣିବା ଓ ମହାପ୍ରଭୁଙ୍କ ଦର୍ଶନ କରି ନିଜ ଜୀବନକୁ ଧନ୍ୟ ମନେ କରନ୍ତି। ଏ ଟିକି ପୂର୍ବରୁ ମୁଁ ଯେମିତି କହିଲି, ବାହୁଡ଼ା ପରେ ଏକାଦଶୀ ଦିନ ମହାପ୍ରଭୁ ରଥ ଉପରେ ସୁନାବେଶ ଧାରଣ କରନ୍ତି। ତାଙ୍କର ସୁନାର ମୁକୁଟ, ଚକ୍ର, ଗଦା, ଶଙ୍ଖ ଓ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ ହୋଇଥାନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ରୂପକୁ ଦର୍ଶନ କରିବା ପାଇଁ ଅଗଣିତ ଭକ୍ତଙ୍କର ସମାଗମ ହୁଏ। ସୁନାବେଶ ପରେ ପରେ ଅଧରପଣା ନୀତି ଅନୁଷ୍ଠିତ ହୁଏ। ଏହାପରେ ନୀଳଦ୍ରୀ ବିଜେରେ ମହାପ୍ରଭୁ ପୁଣି ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତି, କିନ୍ତୁ ଏହି ସମୟରେ ମା ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଦେବାର ପରମ୍ପରା ମଧ୍ୟ ଅନେକ ଲୋକପ୍ରିୟ।
0: ଯୁବପିଢ଼ିମାନେ ରଥଯାତ୍ରା ସମୟରେ ଟ୍ରାଫିକ୍ ସଚେତନତା, ଭିଡ଼ ନିୟନ୍ତ୍ରଣ କରିବା, ହଜିଯାଇଥିବା ଲୋକଙ୍କୁ ସହାୟତା କରିବା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଓ ଜନସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ନିହାତି ଦରକାର। ଆଧୁନିକ ଜୀବନଶୈଳୀ, ବ୍ୟସ୍ତତା ଓ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ଯୋଗୁଁ କିଛି ଯୁବକ ନିଜର ପରମ୍ପରାଠାରୁ ଦୂରେଇ ଯାଉଛନ୍ତି। ତେଣୁ ପରିବାର, ବିଦ୍ୟାଳୟ, ସମାଜ ଓ ସରକାରଙ୍କର ମିଳିତ ପ୍ରୟାସରେ ଯୁବପିଢ଼ିଙ୍କ ମନରେ ରଥଯାତ୍ରା ଓ ଜଗନ୍ନାଥ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବା ନିହାତି ଆବଶ୍ୟକ। ଶ୍ରୋତା ବନ୍ଧୁ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ସେବା, ସମାନତା, ଶୃଙ୍ଖଳା ଓ ସାଂସ୍କୃତିକ ଏକତାର ମହାନ ବାର୍ତ୍ତା ବହନ କରିଥାଏ। ଏହି ମହାନ ପରମ୍ପରାକୁ ଆଗକୁ ନେବାରେ ଯୁବପିଢ଼ି ହିଁ ପ୍ରକୃତ ଶକ୍ତି। ସେମାନେ ସକ୍ରିୟ ଅଂଶଗ୍ରହଣ, ସେବାଭାବ

ଓ ସଂସ୍କୃତି ପ୍ରତି ସମ୍ମାନ ରଥଯାତ୍ରାର ଗୌରବକୁ ଚିରସ୍ଥାୟୀ କରିବ। ତେଣୁ ପ୍ରତ୍ୟେକ ଯୁବକ ଯୁବତୀଙ୍କର କର୍ତ୍ତବ୍ୟ ହେଉଛି ଜଗନ୍ନାଥ ସଂସ୍କୃତିକୁ ହୃଦୟରେ ଧାରଣ କରି ରଥଯାତ୍ରାର ମହିମାକୁ ସାରା ବିଶ୍ୱରେ ପ୍ରଚାର କରିବା।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଏକ ଭକ୍ତି ଗୀତ, 6:15 ଶୁଣିପାରିବେ ଦେଶାତ୍ମବୋଧକ ସଙ୍ଗୀତ। ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:20 ସମୟରେ, ରାତି 7:00 ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ରାତି 7:30 ସମୟରେ, ସଂସଦ ସମୀକ୍ଷା ଶୁଣିପାରିବେ ରାତି 8:00। ରାତି 8:15 ସମୟରେ ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30 ସମୟରେ। ରାତି 10:00 ଶୁଣିପାରିବେ ନାଟକ ଭକ୍ତ ବାଲିଗାଁ ଦେଶ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲେ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:30 ସମୟରେ ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ। ଦିନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ ଶୁଣିଲେ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମତ୍ସ୍ୟଜୀବୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ତତ୍ସଲଗ୍ନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବା ହେତୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୋତାବନ୍ଧୁ ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମିଶ୍ର, ଗୀତିକାର ଗୋବିନ୍ଦ ଚନ୍ଦ୍ର ସୁରଦେବ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ। ଓଡ଼ିଶା ସରକାରଙ୍କ ସମୟ

ଆପଣ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଶରତ ନାୟକ, ଗୀତିକାର ଦିଲୀପ ସାହୁ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଶୈଳଭ ମହାପାତ୍ର, ଗୀତିକାର ନରେନ୍ଦ୍ର ବେହେରା, ସଙ୍ଗୀତକାର ମଳୟ ମିଶ୍ର।

0: ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 6:40 ହେବାକୁ ଯାଉଛି। ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହରା ନୀତି

0: ଅବତରଣ କରିଥିଲେ। ଚେରା ପହଁରା ସରିବା ପରେ ରଥରୁ ଚାରମଳ ଫିଟା ଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ, ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ ତିନୋଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ତିନୋଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା 2026-27 ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माननीय प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135ଟି ରେଳ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2ଟି ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 ମସିହାରେ 1,43,936 ମାମଲା ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି HCL ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ AI ସହିତ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। HCL ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6,000ରୁ ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି HCL ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000ରୁ ଅଧିକ

ଋଗ୍ବେଦରେ ରଥ ଶବ୍ଦ 1700 ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300 ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ, ଯୁପ, ରଥ ଓ ସରର ସୃଷ୍ଟି ହେଲା। ସେହିଦିନରୁ ସୁପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ, ମହାଭାରତ, ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥ ଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600 ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 2nd ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। 4th ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ ରଖୁଟାନ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ ଦେଶ ଖୋଟାନର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟା ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି ତିନି ରଥରେ ବିରାଜମାନ ହୁଅନ୍ତି ଓ ନବଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି ନବଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ ଏହା କେବଳ ଶାରୀରିକ ନୁହେଁ ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନବୀୟ ଲୀଳାଠାରୁ ଆରମ୍ଭ କରି ଭକ୍ତବତ୍ସଳ ଭାବଗ୍ରାହୀ ମହାପ୍ରଭୁଙ୍କର ଏହା ହେଉଛି ଅତ୍ୟନ୍ତ ଦୁର୍ଲଭ ଯାତ୍ରା।

0: ଶୁଣୁଥିଲେ ଆଜିର ପ୍ରସଙ୍ଗ।
1: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରର ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅକ୍ଷୟ ମହାନ୍ତି।

0: ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3 ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିତ୍ତିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ 5ମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ

ଏଗାରଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ, ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ।

0: ଅବସ୍ଥା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20-23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରି ଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ 24-1 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ୍ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବାବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା, ସବସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
2: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି, ସ୍ପେଶାଲ୍ କ୍ରପ୍ ସ୍ପେସିଫିକ୍ ସ୍କିମ୍। ଏହି ମାଧ୍ୟମରେ ଯେଉଁ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ, ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି, ସେମାନେ ଭଲ ଲାଭ ପାଉଛନ୍ତି। ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯେଉଁ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି, ଏବଂ ତା ସହିତ ଯେଉଁ ମସରୁମ୍ ପ୍ରଡକ୍ସନ୍ ୟୁନିଟ୍ ଅଛି ଆମର, ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବସିଡ଼ି ପାଉଛନ୍ତି। ପିଆଜ ସହାୟତା ଗୃହ 2

0: ଟଙ୍କାର ପ୍ରୋଜେକ୍ଟ ଲକ୍ଷେ ଟଙ୍କା ସବସିଡ଼ି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
1: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ନଅ ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ ତିନି ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜି ରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜୀକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି ଆପତ୍ତି ଗ୍ରହଣ, କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଚାରାଧୀନ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ଜିଲ୍ଲା ହାଲଚାଲ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ। ଆଜିର କାର୍ଯ୍ୟକ୍ରମଟିରେ ଉପସ୍ଥାପନା କରିଛନ୍ତି ସୀତାମଣି ଦେବୀ ଓ ଅନୁପ କୁମାର ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: କେତେ ବଡ ଦିନ ଆଜି! ଜଗନ୍ନାଥଙ୍କର ଆଜି ହେଲା ବାହୁଡା, ପବିତ୍ର ବାହୁଡା, ଜଗନ୍ନାଥ ବଳଭଦ୍ର ସୁଭଦ୍ରା, ଯେ କି ଆମର ରତ୍ନ ବେଦୀରୁ ଯାଇ ଜନ୍ମ ବେଦୀରେ ଥିଲେ, ବର୍ତ୍ତମାନ ଜନ୍ମ ବେଦୀରୁ ପୁଣି ଫେରି ଆସୁଛନ୍ତି ନବଦିନ ବ୍ୟାପି ଯାତ୍ରାରେ ରତ୍ନ ବେଦୀକୁ।
1: ହେଇଟି ଅପା ନମସ୍କାର।
0: ନମସ୍କାର ନମସ୍କାର। ମୁଁ ଭାବିଲି ମନକୁ ମନ କହୁଛି କୁଆଡେ ଗଲା ଅନାମ, ହଉ ଯା ହଉ ଅନାମ ଆସି ପହଞ୍ଚିଗଲା, ବଡ କଥା। ଅନାମ, ତମେ କଣ ଚାଲି ଯାଇଥିଲ କି ଦାଣ୍ଡ ଆଡେ?
1: ଇଏ ଅପା।

0: ବାହାରୁ ଠିଆ ହେଇକି ତମର ସବୁ କଥା ଶୁଣୁଥିଲି। ତମେ ବି ଆଜି କେତେ ଭାବରେ ଅଛ, କେତେ ଭକ୍ତିରେ ଅଛ ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ନେଇକି।
1: କେଡ଼େ ବଡ ଦିନ କହିଲ ଦେଖି,
0: ଆଜି ଜଗନ୍ନାଥ ମହାପ୍ରଭୁ ବାହୁଡ଼ିବେ, ତାଙ୍କୁ ଦର୍ଶନ ନ କରିକି ଆମର ଆଉ କିଛି ପନ୍ଥା ଅଛି?
1: ବାହୁଡ଼ିବେ ନୁହ, ବାହୁଡ଼ି ଯାଇଛନ୍ତି।
0: ଆରେ ହଁ ହଁ ହଁ, ବାହୁଡ଼ି ଯାଇଛନ୍ତି।
1: ହଁ, ଯା ହଉ, ପୁଣି ସେ ଯାଇ ସିଂହ ଦ୍ୱାରରେ ରହିଛନ୍ତି। ହେଇଛି, ରାତି ପାଇଲେ ହବ ସୁନାବେଶ। ଶ୍ରଦ୍ଧାଳୁଙ୍କର ତ ଲମ୍ବା ଧାଡି ଲାଗିଛି ଲାଗିଛି ଲାଗିଛି। ସବୁ ଜାଗାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଣ ଦେଖିବ, ବିଭିନ୍ନ ଜାଗାରେ ଖାଦ୍ୟ ପରଷା ହଉଛି, କୋଉଠି ଆମର ସବୁ କେତେ କଣ ତ ବଣ୍ଟା ହଉଛି। ଖାଲି ଦାଣ୍ଡକୁ ଚାଲିଗଲେ ଯୁଆଡେ ଦେଖିବ ସବୁ ସ୍ୱେଚ୍ଛାସେବୀ ଦଉଛନ୍ତି। ଆମର ଭଲେଣ୍ଟିୟର୍ସ ମାନେ କିଏ କୁଆଡେ ପଡିଗଲା, କାହାର କିଛି ଅସୁବିଧା ହେଲା, ତାଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି। ଯାହା କହ, ଗୋଟା ତ ନାଟ ଲାଗିଛି, କାଳିଆ ନାଟ।
0: ହେଲେ ଅପା, ଯାହା କୁହ, ନାଟ ସିନା ଲାଗିଛି, କିନ୍ତୁ ଭକ୍ତ ଆଉ ଭଗବାନଙ୍କର ଏଇ ଅପୂର୍ବ ମିଳନ ସାରା ବିଶ୍ୱରେ କିନ୍ତୁ ଖୋଜିଲେ ମିଳିବନି।
1: କଣ ଏଇ ପୁରା ପବିତ୍ର ଜାଗା ପୁରୀ, ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର, ସବୁ ତ ବଡ଼ ଭିତରେ ସିଏ ହେଲେ ବଡ଼ ଆଉ।
0: ହଁ, ଆଚ୍ଛା ଅପା, ଆମେ ବହୁତ କଥା ତ ହେଲେ, ବର୍ତ୍ତମାନ ସମୟ ଆସିଛି ଟିକେ କଣ ଭଜନ ଗୋଟେ ଶୁଣିଦବା।
1: ଆରେ ଆରେ, ଏଡ଼ ବଡ଼ ଦିନ ଯେତେବେଳେ ଭଜନ ଟିକେ ଶୁଣିବା, ତାପରେ ଆଗକୁ ବଢିବା।
0: ହଁ, କାଳିଆ ସାଆନ୍ତର ଭଜନ ଗୋଟେ ଶୁଣିଦବା।
1: ହଉ।

0: ପ୍ରଦୂଷଣ ହୁଏ ନାହିଁ। କୃଷି ଉତ୍ପାଦର ଗୁଣବତ୍ତା ମଧ୍ୟ ଉତ୍ତମ ରହେ। ଏହା ହେଉଛି ଜୈବ କୃଷିର ଉପକାରିତା ମ୍ୟାଡ଼ାମ।
1: ତେବେ ମୁଁ ଟିକେ ପୂର୍ବରୁ ଯେଉଁଟା କହିଲି ଯେ ଆମେ ଯଦି ଜୈବିକ ପଦ୍ଧତିରେ ଚାଷ କରିବା ଚାରୋଟି ଜିନିଷ ଆମକୁ ଲାଭ ମିଳିବ। ସେଇ ଜିନିଷ ଗୁଡ଼ିକ ଆପଣ କହିଲେ ଯେ ଆମର ପଇସା ଖର୍ଚ୍ଚ କମ୍ ହବ, ପରିବେଶର ସୁରକ୍ଷା ହବ, ଆମର ମାଟିର ମାନ ସୁରକ୍ଷା ହବ, ଏବଂ ସେ ଯୋଉ ଉତ୍ପାଦ ଯାହାକୁ ଆମେ ଖାଇବା ଆମର ଶରୀର ମଧ୍ୟ ସୁସ୍ଥ ରହିବ।
0: ନିଶ୍ଚିତ
1: ଜୈବ କୃଷି ଏଥିରେ ବ୍ୟବହାର କରାଯାଉଥିବା ଯୋଉ ଉପାଦାନ ଗୁଡ଼ିକ ଯୋଉଟାକୁ ଆମେ ଜୈବ କୃଷି ବୋଲି କହୁଛୁ, ସେ ଉପାଦାନ ଗୁଡ଼ିକ କ'ଣ ସବୁ?
0: ପ୍ରକୃତିରୁ ମିଳୁଥିବା ଉପାଦାନକୁ ଉପଯୋଗ କରି ଜୈବ କୃଷି ସାଧାରଣତଃ କରାଯାଇଥାଏ। ପ୍ରକୃତିରୁ ଉତ୍ପନ୍ନ ପଦାର୍ଥମାନ ଯେମିତିକି ଆପଣଙ୍କର ଖତ, ସବୁଜ ଖତ ବା ଜୀବାଣୁ ସାର ଇତ୍ୟାଦି ଜୈବ କୃଷିରେ ଆମେ ବ୍ୟବହାର ହେଉଥିବା ଉପାଦାନ ଅଟନ୍ତି।
1: ଏଇ ଯେଉଁ ଖତ ଆମର ମନେକର ଆମେ ଯେଉଁ କହୁଛେ କମ୍ପୋଷ୍ଟ ବା ଜିଆ ଖତ ଏଇସବୁ ଜିନିଷ ଗୁଡାକ ବର୍ତ୍ତମାନ ସମୟରେ ଆମେ ବ୍ୟବହାର କରିବା, ତା ପାଇଁକି ଆମକୁ ଗାଈ ରଖିବାକୁ ପଡିବ, ଗାଈର ଗୋବର ଯୋଉଟାକୁ ଆମେ ପରବର୍ତ୍ତୀ ସମୟରେ ସଫେଇ କମ୍ପୋଷ୍ଟ କରିପାରିବା, ତେବେ ଏଇ ଯୋଉ ଜୀବାଣୁ ସାର ଯୋଉଟାକୁ ଆମେ ପ୍ରୟୋଗ କରୁଛେ ଏ କ'ଣ ଆକୁ କିଭଳି ଭାବରେ ପ୍ରସ୍ତୁତ କରାଯାଇପାରିବ?
0: ଜୀବାଣୁ ସାର ମ୍ୟାଡାମ ହେଉଛି କେତେକ ଅଣୁଜୀବ ମାନଙ୍କ ଦ୍ଵାରା ତିଆରି ହୋଇଥିବା ସାର ଯେଉଁମାନେ କି ଫସଲକୁ ଖାଦ୍ୟ ଉପାଦାନ ଯୋଗାଇଥାନ୍ତି ମାଟିରୁ। ଜୀବାଣୁ ସାର ମାଟିରେ ଯବକ୍ଷାରଜାନ ବିବନ୍ଧନ କରି ଫସ୍ଫରସ, ପଟାସ, ଗନ୍ଧକ ଓ ଦସ୍ତା ପରି ଅଭାବୀ ଖାଦ୍ୟ ଉପାଦାନ ଗୁଡ଼ିକୁ ଦ୍ରବୀଭୂତ କରିପାରନ୍ତି। ଯବକ୍ଷାରଜାନ ବିବନ୍ଧନ କରିପାରୁଥିବା ଜୀବାଣୁ ସାର ଗୁଡ଼ିକ ହେଉଛନ୍ତି ରାଇଜୋବିୟମ, ଆଜାଡୋବ୍ୟାକ୍ଟର, ଆଜୋସ୍ପିରିଲମ, ସିଆନୋବ୍ୟାକ୍ଟେରିଆ, ନୀଳହରିତ, ଶୈବାଳ, ଆଜୋଲା। ଫସ୍ଫରସ ଦ୍ରବୀଭୂତ କରିପାରୁଥିବା ବୀଜାଣୁ, କବକ, ମାଇକ୍ରୋରାଇଜା ପ୍ରଭୃତି। ପଟାସିୟମ, ଦସ୍ତା ଓ ଗନ୍ଧକ ଦ୍ରବୀଭୂତ କରୁଥିବା ବୀଜାଣୁ ଓ କବକ ଶ୍ରେଣୀର ଅଣୁଜୀବ ଅଟନ୍ତି। ଏମାନଙ୍କ ପ୍ରୟୋଗ ଫଳରେ ପରିବେଶକୁ ଅନେକ ଉପକାର ମିଳିଥାଏ। ଜୀବାଣୁ ସାର ବିଭିନ୍ନ ହରମୋନ୍ ଏବଂ ଆଣ୍ଟି ମେଟାବୋଲାଇଟ୍ ମଧ୍ୟ ତିଆରି କରିଥାନ୍ତି, ଯାହାଦ୍ୱାରା ଗଛର ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ। ସେମାନେ ମାଟିର ସ୍ତରରୁ ଫସ୍ଫେଟ୍ ମଧ୍ୟ ସଂଗ୍ରହ କରିଥାନ୍ତି। ଏତଦ୍ବ୍ୟତୀତ ଜୈବିକ ପଦାର୍ଥ ଗୁଡ଼ିକୁ ଭାଙ୍ଗି ମାଟିରେ ମିଶାଇଥାନ୍ତି, ଯାହାକି ମାଟି ସୃଷ୍ଟି ଏବଂ ମାଟିରୁ ଖାଦ୍ୟ ଉପାଦାନ ନିର୍ଗମ କରିବାରେ ସାହାଯ୍ୟ କରିଥାଏ। ଏମାନେ ଫସଲ ଓ ପ୍ରାଣୀମାନଙ୍କ ଦେହାବଶେଷକୁ ବିଘଟନ କରି ଖତରେ ପରିଣତ କରିଥାନ୍ତି। ରାସାୟନିକ ସାର ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ଶକ୍ତି ଜୀବାଣୁ ସାରରେ ଆବଶ୍ୟକ ହୋଇନଥାଏ। ପରିବେଶ ମଧ୍ୟ ପ୍ରଦୂଷଣ ହୋଇନଥାଏ। ଜୀବାଣୁ ସାର ମୃତ୍ତିକାର ସ୍ୱାସ୍ଥ୍ୟ ବଢ଼ାଇବା ପାଇଁ ଗୋଟିଏ ପ୍ରମୁଖ ଭୂମିକା ନେଇଥାଏ। ମାଟିର ବୟନକୁ ଉନ୍ନତମାନର କରିବା ପାଇଁ ସାହାଯ୍ୟ କରିଥାଏ ମଧ୍ୟ। ମୃତ୍ତିକା ଜନ୍ମିତ ରୋଗରୁ ମଧ୍ୟ ଗଛମାନଙ୍କୁ ରକ୍ଷା କରିଥାନ୍ତି।
1: ଏ ହେଲା ଜୀବାଣୁ ସାରର ଉପକାରିତା କ'ଣ ରହିଛି। ତେବେ ଯବକ୍ଷାରଜାନ ଯୋଗାଉଥିବା ଜୀବାଣୁ ସାର ଗୁଡ଼ିକୁ କିଭଳି ଭାବରେ ଆମେ ବ୍ୟବହାର କରିବା ସେ ସମ୍ପର୍କରେ କୁହନ୍ତୁ।
0: ଫସଲରେ ସାଧାରଣତଃ ରାଇଜୋବିୟମ ବ୍ୟବହାର କରାଯାଇଥାଏ। ଏହାକୁ 5 kg ରାଇଜୋବିୟମ ଗୁଣ୍ଡ କଲଚର କୁକ୍ତ ସହିତ ମିଶାଇ 1 hectare ଜମିରେ ମଞ୍ଜି ବୁଣିବା ପୂର୍ବରୁ କ୍ଷେତରେ ଡାଲି ଜାତୀୟ ଓ ଚିନାବାଦାମ ଫସଲରେ ବ୍ୟବହାର ହୋଇଥାଏ। ଏହିପରି ଆଜାଡୋବ୍ୟାକ୍ଟର ଓ ଆଜୋସ୍ପିରିଲମକୁ ଖତ ସହିତ ମିଶାଇ ଅଣ ଡାଲି ଜାତୀୟ ଫସଲ ଯଥା ଧାନ, ମକା, ବାଜରା, ମାଣ୍ଡିଆ, ଗହମ ଇତ୍ୟାଦିରେ ପ୍ରୟୋଗ କରାଯାଏ। ଆଜୋଲାକୁ 2 quintal ଖତ, ସଜ ଆଜୋଲାକୁ 1 hectare ଜମିରେ କାଦୁଅ ପୂର୍ବରୁ 4-6 inches ଆମେ ଠିଆ ପାଣିରେ ଛାଡି ଦେଇପାରିବା। କାଦୁଅ ହଳ ପରେ ଏହା ମାଟିରେ ମିଶି ଧାନ ଫସଲକୁ ଯବକ୍ଷାରଜାନ ଯୋଗାଇଥାଏ। ନୀଳହରିତ ଶୈବାଳ ସାଧାରଣତଃ ଲୁଣା ମାଟିରେ 5 kg ଗୁଣ୍ଡ ମିଶାଇଲେ ଏହା ଧାନ ଫସଲକୁ ଯବକ୍ଷାରଜାନ ଯୋଗାଇବା ସହିତ ମାଟିରୁ ଲୁଣ ଅଂଶ ମଧ୍ୟ କମ୍ କରିଥାଏ।
1: ଆମେ ତ ଯବକ୍ଷାରଜାନର ଭୂମିକା କ'ଣ ରହୁଛି, ମାଟିରେ କିଭଳି ଭାବରେ ଆମେ ଯବକ୍ଷାରଜାନ ପ୍ରୟୋଗ କଲେ ତାର ଉତ୍ପାଦିକା ଶକ୍ତି କେତେ ଦୂର ବଢୁଛି ଏ ସମ୍ପର୍କରେ ଆପଣ ଆଲୋଚନା କଲେ। ହେଲେ ଆମର ଯୋଉ ମୁଖ୍ୟ ଆଲୋଚନାର ବିଷୟଟି ଥିଲା ଯୋଉଟା ହଉଛି ଜୈବିକ କୃଷି ଆମର କିଭଳି ଭାବରେ ଜୀବାଣୁ ସାର ଆମେ ପ୍ରୟୋଗ କରିବା ଫଳରେ କି ଆମର ଉତ୍ପାଦନ ବଢିପାରିବ। ତେବେ ଜୀବାଣୁ ସାର ଯୋଉ ଆମେ ପ୍ରୟୋଗ କରିବା ଜୀବାଣୁ ସାର କ'ଣ, ତାର ଉପକାରିତା କ'ଣ ରହିଛି ତ କହିଲେ, ଜୀବାଣୁ ସାରର ପ୍ରୟୋଗ ସେ ସମ୍ପର୍କରେ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କୁହନ୍ତୁ।
0: ଯେପରି ମୁଁ କହିଲି କି ଯବକ୍ଷାରଜାନ ଜାତୀୟ ଜୀବାଣୁ ସାରର ପ୍ରୟୋଗ ସମ୍ବନ୍ଧରେ, ସେହିପରି ଆମର ଫସ୍ଫରସ ମଧ୍ୟ ଗୋଟିଏ ଜୀବାଣୁ ସାର ରହିଛି, ଯାହା ଅମ୍ଳ ମାଟିରେ ଫସ୍ଫରସ ବାନ୍ଧି ହୋଇ ରହିଥାଏ। ଏହା ଫସଲକୁ ମିଳେ ନାହିଁ ସାଧାରଣତଃ, ଏଣୁ ଏହାକୁ 5 kg ଗୁଣ୍ଡ ଫସ୍ଫରସ ଦ୍ରାବକ ଜୀବାଣୁ ସାର 1 hectare ଅମ୍ଳ ମାଟିରେ ପ୍ରୟୋଗ କଲେ 10-20 kg ଫସ୍ଫେଟ୍ ଫସଲକୁ ମିଳିଥାଏ। ସେହିପରି ପୋଟାସିୟମ, ଦସ୍ତା ଓ ଗନ୍ଧକ ଜୀବାଣୁ ସାର 1 hectare ଜମିରେ 5 kg କଲଚର ଗୁଣ୍ଡକୁ ବ୍ୟବହାର କଲେ ଫସଲ ଭଲ ବଢିଥାଏ। ଖାଦ୍ୟ ସାରର ଅଭାବ ସାଧାରଣତଃ ହୁଏ ନାହିଁ। ଜୀବାଣୁ ସାର ଦ୍ୱାରା 1 hectare ଜମିରେ 10-40 kg ପରିମାଣ
2: ମହାଶୟ ଜଣକ ଆମର ଧାନ ଚାଷ ପୂର୍ବରୁ କେମିତି ଧାନର ଯତ୍ନ ନିଆଯାଏ, କେମିତି ରୁଆ ଯାଏ, କେମିତି ତାକୁ
1: ମାଟିର କେମିତି ଯତ୍ନ ନବା ସେ ସମ୍ପର୍କରେ ବୁଝେଇକିରି କହିଛନ୍ତି, ତେଣୁ ତାଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଦେଇ ଏବେ ନବା ବିଜ୍ଞାପନ।
2: ହଁ, ନବା ବିଜ୍ଞାପନ।
3: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା।

0: ଆପଣଙ୍କର ଗୋଟେ ଗଛରେ ସେମିତି ତ ହିସାବ କରାଯାଇପାରେ ନାହିଁ, ଟୋଟାଲ ଏରିଆ ଉପରେ ଆସେ। ଏରିଆ ଉପରେ ଆମେ ଏଇ 2 ବର୍ଷ ଭିତର କଥା କହୁଛେ, 3 ମାସରେ 3 ମାସରେ 1.5 ଲକ୍ଷ 3 ଲକ୍ଷ ଟଙ୍କା, ଆଉ ଚତୁର୍ମାସ ଏଟାରେ ବେଶୀ ଫଳ ନଷ୍ଟ ହେଇଯାଉଛି, ତେଣୁ ମାର୍କେଟିଂ କରିହେଉନି। ସେ ସକାଶେ ଆମେ ସେ ଚତୁର୍ମାସରେ ବେଶୀ ଫଳ ନଷ୍ଟ କରିଦେଉଛୁ, ଝଡ଼ି ଯାଉଛି ନହେଲେ ତୋଳିକି ତାକୁ ଫୋପାଡ଼ି ଦେଉଛୁ, ଆଉ ଯେଉଁତକ ରହୁଛି ସେ 50,000 ଟଙ୍କା ଖଣ୍ଡେ ବିକ୍ରି ହେଇଥିଲା।
1: ପାଖାପାଖି ଆପଣ କହୁଛନ୍ତି
0: 1.5 ଲକ୍ଷ 1.5 ଲକ୍ଷ 3 ଲକ୍ଷ, ଇଏ 50,
1: 3.5 ଲକ୍ଷ
0: 3.5 ଲକ୍ଷ ଟଙ୍କା ବର୍ଷକୁ
1: ବର୍ଷକୁ ମିଳୁଛି।
0: ଆଜ୍ଞା,
1: ଆଚ୍ଛା, ପ୍ରଥମେ ବୋଧେ କମ ହଉଥିବ, ଆଗକୁ ଆଉ ଅଧିକା ବଢିବ?
0: ଆଗକୁ ତ ନିଶ୍ଚିତ ଅଧିକା ବଢିବ, ଯେତେ ତାର ବ୍ରାଞ୍ଚ ହବ ସେତେ ତାର ଫଳ ବଢିବ। 3 ଫୁଟରେ ଯୋଉ କଟା ହେଇଯାଉଛି ସବୁବେଳେ ସେଇ 3 ଫୁଟଟା ରଖାଯିବ, ତେଣୁ ଗଛ ଝଙ୍କାଳିଆ ହେଲେ ଛାଇ ହବ, ଫଳ କମିଯିବ,
1: ଡେଙ୍ଗା ହବ,
0: ଗଛଟା ଡେଙ୍ଗା ହେଇଗଲେ ଏ ଗଛକୁ ସେ ଗଛ ଲାଗିଯିବ ନା, ପ୍ରାୟ ଛାଇ ହେଇଗଲା ପରେ ଫଳ କମିଯିବ, ତେଣୁ ସେ 3 ଫୁଟରେ କାଟି ଦଉଛୁ ତାକୁ। 4 ମାସରେ ସେ 3 ଫୁଟର ଲେଖେ ଯେତେ ବଢିଥିଲେ ସୁଦ୍ଧା ସେ କଟା ହେଇଯାଉଛି, ଫେର ନୂଆ ବ୍ରାଞ୍ଚ ହେଇକିରି ସେ ଫଳ ତା ଦେହରେ ଫୁଲ ଆସୁଛି।
1: ଏଇ ଯୋଉ ପିଜୁଳି ଚାଷ କରିବା ପାଇଁ ଏଇ ଯୋଉ ଚିନ୍ତା କେମିତି ଆସିଲା, କୋଉଠି ଆପଣ ଯାଇ ଦେଖିଥିଲେ?
0: ଆସିଲା ଆଜ୍ଞା, ଏଇ ସେ ମୋବାଇଲ ଦେହରେ ସବୁ ଦେଖିକିରି, ପିଲାମାନେ ସବୁ ଆଜିକାଲି ଉନ୍ନତ ମାନର ସବୁ ଉପକାର ମିଳୁଛି, ମୋବାଇଲ ଦେଖିକିରି ସେ ଇଏ ବ୍ରାଞ୍ଚ
1: ମାନେ
0: ଆୟୋଜନ କରିଛି। ହଁ
1: କରିଲେ?
0: ଆଜ୍ଞା।
1: ଆଚ୍ଛା, ଯେତେବେଳେ କଲେ ଆପଣ ଏଇନା ଧାନ ଚାଷ କରିଥାନ୍ତେ, ସେଇ ଯୋଉ ଏକରେ ଜମିରେ ଆପଣଙ୍କୁ ବର୍ଷକୁ କେତେ ମିଳିଥାନ୍ତା? ଆପଣ ନିଜେ କହୁଛନ୍ତି ନିଜ କଥାରେ ଯେ ମୁଁ 3.5 ଲକ୍ଷ ଟଙ୍କା ପାଇଲି, ଏଥିରେ ଖର୍ଚ୍ଚ କେତେ କରିଥିଲେ?
0: ଖର୍ଚ୍ଚ ତ ଆଜ୍ଞା ପ୍ରଥମରୁ ହେଇଯିବ, ପ୍ରଥମରୁ କାଇଁ 800 ଗଛ ଚାରା କିଣିବା, ତାପରେ ତାକୁ
1: ସାର ପିଡ଼ିଆ
0: ଦବା, ଚାରିପଟ ଯାକ ବାଇଣ୍ଡିଂ କରିବା, ତାର ବାଇଣ୍ଡିଂ ଜାଲି ନେଟ୍ ସବୁ ଲଗେଇବା ପାଇଁ, ସେ ବାବଦରେ ତ ଇନଭେଷ୍ଟ ହବ, ଗୋଟେ ଘର ରହିବା ପାଇଁ ସେଠି କରିବା ପାଇଁ ଇନଭେଷ୍ଟ ହବ, ବୋରିଂ ପାଇଁ କି ପାଣି ପାଇଁ କି ସେଥିପାଇଁ ଇନଭେଷ୍ଟ ହବ, ଡ୍ରିପ୍ ଇରିଗେସନ୍ ସିଷ୍ଟମ୍ ହବ, ଏସବୁ ପାଇଁ କି ପଇସା ଖର୍ଚ୍ଚ ହେବ। ବର୍ତ୍ତମାନ ପାଇଁ ଆମେ 7 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛୁ, ଆଉ 5 ଲକ୍ଷ ଟଙ୍କା ଖର୍ଚ୍ଚ ହବାର ଅଛି।
1: ଆହୁରି 5 ଲକ୍ଷ?
0: ଆଜ୍ଞା।
1: କୋଉ ବାଟରେ ଖର୍ଚ୍ଚ ହବ ଏଇ 5 ଲକ୍ଷ?
0: ଏଇ 5 ଲକ୍ଷ ଯୋଉ ଘର ତିଆରିଟାରେ କିଛି ଖର୍ଚ୍ଚ ହବ, ଡ୍ରିପ୍ ଇରିଗେସନ୍ ପାଇପ୍ ଲାଇନ୍ ପାଇଁ କିଛି ଖର୍ଚ୍ଚ ହବ, ଆଉ ଆମର ତାର ଛିଣ୍ଡିଲା ଯେ ସିମେଣ୍ଟ ପୋଲ ଗୁଡ଼ାକ ଯୋଉ ଖୁଣ୍ଟି ଚାରିପଟ ଯାକ ବାଡ଼ କରାଯାଏ ଆବଦ୍ଧ କରାଯିବା ପାଇଁ କି ସେଥିପାଇଁ କିଛି ଖର୍ଚ୍ଚ ହବ, ଏମିତି ହେଇକିରି ଖର୍ଚ୍ଚ ହବ। କିନ୍ତୁ ୟାର ଲଙ୍ଗ୍ ଟର୍ମ ଅଛି, ଏଇଟାର 25 ବର୍ଷ ପରମାୟୁ, 25 ବର୍ଷକୁ ଆମର 5-7 ବର୍ଷ ଯାଉ ହେରି ଖର୍ଚ୍ଚରେ ଆଉ ହିଁ ଲାଭ ହିଁ ଲାଭ ମିଳିବ
1: ନିଶ୍ଚିତ ଭାବରେ।
0: ଆଜ୍ଞା,
1: କିନ୍ତୁ ଧାନ ଚାଷ କରିଥିଲେ ବା ଅନ୍ୟାନ୍ୟ ପନିପରିବା ଚାଷ କରିଥିଲେ ଆପଣଙ୍କୁ ଯେତିକି ମିଳିନଥାନ୍ତା ତାଠୁ ଯଥେଷ୍ଟ
0: ଅଧିକ
1: ଫସଲରେ ପାଇବେ। ଆଉ ଗୋଟେ ଜିନିଷ, ଫଳଟିଏ ଦେଖିଲେ ଗୋଟେ ଆତ୍ମତୃପ୍ତି ଲାଗେ, ମଣିଷ ଟିକେ ଖୁସି ହବ ଯେ ମୁଁ ଗଛଟି ଲଗେଇଲେ ଏ ଫଳଟି ମୁଁ ପାଇଲି।
0: ଆଜ୍ଞା, ନିଶ୍ଚିତ କଥା,
1: ନିଶ୍ଚିତ ଭାବରେ ଖୁସି ହବ। ତେବେ ଏଇ ଯୋଉ ପିଜୁଳି ଚାଷଟି ବା ଆପଣ କରୁଛନ୍ତି, ଗୋଟେ ଫଳ କେତେ ଲେଖେ ଓଜନ ହଉଛି?
0: ସେଟା ଆଜ୍ଞା ବହୁତ ଫଳ ରହିଯାଉଛି, ଯଦି ଅଧିକ ଫଳ ରହିବ ଫଳର ସାଇଜ ଟିକେ ଛୋଟ ହେଇଯିବ, ଯଦି କମ୍ ଫଳ ରହିବ ଫଳର ସାଇଜ ଟିକେ ବଢାବ, ଏମିତି 700-800 ଯାଏ ବି ହେଇଛି, 850 ଗ୍ରାମ ଗୋଟେ ଗୋଟେ ପିଜୁଳି ବି ହେଇଛି।
1: ସେଟା ଯୋଉ ଧଳା ଧଳା ଆମେ ବଜାରରେ ଯୋଉ ସାଧାରଣ ପିଜୁଳି ମିଳୁଛି, ଏକଦମ ଧଳା ଧଳା ପିଜୁଳି, ସେ ଟାଇପ୍ର ପିଜୁଳି ସେଟା ରହୁଛି?
0: ହଁ ଆଜ୍ଞା, ସେ 2 ପ୍ରକାର ଭେରାଇଟି ଲାଗିଛି, ଗୋଟେ ତାଇୱାନ ପିଙ୍କ ଆଉ ଗୋଟେ ଥାଇ 7। ଥାଇ 7 ଟା କାଟିଦେଲେ ସେଟାର ହ୍ୱାଇଟ୍ ରହିବ, କିନ୍ତୁ ଭିତରଟା ହ୍ୱାଇଟ୍ ରହିବ, କିନ୍ତୁ ତାଇୱାନ ପିଙ୍କ ଟାରେ ତାକୁ କାଟିଲେ ସେଟା ଲାଲ ରହିବ, କିନ୍ତୁ ଭେରାଇଟି 2ଟା ଯାକ ଭଲ ପୃଷ୍ଠମାନର ଭେରାଇଟି।
1: କିନ୍ତୁ ସୁସ୍ୱାଦୁ କୋଉଟା?
0: 2ଟା ଯାକ ଟେଷ୍ଟ ଭଲ ଅଛି, 2ଟା ଯାକର କେହି ଖରାପ ଟେଷ୍ଟ ନୁହଁ, କିନ୍ତୁ ଭେରାଇଟି 2ଟା ଯାକ ଭଲ।
1: ତେବେ ବଜାରରେ ଆମେ ଏଇନା ଦେଖୁଛେ, ଆପଣ ଦେଖୁଥିବେ ବଜାରରେ ଫଳ ଦୋକାନ ମାନଙ୍କରେ ଏତେ ବଡ ବଡ ପିଜୁଳି ମିଳୁଛି, ସେ ସବୁ ନେଟ୍ ଭିତରେ ବନ୍ଧା ହେଇକି ରହିଛି, ଆଉ ତାକୁ କାଟିଦେଲେ ମାନେ ବହୁତ ସୁସ୍ୱାଦୁ ଲାଗେ, ସେଇ ସ୍ୱାଦ ଏଥିରେ ମିଳୁଛି କି?
0: ଆଜ୍ଞା,
1: ନା ଟିକେ ଫରକ ଆସୁଛି?
0: ନାଇଁ ନାଇଁ ନାଇଁ, ସେଇ ଏକା ଟେଷ୍ଟ ଆସୁଛି,
1: ଏକା ଟେଷ୍ଟ ଆସୁଛି, କାରଣ ସେଗୁଡା ସବୁ ଅନ୍ୟ ରାଜ୍ୟର, ଆମ ରାଜ୍ୟ
0: ସେଇଟା VNRB, ସେଇଟା ସେ କ୍ୱାଲିଟିଟା VNRB, ସେ VNRB ମୁଁ 3ଟି ଗଛ କରିଛି, ସେଇ ବଜାରରୁ ବି ଗୋଟେ ଆଣିଥିଲି ପିଜୁଳି, ତାକୁ ବି ମୁଁ କାଟିକିରି 4ଟି ଗଛ ମଞ୍ଜି ରଖିଥିଲି, ସେ ମଞ୍ଜିରୁ 3ଟି ଗଛ ହେଇଥିଲା, ସେ ଭେରାଇଟି ବି 3ଟା ମୁଁ ଲଗେଇଛି, ତା ଦେହରେ ବି ଫଳ ଆସିଥିଲା, ଗୋଟାକରେ ହଉଛି 10ଟା ଆସିଥିଲା, ଆଉ ଗୋଟାକ 13ଟା ଆସିଥିଲା, ଗୋଟାକରେ 9ଟା ଆସିଥିଲା। ସେ 9ଟାକୁ ମୁଁ ପ୍ରଥମରୁ ଛାଡ଼ିଥିଲି, ମୁଁ ଭାବିଥିଲି ମଞ୍ଜିରୁ ଗଛ ହେଲେ ଡେରି ହବ ବୋଲି, କିନ୍ତୁ ସେ ମଞ୍ଜିରୁ ଗଛରେ ସେ ପ୍ରୁନିଙ୍ଗ ହେଲା, ତାର ସାଙ୍ଗେ ଡାଳ କଟା ହେଲା, ତାର ସାଙ୍ଗେ ସାର ପ୍ରୟୋଗ ହେଲା ଏବଂ କୀଟନାଶକ ବି ପ୍ରୟୋଗ ହେଲା, ଏକା ସାଙ୍ଗରେ ବି ଫଳ ଆସିଲା, ସେଥିରେ ଟିକେ କମ୍ ରହିଲା, ଏ ଭେରାଇଟି ଉପରେ କମ୍ ରହିଲା, ସେଥିରେ ଟିକେ ଅଧିକା ରହିଲା, କିନ୍ତୁ 700-800-850 ଏଇଭଳିଆ ଫଳ ହେଇଥିଲା, ସ୍ୱାଦ ମଧ୍ୟ ସେଇଭଳିଆ, କିନ୍ତୁ ଏ ଭେରାଇଟିଟା ଏତେ ସ୍ୱାଦ ଲାଗିଲା ଯେ ଏଗୁଡ଼ାକ ଆଉ ମାର୍କେଟିଂ ଦେଲେନି, ଏ 3 ଗଛର ଘରେ ଖାଇଲେ,
1: ମାନେ ମାର୍କେଟ ଅପେକ୍ଷା ଏଇଟା ଏତେ ଟେଷ୍ଟ ଲାଗିଲା
0: ମାର୍କେଟ ଅପେକ୍ଷା।
1: ଆପଣ ଦେଖିଥିବେ ଆମର ଯୋଉ ଗାଁ ଗହଳି ମାନଙ୍କରେ ଯୋଉ ଗଛ ତା ଭିତରେ ମଞ୍ଜି ଅଧିକା ଥାଏ, କିନ୍ତୁ ଆପଣ ଦେଖୁଛନ୍ତି ବଜାରରେ ଯୋଉ ଅନ୍ୟ ରାଜ୍ୟର ସବୁ ପିଜୁଳି ଆସୁଛି ଏତେ ବଡ ବଡ, ତା ଭିତରେ ମଞ୍ଜି ବହୁତ କମ୍।
0: ସେ ତ ହାଇବ୍ରିଡ୍

0: ଏଟାରେ ଆଜ୍ଞା ମଞ୍ଜି କମ୍ ରହିବ, ଦେଶୀ ପିଜୁଳିଟା କହୁଛନ୍ତି ସେଥିରେ ମଞ୍ଜି ଅଧିକା ରହିବ।
1: ତେବେ ଭାଇ ତାଙ୍କର ଅନୁଭୂତି ତ କହିଲେ, ଆଶା କରୁଛୁ ଭାଇଙ୍କ ଭଳି ଆମର ଯୋଉ ଯୋଉ ଭାଇମାନେ ଅନ୍ୟ ଭାଇମାନେ ଚାହୁଁଛନ୍ତି ପିଜୁଳି ଚାଷ କରିବା ପାଇଁ ବ୍ୟବସାୟିକ ଭିତରେ କଲେ ଅଧିକା ରୋଜଗାର ମଧ୍ୟ କରିପାରିବେ, ତେବେ ଭାଇଙ୍କୁ ଆମେ ଧନ୍ୟବାଦ ଦବା ହେଇଛି। ଏବେ ଉଠିବା, ସେପଟକୁ ପୁଣି ଦାଣ୍ଡ ଡାକିଲାଣି, ଯିବାକୁ ପଡିବ।
2: ହଁ, ମହାପ୍ରଭୁଙ୍କ ଦର୍ଶନ କରିବା ନା, ଆଉ ଚାଲ ଚାଲ ଝଟ ଝଟ ଯିବା।
1: ତେବେ ଆଜିର କୃଷି ହାଲଚାଲ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ଆପଣମାନଙ୍କ ଠାରୁ ମୁଁ ବିଦାୟ ନଉଛି। ସୀତାପା,
2: ମୋ ନାମ, ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ କୃଷି ହଲଚଲ। ଉପସ୍ଥାପନାରେ ଥିଲେ ସୀତାମଣି ଦେବୀ ଓ ଅନୁପ କୁମାର ସାହୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

0: ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ, ସଙ୍ଗୀତକାର ଆନନ୍ଦରାଜ, ଚଳଚ୍ଚିତ୍ର କାଣ୍ଟେ।

0: ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ, ସଙ୍ଗୀତକାର ଆନନ୍ଦ ରାଜ, ଚଳଚ୍ଚିତ୍ର କାଣ୍ଟେ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶ୍ରୋତାନ୍ତ ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଅନୁ ମଲ୍ଲିକ। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଅନୁ ମଲ୍ଲିକ। ଚଳଚ୍ଚିତ୍ର ଆରଜୁ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ସୋନୁ ନିଗମ ଓ ଯଶବିନ୍ଦର ନେରୁଲା, ଗୀତିକାର ସୁଧାକର ଶର୍ମା, ସଙ୍ଗୀତକାର ହିମେଶ ରେଶମିଆ। ଚଳଚ୍ଚିତ୍ର ହମରାଜ।

0: ଶ୍ରୋତାବନ୍ଧୁ ଏତେବେଳେ ଯାହା ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରର କାର୍ଯ୍ୟକ୍ରମ, ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଆଜିର କାର୍ଯ୍ୟକ୍ରମଟିରେ ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ, ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ଆମେ ସମସ୍ତେ ଭଲ ଅଛୁ। ଆପଣ ତ ଜାଣିଥିବେ ମହାପ୍ରଭୁ ଜଗନ୍ନାଥଙ୍କର ଏବେ ଘୋଷଯାତ୍ରା 9 ଦିନ ବ୍ୟାପୀ। ତେବେ ଗୀତାଞ୍ଜଳି ଭଉଣୀ, ଆପଣଙ୍କର ସେଇ ଅଞ୍ଚଳରେ କୋଉଠି ଜଗନ୍ନାଥ ମନ୍ଦିର ଅଛି, ଆଉ ଆପଣ ସେ ରଥଯାତ୍ରା ଦେଖିଛନ୍ତି?
1: ହଁ, ଆମର ଏଠି 3-4ଟା ଜଗନ୍ନାଥ ମନ୍ଦିର ଅଛି, ଭଲ ହୁଏ। ଧ୍ୟାନକୁଦ ଅଛି, ସିଦ୍ଧଳ ଅଛି, ବଡ ବଡ ରଥ ହେଇକି ସବୁ ଯାଆନ୍ତି, ମୁଁ ଦେଖିଛି, ଭଲ ଲାଗେ। ପ୍ରବଳ ଭିଡ଼ ହୁଅନ୍ତି।
0: ଏ ବର୍ଷ ଯାଇଛନ୍ତି?
1: ଏ ବର୍ଷ ଯାଇନି, ଏ ବର୍ଷ ବର୍ଷା ହଉଥିଲା ଆଉ
0: ବର୍ଷା ଯୋଗୁଁ ଯାଇପାରି ନାହାନ୍ତି।
1: ଆଜ୍ଞା,
0: କିନ୍ତୁ ଘରେ ରହିକରି ଆପଣ ବିଭିନ୍ନ ଗଣମାଧ୍ୟମ ଜରିଆରେ ଦେଖୁଥିବେ।
1: ଆଜ୍ଞା ଆଜ୍ଞା।
0: ଆପଣ କେବେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି?
1: ରଥଯାତ୍ରାରେ ଯାଇନି, ଘରେ କହନ୍ତି ଜଗନ୍ନାଥଙ୍କୁ ଯଦି ଦେଖିବା କଥା ପର୍ବପର୍ବାଣିରେ ଯିବନି, ଦର୍ଶନ ପାଇବନି
0: ଗହଳି ଯୋଗୁଁ।
1: ଆଜ୍ଞା, ପୁରୀ 10-15 ଥର ଯାଇଛି
0: ଆସିଛନ୍ତି। ଯେତେବେଳେ ମହାପ୍ରଭୁଙ୍କୁ ଆପଣ ମନ୍ଦିର ଭିତରେ ରତ୍ନ ସିଂହାସନରେ ଦର୍ଶନ କରନ୍ତି, ଭାଇ ଭଉଣୀ ପାଖରେ ଥାନ୍ତି, ମନ ଭିତରେ କଣ ଅନୁଭବ ହୁଏ, ଠାକୁରଙ୍କୁ କଣ ଜଣାନ୍ତି?
1: ମନ ଭିତରେ କଣ କିଛି ତ ମନେ ପଡ଼ୁନି, ଏତେ ବଢିଆ ଲାଗେ, ଆଖିରେ ଖାଲି ଲୁହ ବାହାରି ଯାଏ, କିଛି ଜଣା ପଡ଼ୁନି। ଆଉ ଗୋଟେ ସାର ଗୋଟେ ଭଲ କଥା କହିବି, ମୁଁ ଯେତେଥର ପୁରୀ ଯାଇଛି, ଜଗନ୍ନାଥଙ୍କର ବାଁ ଆଖି, ବଳଭଦ୍ରଙ୍କର ଡାହାଣ ଆଖି, ସୁଭଦ୍ରାଙ୍କ ପୁରା ଦିଶେ।
0: ଆଚ୍ଛା, ଯାହା ହଉ ଦର୍ଶନ ପାଇଛନ୍ତି ସେଟା।
1: ଆଜ୍ଞା ଆଜ୍ଞା,
0: ମହାପ୍ରଭୁ ସେ ଭକ୍ତର ଭାବକୁ ବୁଝନ୍ତି, ସେଥିପାଇଁ ଆପଣଙ୍କୁ ଦର୍ଶନ ଦେଇଛନ୍ତି, ଆଉ ଆପଣ ମଧ୍ୟ ଭାବ ବିହଳିତ ହେଇଛନ୍ତି।
1: ଆଜ୍ଞା ଆଜ୍ଞା।
0: ତେବେ ଗୀତାଞ୍ଜଳି ଭଉଣୀ, ଆପଣ କଣ କରୁଛନ୍ତି?
1: ମୁଁ ଘରେ ଅଛି ଆଉ, ବୁଣାବୁଣି କରେ, ବଗିଚା ଫଗିଚା ଏମିତି କରେ ଆଉ।
0: ବଗିଚା କାମ ଚାଲିଛି?
1: ଆଜ୍ଞା।
0: ଆପଣଙ୍କ ଅଞ୍ଚଳରେ ଯୋଉ ଜଗନ୍ନାଥଙ୍କର ରଥଯାତ୍ରା ହୁଏ, ସେଠି ସବୁ କେମିତି ପରମ୍ପରା ତାର?
1: ଯେମିତି ସେଠି ରଜା ହୁଅନ୍ତି, ଜଣେ ରଜା ଅଛନ୍ତି, ରଜା ଆସନ୍ତି, ମାଉସୀ ମା ଘର ଅଛି, ଛେରା ପହଁରା ହୁଏ, ପହଣ୍ଡି ହୁଏ, ସବୁ ହୁଏ, ଯେମିତି ପୁରୀରେ ହୁଏ ସେମିତି ହୁଏ।
0: ସେଠି କଣ ସେ ଜଗନ୍ନାଥ ମନ୍ଦିରରେ କିଛି ପ୍ରସାଦ ହୁଏ?
1: ହଁ ହଁ।
0: ମହାପ୍ରଭୁ ଆପଣଙ୍କୁ କଲ୍ୟାଣ କରନ୍ତୁ, ଆଉ ଗୀତା ଭଉଣୀ ଏଇଭଳି ଆମକୁ ଫୋନ କରୁଥାନ୍ତୁ, କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ପ୍ରସାରିତ କରିବୁ?
1: ଜଗନ୍ନାଥଙ୍କର ଯେକୌଣସି ଗୋଟେ ଗୀତଟା ମୋ ପାଇଁ ଦେଇଦେବେ।
0: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

0: ହ୍ୟାଲୋ।
1: ସାର୍ ନମସ୍କାର, ମୁଁ ପ୍ରଭା କହୁଛି ଯାଜପୁର ବରିରୁ।
0: ହଁ ପ୍ରଭା ଭଉଣୀ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, କେମିତି ଅଛନ୍ତି ଭଉଣୀ?
1: ଆଜ୍ଞା ସାର୍, ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ସମସ୍ତେ ଭଲ ଅଛୁ। ଆପଣ ତ ଜାଣିଥିବେ ମହାପ୍ରଭୁଙ୍କର ଏବେ ଘୋଷଯାତ୍ରା, ନବଦିନ ବ୍ୟାପୀ ସାରା ବିଶ୍ୱରେ ବିଭିନ୍ନ ସ୍ଥାନରେ ଯେଉଁ ଜଗନ୍ନାଥ ମନ୍ଦିର ଗୁଡ଼ିକ ରହିଛି ସେଠି ମଧ୍ୟ ରଥଯାତ୍ରା।

0: ପାଳିତ ହେଉଛି। ଆପଣଙ୍କର ଯାଜପୁର ଅଞ୍ଚଳରେ, ଯାଜପୁରର ତ ଆରାଧ୍ୟା ଦେବୀ ବିରଜା ମା, ସେ ତ ପ୍ରତ୍ୟକ୍ଷ, ସେ ପାଖ ଆଖରେ କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ଅଛି ଯୋଉଠିକି ମଧ୍ୟ ରଥଯାତ୍ରା ହୁଏ?
1: ଜଗନ୍ନାଥଙ୍କ ମନ୍ଦିର ତ ବହୁତ ଗୁଡ଼ିଏ ଅଛି, କିନ୍ତୁ ମାର୍କେଟ ଉପରେ, ଆମ ବଡ଼ି ମାର୍କେଟ ଉପରେ ହିଁ ସେଇଠି ଗୋଟେ ମନ୍ଦିର ଅଛି, ତ ସେଇଠି ମାନେ ରଥଟା ହୁଏ, ତ ସେଇଠି ବହୁତ ଆଡୁ ବି ବହୁତ ଲୋକ ଆସନ୍ତି, ଆଉ ବହୁତ ଧୁମଧାମରେ ବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଳନ କରନ୍ତି, ଆଉ ଭାଗ୍ୟରେ ଥିଲେ ତ ତାଙ୍କ ରଥ ଦୌଡ଼ି ଟାଣିବାର ସୁଯୋଗ ବି ମିଳେ।
0: ଯେ ଆପଣ କେବେ ସେ ଭାଗ୍ୟ ପାଇଛନ୍ତି କୌଣସି ସ୍ଥାନରେ ମହାପ୍ରଭୁଙ୍କର ଯେକୌଣସି ସ୍ଥାନରେ ଗୋଟେ ରଥ ଟାଣିଛନ୍ତି କେବେ?
1: ହଁ, ଯେହେତୁ ଏଇଠି ଆମ ଘର ପାଖରେ ହୁଏ, ତ ସେଇ ମୁଁ ଏଇ ଘର ପାଖରେ ଟାଣିଛି, ଆଉ ଗହଳି ଟିକେ ଯିବାର କେବେ ସୁଯୋଗ ପାଇନି, ଆଉ ମହାପ୍ରଭୁଙ୍କ ଇଚ୍ଛା ଥିଲେ ନିଶ୍ଚିନ୍ତ ଭାବରେ ଥରଟେ ପୁରୀ ଯାଇକି ରଥ ଟାଣିବାର ବହୁତ ଇଚ୍ଛା, କୋଉଦିନ ସେ ଡୋରି ଲାଗିବ ଆଉ ମୋ ମନସ୍କାମନାଟା ପୂରଣ ହବ ସେଇ ମହାପ୍ରଭୁ ହିଁ ଜାଣିଛନ୍ତି। ମୁଁ ପୁରୀ ଏମିତି ଅନେକ ଥର ଯାଇଛି, କିନ୍ତୁ ରଥ ସମୟରେ ମୁଁ ଯାଇପାରିନି, ସେଇଟା ଟିକେ ଭାରି ଅଫସୋସ ଗୋଟେ ମୋର ଅଛି।
0: ବାସ୍ତବରେ ଯିଏ ଜଗନ୍ନାଥଙ୍କୁ ଭଲ ପାଉଥିବ ସେ ନିଶ୍ଚିତ ଭାବରେ ଝୁରି ହବ, ଆଉ ସେ ଏଇ ସୁଯୋଗକୁ ଅପେକ୍ଷା କରିଥିବ କେବେ ମୁଁ ମହାପ୍ରଭୁଙ୍କର ରଥ ଟାଣିବି। ସିଏ ତ ଭାବର ଠାକୁର, ଆପଣଙ୍କର ଭାବ ନିଶ୍ଚିତ ଭାବରେ ସେ ଦିନେ ନା ଦିନେ ବୁଝିବେ, ଆଉ ପ୍ରଭା ଭଉଣୀ ଆମର ଶ୍ରୀକ୍ଷେତ୍ର ଆସିବେ, ମହାପ୍ରଭୁଙ୍କର ରଥ ଟାଣିବେ। ତେବେ ଆପଣଙ୍କ ଜୀବନରେ ଏମିତି କେବେ ସମୟ ଆସିଛି ଆପଣ ଆକୁଳ ଭାବରେ ଜଗନ୍ନାଥଙ୍କୁ ଚିନ୍ତା କରିଛନ୍ତି, ସେ ସମସ୍ୟା ଦୂରୀଭୂତ ହେଇଯାଇଛି?
1: ନିଶ୍ଚିନ୍ତ ଭାବରେ ଏଇଟା କିନ୍ତୁ ଗୋଟେ ସତ କଥା, ମାନେ ମୁଁ ଯେତେବେଳେ ବି ଯୋଉ ମୁହୂର୍ତ୍ତରେ କିଛି ଗୋଟେ ବିପଦରେ ପଡିଛି, ମୁଁ ଆଗେ ମାନେ ସେଟା ମୁଁ ଜଗନ୍ନାଥ ମୁଁ ସତରେ ମନେ ମନେ ଗାଳି କରେ, ଏଟା ସତ କଥା, ତାପରେ ସେଇଟା 5 ମିନିଟ କି 10 ମିନିଟ ପରେ କାହା ନା କାହା ମାଧ୍ୟମରେ ସେଇ ଦୁଃଖଟା ମୋର ହାଲକା ହେଇଯାଇଛି ବା ସେ କଷ୍ଟଟା ମୋର କମିଯାଇଛି। ତ ମୁଁ ଭାବେ କି ମାନେ ନିଶ୍ଚିନ୍ତ ମୋର ଗୋଟେ ଭୁଲ ଥିଲା କି ଜଗା ମାନେ ମୋ ହାତ ଛାଡି ଦେଇଛି, କିନ୍ତୁ ନା, ଜଗା ସବୁବେଳେ ମୋ ଭିତରେ ଆମ ହୃଦୟରେ ସବୁବେଳେ ହିଁ ଏମିତି ଅଛି।
0: ଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତମାନେ ବନ୍ଧୁ ବୋଲି ଭାବନ୍ତି, ସେଥିପାଇଁ ସେମାନେ ମଧ୍ୟ ପ୍ରଭୁଙ୍କୁ ଦୁଃଖରେ ଗାଳି ମଧ୍ୟ ଦେଇପାରନ୍ତି, ଏବଂ ଆମର ମଧ୍ୟ ସେମିତି ଜଣାଣ ରହିଛି ଯେଉଁଥିରେ କି ସେ ରଚନାରେ ମହାପ୍ରଭୁଙ୍କୁ ମଧ୍ୟ ଭକ୍ତ ଗାଳି ଦେଇଛନ୍ତି, କିନ୍ତୁ ମହାପ୍ରଭୁ ସେଗୁଡ଼ିକ ସହଜରେ ଗ୍ରହଣ କରି ନିଅନ୍ତି, ଆଉ ଭକ୍ତର ଯେଉଁ ଦୁଃଖକୁ ହରଣ କରି ନିଅନ୍ତି ସେ ସେଇଭଳି ଜଣେ ଠାକୁର। ଆଉ ଜଗତ ଜନଙ୍କର ଚିନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର, ଆଉ ନିଶ୍ଚିତ ଭାବରେ ଆମେ କାମନା କରିବୁ ଏ ମହାପ୍ରଭୁଙ୍କର ଏଇ ନବଦିନ ବ୍ୟାପୀ ଯାତ୍ରା ଅବସରରେ ମହାପ୍ରଭୁ ଆପଣଙ୍କୁ ସବୁବେଳେ ଆନନ୍ଦରେ ରଖନ୍ତୁ। କୁହନ୍ତୁ, ଆଜିର ଅଧ୍ୟାୟରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ପ୍ରସାରିତ କରିବୁ?
1: ନିଶ୍ଚିନ୍ତ ଭାବରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ହଣ୍ଟ ଘୋଡେଇକି ରଖନ୍ତୁ, ସମସ୍ତଙ୍କ ଦୁଃଖ କଷ୍ଟକୁ ଦୂର କରନ୍ତୁ, ତ ମୁଁ ଚାହିଁବି କି ମହାପ୍ରଭୁଙ୍କୁ ନେଇକି କିଛି ବି ଗୋଟେ ଗୀତ ଆପଣ ଶୁଣେଇ ଦେଇପାରିବେ।
0: ଠିକ୍ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ,
1: ନମସ୍କାର।

0: ହ୍ୟାଲୋ,
1: ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
0: ଆପଣଙ୍କ ପୁରା ନାଁ?
1: ମୋ ନାଁ ହେଉଛି କବିତା ମହାପାତ୍ର।
0: ଆଚ୍ଛା, କବିତା ଭଉଣୀ, ଆପଣ ମଧ୍ୟ ଆମର ପୂର୍ବରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କ'ଣ କରନ୍ତି ଭଉଣୀ
1: ଘରେ ଅଛି,
0: ଘରେ? ଆଉ କେଉଁମାନେ ସବୁ ଅଛନ୍ତି?
1: ଭାଇ ଅଛି, ଭାଉଜ ଅଛନ୍ତି, ଭାଇ ଭଉଣୀ ଅଛନ୍ତି।
0: ତାହେଲେ ଘର କାମରେ ସବୁବେଳେ ବ୍ୟସ୍ତ ରହୁଛନ୍ତି
1: ଆଜ୍ଞା ଆଜ୍ଞା।
0: ତ ଏତେ ଦୂରରୁ ଫୋନ କରିଛନ୍ତି। ମହାପ୍ରଭୁଙ୍କର ଶ୍ରୀକ୍ଷେତ୍ରରେ ଏବେ 9 ଦିନ ବ୍ୟାପୀ ଘୋଷଯାତ୍ରା ଚାଲିଛି। ଆପଣ ଆପଣଙ୍କ ଜୀବନରେ କେଉଁଠି ମହାପ୍ରଭୁଙ୍କର ରଥଯାତ୍ରା ଦେଖିଛନ୍ତି ଆପଣଙ୍କ ସେଇ ଅଞ୍ଚଳରେ, ଏବଂ ରଥ ଟାଣିଛନ୍ତି, କ'ଣ ଅନୁଭବ କରିଛନ୍ତି?
1: ଆମ ଗାଁରେ ସାର ରଥଯାତ୍ରା ହୁଏ, ସବୁ ଛୁଆମାନେ କରନ୍ତି, ଜଗତସିଂହପୁର ଜଶଙ୍କପୁର ଗାଁ, ସେଇଠି ସବୁ ଛୁଆମାନେ ଆମର ରଥ କରନ୍ତି। ମାଉସୀ ମା ଘର ହେଇଛି, ଏଇଠିକି ସବୁ ରଥ ଟାଣୁ, ଆମେ ରଥ ଆଣିକିରି ଆସୁ, ରଥ ଯାଏ, ବହୁତ ଭୋଗରାଗ ହୁଏ, ଗାଁ ଲୋକ ଏକାଠି ହୁଅନ୍ତି, ପୋଡ଼ ପିଠା ଖରିକା କରନ୍ତି, ସବୁ ଏମିତି ହୁଏ ଆଉ।
0: ବାସ୍ତବରେ ଭଲ ଲାଗେ ସେ ଛୋଟବେଳେ ଯେତେବେଳେ ଗୋଟେ ଛୋଟିଆ ରଥ କରି ମହାପ୍ରଭୁଙ୍କୁ ବସେଇ ଏଇଭଳି ସବୁ ନୀତି ନିୟମ ଭିତରେ ଆଗେଇ ଯିବାକୁ ହୁଏ, ଗୋଟେ ବହୁତ ଆତ୍ମସନ୍ତୋଷ ମିଳେ।
1: ଆଜ୍ଞା ଆଜ୍ଞା,
0: ଆପଣ ସେଇ ରଥଯାତ୍ରାରେ ସାମିଲ ହେଇକିରି କ'ଣ ଅନୁଭବ କଲେ?
1: ଭଲ ଅନୁଭବଟା ହେଲା ଜଗନ୍ନାଥଙ୍କର ତ ଆମେ ଆଉ ପୁରୀ ଯାଇକିରି ରଥ ଟାଣି ପାରିବୁନି ନା, ଆମର ସେ ସୌଭାଗ୍ୟ ନାହିଁ। ବହୁତ ଆଶା ଅଛି କିନ୍ତୁ ଏ ଗହଳି କି ମତେ ଟିକେ ଡର ମାଡେ, ତେଣୁ ଏଇଥିରେ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରେ। ଆଉ ଭଲ ଲାଗେ ଏଇଠି ଯେମିତି ବଳଦେବ ରଥ ବାଲିରେ କରିକିରି ରଥକୁ ଘିନି ଆସିଥିଲେ ଜଗନ୍ନାଥଙ୍କୁ, ମୁଁ ସେମିତି ଅନୁଭବ କରେ। ସେଠି କ'ଣ ଜଗନ୍ନାଥ ଥାଆନ୍ତୁ, ଏଠି ବି ସେମିତି ଜଗନ୍ନାଥ ଅଛନ୍ତି। ଆମେ ଯୋଉ ରଥ ବି କରୁଛୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା, ଏଠି ବି ଜଗନ୍ନାଥ ବିରାଜମାନ କରିଛନ୍ତି।
0: ଠିକ ଅନୁଭବ କରିଛନ୍ତି। ବାସ୍ତବରେ ମହାପ୍ରଭୁ ସବୁ ସ୍ଥାନରେ ଅଛନ୍ତି, ଆପଣ ଯେଉଁଠି ବି ତାଙ୍କୁ ଅନୁଭବ କରିବେ ସେ ଆପଣଙ୍କ ପାଖରେ ଅଛନ୍ତି।
1: ଆଜ୍ଞା
0: ଆଉ ଯେମିତି ମହାପ୍ରଭୁ ସେ ଆମର ଦାସିଆ ବାଉରିର ନଡ଼ିଆ ହାତରେ ନେଇଯାଇଥିଲେ, ଆଉ ବନ୍ଧୁ ମହାନ୍ତିଙ୍କୁ ଭୋଗ ଥାଳି ଯାଚି ଦେଇଥିଲେ, ସେ ମହାପ୍ରଭୁ ନିଜେ ଚାଲି ଆସନ୍ତି ଭକ୍ତ ପାଖକୁ।
1: ଆଜ୍ଞା
0: ତେଣୁ ଆପଣଙ୍କର ଯଦି ଭାବନା ଅଛି, ମହାପ୍ରଭୁ ଆପଣଙ୍କ ପାଖରେ ଅଛନ୍ତି, ସବୁବେଳେ ଥିବେ। ମହାପ୍ରଭୁଙ୍କର ଏବେ ଘୋଷଯାତ୍ରା, କୁହନ୍ତୁ, ଏହି ଅବସରରେ ଆମେ ଆପଣଙ୍କ ପାଇଁ କେଉଁ ଗୀତ ପ୍ରସାରିତ କରିବୁ?
1: ଯେକୌଣସି ଗୋଟେ ଗୀତ ଶୁଣେଇ ଦିଅନ୍ତୁ।
0: ଠିକ୍ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏହି ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ, ରହିଲି, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: କଳା ଠାକୁର ହେ କଳା ଠାକୁର, ଚକା ଚକା ଆଖି ତୋର, ଦିଶେ କେଡ଼େ ସୁନ୍ଦର, ହୃଦୟ ତୁଳସୀ ଦୟଣାମାଳ, ମଥାରେ ଟାଇ ଆଖି ଝଲମଲ, ନନ୍ଦିଘୋଷ ରତେ ବିଜେ କରିଛ, ଭଉଣୀ ସୁଭଦ୍ରାକୁ ସାଥେ ଆଣିଛ, ବଡ଼ ଭାଇ ପରା ସିହଳ ପାଣି, ତାଳଧ୍ୱଜ ରତେ ବିଜେ ହେଲେଣି, ଗଜପତି ଛେରା ପହଁରା ସାରି ଶ୍ରୀ ନଅରକୁ ଗଲେଣି ଫେରି, ଶୁଭେ ଘଣ୍ଟ ଘଣ୍ଟା ଖୋଳ କର୍ତ୍ତାଳ, ଝାଞ୍ଜ ମୃଦଙ୍ଗ ନାଚନ୍ତି ସାଧୁଏ ହୋଇ ଭାବ ବିହଳ। ନମସ୍କାର ଆଣ୍ଡ ଜୟ ଜଗନ୍ନାଥ। ଗୋପପୁର ନିଶ୍ଚିନ୍ତ କହିଲି, କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ଚନ୍ଦ୍ରକାନ୍ତ ବାବୁ, ମହାପ୍ରଭୁଙ୍କର ଏବେ ଘୋଷଯାତ୍ରା, ସାରା ବିଶ୍ୱରେ ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳିତ ହେଉଛି। ବର୍ଷକେ ଥରେ ବିଶେଷ କରି ଆଷାଢ଼ ମାସରେ ମହାପ୍ରଭୁଙ୍କର ଏହି ଲୀଳା ଲାଗିଥାଏ। ଆପଣଙ୍କର ସେଇ ଯୋଉ ନିଶ୍ଚିନ୍ତ କହିଲି ସେଇ ଅଞ୍ଚଳରେ ରଥଯାତ୍ରା ପାଳିତ ହୁଏ, କେମିତି ହୁଏ?
1: ଆମ ଏପଟରେ ବହୁତ ବଢିଆ ସେ ପାଳନ ହୁଏ ରଥଯାତ୍ରା, ଏ ବର୍ଷ ମଧ୍ୟ ପାଳନ ହେଇଥିଲା। ଆମର ରଥଯାତ୍ରା ରେ ବହୁତ ଲୋକ ଭକ୍ତଙ୍କର ସମାଗମ ହୋଇଥିଲା, ଆଉ ପାଖଆଖ ଦୂର ଦୂରାନ୍ତ ଏରିଆରୁ ମଧ୍ୟ ଲୋକ ଆସନ୍ତି, ଆଉ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି, ଆଉ ରଥ ମଧ୍ୟ ଟାଣନ୍ତି, ବହୁତ ବଢିଆ ଲାଗେ। ମୁଁ ବି ଯାଇଥିଲି ଦେଖିବା ପାଇଁ, ଆଉ ମୁଁ ବି ରଥ ଟାଣିଦେଲି, ମୋତେ ବି ବହୁତ ବଢିଆ ଲାଗେ। ଆଉ ଠାକୁରଙ୍କୁ ଦେଖିଲା ପରେ ରଥରେ ବହୁତ ବଢିଆ ଲାଗେ, ଆଉ ମନ ପୁରା ହୃଦୟ ପୁରା ପୁଲକିତ ହେଇଯାଏ। ଆଉ
0: ଆପଣଙ୍କର ସେଠି କୋଉଠି ସବୁ ଜଗନ୍ନାଥ ମନ୍ଦିର ରହିଛି?
1: ଆମର ଏଠି ଜଗନ୍ନାଥ ମନ୍ଦିର ଗୋଟେ ଅଛି, ଜିଗିନିପୁର ଅଛି ରଥ, ସେଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି, ଅସୁରେଶ୍ୱରରେ ଗୋଟେ ଜଗନ୍ନାଥ ମନ୍ଦିର ମଧ୍ୟ ଅଛି, ଉମରରେ ମଧ୍ୟ ଗୋଟେ ଜଗନ୍ନାଥ ମନ୍ଦିର ଅଛି, ଆଉ ଆମ ଗାଁରେ ମଧ୍ୟ ଗୋଟେ ଜଗନ୍ନାଥ ମନ୍ଦିର ମଧ୍ୟ ଅଛି। ଆଉ
0: ଆଚ୍ଛା, ଆପଣଙ୍କ ଜୀବନରେ ମହାପ୍ରଭୁ ଜଗନ୍ନାଥଙ୍କର କୃପାକୁ କେମିତି ଅନୁଭବ କରନ୍ତି?
1: ନିଶ୍ଚିନ୍ତ ମୋତେ ଜଗନ୍ନାଥଙ୍କ କୃପା

0: ଅନୁଭବ କରେ କାହିଁକିନା ମୁଁ ଥରେ ଯାଇଥିଲି ସାଇକେଲରେ 120 କିଲୋମିଟର ଆମ ଘରଠୁ ହବ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ, ଆଉ ମୁଁ ଯାଉ ଭଲରେ ପହଞ୍ଚିଥିଲି, ମୋ ସାଇକେଲରେ କିଛି ଅସୁବିଧା ବି ମଧ୍ୟ ହେଇନଥିଲା, ବାଟରେ ବି ଜଙ୍ଗଲ ରୋଡ ଦେଇକି ଯାଇଥିଲି, ବାଲୁଖଣ୍ଡ ଜଙ୍ଗଲ ଦେଇକି ଯାଇଥିଲି, ଆଉ ମତେ ସେଇ ସ୍ମୃତି ମନେ ପଡେ, ଯାଉ ଠାକୁର ମତେ ଭଲରେ ଭଲରେ ନେଇକି ପହଞ୍ଚେଇ ଦେଲେ ସାଇକେଲରେ ଯାଇଥିଲି, ବହୁତ ବଢିଆ ଲାଗିଥିଲା, ଆଉ ସଞ୍ଜବେଳେ ମଧ୍ୟ ପହଞ୍ଚିଥିଲି, ଆଉ ସମୁଦ୍ରରେ ଗୋଡ଼ ହାତ ଧୋଇକି ଯାଇଥିଲି, ଆଉ ସଞ୍ଜବେଳେ ସନ୍ଧ୍ୟା ଆଳତି ଦେଖିଥିଲି ଜଗନ୍ନାଥଙ୍କୁ, ଦେଖିକି 22 ପାହାଚ ଅତିକ୍ରମ କରିକି ଦେଖିଲା ବେଳେ ଫାର୍ଷ୍ଟ ଟାଇମ୍ ଯାଇଥିଲି 2010 ମସିହାରେ, ଆଉ ସେ ଅନୁଭୂତି ଏବେ ବି ମୋର ମନେ ପଡେ, ଠାକୁରଙ୍କୁ ଦର୍ଶନ କଲି, ଭୋଗରାଗ କଲି, ଅବଢା ଖାଇଲି, ଆଉ ରାତିରେ ମଧ୍ୟ ପୁରୀ ବଡ଼ଦାଣ୍ଡରେ ସେଠି ଶୋଇପଡ଼ିଲି,
1: ଭକ୍ତ ଭାବରେ ବନ୍ଧା କାଳିଆ ଠାକୁର ଆପଣଙ୍କୁ ସେମିତି ସେ ଡୋରିରେ ଟାଣି ଆଣିଥିଲେ ଶ୍ରୀକ୍ଷେତ୍ରକୁ, ଆପଣ ମଧ୍ୟ ଏଠି ରହି ବଡ଼ଦାଣ୍ଡରେ ମଧ୍ୟ ଶୋଇପଡ଼ିଲେ, ଆଉ ସକାଳୁ ମହାପ୍ରଭୁଙ୍କ ତ ରାତିରେ ଦର୍ଶନ କରିଥିଲେ, ପୁଣି ଆପଣ ନିଜ ସ୍ଥାନକୁ ଗଲେ, ସେ ଗୋଟେ ବିରଳ ଅନୁଭୂତି, ମହାପ୍ରଭୁ ଆପଣଙ୍କ କୃପା କରନ୍ତୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ପ୍ରସାରିତ କରିବୁ? ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜିଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ।

ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତି ଏକ ନାଟକ, ଭକ୍ତ ବାଲିଗାଁ ଦାସ। ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଯୋଜନା କରିଛନ୍ତି ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖେଲ ଚନ୍ଦ୍ର ମହାନ୍ତି।

0: ଆମ ହୀନ କପାଳକୁ ସିନା ପିଲା ଛୁଆ ନାହାନ୍ତି, ଯଦି ପୁଞ୍ଜାଏ ଥାନ୍ତେ ବଞ୍ଚନ୍ତେ କେମିତି କହିଲ?
1: ସେଇଥିପାଇଁ ତ ଆମକୁ କାଳିଆ ଠାକୁର ପିଲା ଛୁଆ ଦେଇନାହାନ୍ତି କମଳି।
0: ନା ନା, ଏଇଟା ମୋ କପାଳ ଦୋଷ।
1: ତମେ ବୁଝୁନା କମଳି, ଏ ଜଗା କାଳିଆ ସୁଭଦ୍ରା ସେ ଆମର ପିଲା ଛୁଆ, ବାପ ମା।
0: ମୋର ଯେତେବେଳେ କୋଳ ଖାଲି, ତମେ ପରିହାସ ନ କରିବ କେମିତି?
1: ମୁଁ ପରିହାସ କରୁନି କମଳି, ସତ କହୁଛି, ସେଇମାନେ ଆମର ଟିକି ପିଲା। ଏ କ'ଣ କମଳି, ତମ ଆଖିରେ ଲୁହ?
0: ନା, ସିଏ କିଛି ନୁହେଁ।
1: ତମେ ମୋତେ ବାହା ହେଇ ଖୁବ୍ ଦୁଃଖ ପାଉଛ କମଳି, ଦିଓଳା ଦୁଇ ମୁଠା ଆହାର ମୁଁ ତମକୁ ଦେଇପାରୁନି, କୋଡ଼ରେ ପିଲାଟେ ବି ଦେଇପାରିଲିନି।
0: ସେମିତି କୁହନି।
1: ନା କମଳି, ମୁଁ ଗୋଟେ ଅପଦାର୍ଥ ସ୍ୱାମୀ, ଏକେ ତ ଅଛବ ଜାତିରେ ଜନ୍ମ, ସେଥିରେ ପୁଣି ନିକମା। ତମେ
0: ଇଏ କ'ଣ କହୁଛ?
1: ତମେ ତମ ବାପ ଘରକୁ ଚାଲିଯା କମଳି, ବାପା ଆଉ କେଉଁଠି ହାତକୁ ଦି ହାତ କରିଦେବେ, ତମେ ସୁଖରେ ରହିବ, ଆଖିରୁ ଲୁହ ଶୁଖିଯିବ।
0: ଛି ଛି, ଏ କଥା ପୁଣି ତମେ କହୁଛ? ତମ ଠାକୁର କ'ଣ ତମକୁ ଏଇ କଥା ଶିଖେଇଛନ୍ତି
1: କମଳି?
0: ସତ କୁହ, ସତ କୁହ, ତମେ ଏଇଆ କ'ଣ ତମର ଇଚ୍ଛା? ତମ ଦେବତା ଜଗନ୍ନାଥ, ହେଲେ ତମେ ତ ମୋ ଦେବତା, ତମେ ମୋ ଜଗନ୍ନାଥ, ତମେ ମୋ ପୁରସ୍ତମ। ତମରି ଗୋଡ଼ ତଳେ ମୁଣ୍ଡ ରଖି ମୁଁ ଭୋଗସୁସ ସବୁ ଭୁଲିଯିବି।
1: ହଁ କମଳି, ପୋଥି ଲେଖା ସହିତ ପେଟ କଥା ମଧ୍ୟ ଚିନ୍ତା କରିବାକୁ ହବ। ଆଜିଠାରୁ ପୁଣି ଖଣ୍ଡେ ଲୁଗାବୁଣା ଆରମ୍ଭ କରିବି। ନିଧି ସାନ୍ତେ, ଅବେଳଟାରେ କୁଡ଼ିଆରେ କୁଆଡ଼େ ଗଡ଼ି ପଡ଼ିଲ ନିଧି ସାନ୍ତେ?
2: ଆରେ ସିଧା ସିଧା ଘରୁ ତୋରି ପାଖକୁ ଆସୁଛି ଦାସିଆ, ଟିକେ ପିଣ୍ଡାରେ ବସିଯାଏ, ତାପରେ କହିବା କଥା।
1: ଇଏ କ'ଣ କରୁଛ ନିଧି ସାନ୍ତେ? ତମେ ଶାସନୀ ବ୍ରାହ୍ମଣ ଲୋକ, ଏ ମାଛ କଙ୍କଡ଼ା ଖିଆ ଖଦାଳ ଘର ପିଣ୍ଡାରେ ବସିବ?
2: ଆରେ ଆରେ, ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କ'ଣ?
1: ହଉ, ତମ ଇଚ୍ଛା ଯଦି ହଉଛି ତେବେ ବସ ସାନ୍ତେ। ଆଉ କୁହ, ଅବେଳଟାରେ କେମିତି ଗଡ଼ି ପଡ଼ିଲ?
2: କହୁଛି, ପ୍ରଥମେ ଏ ଚାଉଳ ମାନଙ୍କ ରଖ, ଦୁଇକଡ଼ା କଉଡ଼ି ଅଣ୍ଟାରେ ମାର, ତାପରେ କହୁଛି।
1: ଚାଉଳ କଉଡ଼ି?
2: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଯାତ୍ରା ଦେଖିଯିବାକୁ ଭାରି ଇଚ୍ଛା, ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
1: ମୁଁ କ'ଣ କରିପାରିବି ସାନ୍ତେ?
2: ଆରେ ନୂଆ ଲୁଗା କି ନୂଆ ଗାମୁଛା ନାହିଁ, ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
1: ଦେବି ଦେବି ସାନ୍ତେ।
2: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଦେଇଦେବି।
1: ହଁ ସାନ୍ତେ, ତମେ ଯାହା କୋଉଠି ଦେବ ତାକୁ ଧରି ମୁଁ ବି ପୁରସ୍ତମ ଯିବି, ରଥ ଉପରେ ଜଗା ବଳିଆ ମା ସୁଭଦ୍ରାଙ୍କୁ ଦେଖିବି।
2: ଏ ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହେଇଯିବ, ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
1: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
2: ଭଲ କଥା ଦାସିଆ, ଭଲ କଥା, ତୁ ରଥ ଦେଖିପାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
1: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
2: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
1: ହଉ ଦଣ୍ଡବତ ସାନ୍ତେ, ତମେ ଯାଅ, ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
2: ହଉ ମୁଁ ଆସୁଛି ଦାସ।
1: କମଳି କମଳି, ଏପାଖକୁ ଆସ କମଳି, ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନ ଉଣା କରୁଥିଲ ନା, ଏଇ ଦେଖ ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠେଇ ଦେଇଛନ୍ତି, ଏବେ ନିଅ, ଭାତ ବସାଅ, ପେଟ ପୁରୀ ରାତିରେ ଦୁଇ ମୁଠା ଖାଇବା।
0: ଏ ସତରେ ତ ଚାଉଳ କଉଡ଼ି କ'ଣ ନିଧି ସାନ୍ତେ ଦେଇଗଲେ?
1: ହଁ ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ, ନିଧି ସାନ୍ତ ବେଶରେ ସେ ଆସିଥିଲେ।
0: ତମେ କ'ଣ କହୁଛ ମୁଁ ତ ବୁଝିପାରୁନି।
1: ତମର ବୁଝିବା ଦରକାର ନାହିଁ କମଳି, ଆଗ ଭାତ ବସା, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତଙ୍କ ପାଇଁ।
0: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
1: ଖାଲି ଶୁଣିନାହାନ୍ତି କମଳି, ମୋତେ ରଥଯାତ୍ରା ଦେଖିଯିବା ପାଇଁ ଡାକି ଯାଇଛନ୍ତି, ମୁଁ ରଥ ଉପରେ ଦିଅ ଦେଖିବା ପାଇଁ ଯିବି।
0: ସତେ ବଡ଼ଦାଣ୍ଡକୁ ଯିବ ଦିଅ ଦେଖିବ?
1: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳି, ସେ ତମ କଥା ଶୁଣିବେ।
0: ତମେ ଦିଅ ଦେଖିବ, ମୋ କଥା ତାଙ୍କୁ।

0: ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
1: ହଉ, ସେ ବେଳ ତ ଅଛି, ତମେ ଯାଅ ଭାତ ବସା କମଳି।
0: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
1: ସବୁ ତାଙ୍କରି ଇଚ୍ଛା କମଳି। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପୀତାମ୍ବର।

0: ତାଙ୍କ ସେବାରେ ଆମରି ଦିନ ଯାଉ।
1: ଆସୁଛି କମଳୀ।
0: ହଁ ଯା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଳଗଣ୍ଡି ପାର ହେଇଗଲିଣି, ଆଉ ଏ ବଡ଼ ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୋଉଠି ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଏ ଆଖିରୁ ଧାର ଧାର ଲୁହ ବୋହିଯାଉଛି। ଦାସିଆ, ଦାସିଆ
1: କିଏ? ନିଧି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ହଉ ହଉ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡ଼ୁଛି।
0: ଦେଖୁଛି ଦାସ, କିନ୍ତୁ ଦିନ ସାରା ଭିଡ଼ ଭିତରେ ଠେଲା ଫେଲା ଖାଇ ଖାଇ ତତେ କ'ଣ ଅବଶ୍ୟ ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ନା, ତମେ ଯାହା ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳ ଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇ ଦେବି।
0: ପାଗଳା, ହଉ ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଟିକେ ଗଳି ପଡ଼େ।
1: ଯା ସାନ୍ତେ।

0: କମଳୀ କମଳୀ
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କଣ ଦିଶୁନି?
0: ହଁ ହଁ, ସତରେ ମୁଁ ଅନ୍ଧ ହେଇଯାଇଛି କମଳୀ।
1: ଆରେ ଆରେ ଆରେ, ଘର ଭିତରକୁ କୁଆଡ଼େ ପଶି ଆସୁଛ? ପୁରସ୍ତମରୁ ଆସିଛ, ପୋଖରୀରୁ ମୁହଁ ହାତ ଗୋଡ଼ ଧୋଇ ଆସ। ନୂଆହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ ହଁ, ତମେ ଠିକ୍ କହିଛ କମଳୀ, ମୁଁ ପୋଖରୀରୁ ଗାଧୋଇ ଆସୁଛି, ତମେ ଖାଇବାକୁ ବାଢ଼। ଏ କ'ଣ ହେଲା କମଳୀ? ଇଏ ଯେ ସେଇ ଚକାଡୋଳା।

0: ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ ଚମଡା ପାଣି ପିଇଦିଅ ନାଚୁଛି ଆଉ ଠାକୁରଙ୍କ

0: ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
1: ନାହିଁ ଚମଡା ପାଣି ପିଇ ଦିଅ ନାଚୁଛି ଆଉ ଠାକୁରଙ୍କ ଧଣ୍ଡା ହାତରେ ବାନ୍ଧିଦିଅ ତାହେଲେ ଲୁହା କଣ୍ଟା ଗୋଟେ ଆଣ୍ଡ ଅଙ୍କାର ବାନ୍ଧିଦିଅ
0: ହେଇ ଦେଖ ଆଖି କେମିତି ବଡ ବଡ ଦିଶୁଛି ଲୁହ ଧାର ଧାର ବହି ଯାଉଛି ବିଲକୁଲ ଖଣ୍ଡିଆ ବୁତା ହାବୁଡ଼ାରେ ପଡିଯାଇଛି ଦାସ
2: ଆରେ ଆରେ କଣ ହେଇଛି ଏମିତି ପାର୍ଟି ତୁମେ କାଇଁ କରୁଛ ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ ଆଉ ରାତିଟା ସାରା ବଡ ଦାଣ୍ଡ ଧୂଳିରେ ପଡି ରହିଲା ଆଚ୍ଛା ହଉ ହଉ ହଉ ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି ଦେଖିବା କଣ ହଉଛି ଆରେ ଦାସିଆ ଏ ଦାସିଆ ତେବେ ଏମିତି ପାଗଳ ପରି ହଉଛୁ କାହିଁକି
3: ମୁଁ ପାଗଳ ହେଇଯାଇଛି ସାନ୍ତେ ମୁଁ ପାଗଳ ହେଇଯାଇଛି ଦେଖୁନା ସୁରଙ୍ଗ ଦିଶେ ହାଣ୍ଡି ଧାର ମଧ୍ୟେ ଧବଳ ପେଜ ସର ତା ମଧ୍ୟେ ଶାଗ ଦିଶେ କଳା ଏହି ତ ଶ୍ୱେତ ପଦ୍ମ ଡୋଳା
0: ଓହୋ ଶ୍ୱେତ ପଦ୍ମ ବୁଝିଲି ଆରେ ଦାସିଆ ଦାସିଆ ଏ ଭାବ ପାଇଲୁ ତୁ କାହିଁ କୃପା କି କଲେ ଭାବଗ୍ରହୀ ଆମେ ତ ବ୍ରାହ୍ମଣ ଗୋସାଇଁ ଏ ଭାବ କାହିଁ ଛୁଇଁ ନାହିଁ କି ବୁଝିବେ ଏ ଦିନ ଜନ ତୋତେ ପ୍ରସନ୍ନ ଭଗବାନ
4: କଣ କହୁଛ ସାନ୍ତେ ମୁଁ କିଛି ବୁଝିପାରୁନି ସାନ୍ତେ
0: ତୋ ଜୀବନ ଧନ୍ୟ ହେଇଯାଇଛି କମଳୀ ତୋ ଜୀବନ ଧନ୍ୟ ହେଇଛି ଆମେ ବ୍ରାହ୍ମଣ ଗୋସାଇଁ ହେଇ କେତେ ସେବା ପୂଜା କରି ଯେଉଁ ଭାବ ପାଇନୁ ତା ଦାସିଆ ପାଇଛି ସେ ଜଣେ ଶ୍ରେଷ୍ଠ ଭକ୍ତ
3: ନିଧି ସାନ୍ତେ
0: ଆରେ ତୁ ମୋତେ ଆଉ ଶାନ୍ତ ଡାକ ନା ରେ ଦାସ ତୁ ମୋଠୁ ମଧ୍ୟ ବଡ଼ ଛୋଟ କୂଳରେ ଜାତ ହେଲେ ମଧ୍ୟ ତୋ ସ୍ଥାନ ଅନେକ ଉଚ୍ଚରେ ଏବେ ତୁ ଭକ୍ତ ଦାସିଆ
4: ଆଉ ଗୁଣିଆ ଡାକିବିନି ସାନ୍ତେ
0: ଗୁଣିଆ କଣ କରିବ କମଳୀ ଗୁଣିଆ କଣ କରିବ ନିଜେ ଦାସିଆ ତ ବଡ଼ ଗୁଣିଆ ତୁ ପେଜ ଉପରୁ ସର କାଢ଼ିଦେ ଶାଗ ପୋଳାକ ଉଠେଇ ଅଲଗା କରିଦେ ସେ ଆନନ୍ଦରେ ଭୋଜନ କରିବ
4: ସତରେ ତେବେ ମୁଁ ଶାଗକୁ ପେଜ ଉପରୁ କାଢ଼ି ଅଲଗା କରିଦେଉଛି ସାନ୍ତେ
0: ବାସ୍ ଏଥର ଭୋଜନ କର ଦାସ
3: ହଁ ଦିଅ ଦିଅ କମଳୀ ଶାଗ ପେଜକୁ ଅଲଗା ଅଲଗା ଦିଅ ମୁଁ ଖାଇବି

0: କମଳୀ କମଳୀ
1: ମୋତେ ଡାକୁଥିଲୁ?
0: ହଁ କମଳୀ, ଆଜି କାହିଁକି ସଳ ସଳ ଭୋକ ଲାଗିଲା, ସେଇଥିପାଇଁ ତନ୍ତ ଛାଡ଼ି ପୋଖରୀରୁ ଗାଧେଇ ଆସିଲି। କ'ଣ ଟିକେ ଖାଇବାକୁ ଦେଲ?
1: ଖାଇବାକୁ ଦେବି।
0: ହଁ, ଖାଇସାରି ନନ୍ଦ ପଣ୍ଡିତଙ୍କ ଲୁଗାଖଣ୍ଡକ ନେଇ ତାଙ୍କ ଘରେ ଦେଇ ଆସିବି। ସେ କାର୍ତ୍ତିକ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଯିବେ।
1: ହଉ ନିଅ।
0: ପାଣି?
1: ମୋତେ କ୍ଷମା କର, କେତେ ଦିନ ହେଲା ମୁଁ ପାଣି ପିଇ ଚଳି ଯାଉଥିଲି, ଆଜି ତମକୁ ବି ଗଡ଼ିଆ ପାଣି ଦେବାକୁ ହେଲା।
0: ସେଥିପାଇଁ ଦୁଃଖ କାହିଁ କମଳୀ? ଏଇ ଗଡ଼ିଆ ପାଣି ଯେ ଗଙ୍ଗା ଜଳ, ସେ ମୋ ପାଇଁ ଅମୃତ।
1: ଛି, ସେମିତି କୁହନି, ମୁଁ ତମ ଘରଣୀ ହେଇ ଭୋକ ବେଳେ ଯଦି ମୁଠେ ବାଡ଼ି ଦେଇ ନପାରିଲି ଆଉ ଏ ଘରେ ଅଛି କାହିଁକି ମୁଁ?
0: ସେଥିରେ ତୁମର କିଛି ଦୋଷ ନାହିଁ କମଳୀ, ମୁଁ ସବୁବେଳେ ପୋଥି ଲେଖାରେ ମାତିଲି, ସମୟ ପାଇଲେ ରୋଗାବୁଣାରେ ଲାଗିଲି। ତୁମକୁ ଚାଉଳ ମୁଠେ ଦେଲେ ସିନା ତୁମେ ଭାତ ରାନ୍ଧିବ, କେଉଁ ଜମିବାଡ଼ି ଅଛି ଯେ ଅମାରରୁ ଧାନ କାଢ଼ି ତୁମେ ଚାଉଳ କରିବ?
1: ମୁଁ ତ ପୁଣି ଘରଣୀ ହିସାବରେ ତୁମକୁ ଚେତେଇ ଦେଇଥାନ୍ତି, କିନ୍ତୁ
0: କୁହ କମଳୀ,
1: ପୋଥି ଲେଖା ବେଳେ ତୁମକୁ ଚାଉଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି, ଉଳି ଉଳି ତୁମ ପଛରେ ଠିଆ ହେଇ ମୁଁ ତୁମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।
0: ହଉ, ଦୁଃଖ କରନି କମଳୀ, ଆଜି ନନ୍ଦ ପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦୁଇ ମାଣ ଆଣିମି, ତୁମେ ଭାତ ରାନ୍ଧିବ।

0: କେବଳ ଆଜି ନୁହେଁ ଭକ୍ତ, ତୁମେ ଯେତେବେଳେ ଯାହା ମୋତେ ଉତ୍ସର୍ଗ କରିବ ତାହା ମୁଁ ହସ୍ତ ପ୍ରସାରଣ କରି ଗ୍ରହଣ କରିବି।
1: କମଳେ କମଳେ କମଳେ, ଆମ ଜୀବନ ଧନ୍ୟ ହେଇଛି କମଳେ। ଆସ, ଏ ଧୂଳି ଉପରେ ଗଡ଼ିଯାଅ। ସେହି ଜଗତର ନାଥ ଜଗନ୍ନାଥଙ୍କ ପଦ ରେଣୁ ଏ ଦାଣ୍ଡ ପିଣ୍ଡା ଘର ଚଟାଣ ଉପରେ ପଡ଼ିଛି, ସେ ରେଣୁ ଲାଗି ଏ ପାପ ଶରୀର ପବିତ୍ର ହେଇଯାଉ।
2: କୋଟି ଜନ୍ମର ପୁଣ୍ୟ ଫଳରେ ତମକୁ ପତି ରୂପେ ପାଇ ମୋ ଜୀବନ ଧନ୍ୟ ହେଇଛି ସ୍ୱାମୀ, ମୋ ଜୀବନ ଧନ୍ୟ ହେଇଛି, ମୋ ଜୀବନ ଧନ୍ୟ ହେଇଛି।

0: ନନ୍ଦ ଗୋସେଇଁ ଘରେ ଅଛନ୍ତି? ନନ୍ଦ ଗୋସେଇଁ
1: କିଏ ଦାସିଆ କିରେ? ଆରେ ଆ, ତତେ ଅପେକ୍ଷା କରିଥିଲି ଦାସ।
0: ଆଜ୍ଞା।
1: ହେ, ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।
0: ହଁ, ଆପଣଙ୍କ ଲୁଗାବୁଣା ଶେଷ ହେଇଛି ଗୋସେଇଁ, ଦବା ପାଇଁ ଆଣିଛି, ନିଅନ୍ତୁ। ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏ ଲୁଗା, ହଁ ହଁ ହଁ, ଖୁବ ମନ ଲାଖେଇଛି ଦାସ। ତୋ ଲୁଗାବୁଣା ତ ଏ ବାଲିଘାରେ ସାର।
0: ନା ଗୋସେଇଁ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନକଲେ ପେଟ ପୋଷି ପାରୁନାହାନ୍ତି, ତେଣୁ ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ?
1: ହଁ ରେ ଦାସ, ଇ କାଳ ମହରକ ଯେମିତି, ସେଥିରେ ପର୍ବପର୍ବାଣି କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କିଏ?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇଁ।
1: ହଉ ଦାସିଆ, ଚାଉଳ ମାଳେ ନେଇଯା, ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି। ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ, ଛେନା, ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଡ଼ି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ଏ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇଁ?
1: ହଁ ରେ ଦାସିଆ, ବେଶ ବଡ଼ ବଡ଼ ନଡ଼ିଆ ଫଳିଛି, ମାତ୍ର 6 ବର୍ଷରେ ଗଛରେ ନଡ଼ିଆ ଆସିଗଲା।
0: ମୁଁ ଗୋଟେ କଥା କହନ୍ତି ଗୋସେଇଁ।
1: କହ କ'ଣ କହୁନୁ, ଭାବୁଛୁ କ'ଣ?
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମୋତେ ଦିଅନ୍ତେନି ଗୋସେଇଁ?
1: ପହିଲୁ ନଡ଼ିଆ ତୋତେ ଦେବି? ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି।
0: ନା ସାନ୍ତେ, ସେଇଠିକି ମୋତେ ଦିଅ, ମୋର ଆଉ କୋଉଡ଼ି ଲୋଡ଼ା ନାହିଁ।
1: ହଉ ତୋ ଇଚ୍ଛା, କିନ୍ତୁ ନଡ଼ିଆଟି ନେଇ କ'ଣ କରିବୁ? କୋଉଡ଼ି ନେଇଥିଲେ କିଛି ଦିନ ଚଳିଯାଇଥାନ୍ତୁ।
0: ନା ଗୋସେଇଁ, ମୁଁ ନଡ଼ିଆଟି ନେଇ ଘରକୁ ଯିବିନି, ଆପଣଙ୍କୁ ଦେବି।
1: ଆରେ ମୋତେ ଦେବୁ?
0: ହଁ, ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନେବ।
1: ଶ୍ରୀକ୍ଷେତ୍ର ନେଇ କ'ଣ କରିବି?
0: ଜଗା କାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ, କହିବ ପ୍ରଭୁ ଜଗନ୍ନାଥ, ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି, ତମେ ହାତ ବଢ଼େଇ ତା ନଡ଼ିଆଟି ଗ୍ରହଣ କର ମହାବାହୁ।
1: କ'ଣ କହିଲୁ, ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ?
0: ହଁ ଗୋସେଇଁ, ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି, ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି, ତେବେ ତମେ ନଡ଼ିଆଟି ଫେରେଇ ଆଣିବ।

কথা মনে পকাইব, এ মো শ্রীফল গোটি ধরি গরুড়

0: ତୁ କଣ ପାଗଳା ହେଇଗଲୁ କିରେ ଦାସିଆ? ଆରେ ଠାକୁର କଣ ହାତ ବଢେଇ ଜିନିଷ ଗ୍ରହଣ କରନ୍ତି?
1: ହଁ କୁସୀ, ସେ ହାତ ବଢେଇ ନେବେ, ଯଦି ନ ନିଅନ୍ତି ତେବେ ମୁଁ ନଡ଼ିଆ ଫେରେଇ ଆଣିବୁ।
0: ହସେଇଲୁ ଦାସିଆ, ତୋ ଭଳି ପାଗଳା ଲୋକ ମୁଁ ଆଉ କୋଉଠି ଦେଖିନାହିଁ।
1: ମୋର ଏତିକି ଉପକାର କର କୁସୀ।
0: କରିବି ରେ ଦାସ, ପୁରସ୍ତମ ଯାଉଥିଲେ କେହି ଠାକୁରଙ୍କ ପାଇଁ କିଛି ଜିନିଷ ନେବାକୁ ମନା କରନ୍ତି ନାହିଁ, ବାର୍ତ୍ତା ବୁଢ଼ାନ୍ତି ନାହିଁ, ସେଇଥିପାଇଁ ଖାସ୍ ନେବି। ପୁଣି ଫେରେଇ ଆଣିବାକୁ ହବ, ଏକଥା ମୁଁ ଆଜିଠାରୁ ଜାଣେ।
1: ହଁ, ଠାକୁର ନ ନେଲେ ମୁଁ ନଡ଼ିଆ ଫେରେଇ ଆଣିବୁ ଗୋସେଇ। ରୁହ, ମୁଁ ଗଛରୁ ଚଢ଼ି ନଡ଼ିଆ ପାରି ଆଣୁଛି, ଚୋପା ଛଡ଼େଇ ତମ ହାତରେ ଦେବି।
0: ହଉ ଯା, ଏ ଏଇ ଏଇ ସାମ୍ନା ନୂଆ ଗଛରେ ସେ ଉପର ନଡ଼ିଆଟି ଆଣିବୁ, ଯା।
1: ଆଣୁଛି ଗୋସେଇ, ଆଣୁଛି।
0: ତୁ ନଡ଼ିଆ ପାରୁ ପାରୁ ମୁଁ ଘରେ ଲୁଗାଟି ରଖି ଚାଉଳ ମାନେ ଆଣୁଛି।
2: ହୁଏ ହୁଏ ନନା, ଏ ଗରୁଡ଼ଙ୍କ ପଛରେ କ'ଣ କରୁଛ? କ'ଣ ଆଣିଛ? ଦଉନ, ଦିଅଙ୍କ ନିକଟରେ ଭୋଗ କରିଦେବି। ହ ହ, କଡ଼ା କୋଉଠି କାଢ଼ିଦ, ରତ୍ନ ସିଂହାସନ ବୁଲେଇ ଆଣିବି, ବେଢ଼ା ବୁଲେଇ ଦେବି।
0: ଭୋଗ କରିସାରିଲିଣି, ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଯିବି।
2: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
2: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢ଼ା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ହଉ,
0: ଆଉ ଜଣେ ପଣ୍ଡା ବେଢ଼ା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
2: ଆଉ କ'ଣ, କିଏ ସେ ମୋତେ ଚିହ୍ନ ଦିଅଟି, ମୁଁ ତା ଇଜ୍ଜତ ସାରିଦେବି। ସେ ମୋ ଜଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡା, ଏ କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
2: ହଉ, ତମର ଭୁଲ କ'ଣ? ହଉ, ଏ ପେଟ ପାଟଣା କଥା କିଏ କାହିଁକି କାହାକୁ ଛାଡ଼ିଦେବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ା କୋଉଠି ବି ପାଇନି, ଆଉ ସେ ମୋ ଜଜମାନଙ୍କୁ ନେଇ କୋଉଠି ଧରି ଚମ୍ପଟ। ହଉ ହଉ, ଦିଅ ଆଉ ଯାହା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ, ଆଉ କିଛି ଆଉ କିଛି ନାହିଁ ପଣ୍ଡା।
2: ନାଇଁ ନାଇଁ, କ'ଣ କହୁଛ?
0: ନାଇଁ ଆଉ କିଛି ନାହିଁ।
2: ଏ ମାର ଦେ, ମିଛ କହୁଛ? ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: କ'ଣ? ନାଇଁ ପୁଟୁଳା ପୁଟୁଳା କାହିଁ ଦେଖୁଛ?
2: ଦୁଶୁଛି।
0: ନାହିଁ ପରା କହୁଛି,
2: ଦେଖ ଦେଖ ଦେଖ ଦେଖ, ଏ ନଡ଼ିଆ ପରି ଦୁଶୁଛି ତ ଆଉ।
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢ଼ା ହେଇଥାନ୍ତି ଆଉ।
2: ହଁ ହଁ, ଦିଅ ହେ ସେ ନଡ଼ିଆଟି ଦିଅ।
0: ସେଇଠି ଭୋଗ ହବ ନାହିଁ ପଣ୍ଡା, ତମେ ଯା।
2: ହଇ ଦେଖ, ହେ ମନ୍ଦିରକୁ ଆସି ଭୋଗ ନ କରି ଫେରେଇ ନେବ? ଏ ମାର ଯେ, ମିଛ କହି ମତେ ଭଣ୍ଡେଇ ଦଉଛ, ତମେ ବୁଢ଼ାଟି ହେଲଣି, ଦୌଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡା, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ଆଉ ତମେ ପଛେ କୋଉଠି କଡ଼ାଇ ନିଅ, ଆଉ ଏମିତି ଜିଗର ନ କରି ଚାଲି ଯା ଯା।
2: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା
0: ଶୁଣିଲେ
2: ପ୍ରଭୁ,
0: ଧର ନ ନାଇଁ ଧର।
2: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ। ହେ ମହାବାହୁ ପ୍ରଭୁ, ହେ ଚକାଡ଼ଳା,
0: ହେ ମହାପ୍ରଭୁ, ମୁଁ ଦାସିଆବର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢ଼ାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କ'ଣ, ନଡ଼ିଆ ଯେ ହାତରୁ ଅନ୍ତରିତ ହୋଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାଉରୀ ଦାସିଆର ନଡ଼ିଆ ଗ୍ରହଣ କଲ ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ, ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତା ମାତା, ଧନ୍ୟ ଧନ୍ୟ ହ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ବାସ। ନିଧି ନନା, ଘରେ ଅଛ? ନିଧି ନନା
3: କିରେ, ନନ୍ଦ କିରେ, ଆ ବାପ ପାଖକୁ ଆ। ତୁ ପୁରା କାଲି ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ ଆଣିଛୁ ତ?
0: ହଁ ନନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
3: ଠିକ କରିଛୁ ବାପ, ଠିକ କରିଛୁ, ଏ ମହାପ୍ରସାଦ ପୁରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
0: ଧର ନିଅ ନନା, ନିଅ, ମୁଁ ଟିକେ ଆସେ।
3: କେମିତି ତରବର କାହିଁ ହେଉଛୁ, କଥା କ'ଣ କିରେ ନନ୍ଦ?
0: ହଁ ନନା, ତରତର ହେଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
3: ଦାସିଆକୁ?

0: କୁହନା କୁହନା ନନା, କାଲି ଗୋଟେ ବିଚିତ୍ର ଘଟଣା ଘଟିଲା।
1: ଆରେ ସେ ନଡ଼ିଆ କଥା ତ, ଆରେ ସେ କଥା ତ ସମସ୍ତେ ଜାଣିଲେଣି। ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭେଇ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
0: କେଉଁ କଥା?
1: ଏଇ ଖରାଦିନେ ଗୋଟେ ଆମ୍ବଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା ଭୋଗ କରିଦେବା ପାଇଁ। ପଣ୍ଡା ମାନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
0: ତାପରେ
1: ହବ ଆଉ କ'ଣ? ସେଇ ଅଦ୍ଭୁତ କଥା,

0: ତାକୁ ତତି ବଳି ଜଗନ୍ନାଥ ଘୋଷେଇ
1: ଭକ୍ତ ଦାସିଆ
2: କିଏ ପଞ୍ଚ ମହାପୁରୁଷ ପଞ୍ଚ ସଖା
1: ତମେ ଆମକୁ କିପରି ଚିହ୍ନିଲ ଦାସିଆ
2: ଚିହ୍ନିଛି ଚିହ୍ନିଛି ଚିହ୍ନିଛି ଅତି ବଡ଼ ଜଗନ୍ନାଥ ମତ ବଳରାମେ ମହାପୁରୁଷ ଅଚ୍ୟୁତେ ଶିଶୁ ଅନନ୍ତେ ଜ୍ଞାନଗୁରୁ ଦଶବନ୍ତେ କିନ୍ତୁ
1: କୁହ ଦାସିଆ
2: ଆପଣ ଏତେ ନିଷ୍ଠୁର ପଞ୍ଚ ମହାପୁରୁଷ ସାମାନ୍ୟ ଦାସିଆ ବାଉରୀକୁ ପରୀକ୍ଷା କରିବା ପାଇଁ ଚତୁର୍ଥା ମୂର୍ତ୍ତିଙ୍କୁ ବନ୍ଦୀ କରି ଆସିଛନ୍ତି ବଡ଼ ଦେଉଳର ନୀଳଚକ୍ର ଦେହରେ

0: ରାଜା।
1: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
2: ଧନ୍ୟ ଧନ୍ୟ ଦାସ୍ୟ, ତୁମେ ସର୍ବଜ୍ଞାତା। ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
1: ହଁ ପଞ୍ଚମହାପୁରୁଷ, ଏଇ ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ। ମୋର ଡାକରେ ନୀଳଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧ ରୂପୀ ଜଗନ୍ନାଥେ।
2: ସତେ? ତେବେ ସେଇ ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସ୍ୟ?
1: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇଁ, ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ।
2: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

0: ତୁମେ ଆମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ ଦାସିଆ, ତୁମେ ଜଣେ ମହାପୁରୁଷ।
1: ନା ନା ନା, ମୁଁ ଯେ ଛାର ଅଛୁଆଁ ବାଉରି କୂଳର ମଣିଷଟିଏ।
0: ଯିଏ ଭାବକୁ ଦୂର ଅଭାବକୁ ନିକଟ ସେ ଅଛୁଆଁ। ଦାସିଆ, ତୁମେ ଯେ ଭାବକୁ ନିକଟ ଅଭାବକୁ ଦୂର।
1: ଗୁରୁଦେବ ଗୁରୁଦେବ, ମୋ ଜୀବନ ଧନ୍ୟ ହେଇଗଲା। ଗୁରୁଦେବ, ଏ ଜୀବନ ଧନ୍ୟ ହେଲା ଧନ୍ୟ।

0: ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସେଇ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀ ଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି। ଆକାଶବାଣୀ କଟକ।
1: ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଏକ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ସଙ୍ଗୀତ ସଂଯୋଜନା ବାସୁଦେବ ରଥ।

0: and cooperation in trade, investment, clean energy, connectivity and emerging technologies. Delhi police has refuted fake news circulating on social media claiming that Delhi police has imposed a ban on food delivery app services across New Delhi area. In a social media post, Delhi police said that this claim is completely false, baseless and misleading. It said that the Delhi police has not imposed any ban on the delivery services in New Delhi area. And in shooting, India Sanyam won the silver in the women's 10-meter air pistol event at the ISSF World Cup in Hangzhou, China, opening the country's medal account at the tournament. 22-year-old shooter scored 243.4 in the final to secure a podium finish against a strong international field. And that is the end of this news bulletin.
1: ଶୁଣିଲେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11:10 AM ଆଜିର ଅଧିବେଶନକୁ ସମାପ୍ତ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ 6:40 ଶୁଣିପାରିବେ ଶ୍ରୀରାମ ଚରିତ ମାନସ ସକାଳ 8:30 ଶୁଣିପାରିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୋତାବନ୍ଧୁ ଏଥିଲା ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି ଏହି ସମୟ ମଧ୍ୟରେ ପବନର ବେଗ 30-40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଶ୍ରୋତାବନ୍ଧ ପାଣିପାଗ ସୂଚନା ଏଠି ଶେଷ ହେଲା ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ପ୍ରାତଃ 5:53 ସମୟରେ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ

ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧ, ପାଣିପାଗ ସୂଚନା ଏଠି ଶେଷ ହେଲା। ଆକାଶବାଣୀ ପୁରୀ, ଆଜିର ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ। ଆଗାମୀକାଲି ପ୍ରାତଃ 5ଟା ବଜେ 53 ମିନିଟ୍ ସମୟରେ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।